ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56 ଆଜି ସୋମବାର 1948 ଶକାବ୍ଦ ଆଷାଢ଼ ପ୍ରଥମ ଦିନ 2026 ମସିହା ଜୁନ୍ ମାସର 22 ଶ୍ରୋତାମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେଭ୍ରେ 317.5 ତଥା 945 kHz ଓ FM 101 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମୋବାଇଲ୍ ଆପ୍ ମାଧ୍ୟମରେ। ମାଙ୍ଗଳିକ

ଆର୍ଥିକ ଲାଭ ପାଇଁ ବର୍ଷାରଣ୍ୟକୁ ନଷ୍ଟ କରିବା ହେଉଛି ରୋଷେଇ କରିବା ପାଇଁ ଏକ ପୁରାତନ ମୂଲ୍ୟବାନ ଚିତ୍ରକଳାକୁ ଜାଳିଦେବା ସଦୃଶ, କହିଛନ୍ତି ଇଓ ୱିଲସନ୍। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 6:00 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମରେ ଏଥର ଭରତ ଦାସଙ୍କ ରଚନାରୁ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି, କଣ୍ଠଶିଳ୍ପୀ ଶୋଭା ରାୟ।

ଆପଣମାନେ ଶୁଣୁଛନ୍ତି ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମରେ ଏଥର ବିବେକାନନ୍ଦ ମିଶ୍ରଙ୍କ କଣ୍ଠରେ ଶୁଣନ୍ତୁ ଏହି ଭକ୍ତି ଅର୍ଘ୍ୟଟି। ଗୀତ ରଚନା ଉଦୟନାଥ ଦର୍ଜୀ।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନା ଏଇଠି ଶେଷ ହେଲା। କଣ୍ଠଦାନ କଲେ ଅମୃତା ପ୍ରିୟଦର୍ଶିନୀ ସାହୁ, ଶୋଭା ରାୟ, ବିବେକାନନ୍ଦ ମିଶ୍ର, ବି ବୁଦ୍ଧପ୍ରସାଦ ରାଓ ଏବଂ ଅଷ୍ଟମୀ ଦୀପ। ଆଜିର କାର୍ଯ୍ୟକ୍ରମରେ ସ୍ଥାନିତ ଗୀତଗୁଡ଼ିକର ଗୀତିକାରମାନେ ହେଲେ ଜଗନ୍ନାଥ ଦାସ, ଭରତ ଦାସ, ଉଦୟନାଥ ତର୍ଜୀ, ସନ୍ଥକବି ଭୀମ ଭୋଇ ଏବଂ ବିରଞ୍ଚି ମଲ୍ଲିକ। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଆଜି ସକାଳୁ ଆପଣ ନିଜର ମୋବାଇଲ ଫୋନ୍ଟି ଖୋଲି ଦେଖିଥିଲେ କି? ଆଉ ଦେଖିଥିଲେ ହ୍ୱାଟ୍ସଆପ୍ରେ ଆସିଥିବା ବିଭିନ୍ନ ଗୁଡ଼୍ ମର୍ଣ୍ଣିଂ ମେସେଜ୍? ତେବେ ଆପଣ ସକାଳୁ ସକାଳୁ ଯେଉଁ ଜିନିଷଟି ପାଇଥିବେ ତାହା ହେଲା ଉପଦେଶ, ବିଭିନ୍ନ ଧରଣର ଉପଦେଶ, ଉପାଦେୟ ଉପଦେଶ। କେମିତି ବିଫଳତାରେ ଭାଙ୍ଗିଯିବା କଥା ନୁହେଁ, କେମିତି ସବୁବେଳେ ସକାରାତ୍ମକ ମାନସିକତା ରଖିବା ଉଚିତ, ପୁଣି ସବୁବେଳେ ଆଶାବାଦୀ ହେବା କଥା, ଇତ୍ୟାଦି ଇତ୍ୟାଦି। ପଢ଼ିସାରିବା ପରେ ଆପଣ କ'ଣ କଲେ? ଫରୱାର୍ଡ଼େଡ଼୍ ମେସେଜ୍କୁ ପୁଣି କାହାକୁ ଫରୱାର୍ଡ଼ କରିଦେଲେ କିମ୍ବା ସବୁକୁ ଡିଲିଟ୍ କରିଦେଲେ? ମୁଁ ଆମେମାନେ ଆଜିର ନୂତନ ଡିଜିଟାଲ ଯୁଗରେ ପ୍ରତିଦିନ ସକାଳୁ ଏ କାମ କରୁଛୁ। ଏହାକୁ ସକାଳର ଜଞ୍ଜାଳ କୁହାଯାଇପାରେ। ଆଜିର ଦୁନିଆରେ ଯାହା ସବୁଠାରୁ ବେଶୀ ଦିଆଯାଏ ଏବଂ ସବୁଠାରୁ ଅଧିକ ନିଆଯାଏ ନାହିଁ, ତାର ନାଁ ହେଲା ଉପଦେଶ। ତେବେ ଉପଦେଶର ଅତୀତ ଇତିହାସକୁ ଯଦି ଆମେ ଦେଖିବା, ଏହାର ଆରମ୍ଭ ମଣିଷ ସଭ୍ୟତାର ଆରମ୍ଭ ସହିତ ସଂଶ୍ଲିଷ୍ଟ। ଭାବିଲେ ଦେଖି, ନିଆଁ ଆବିଷ୍କାର କରିଥିବା ଆଦିମ ମଣିଷର ହାତ ଯେତେବେଳେ ନିଆଁରେ ପୋଡ଼ି ଯାଇଥିବ ଅଜାଣତରେ, ସେ କ'ଣ ଅନ୍ୟମାନଙ୍କୁ ଉପଦେଶ ଦେଇନଥିବ ନିଆଁ ପ୍ରତି ସାବଧାନ ହେବାକୁ? ପ୍ରାଚ୍ୟ ପାଶ୍ଚାତ୍ୟ ଯେକୌଣସି ମୂଲକର ଇତିହାସକୁ ତର୍ଜମା କଲେ ଦେଖାଯାଏ, ମହାମାନବଗଣ ଯୁଗେ ଯୁଗେ ମଣିଷର କଲ୍ୟାଣ ପାଇଁ ବିଭିନ୍ନ ଉପଦେଶ ଦେଇଯାଇଛନ୍ତି। ଧର୍ମଗ୍ରନ୍ଥରେ, ଶାସ୍ତ୍ରରେ, ପୁରାଣରେ ଆମେ ଦେଖିବାକୁ ପାଉ ଅତି ସୁନ୍ଦର ଉପଦେଶ ସବୁ। ପବିତ୍ର ଭାଗବତର, କୁରାନର, ବାଇବେଲର, ଧର୍ମପଦର ଗୋଟିଏ ଗୋଟିଏ ସଦୁପଦେଶ ମଣିଷ ସମାଜକୁ ବଦଳି ଦେବାର ସାମର୍ଥ୍ୟ ରଖିଥାଏ। କଥା ହେଲା ତାକୁ ପାଳନ କରନ୍ତି କେତେଜଣ। ଧର୍ମଗ୍ରନ୍ଥ, ଶାସ୍ତ୍ର, ପୁରାଣ ବ୍ୟତୀତ ଅନେକ ପ୍ରଜ୍ଞାବାନ ମଣିଷ ରଚନା କରିଛନ୍ତି ଚମତ୍କାର କାହାଣୀ। ତହିଁର ଭରି ରହିଛି ନାନାଦି ଉପଦେଶ। ନାରାୟଣ ପଣ୍ଡିତଙ୍କ ହିତୋପଦେଶ ପୁସ୍ତକ ହେଉ, ବିଷ୍ଣୁ ଶର୍ମାଙ୍କ ପଞ୍ଚତନ୍ତ୍ର ହେଉ, ଅବା ଏସପଙ୍କ ଲିଖିତ ଏସପ୍ସ ଫେବଲ୍ ହେଉ, ସବୁରେ ଭରି ରହିଛି ସୁନ୍ଦର ଉପଦେଶ ସମୂହ। ପଶୁପକ୍ଷୀମାନଙ୍କୁ ଚରିତ୍ର କରି ରଚିତ କାହାଣୀ ସବୁ ମଣିଷ ସମାଜକୁ ଅନେକ କଥା ଶିକ୍ଷା ଦିଏ। ଠେକୁଆ ଓ କଇଁଚ କଥା, ପିମ୍ପୁଡ଼ି ଓ ଝିଣ୍ଟିକା କାହାଣୀ କଥା ମନେ ପକାଇଲେ, ଗପ ଭିତରେ ହିଁ ସ୍ପଷ୍ଟ ଥାଏ ଏକ ଉପଦେଶ। ଏସବୁ ଭିନ୍ନ ଲୋକକଥା, ପ୍ରବାଦ, ପ୍ରବଚନ, ଢଗଢ଼ମାଳିରେ ମଧ୍ୟ ସୁନ୍ଦର ଉପଦେଶମାନ ଥାଏ, ଯାହାକି ବାସ୍ତବତା ଉପରେ ଆଧାରିତ। ଉଦାହରଣତଃ କୁହାଯାଏ, ପାଣି ପିଇବ ଛାଣି, ପଇସା ନବ ଗଣି, ଧୀର ପାଣି ପଥର କାଟେ, ଆଲୋ ସଖୀ ଆପଣା ମହତ ଆପେ ରଖି, ଯିଏ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। କଥାରେ ଅଛି, ଗାଁ କନିଆଁ ସିଂହାଳି ନାକି। ଉପଦେଶ କ୍ଷେତ୍ରରେ ବି ଏହା ପ୍ରଯୁଜ୍ୟ। ଧରାଯାଉ, କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଉପଦେଶ ସ୍ୱାମୀ ସ୍ତ୍ରୀଙ୍କୁ ଦେଲେ, ବା ପତ୍ନୀ ପତିଙ୍କୁ ଦେଲେ, କିମ୍ବା ମା ଝିଅକୁ ଦେଲେ, କି ପୁଅ ବାପାଙ୍କୁ ଦେଲେ, ତାହା ଅଣଦେଖା ହୁଏ। ମାତ୍ର ସମାନ ଉପଦେଶ ଯେତେବେଳେ ଫିସ୍ ଦେଇ, ନମ୍ବର ଲଗାଇ ଡାକ୍ତରଙ୍କ ପାଖରୁ ମିଳେ, ତାହା ହେଇଯାଏ ମୂଲ୍ୟବାନ। ସୁତରାଂ ବିଜ୍ଞଜନଙ୍କ ମତ, କେହି ନ ମାଗିଲା ଯାଏ ଉପଦେଶ ଆଦୌ ଦିଅ ନାହିଁ। ପୁଣି ଜାଣିବା କଥା, ଉପଦେଶ ଯେ ସବୁବେଳେ ସଦୁପଦେଶ ହୋଇଥିବ ମାନେ ନାହିଁ। ଅସାଧୁ ଲୋକ ଖରାପ ଉପଦେଶ ଦେଇ ହଇରାଣ କରିବା, ଫାଇଦା ଉଠାଇବା ଆଜିର ସମୟରେ କିଛି ବିଚିତ୍ର ନୁହେଁ। ଏ ପ୍ରସଙ୍ଗରେ ପ୍ରାଚୀନ ଗ୍ରୀସ୍ର ବିଚାରକ ସୋଫୋକ୍ଲେସ୍ କହିଥିଲେ, ଖରାପ ଉପଦେଶଠାରୁ ବଳି ବଡ଼ ଶତ୍ରୁ ଆଉ କେହି ନୁହନ୍ତି। ଆଜିର ଡିଜିଟାଲ ଯୁଗରେ ଖରାପ ଉପଦେଶର ପ୍ରାଦୁର୍ଭାବ ବଢ଼ି ଚାଲିଛି। ଷ୍ଟକ୍ ମାର୍କେଟରେ ପୁଞ୍ଜିନିବେଶ କରି, ଅନ୍ୟାନ୍ୟ ଜାଗାରେ ନିବେଶ କରି, କମ୍ ସମୟ ଭିତରେ ପ୍ରଚୁର ଲାଭର ଲୋଭ ଦେଖାଇ ଉପଦେଶ ଦେଉଛନ୍ତି ଠକମାନେ। ବିନା ପଇସାରେ ପୁଞ୍ଜିନିବେଶର ଟିପ୍ସ ବା ଉପଦେଶ ଦେବାର ନାଁରେ ଠକେଇ ବଢ଼ି ଚାଲିଛି। ସରକାରଙ୍କ ଘନ ଘନ ସତର୍କତା, ସଚେତନତାର ସନ୍ଦେଶ ସତ୍ତ୍ୱେ ଏସବୁ ଘଟଣା ବାରମ୍ବାର ଘଟୁଛି। ତେଣୁ ଆଜିର ସମୟରେ ଆର୍ଥିକ କ୍ଷେତ୍ରରେ କୌଣସି ଉପଦେଶ ନେବା ଆଗରୁ ସତର୍କ ନହେଲେ ବିପଦରେ ପଡ଼ିବାକୁ ହେବ। ଶେଷରେ ଜାଣି ରଖିବା ଦରକାର, ଅନ୍ୟକୁ ଉପଦେଶ ଦେବା ଯେତେ ସହଜ, ସେହି ଉପଦେଶକୁ ନିଜେ ମାନିବା ସେତେ କଷ୍ଟକର। ସେଥିପାଇଁ କଥାରେ ଅଛି, କହିଦଉଥାଏ ପରକୁ, ବୁଦ୍ଧି ନ ଆସୋଇ ଘରକୁ।
1: ଶୁଣିଲେ ଆଜିର ଭାବନା, ଉପସ୍ଥାପନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କରୁଛୁ ଏହାର 419ତମ ଭାଗ।

କୌରବଙ୍କ ଆଚରଣରେ କ୍ଷୁବ୍ଧ ହୋଇ କ୍ରୁଦ୍ଧ ବଳରାମ ହସ୍ତିନାପୁରକୁ ଉତ୍ପାଟନ କରି ଯମୁନା ନଦୀରେ ନିକ୍ଷେପ କରିବା ନିମନ୍ତେ ଲଙ୍ଗଳର ଅଗ୍ରଭାଗରେ ତାକୁ ଆକର୍ଷଣ କରିଛନ୍ତି। କୌରବମାନେ ପ୍ରାଣଭୟରେ ସହକୁଟୁମ୍ବ ସାମ୍ବ ଲକ୍ଷ୍ମଣଙ୍କୁ ପ୍ରତ୍ୟର୍ପଣ କରି ତାଙ୍କ ଶରଣାପନ୍ନ ହୋଇଛନ୍ତି। ଏହାପରେ ଦେବର୍ଷି ନାରଦଙ୍କ ଦ୍ୱାରକା ଆଗମନ ଏବଂ କୃଷ୍ଣଙ୍କ ବୈଭବ ଦର୍ଶନ ବର୍ଣ୍ଣନା ଆରମ୍ଭ ହୋଇଛି। ନାରଦ ରୁକ୍ମିଣୀଙ୍କ ଭବନରୁ ଯାଇ ପହଞ୍ଚିଛନ୍ତି ସତ୍ୟଭାମାଙ୍କ ଭବନରେ।

ଶୁଣିଲେ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ପ୍ରଚାର କଲୁ ଏହାର 419ତମ ଭାଗ। ଆକାଶବାଣୀ ସମ୍ବଲପୁର ଆପଣମାନେ ଏହି କାର୍ଯ୍ୟକ୍ରମ ଏଫ୍ଏମ୍ 101 ମେଗାହର୍ଟ ଯୋଗେ ତଥା ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ମାଧ୍ୟମରେ ମଧ୍ୟ ଶୁଣିପାରୁଛନ୍ତି। ଏଥର ସମୟ ହୋଇଛି ଶ୍ରୋତାବନ୍ଧୁ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦର, ଶୁଣିପାରିବେ ଟିକେ ପରେ।

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ରାଜ୍ୟ ସରକାରଙ୍କ ଦୁଇବଛର ପୂର୍ତ୍ତି ଅବସରରେ ଆଇବା 24 ତାରିଖ ବୁଧବାର ଦିନ ସାରା ରାଜ୍ୟରେ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା। ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫ ହେବାର୍କେ ଥିବା ଏହି କାର୍ଯ୍ୟକ୍ରମ ଜରିଏ ରାଜ୍ୟ ନାଗରିକ ସମ୍ପର୍କକେ ବରକସ କରବାର, ସହରୀ ବିକାଶ ଓ ସଫଳତା ପ୍ରଦର୍ଶନ ଆଉ ଜନଭାଗିଦାରୀକେ ବଢ଼ାବାର ଲକ୍ଷ୍ୟ ରଖାଯାଇଛି। ରାଜ୍ୟସ୍ତରୀୟ ମୁଖ୍ୟ କାର୍ଯ୍ୟକ୍ରମ ପୁରୀ ଟାଉନହଲ୍ଠାରେ ବିଭାଗୀୟ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତି ହେବା। ରାଜ୍ୟର ସବୁ ମହାନଗର ନିଗମ, ପୌରପାଳିକା ଆଉ ଏନ୍ଏସି ମାନକେ ଏହି କାର୍ଯ୍ୟକ୍ରମ କରାଯିବା। ବିକଶିତ ଓଡ଼ିଶା ଲାଗି ଜନଭାଗିଦାରୀ, ସଶକ୍ତ ନାଗରିକ, ସମାବେଶୀ ସହର, ସ୍ଥାୟୀ ସହରାଞ୍ଚଳ ବିଷୟବସ୍ତୁ ଉପରେ ଆଧାରିତ ଏହି ଅଭିଯାନଟି ପିଇବାର ପାଣି, ପରିମଳ, ଘର, ପରିବହନ ଆଉ ଡିଜିଟାଲ ଶାସନ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ପ୍ରଦର୍ଶିତ ହେବା। ଜାହାଜ ନିର୍ମାଣ କ୍ଷେତ୍ରଟି ଗୋଟିଏ ନୂଆ ନଜରିଆ ସହିତ ଭାରତ ଆଗକେ ବଢ଼ୁଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପଶ୍ଚିମବଙ୍ଗର କୋଲକାତାଠାରେ ଗଲାକାଲି ସ୍ୱଦେଶୀ ଜ୍ଞାନକୌଶଳଟି ତିଆରି ତିନିଟା ଯୁଦ୍ଧ ଜାହାଜକେ ନୌସେନାଥି ସାମିଲ କରବାର ସହିତ ଶ୍ରୀ ମୋଦି କହିଛନ୍, କେନ୍ଦ୍ର ସରକାର ଗଲା 12 ବର୍ଷରେ ଭିନ୍ ଭିନ୍ କ୍ଷେତ୍ରର ବହୁଟି ନୀତିଗତ ସଂସ୍କାରମୂଳକ ପଦକ୍ଷେପ ନେଇଛନ୍। ନୌସେନାଥି ତିନିଟା ଯୁଦ୍ଧ ଜାହାଜ ଆଇଏନ୍ଏସ୍ ଦୁନାଗିରି, ଆଇଏନ୍ଏସ୍ ସଂଶୋଧକ ଆଉ ଆଇଏନ୍ଏସ୍ ଅଗ୍ରୟ ସାମିଲ କରାଯାଇଛି। ତାମିଲନାଡୁର ତିରୁଭାଲୁନର ହୋଇଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍। ମୃତ ଶ୍ରମିକମାନଙ୍କର ପରିବାରକେ ମୁଖ୍ୟମନ୍ତ୍ରୀ ସମବେଦନା ଜଣାବାର ସହିତ ଆହତ ଓଡ଼ିଆ ଶ୍ରମିକମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶଥି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁ ମୁଖ୍ୟ ସଚିବଙ୍କ ସହିତ କଥା ହୋଇକରି ଓଡ଼ିଆ ଶ୍ରମିକମାନଙ୍କର ଦରକାରୀ ଚିକିତ୍ସା ଓ ସାହାଯ୍ୟ ବାବଦେ ଆଲୋଚନା କରିଛନ୍। ଦୁର୍ଘଟଣାଗ୍ରସ୍ତ ଶ୍ରମିକ ଆଉ ସେମାନଙ୍କର ପରିବାର ଲୋକଙ୍କୁ ଦରକାରୀ ସହଯୋଗ ଯୋଗାଇ ଦେବା ଲାଗି ଓଡ଼ିଶାର ତିନିଜଣ ବରିଷ୍ଠ ଅଧିକାରୀ ତିରୁଭଲ୍ଲୁର ଯାଇଛନ୍। ଇତାର ସହିତ ରାଜ୍ୟ ସରକାର ତାମିଲନାଡୁ ପ୍ରଶାସନ ସାଙ୍ଗେ ନିରନ୍ତର ଯୋଗାଯୋଗ ଅଛନ୍। ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ କ୍ଷେପେ ପହଞ୍ଚିଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ଗଲାକାଲି ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରିଛନ୍। ରାଜ୍ୟ ଏବତକ 3,30,00,000 ଭୋଟରଙ୍କୁ ପରିଗଣନା ଫର୍ମ ବଣ୍ଟା ସରିଛି, ଯେଉଁଟାକି 99.75% ଆଏ। ସେଥିଭିତରୁ 81.23% ଫର୍ମର ଡିଜିଟାଇଜେସନ୍ କାମ ଶେଷ ହୋଇଛି। ବାକି ସବୁ କାମକେ ଯୁଦ୍ଧକାଳୀନ ଭିତ୍ତିଥି ସାରବାରକେ ସେ ନିର୍ଦ୍ଦେଶ ଦେଇଛନ୍। ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟା ଲାଗି ସବୁ ଯୋଗ୍ୟ ଭୋଟରମାନଙ୍କ ନାଁ ତାଲିକାଟି ରହିବାର ସୁନିଶ୍ଚିତ କରାଯାଉ ବୋଲି ଶ୍ରୀ ଗୋପାଳନ କହିଛନ୍। ଏବେ 28 ତାରିଖ ଭିତରେ ସବୁ ସଂଶୋଧନ କାମ ସାରବାର ଉପରେ ସେ ଜୋର ଦେଇଛନ୍। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ 12 ଶ୍ରେଣୀର ଉତ୍ତର ଖାତା ଯାଞ୍ଚ ଆଉ ପୁନଃ ମୂଲ୍ୟାୟନ ଫଲାଫଲ ବାହାର କରବାର ମୂଲ କରିଛି। ଏବତକ ମୋଟ ଆବେଦନର 87% ନୁ ଅଧିକା ଫଲାଫଲ ଖେପ୍ ଖେପ୍ କରି ଘୋଷଣା କରିସାରିଛି ବୋଲି ବୋର୍ଡ ତରଫ କୁହାଯାଇଛି। ଛାତ୍ରଛାତ୍ରୀମାନେ ଆବେଦନର ସ୍ଥିତି ବାବଦେ results.digilocker.gov.in ୱେବ୍ସାଇଟ୍ନୁ ଯାଞ୍ଚ କରିପାରିବେ। ସମ୍ବଲପୁର ଜିଲ୍ଲା ଜମିନକିରା ବ୍ଲକ ପରିସରନ ଗଲା 18 ତାରିଖନୁ ମୂଲ ହୋଇଥିବା ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଗଲାକାଲି ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ସମାରୋହରେ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି କେନ୍ଦ୍ର ସରକାରଙ୍କ 12 ବର୍ଷର ଆଉ ରାଜ୍ୟ ସରକାରଙ୍କ 2 ବର୍ଷର ଉପଲବ୍ଧି ବାବଦେ ଆଲୋଚନା କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ ହିତାଧିକାରୀମାନଙ୍କୁ ଭିନ୍ ଭିନ୍ ସାହାଯ୍ୟ ବିଲ୍ ବାଣ୍ଟିଥିଲେ। ଇତାର ସହିତ ଚାଷୀ, ସମାବେଶୀ, ସମାଜସେବୀ, ଅବସରପ୍ରାପ୍ତ ଶିକ୍ଷକ ଆଉ ଏସ୍ଏଚ୍ଜି ଗ୍ରୁପ୍ମାନଙ୍କୁ ବିଲ୍ ସମ୍ମାନିତ କରାଯାଇଥିଲା। ମୁନୁଷ ସମାଜ ଲାଗି ଜଙ୍ଗଲ ଗୁରୁତ୍ୱ ବାବଦେ ଲୋକ ସଚେତନ କରବାର ଲକ୍ଷ୍ୟ ଫି ବଛର ଆଜିର ଦିନକେ ବିଶ୍ୱ ବୃଷ୍ଟିପୁଷ୍ଟ ଅରଣ୍ୟ ଦିବସ ୱାର୍ଲଡ ରେନ୍ ଫରେଷ୍ଟ ଡେ ଭାବେ ପାଳନ କରାଯାଉଛି। ବୃଷ୍ଟିପୁଷ୍ଟ ଜଙ୍ଗଲକେ ସୁରକ୍ଷା ଦେବାଟା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ଆଏ। ପରିବେଶକେ ପ୍ରଦୂଷଣମୁକ୍ତ କରବାର ଆଉ ବର୍ଷା ପାଣିକେ ନିୟନ୍ତ୍ରଣ କରବାର ଦିଗେ ଏହି ଜଙ୍ଗଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ନ୍ୟୁଜିଲାଣ୍ଡର ହୋଇଥିବା ଏଫ୍ଆଇଏଚ୍ ନେସନ୍ସ କପ୍ ମହିଳା

ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ, ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। 7:50 ବିଳମ୍ବ କୁମ୍ଭାର ଏବଂ ମୋହିନୀ ମୋହନ ରଥଙ୍କ କଣ୍ଠରେ ସମ୍ବଲପୁରୀ ଗୀତ ଶୁଣିବେ। 8:30 ଶୁଣିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପୂର୍ଣ୍ଣିମା ନନ୍ଦ ଏବଂ ଗୋପାଳ ସାହୁ। 8:45 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ସ୍ୱାଗତ ମହାପାତ୍ର ଏବଂ ଲାଲ ଅନଙ୍ଗ କୁମାର ସାଇଦେଓ। 11:05 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ନିରାକାର ଦେହୁରୀ, ଚିନ୍ତାମଣି ସାହୁ, ସନାତନ ସୁନା ଏବଂ ମକରଧ୍ୱଜ ପଟେଲ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। 5:00 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ଜୟଦେବ ତନ୍ତୀ, ପଲ୍ଲବୀ ନନ୍ଦ ଏବଂ କାଳିକିଙ୍କର ଜେନା। 1:20 ଘର ସଂସାରର ମନୋରମା କାର୍ଯ୍ୟକ୍ରମରେ ଜ୍ୟୋତି ଲତା ପଣ୍ଡାଙ୍କ କବିତା ଏବଂ ସାକ୍ଷାତକାର ଶୁଣିବେ। 3:00 କାର୍ଯ୍ୟକ୍ରମ ମାକା ପୋପୋ ଝକାଝକା। 4:02 ସୁରତରଙ୍ଗ। 4:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମୁରଲୀଧର ପତି, ପଦ୍ମିନୀ ବୈଠାରୁ, ସୁଶୀଲ କୁମାର ଦାସ, ସାବିତ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। 5:02 ଲୋକଗୀତ କ୍ରମରେ ଦାସକାଠିଆ ଶୁଣିବେ, ପରିବେଷଣ ଗୌରହରି କୁମାରୀ ଏବଂ ସାଥୀ। 5:30 ଯୁବବାଣୀର ଶବ୍ଦମନ୍ତ କାର୍ଯ୍ୟକ୍ରମରେ ବୁଣାକାର ଚନ୍ଦନ ମେହେରଙ୍କ ସହିତ ସାକ୍ଷାତକାର ଶୁଣିବେ। 6:10 ଓଡ଼ିଆ ଲଘୁ ସଙ୍ଗୀତ, 6:30 ଯୁବଶକ୍ତି, 6:55 ଆଜିର ପ୍ରସଙ୍ଗ ଉଭୟ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ ରିଲି କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 କୃଷି ସଂସାରର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଡାଏଲ ନମ୍ବର କୃଷି ସଂସାର। 8:02 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ମାଳତୀ ପତି ଏବଂ ମହମ୍ମଦ ଇକବାଲ ଖାଁ। 8:15 ହିନ୍ଦୀ ଭକ୍ତି ସଙ୍ଗୀତ ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କେତେକ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଦୁର୍ଘଟଣାରେ ପ୍ରାଣ ହରାଇଥିବା ଏବଂ ଆହତଙ୍କ ମଧ୍ୟରେ କେତେକ ଓଡ଼ିଆ ଶ୍ରମିକ ଥିବାର ଆଶଙ୍କା କରାଯାଉଛି। ତେବେ ପରିସ୍ଥିତି ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରିବା ପାଇଁ ରାଜ୍ୟ ସରକାର ତିନି ଜଣ ବରିଷ୍ଠ ଅଧିକାରୀଙ୍କୁ ସେଠାକୁ ପଠାଇଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ କମିଟି ସଦସ୍ୟଙ୍କୁ କୁହାଯାଇଛି। ଗ୍ୟାସ୍ ଲିକ୍ ଘଟଣାରେ 7 ଜଣଙ୍କର ମୃତ୍ୟୁ ହେବା ସହ 70ରୁ ଅଧିକ ଆହତ ହୋଇଥିବା ଜଣାପଡ଼ିଛି। ଜନବିଶ୍ୱାସ ଆଇନ 2026 ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ନୂତନ ଆଇନ ଅନୁଯାୟୀ ରେଳ ଆଇନ 1999 ବିଭିନ୍ନ ଧାରାରେ ସଂଶୋଧନ କରାଯାଇଛି। ଆଇନ ଉଲ୍ଲଂଘନ କ୍ଷେତ୍ରରେ ଜୋରିମାନା ରାଶି ବୃଦ୍ଧି କରାଯାଇଛି। ବେଆଇନ ରେଳଯାତ୍ରା କ୍ଷେତ୍ରରେ ଜୋରିମାନା ରାଶି 250 500 ବୃଦ୍ଧି ହୋଇଛି। ବାରମ୍ବାର ନିୟମ ଉଲ୍ଲଂଘନ କ୍ଷେତ୍ରରେ କାରାଦଣ୍ଡ ସହ 5,000 ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ନୂତନ ଆଇନରେ ବ୍ୟବସ୍ଥା ରହିଛି। ଏକତା ମଧ୍ୟରେ ବିବିଧତା ହେଉଛି ଭାରତର ସର୍ବଶ୍ରେଷ୍ଠ ଶକ୍ତି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଲୋକଭବନର ନ୍ୟୁ ଅଭିଷେକ ହଲ୍ରେ ଅନୁଷ୍ଠିତ ପଶ୍ଚିମବଙ୍ଗ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗଦେଇ ରାଜ୍ୟପାଳ କହିଛନ୍ତି, ପ୍ରତ୍ୟେକ ଭାଷା, ସଂସ୍କୃତି, ପରମ୍ପରା ଏବଂ ଗୋଷ୍ଠୀ ଦେଶର ଏକତା ମଧ୍ୟରେ ବିବିଧତାକୁ ସମୃଦ୍ଧ କରୁଛି। ଏହି ଅବସରରେ ପଶ୍ଚିମବଙ୍ଗର ଐତିହ୍ୟ ସଂସ୍କୃତି ଉପରେ ଆଧାରିତ ଏକ ଅଡିଓ ଭିଜୁଆଲ୍ ପ୍ରଦର୍ଶିତ ହୋଇଛି। ରାଜ୍ୟରେ ଜାରି ରହିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଗତକାଲି ସୁଦ୍ଧା ମୋଟ 99.75% ଅର୍ଥାତ୍ 3,33,15,897 ଜଣଙ୍କୁ ପରିଗଣନା ଫର୍ମ ବଣ୍ଟନ କରାଯାଇଛି। ସଂଗୃହୀତ ହୋଇଥିବା ମୋଟ ଫର୍ମ ମଧ୍ୟରୁ 2,71,31,312 ଜଣଙ୍କର ଡିଜିଟାଇଜେସନ୍ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ରାଜ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ୍ ଗତକାଲି ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଡିଜିଟାଇଜେସନ୍ କେନ୍ଦ୍ର ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିଛନ୍ତି। ଆସନ୍ତା 28 ତାରିଖକୁ ସମସ୍ତ ପ୍ରକ୍ରିୟାର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି। ରାଜ୍ୟରେ ଅପେକ୍ଷାରତ ଭତ୍ତା ହିତାଧିକାରୀଙ୍କ ମଧ୍ୟରୁ 91%ରୁ ଅଧିକଙ୍କୁ ଭତ୍ତା ପ୍ରଦାନ କରାଯାଇ ସାରିଲାଣି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମକୁ ଏନ୍ଏସ୍ଏସ୍ ପର୍ସ ପ୍ଲାଟଫର୍ମ ମାଧ୍ୟମରେ କାର୍ଯ୍ୟକାରୀ କରିବାକୁ ସରକାର ଲକ୍ଷ୍ୟ ରଖିଥିବା ମନ୍ତ୍ରୀ ଶ୍ରୀ ଗଣ୍ଡ ସୂଚନା ଦେଇଛନ୍ତି। UGC ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହେଉଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହୋଇଥିବା ଏହି କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ ଫେଲୋସିପ୍, JRF, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। NTA ୱେବ୍ସାଇଟ୍ରେ ପରୀକ୍ଷା ପାଇଁ ଆଡ୍ମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ NTA ପରାମର୍ଶ ଦେଇଛି। ରାଜ୍ୟରେ ବିଦ୍ୟୁତ୍ଜନିତ ଦୁର୍ଘଟଣାକୁ ପ୍ରତିହତ କରିବା ଏବଂ ସୁରକ୍ଷା ସମ୍ପର୍କିତ ନିର୍ଦ୍ଦେଶାବଳୀ କଡ଼ାକଡ଼ି ପାଳନ କରିବା ଲକ୍ଷ୍ୟ ନେଇ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ରାଜ୍ୟ ଗ୍ରିଡ୍ ସହିତ ନୂତନ କିମ୍ବା ନବୀକରଣୀୟ ବିଦ୍ୟୁତ୍ ଲାଇନ୍ ସଂଯୋଗୀକରଣ ଏବଂ ସୁରକ୍ଷା ଯାଞ୍ଚ ପ୍ରକ୍ରିୟାକୁ ଅଧିକ ସରଳ ତଥା ସୁବ୍ୟବସ୍ଥିତ ଲକ୍ଷ୍ୟ ନେଇ ଶକ୍ତି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦ୍ରୀୟ ବିଦ୍ୟୁତ୍ ପ୍ରାଧିକରଣ ନିୟମାବଳୀ 2023 ଅଧୀନରେ ରାଜ୍ୟ ସରକାର ଏହି ନୂତନ ନିୟମାବଳୀ ଲାଗୁ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଜନଶୁଣାଣି ବନ୍ଦ ରହିବା ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ଗଣମାଧ୍ୟମ ଦ୍ୱାରା ସୂଚାଇ ଦିଆଯିବ ବୋଲି ବିଭାଗ କହିଛି। ଗୁଜରାଟର ଅହମ୍ମଦାବାଦଠାରେ ଅନୁଷ୍ଠିତ ଜାତୀୟ ବରିଷ୍ଠ ସନ୍ତରଣ ପ୍ରତିଯୋଗିତାରେ ମହିଳା 4x100 ମିଟର ମିଡିଲେ ରିଲେରେ ଓଡ଼ିଶା ଦଳକୁ ରୌପ୍ୟ ପଦକ ମିଳିଛି। ଏହି ପ୍ରତିଯୋଗିତାରେ ମହିଳା 100x200 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ଓଡ଼ିଶାର ପ୍ରତ୍ୟାଶା ରାୟ ସ୍ୱର୍ଣ୍ଣ ଏବଂ 50 ମିଟର ବ୍ୟାକ୍ଷ୍ଟ୍ରୋକ୍ରେ ବ୍ରୋଞ୍ଜ ପଦକ ଜିତିଛନ୍ତି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଏହାର ପ୍ରଭାବରେ ମୌସୁମୀ ବାୟୁ ଆହୁରି ସକ୍ରିୟ ହେବା ସହ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅପରପକ୍ଷରେ ରାଜ୍ୟରେ ଗତକାଲି ପ୍ରାୟ ସମସ୍ତ ସ୍ଥାନର ତାପମାତ୍ରା 40 ଡିଗ୍ରୀ ସେଲ୍ସିୟସ୍ ତଳେ ରହିଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଞ୍ଚଳିକ ସମ୍ବାଦ ଶୁଣିଲି ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନାରେ ଅଂଶୁଘାତ କାହିଁକି ହୁଏ ଓ ତା'ର ପ୍ରତିକାର, ଏ ବିଷୟରେ କହିଛନ୍ତି ଡାକ୍ତର ସୁଧାଂଶୁ ଶେଖର ପଣ୍ଡା।
2: ଅଂଶୁଘାତ, ତା'ର କାରଣ ଏବଂ ସାବଧାନତା। ଯେତେବେଳେ ଗ୍ରୀଷ୍ମତାପ ସୀମା ଲଙ୍ଘନ କରି ପ୍ରାଣୀ ଜଗତକୁ ଆଘାତ ଦିଏ ସେତେବେଳେ ତାକୁ ଅଂଶୁଘାତ କୁହାଯାଏ। ଅଧିକ ତାପମାତ୍ରାରେ ଶରୀର ଅଧିକ ଗରମ ହେବାରୁ ଅଂଶୁଘାତ ଘଟେ। ଏହା ଏକ ଗୁରୁତର ଅବସ୍ଥା, ସମୟରେ ଚିକିତ୍ସା ନ କଲେ ଜୀବନକୁ ବିପଦରେ ପକାଇପାରେ। ବର୍ତ୍ତମାନ ଆମେ ଦେଖିବା ଯେ ଏ ଅଂଶୁଘାତ କିପରି ହୁଏ। ଆମର ଶରୀରର ତାପମାତ୍ରା ପ୍ରାୟତଃ 37 ଡିଗ୍ରୀ ସେଲସିୟସ ବା 37 ଡିଗ୍ରୀ ସେଲସିୟସ। ଏହି ତାପମାତ୍ରା ବୃଦ୍ଧି ପାଇଲେ ଆମ ମସ୍ତିଷ୍କ ତା ଭିତରେ ଥିବା ଥାଲାମସ୍ ବୋଲି ଯେଉଁ ଗ୍ଲାଣ୍ଡଟା ଅଛି ତାକୁ ନିୟନ୍ତ୍ରଣ କରେ। ଶରୀରର ତାପମାତ୍ରା ବଢ଼ିଲେ ଶରୀରରୁ ଝାଳ ବାହାରି ତାହାକୁ କମାଇ ଦେଇଥାଏ। ଯଦି ମସ୍ତିଷ୍କ ତା'ର ତାପମାତ୍ରା କରିବାରେ ବିଫଳ ହୁଏ ତେବେ ମନୁଷ୍ୟକୁ ଅଂଶୁଘାତରେ ଆକ୍ରାନ୍ତ ହୁଏ। ପ୍ରଥମେ ଦେଖିବା ଯେ ଏଇ ହିଟ୍ ରିଲେଟେଡ୍ ଡିଜର୍ଡ଼ସ୍ ଗୁଡ଼ାକ କେମିତି ହୁଏ। ପ୍ରଥମ ସୋପାନ ହେଲା ଯେ ହିଟ୍ କ୍ରାମ୍ପସ୍। ହିଟ୍ କ୍ରାମ୍ପସ୍ଟା କ'ଣ? ଯଦି ହିଟ୍ କ୍ରାମ୍ପସ୍ ହେବ, ଯଦି ଜଣେ ବେଶୀ ସମୟ ଖରାରେ ଆକ୍ରାନ୍ତ ଥାଏ, ତାହେଲେ ଶରୀରରୁ ତା'ର ଅଧିକ ଝାଳ ବାହାରି ଶରୀରରୁ ଲୁଣ ଏବଂ ଜଳୀୟ ଅଂଶ କମିଯାଏ। ତା'ର ହାତ, ପାଦ, ପେଟ ଏବଂ ତା'ର ଦେହର ମାଂସପେଶୀ ଗୁଡ଼ାକରେ ଯନ୍ତ୍ରଣା ଅନୁଭବ କରେ। ଏହା ଏକ ସାଧାରଣ ହାଲୁକା ଅବସ୍ଥା, କିନ୍ତୁ ଯଦି ଆମେ ସମୟରେ ପଦକ୍ଷେପ ନ ନେବା ଏହା ବଢ଼ିଯାଇପାରେ। ଯଦି ଏହାର ଚିକିତ୍ସା କରା ନଯାଏ ତାହେଲେ ଶରୀରରେ ଅଧିକ ଥକି ଯାଇଥାଏ ଏବଂ ଝାଳ ବାହାରେ ଦୁର୍ବଳତା ଅନୁଭବ ହୁଏ, ମୁଣ୍ଡ ବୁଲାଏ। ତୁରନ୍ତ ଏହାର ଚିକିତ୍ସା ନକଲେ ରୋଗୀ ଗୁରୁତର ହୋଇଥାଏ। ହିଟ୍ ଷ୍ଟ୍ରୋକ୍ ବା ଅଂଶୁଘାତ, ଶରୀରର ତାପମାତ୍ରା ବହୁତ ବଢ଼ିଯାଇଥାଏ, 40 ଡିଗ୍ରୀ ସେଲସିୟସରୁ ଉପର ହୋଇଯାଇଥାଏ ଏବଂ ଏଥିରେ ଆଉ ଝାଳ ବାହାରିପାରେ ନାହିଁ। ବ୍ୟକ୍ତି ଅଚେତ ହୋଇଯାଏ, ଦେହରେ ବହୁତ ତାପମାତ୍ରା ବଢ଼ିଯାଏ ଏବଂ ତାଙ୍କୁ ବାତ ମଧ୍ୟ ମାରେ। ଏହା ଏକ ଗୁରୁତର ଅବସ୍ଥା, ଯଦି ଏହାକୁ ଆମେ ଚିକିତ୍ସା ନ କରିବା ରୋଗୀ ମୃତ୍ୟୁମୁଖରେ ମଧ୍ୟ ପଡ଼ିପାରେ। ବର୍ତ୍ତମାନ ଦେଖିବା ଯେ ଆମେ କ'ଣ କଲେ ଅଂଶୁଘାତରୁ ମୁକ୍ତି ପାଇପାରିବା। ଆପଣଙ୍କର ଘର ଯଦି ଟିଣ ବା ଆଜବେଷ୍ଟସ୍ରେ ହେଉ, ତା ଉପରେ ନଡ଼ା ବିଡ଼ା ପକାନ୍ତୁ କିମ୍ବା ଧଳା ରଙ୍ଗର ଲେପନ କରନ୍ତୁ। ଯଦି ଆପଣ ବାହାରକୁ ଯାଉଛନ୍ତି ତାହେଲେ ମୁଣ୍ଡକୁ ଓଦା ଗାମୁଛାରେ ଘୋଡ଼ାଇ ରଖନ୍ତୁ ଏବଂ ଛତା, ଜୋତା ବା ଚପଲ, କଳା ଚଷମା ପିନ୍ଧନ୍ତୁ। ଯଦି ହାଲିଆ ଲାଗୁଛି ତାହେଲେ ଛାଇ ବା ପବନ ଚଳାଚଳ କରୁଥିବା ସ୍ଥାନରେ ବିଶ୍ରାମ କରନ୍ତୁ। ପ୍ରଚୁର ପରିମାଣର ପାଣି, ତୋରାଣୀ, ORS, ଘୋଳ ଦହି, ସର୍ବତ କିମ୍ବା କାକୁଡ଼ି ଓ ତରଭୁଜ, ଏହି ଖାଦ୍ୟ ଗୁଡ଼ାକ ଖାଇଲେ ଅଂଶୁଘାତରୁ ଆପଣ ବର୍ତ୍ତି ପାରିବେ। ଢିଲା ହାଲୁକା ରଙ୍ଗର ସୂତା କପଡ଼ା ପିନ୍ଧିକି ଆପଣ ଏହି ଖରାଦିନେ ବାହାରକୁ ଯିବା ଉଚିତ। ଏହି ଅଂଶୁଘାତରୁ ମୁକ୍ତି ପାଇବା ପାଇଁ ଆମେ କ'ଣ କରିବା ନାହିଁ? ଆମେ ଜାଣୁଛୁ ଯେ ଖରା ସବୁଥିରୁ ବେଶୀ ହୁଏ 11:00-3:00 ମଧ୍ୟରେ, ତ ସେହି ସମୟରେ ଆମେ ଟାଣ ଖରାକୁ ବାହାରିବା ନାହିଁ କିମ୍ବା କୌଣସି ଶାରୀରିକ ପରିଶ୍ରମ ସେ ସମୟରେ କରିବା ଉଚିତ ନୁହେଁ। ଯିଏ ବୃଦ୍ଧ, ଅସୁସ୍ଥ ଲୋକ, ଶିଶୁ, ଗର୍ଭବତୀ ମହିଳା, ଯେଉଁମାନେ ଉଚ୍ଚ ରକ୍ତଚାପରେ ପୀଡ଼ିତ କିମ୍ବା ମଧୁମେହ ରୋଗୀ, ଏହି ସମୟରେ ଟାଣ ଖରାରେ ବାହାରନ୍ତୁ ନାହିଁ। ଅଧିକ ଖରା ସମୟରେ ନିଆଁ ପାଖରେ କୌଣସି କାମ କିମ୍ବା ରୋଷେଇ କରିବାଟା ବିପଦ ହୋଇପାରେ। ମାଦକ ଦ୍ରବ୍ୟ ଯଥା ବିଡ଼ି, ମଦ ଇତ୍ୟାଦି ସେବନ କରିବାଟା ଉଚିତ ନୁହେଁ। ଆପଣ ଖାଲି ପେଟରେ ବି କୌଣସି ଜାଗାକୁ ଯାଆନ୍ତୁ ନାହିଁ କି ଅଧିକ ସମୟ ଖାଲି ପେଟରେ ରହିବାଟା ଠିକ୍ ହୁଏ ନାହିଁ। କୌଣସି ବ୍ୟକ୍ତି ପାଖରେ ଅଂଶୁଘାତର ଯଦି କିଛି ଲକ୍ଷଣ ଆପଣ ପାଇଲେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ନେଇଯିବାଟା ଉଚିତ ଏବଂ ସମସ୍ତ ସରକାରୀ ଡାକ୍ତରଖାନା ଗୁଡ଼ାକରେ ଅଂଶୁଘାତ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଉପଲବ୍ଧ। କିନ୍ତୁ ଆପଣ ଡାକ୍ତରଖାନା ପହଞ୍ଚାଇବା ପୂର୍ବରୁ ରୋଗୀକୁ ଦେଖିବେ, ଯଦି ରୋଗୀ ଅଂଶୁଘାତରେ ପୀଡ଼ିତ ବୋଲି ଆପଣଙ୍କୁ ଲାଗିଲା ତାକୁ ଗୋଟେ ଛାଇ ଜାଗାକୁ ନେଇଯିବେ, ଟିକେ ହାଲୁକା ଭାବରେ ବିଞ୍ଚି ଦେବେ ଏବଂ ତା ଦେହକୁ ଓଦା କନାରେ ପୋଛିଦେବେ, ତାର ପୋଷାକ ଯେଉଁଟା ପିନ୍ଧିଥିବ ଢିଲା କରିଦେବେ ଏବଂ ପେସେଣ୍ଟ ଯଦି ସୁସ୍ଥ ଅନୁଭବ କଲା ତାକୁ ଟିକେ ଥଣ୍ଡା ପାଣି, ORS ପାଣି କିମ୍ବା ପଇଡ଼ ପାଣି ଦେଲେ ଭଲ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନା ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ସମୟ ସକାଳ 7:15 ହେବାକୁ ଯାଉଛି। ଶୁଣନ୍ତୁ ଓଡ଼ିଆ ସମ୍ବାଦରେ
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଉପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନକୁ ଗସ୍ତ କରିବେ। ଗସ୍ତକାଳରେ ରାଷ୍ଟ୍ରପତି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ନେଇ ସମୀକ୍ଷା କରିବେ ବୋଲି ଜଣାପଡ଼ିଛି। ଏହି ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ଚିତାବାଘଙ୍କ ଯତ୍ନ ନେଉଥିବା ସହଯୋଗୀ ବନ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ପରେ ରାଷ୍ଟ୍ରପତି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦ୍ୟାନରେ 49 ଚିତାବାଘ ଅଛନ୍ତି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ ହେବାର କାର୍ଯ୍ୟକ୍ରମ ରହିଛି। ଆନ୍ତର୍ଜାତିକ ଯୋଗ ଦିବସ 2026 ବିଶ୍ୱସ୍ତରରେ ସଫଳ ଭାବେ ପାଳନ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସନ୍ତୋଷ ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ ଦେଶର ବିଭିନ୍ନ ବର୍ଗର ଜନସାଧାରଣ ଯୋଗାଭ୍ୟାସରେ ଭାଗ ନେଇଥିଲେ। ପଶ୍ଚିମ ଏସିଆରେ ସୃଷ୍ଟ ପରିସ୍ଥିତିକୁ ଶେଷ କରିବା ଏବଂ ଉଭୟ ଦେଶ ମଧ୍ୟରେ ହୋଇଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୂର୍ଣ୍ଣ ରୂପ ଦେବା ଉଦ୍ଦେଶ୍ୟରେ ଗତକାଲିଠାରୁ ସ୍ୱିଜରଲ୍ୟାଣ୍ଡର ବର୍ଜେନ୍ଷ୍ଟକ୍ଠାରେ ଆମେରିକା ଏବଂ ଇରାନ ପ୍ରତିନିଧିମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଆରମ୍ଭ ହୋଇଛି। ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଉଥିବା ବେଳେ ଇରାନର ବାଚସ୍ପତି ମହମ୍ମଦ ବାଘେର ଘାଲିବାଫ୍ ଏବଂ ବୈଦେଶିକ ମନ୍ତ୍ରୀ ଆବାସ ଆରଗଛି ଇରାନୀ ପ୍ରତିନିଧି ଦଳ ପକ୍ଷରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଲୋଚନାରେ କତାର ଏବଂ ପାକିସ୍ତାନ ମଧ୍ୟସ୍ଥତା କରୁଥିବା ଜଣାପଡ଼ିଛି। ବୈଠକ ପୂର୍ବରୁ ତେହେରାନ ଇସ୍ରାଏଲର ଲେବାନନ ଉପରେ ଆକ୍ରମଣ ଯୋଗୁଁ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ ରଖାଯାଇଥିବା କହିଥିବା ବେଳେ ଆମେରିକା ସମସ୍ତଙ୍କ ପାଇଁ ଏହି ପ୍ରଣାଳୀ ମୁକ୍ତ ରହିଥିବା ଦାବି କରିଥିଲା। ଉଭୟ ଦେଶ ମଧ୍ୟରେ ଗତ ସପ୍ତାହରେ 14 ବୁଝାମଣାର ପ୍ରମୁଖ ସର୍ତ୍ତ ମଧ୍ୟରେ ଲେବାନନ ଉପରେ ଆକ୍ରମଣ ବନ୍ଦ କରିବା ପ୍ରସ୍ତାବ ରହିଥିଲା। ଆମେରିକା ଉପରାଷ୍ଟ୍ରପତି ଇରାନର ବରିଷ୍ଠ ନେତାମାନଙ୍କ ସହ ସାକ୍ଷାତ କରି ଆଣବିକ କାର୍ଯ୍ୟକ୍ରମ, ଆଞ୍ଚଳିକ ସ୍ଥିରତା ଏବଂ ହର୍ମୁଜ୍ ପ୍ରଣାଳୀ ମୁକ୍ତ ରଖିବା ନେଇ ଆଲୋଚନା କରିଥିଲେ। ବୈଠକ ପୂର୍ବରୁ ଆମେରିକା ଉପରାଷ୍ଟ୍ରପତି କହିଥିଲେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଏକ ଐତିହାସିକ ଘଟଣା। ଗତକାଲିଠାରୁ ଆଲୋଚନା ଆରମ୍ଭ ହେବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଇରାନ ଉପରେ ଆକ୍ରମଣ କରିବା ନେଇ ଚେତାବନୀ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଟ୍ରମ୍ପ କହିଛନ୍ତି ଯଦି ଇରାନ ତା କାର୍ଯ୍ୟକଳାପକୁ ବନ୍ଦ ନ ରଖେ ତେବେ ପୂର୍ବଭଳି ଆକ୍ରମଣ କରାଯିବ। ଅନ୍ୟପକ୍ଷରେ ଇରାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ କହିଛନ୍ତି କତାର ଅଧୀନରେ ଥିବା ଆମେରିକାର $6 ବିଲିୟନକୁ ଚୁକ୍ତି ଅନୁଯାୟୀ ଇରାନକୁ ପ୍ରଦାନ କରିବାକୁ ପଡ଼ିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଆଜିଠାରୁ UGC ନେଟ୍ ପରୀକ୍ଷା ଆୟୋଜନ କରାଯାଉଛି। କମ୍ପ୍ୟୁଟର ଆଧାରିତ ଏହି ଜାତୀୟ ସ୍ତରୀୟ ପରୀକ୍ଷା ଚଳିତ ମାସ 30 ପର୍ଯ୍ୟନ୍ତ 2 ଶିଫ୍ଟରେ ଅନୁଷ୍ଠିତ ହେବ। ଜୁନିୟର ରିସର୍ଚ୍ଚ ଫେଲୋସିପ୍, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ ପିଏଚ୍ଡି ନିମନ୍ତେ ଏହି ପରୀକ୍ଷା କରାଯାଉଛି। ଏନ୍ଟିଏ ପକ୍ଷରୁ ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ସମ୍ବନ୍ଧୀୟ ସମସ୍ତ ତଥ୍ୟ ବିଷୟରେ ଅବଗତ ହେବା ଲାଗି ପରାମର୍ଶ ଦିଆଯାଇଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ହୋଇଥିବା ତ୍ରୁଟି ଓ ପୁନଃ ମୂଲ୍ୟାୟନ ଫଳାଫଳ ପ୍ରକାଶ କରିବା ଆରମ୍ଭ କରିଛି। ସିବିଏସ୍ଇ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିଭିନ୍ନ ଅଭିଯୋଗ ନେଇ ଆସିଥିବା ଆବେଦନଗୁଡ଼ିକ ମଧ୍ୟରୁ ଗତକାଲି 87% ଅଭିଯୋଗର ତଥ୍ୟ ଦିଆଯାଇଛି। ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ସମାଧାନ ଖୁବ୍ ଶୀଘ୍ର କରାଯିବ ବୋଲି କୁହାଯାଇଛି। ସୂଚନା ଅନୁଯାୟୀ ଆବେଦନକାରୀମାନେ results.digilocker.gov.in ପୋର୍ଟାଲରେ ଲଗ୍ଇନ୍ କରି ସେମାନଙ୍କର ଆବେଦନର ସ୍ଥିତି ଜାଣିପାରିବେ। ପ୍ରତ୍ୟେକଟି ଆବେଦନକୁ ସ୍ୱଚ୍ଛ ଢଙ୍ଗରେ ଯାଞ୍ଚ କରାଯାଉଥିବା ସିବିଏସ୍ଇ ପକ୍ଷରୁ କୁହାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ 62,42,00,000 ବ୍ୟାଙ୍କ ଠକେଇ ମାମଲାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ପକ୍ଷରୁ କୁହାଯାଇଛି, ଇଣ୍ଡିଆନ୍ ବ୍ୟାଙ୍କର ମୁମ୍ବାଇସ୍ଥିତ ଶାଖାରେ ଠକେଇ ହୋଇଥିବା ନେଇ ଚଳିତ ମାସ 18 ତାରିଖରେ ଏକ ମାମଲା ପଞ୍ଜିକୃତ ହୋଇଥିଲା। ଏହି ମାମଲାରେ ସିବିଆଇ ପକ୍ଷରୁ ମୁମ୍ବାଇସ୍ଥିତ ଏକ କମ୍ପାନୀ ଓ ତା ସହିତ ଜଡ଼ିତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଅଭିଯୋଗ ଦାୟର କରାଯାଇଛି। ଭ୍ରମାତ୍ମକ ଋଣ ଗ୍ରହଣ ତଥ୍ୟ ପ୍ରଦାନ କରି ଏହି ଠକେଇ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି 2026 ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଲୋକଙ୍କ ପଦ୍ମ ଶୀର୍ଷକରେ 15 ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହି ଧାରାବାହିକରେ ପଦ୍ମ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କ ଜୀବନୀ ଓ କାର୍ଯ୍ୟ ଉପରେ ଆଲୋକପାତ କରାଯିବ। ଏହି ବାର୍ତ୍ତାଳାପ ଆଜି 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲ୍ରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଉପଲବ୍ଧ ହେବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0371-7117-1117-2331-4441 ନମ୍ବରକୁ ଡାଏଲ୍ କରିବାକୁ ହେବ। ଏହାବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ଆଇସିସି ମହିଳା T20 କ୍ରିକେଟ୍ ବିଶ୍ୱକପ୍ରେ ଗତକାଲି ମାଞ୍ଚେଷ୍ଟରଠାରେ ଅନୁଷ୍ଠିତ ଗ୍ରୁପ୍ ଏ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା 6 ଭାରତକୁ ପରାସ୍ତ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ 20 ଓଭରରେ 7 ବିନିମୟରେ 158 ରନ୍ ସ୍କୋର୍ କରିଥିଲା। ସେଫାଳି ବର୍ମା ସର୍ବାଧିକ 31 ରନ୍ ସ୍କୋର୍ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା 5 ବଲ୍ ବାକି ଥାଇ 161 ରନ୍ କରିବାକୁ ସକ୍ଷମ ହୋଇଥିଲା। ତେବେ ଭାରତୀୟ ମହିଳା ଦଳର ଅଧିନାୟକ ହରମନପ୍ରୀତ କୌର ଗତକାଲିର ମ୍ୟାଚ୍ରେ 200ତମ ଆନ୍ତର୍ଜାତିକ T20 ମ୍ୟାଚ୍ ଖେଳିଥିବା ପ୍ରଥମ ଖେଳାଳି ମାନ୍ୟତା ହାସଲ କରିଛନ୍ତି। ଫିଫା ବିଶ୍ୱକପ୍ର ଗ୍ରୁପ୍ ଏଚ୍ର କେପ୍ ଭର୍ଦେ ଏବଂ ଉରୁଗୁଏ ମଧ୍ୟରେ ଅନୁଷ୍ଠିତ ମ୍ୟାଚ୍ 2-2 ଅମୀମାଂସିତ ରହିଛି। ପୂର୍ବରୁ ଗ୍ରୁପ୍ ଜିର ଗତକାଲି କାଲିଫର୍ଣ୍ଣିଆରେ ଖେଳାଯାଇଥିବା ଇରାନ୍ ଓ ବେଲ୍ଜିୟମ୍ ମଧ୍ୟରେ ମ୍ୟାଚ୍ ମଧ୍ୟ ଅମୀମାଂସିତ ରହିଛି। ଗ୍ରୁପ୍ ଏଚ୍ର ଅନ୍ୟ ଏକ ମ୍ୟାଚ୍ରେ ସ୍ପେନ୍ 4-0 ସାଉଦି ଆରବକୁ ପରାସ୍ତ କରିଛି। 2 ମ୍ୟାଚ୍ରୁ ସ୍ପେନ୍ 4 ହାସଲ କରିଥିବା ବେଳେ ସାଉଦି ଆରବ ମାତ୍ର 1 ହାସଲ କରିଛି। ଆଜି ଗ୍ରୁପ୍ ଜିରେ ନ୍ୟୁଜିଲାଣ୍ଡ ଓ ଇଜିପ୍ଟ ଏବଂ ଗ୍ରୁପ୍ ଜେରେ ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଓଡ଼ିଶା ସମେତ ଦେଶର ଅନ୍ୟ କେତେକ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆସାମ ଓ ମେଘାଳୟରେ ଅତିରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ଓଡ଼ିଶା, ବିହାର, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, କେରଳ ଓ ଗୋଆ ଆଦି ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ଅନୁମାନ କରାଯାଇଛି। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ଆଜି ଚିତା ପୁନରୁଦ୍ଧାର ପ୍ରକଳ୍ପର ପ୍ରଗତି ସମୀକ୍ଷା କରିବେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ପଶ୍ଚିମ ଏସିଆ ପରିସ୍ଥିତିର ସମାଧାନ ପାଇଁ ଆମେରିକା ଓ ଇରାନ୍ ମଧ୍ୟରେ ଉଚ୍ଚସ୍ତରୀୟ ଆଲୋଚନା ଜାରି। ଏନ୍ଟିଏ ପକ୍ଷରୁ ଆଜିଠାରୁ ଆରମ୍ଭ ହେଉଛି UGC ନେଟ୍ ପରୀକ୍ଷା। ଏବଂ ଓଡ଼ିଶା ସମେତ ଦେଶର କେତେକ ରାଜ୍ୟରେ ଆଜି ପ୍ରବଳ ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ଆକାଶବାଣୀର କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ଏଥର ଶୁଣନ୍ତୁ ଚାଷୀ ଭାଇମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷର ହାଲ।
4: କାଜୁ ଚାଷ କରବାର୍ ଲାଗି ଜଲବାୟୁ ପାଣିପାଗ ବନେ ପ୍ରକାରର ପାଣିପାଗ ଥି ଜଲବାୟୁ ଥି କାଜୁ ଚାଷ କରାଯାଇ ପାର୍ସି। ଇତାର ମରଡ଼ି ସହଣୀ ଶକ୍ତି କଲେ ଅଛେ। ସମୁଦ୍ର ପତନ ଠାନୁ 400 meters ଉଞ୍ଚା ତକ ଜମି ଥି ଇ ଚାଷକେ ଲାଭଜନକ ହିସାବେ କରାଯାଇ ପାର୍ବା। ଆର୍ ଫୁଲ ଧରବାର ଠାନୁ ଫଲ ବଢ଼ବାର ତକ ଅତକା ଉତ୍ତାପ ରହିଲେ 39°C ନୁ ଅତକା ରହିଲେ ଫୁଲ ଆର୍ ଫଲ ଝଡ଼ବାରଟା ଡର ଥିସି। କାଜୁ ଚାଷ କରବାର୍ ଲାଗି ମାଏଟ କାଜୁ ଗଛ ଭିନ୍ନ ଭିନ୍ନ ପ୍ରକାରର ମାଟିଥି ଚାଷ କରାଯାଏସି। ଏନ୍ତାକି ଅନୁର୍ବର ମାଙ୍କଡ଼ା ପଥର ଥିବାର ଜାଗାଥି କି ପାହାଡ଼ିଆ ଜାଗାନୁ ଗଲେ ପାହାଡ଼ମାନଙ୍କର ତଲେ ଇଟା ଚାଷ କରାଯାଇପାର୍ସି। ମାତର୍କ ନିଗ୍ରା ମାଏଟ ଇ ଚାଷ ଲାଗି ବହୁତ ଜରୁରୀ ଯାଏ। ଗହିର ଉର୍ବର ଆର୍ ପାଲି ଦର୍ଶା ମାଟିଥି ଅମଲ ଭଲ୍ ହେସି। କାଜୁର ବନେ ଉନ୍ନତ କିସମ ଥିସି ହେଲେ ଭେନଗ୍ରୁଏଲା 4 ହାଇବ୍ରିଡ୍, 2 ହାଇବ୍ରିଡ୍ 16, ହାଇବ୍ରିଡ୍ 1608, ଜଗନ୍ନାଥ, ବଳଭଦ୍ର ଆର୍ VRI 2 କିସମ ଇଟା ମାନେ ହଉଛେ ଆମର ରାଇଜେ ବନେକିରି ମିଲ୍ସି। ମଞ୍ଜି ଆର୍ ଯୋଡ଼ କଲମି ବାଟିଆ କାଜୁ ଗଛର ବଂଶ ବିସ୍ତାର କରାଯାଏସି। ଆର୍ ମଞ୍ଜି ନୁ ତିଆର ଗଛମାନଙ୍କୁ ଡେରିଥି ଫଲାଏସି ଆର୍ ସେମାନେ ମା ଗଛ ବାଗିର ହେଇ ନାଇଥାନ୍। ହେଥିର୍ ଲାଗି ଲଗାବାର୍ ଲାଗି 8-12 months ନିରୋଗା ଯୋଡ଼ କଲମି ବାଟିଆ ଚାରା ଠୋଲ କରବାର କଥା। କାଜୁ ଲଗାବାର ସମିଆ ଜୁଲାଇ ଆର୍ ଅଗଷ୍ଟ ମାସେ କାଜୁ ଚାରା ଲଗାଯାଏସି। କାଜୁ ଚାଷ କରବାର୍ ଲାଗି 2-3 times ଚାଷ କରିକିରି ଅନାବନା ଗଛମାନେ ବାଛି ଦିଆଯାଏସି। ଆର୍ ଚାରା ଲଗାବାର 2-3 months ଆଗନୁ 60 centimeters ଲମ୍ବା, 60 centimeters ଚଉଡ଼ା, 60 centimeters ଗହିରର ଗାତ କୁଡ଼ିକିରି ଉପର ଆର୍ ତଲ ମାଟିକେ ଅଲଗା କରାଯାଏସି। ଆର୍ 15-20 days ଖରା ଦେବାର ଉତରୁ ଶୁଖା କୁଟା କାଠି ଦେଇକିରି ପୁଡ଼େଇ ଦିଆଯାଏସି। ଆର୍ ଫି ଗାତକେ 15 kg ସଢ଼ା କମ୍ପୋଷ୍ଟ ଆର୍ ଉପର ମାଏଟ ମିଶେଇକିରି ଗାତ ଭରାଯାଏସି। ଉଇ ହଉଥିବାର ଜାଗାମାନଙ୍କୁ ଫି ଗାତକେ 50 grams କ୍ଲୋରୋପାଇରିଫସ୍ 1.5% ମିଶାଯାଏସି। କାଜୁ ଗଛକେ ଧାଡ଼ିକେ ଧାଡ଼ି ଆର୍ ଗଛୁ ଗଛକେ 7 meters ଦୂରିଆ ଥି ଫି ଏକରକେ 80 ଗଛ ଲଗାଯାଏସି। ମଧ୍ୟମ ଘଞ୍ଚ ହିସାବେ 4-5 meters ଦୂରିଆ ଥି ଲଗେଇକିରି ପହେଲା ବଛରମାନଙ୍କୁ ଅତକା ଅମଲ କରାଯାଇପାର୍ବା। ପାହାଡ଼ିଆ ଢାଲୁ କି ଗୋଡ଼ାଣିଆ ଜାଗାମାନଙ୍କୁ କଣ୍ଟୁର ପ୍ରଣାଳୀ ଆର୍ ଅଲଗା ଜାଗାମାନଙ୍କୁ ବର୍ଗାକାର ପ୍ରଣାଳୀଥି କାଜୁ ଗଛ ଲଗାଯାଏସି। 2-3 months ମୌସୁମୀ ବର୍ଷା ଉତରୁ ଚାରା ଲଗାଯାଏସି। ଦୂରିଆନୁ ଆସିଥିବାର କଲମି ଚାରାକେ 2-3 days ଛାଇଁଥି ରଖାଯାଏସି। ଆର୍ ପଲିଥିନ୍କେ ବାହାର କରିକିରି ମାଟି ଟିକେ ଯେନ୍ ଗଛ ଲାଗିଥିବା ମାଟି ପିଣ୍ଡୁଳାଟା ସେତାର ହିସାବର ଗାଢ଼ାଟେ କରିକିରି ଚାରାଟାକେ ସିଧା ଲଗାଯାଏସି। ଯେନ୍ତାକି ଯୋଡ଼ ଅଂଶଟା ମାଟିର ପତନ ଠାନୁ 15-20 centimeters ଉଞ୍ଚାଥି ରହିବା। ଗଛ ମୂଲ ମାଇଟ୍କେ ଜାଙ୍କି ଦେଇକିରି ତାର ପାନ ମଡ଼ାଯାଏସି। ଆର୍ ବାଡ଼ିଟେ ତୁପିକିରି ଗଛକେ ହାଲକା ଭାବେ ବାନ୍ଧିଦେବାର କଥା। କାଜୁ ଗଛେ ଖତ୍ ଆର୍ ସାର ପ୍ରାୟ ଦିଆ ନାଇଁ ଯାଇଥାଏ। ମାତର୍କ ଖତ୍ ଆର୍ ସାର ବ୍ୟବହାର କଲେ ଅମଲ ବଢ଼ବାର ସହିତ ଛୋଟ ଗଛେ ଜଲ୍ଦି ଫୁଲ ଆସି 3 years ଅଧିକା ହେଇଥିବାର ଫି ଫଲତି ଗଛକେ ବଛରକ 10-15 kg କମ୍ପୋଷ୍ଟ, 500 grams ଯବକ୍ଷାରଜାନ, 125 grams ଫସ୍ଫରସ ଆର୍ 125 grams ପଟାସିୟମ ସାର ଦିଆଯାଏସି। ପହେଲା ଆର୍ 2 number ଇ ହିସାବେ 3 ভাগে আর 3 ভাগে 2 ভাগ ব্যবহার করা যায়সি। ফলতি গছে গছ ঠানু 1.5 meters দূরিয়া থি ট্রেঞ্চ করিকিরি সবু খসারকে 2 ভাগ করিকিরি গোটে ভাগ বর্ষা আরম জুন জুলাই মাসে আর অলগা ভাগটা বর্ষা শীতসময়া সেপ্টেম্বর অক্টোবর মাসে ব্যবহার করা যায়সি। আর যেন জাগানু পায়ন মড়াবার সুবিধা নাই থিবা সেই জাগামানকু সবু খসারকে বর্ষা দিনে ব্যবহার করবার কথা। কাঁট ছাট কাজুর ছোট গছর মূল ঠানু 75-100 centimeters তকেন্সি ডালকে বড়হারকে নাই দিয়া যায়। এতার উতরু 20-25 centimeters দূরিয়াতি ভিনে ভিনে দিগকে 4-5 শাখা বড়া যাইসি। ଏତାକେ ଛାଡ଼ିକିରି ରୁଗୁଣା ଶୁଖଲା ପତଲା ଆର୍ ଛନ୍ଦା ଛୁନ୍ଦି ହେଇକିରି ଥିବା ଡାଲମାନଙ୍କୁ କାଟି ଦେଇକିରି ବୋର୍ଡାକ୍ସ ପେଷ୍ଟ 10% ଲିପ୍ ଦିଆଯାଏସି। କଲମି ଯୋଡ଼ର ତଲ ଅଂଶମାନଙ୍କୁ ଡାଲ ବାହାରିବାର ଦେଖିଲେ ସାଙ୍ଗେ ସାଙ୍ଗେ ତାହାକେ ଛିଡ଼ି ଦିଆଯାଏସି। ଆର୍ ପହିଲା 2 years ଭିତରେ ଗଛେ ଫୁଲ ଆଇଲେ ତାହାକେ ଛିଡ଼ିକିରି 3 number ଠାନୁ ଫଲ ରଖାଯାଏସି। ତାହିଁରୁ କାଜୁ ଚାସ୍ତି ପାନ ମଡ଼ାବାରଟା ଛୋଟ ଗଛେ ଋତୁ ଅନୁସାରେ 3-7 days ଅନ୍ତର୍ଥି ପାନ ମଡ଼ାଯାଏସି। ଆର୍ ବଡ଼ ଫଲତି ଗଛେ ଝହକିରି ପାନ ମଡ଼ା ନେଇଯାଏ। ମାତର୍କ ପାନ ମଡ଼ାଲେ ଅମଲ ଦ୍ୱିଗୁଣ ହେଇପାର୍ସି। ଆର୍ ସେଥିର୍ଲାଗି ଫଲତି ଗଛେ ଫଲ ବଢ଼ବାର ସମୟଥି 15-20 days ଅନ୍ତର୍ଥି ପାନ୍ ମଡ଼ାବାର କଥା। ପାନ୍ ମଡ଼ାବାର ବଦଲେ ପାନ୍ ଜମିକିରି ନାଇ ରହିବାର ଉପରେ ଜହ ଧ୍ୟାନ ଦିଆଯାଏସି। ଆର୍ ପାହାଡ଼ିଆ ଜାଗାମାନଙ୍କୁ ଗଛର ଚାରିଫାଲେ ଅର୍ଦ୍ଧ ଚନ୍ଦ୍ରାକାର ଜାଗା ତିଆରି କରିବାର କଥା। ବୁନ୍ଦା ଜଳସେଚନ କଲେ ପାନ୍ର ଖର୍ଚ୍ଚା କମ୍ସି ଆର୍ ଅମଲ ଗଲେ ବଢ଼୍ସି।
1: ଶୁଣିଲେ ଚାଷର ହାଲ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ପରିବେଶ ସୂଚନା। ଆଜି ଏଥିରେ ସଙ୍କଟରେ ଆମ ପୃଥିବୀ, ଏ ବିଷୟରେ କହୁଛନ୍ତି ଡକ୍ଟର ସମାପିକା ଦାସ।
5: ବିଶ୍ୱ ପରିବେଶ ବର୍ତ୍ତମାନ ସମୟରେ ଯୁଦ୍ଧ ନାମକ ଏକ ସଙ୍କଟ ସହିତ ଘେରି ରହିଛି। ଆଜିର ଯୁଦ୍ଧ ପରିସ୍ଥିତିକୁ ଦେଖିଲେ ପ୍ରତୀୟମାନ ହୁଏ ପୃଥିବୀ ଆଜି ଧ୍ୱଂସମୁଖରେ ପହଞ୍ଚି ସାରିଲାଣି। ଏପରି ପରିସ୍ଥିତିରେ ପରମାଣୁ ଯୁଦ୍ଧର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ। ଯଦି ଏହା ହୁଏ ପୃଥିବୀ ସମୂଳେ ଧ୍ୱଂସ ହୋଇଯିବ। ଦ ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ ପିସ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ତରଫରୁ ଏକ ରିପୋର୍ଟରେ କୁହାଯାଇଛି ବିଶ୍ୱର ପ୍ରାୟ 9 ଦେଶରେ 12,000 ଅଧିକ ପରମାଣୁ ଅସ୍ତ୍ର ଅଛି। ଯୁଦ୍ଧ ଦ୍ୱାରା ପ୍ରାକୃତିକ ସମ୍ପଦ ନଷ୍ଟ ହେବା ସହ ପରିବେଶ ପାଇଁ ସଙ୍କଟ ସୃଷ୍ଟି ହେଉଛି। ଏହି ଯୁଦ୍ଧରେ ବ୍ୟବହୃତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରର ରାସାୟନିକ ପଦାର୍ଥରୁ ଜଳ, ବାୟୁ ଓ ମୃତ୍ତିକା ନଷ୍ଟ ହେଉଛି। ସମ୍ପ୍ରତି ଯେଉଁ ଯୁଦ୍ଧ ପରିସ୍ଥିତି ଚାଲିଛି ସେଥିମଧ୍ୟରୁ 40% ପ୍ରାକୃତିକ ସମ୍ପଦ ହାସଲ ପାଇଁ। ଏହି ପ୍ରାକୃତିକ ସମ୍ପଦକୁ ହାସଲ କରିବା ପାଇଁ ଯୁଦ୍ଧ ହେଉଛି ଏବଂ ଏହାକୁ ଅଧିକ ନଷ୍ଟ କରାଯାଉଛି। ଏହି ପ୍ରାକୃତିକ ସମ୍ପଦ ମଧ୍ୟରେ ଆମେ ଦେଖିପାରିବା ଯେ ତୈଳ କୂପ ବହୁତ ସଂଖ୍ୟାରେ ଧ୍ୱଂସ କରାଯାଉଛି, ଯାହାଫଳରେ ଏଥିରୁ ନିର୍ଗତ ବିଷାକ୍ତ ବାଷ୍ପ ପ୍ରଭାବରେ ଜଳ ପ୍ରଦୂଷିତ ହେବା ସହ ଜଳଜୀବ ମଧ୍ୟ ନିପାତ ହେଉଛନ୍ତି। ଆଣବିକ ପରୀକ୍ଷଣ ସମୟରେ ସେଥିରେ ବ୍ୟବହୃତ ହେଉଥିବା ୟୁରାନିୟମ୍, ଥୋରିୟମ୍ ଭଳି ବିକିରଣଯୁକ୍ତ ଉପାଦାନ ଯୋଗୁଁ ସମଗ୍ର ଅଞ୍ଚଳ ପ୍ରଦୂଷିତ ହେଉଛି। ଏହି ବିକିରଣ ଉପାଦାନ ମାଟି ଭିତରେ ଗଭୀରକୁ ଯାଇ ମୃତ୍ତିକା ପ୍ରଦୂଷଣ କରୁଛି। ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟମାନେ ମୃତ୍ତିକାରେ ବହୁତ ଦିନ ପର୍ଯ୍ୟନ୍ତ ରହିଥାନ୍ତି, ଯାହାଦ୍ୱାରା ସେମାନେ କୃଷି ଏବଂ ଜଳକୁ ମଧ୍ୟ ପ୍ରଭାବିତ କରିଥାନ୍ତି। ମୃତ୍ତିକାରୁ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟ ଶସ୍ୟଗୁଡ଼ିକରେ ଶୋଷିତ ହୁଏ ଏବଂ ଖାଦ୍ୟ ଶୃଙ୍ଖଳ ଜରିଆରେ ମନୁଷ୍ୟ ଶରୀରକୁ ଆସିଥାଏ, ଯାହାକୁ ଆମେ ବାୟୋ ମ୍ୟାଗ୍ନିଫିକେସନ କହିଥାଉ। ସେହିପରି ଜଳରେ ମିଶି ଭୂତଳ ଜଳକୁ ଦୂଷିତ କରିବା ସହ ସେଠାରେ ରହୁଥିବା ସ୍ଥାନୀୟ ଅଧିବାସୀଙ୍କ ପାନୀୟ ଜଳରେ ମିଶି ଜଳକୁ ପ୍ରଦୂଷିତ କରିଥାଏ। ଆଉ ମଧ୍ୟ ଏହି ରେଡିଓ ଆକ୍ଟିଭ ଏଲିମେଣ୍ଟସ ମ୍ୟୁଟେସନ ନାମକ ପ୍ରକ୍ରିୟା ଦ୍ୱାରା ଗୁଣସୂତ୍ରରେ ମଧ୍ୟ ପରିବର୍ତ୍ତନ କରିଥାଏ ଏବଂ ଭବିଷ୍ୟତରେ ମଧ୍ୟ ଏହି ସ୍ଥାନରେ ବିକଳାଙ୍ଗ ଛୁଆ ବଢ଼ିବାର ଆଶଙ୍କା ବହୁତ ଥାଏ। ଏକ ରିପୋର୍ଟରୁ ଜଣାଯାଇଛି ଯେ ସାମ୍ପ୍ରତିକ ଯୁଦ୍ଧରୁ ଚାରିଆଡ଼େ ଧ୍ୱଂସ ଓ ଧ୍ୱଂସପ୍ରାୟ ବର୍ଜ୍ୟ ଗଦା ହେବାର ପରିମାଣ ପ୍ରାୟ 39 ନିୟୁତ ଟନ୍ ପ୍ରତି ବର୍ଗ କିଲୋମିଟରରେ 107 କିଲୋଗ୍ରାମ ବର୍ଜ୍ୟ ଗଦା ହେଉଛି। 80% ମୃତ୍ତିକା କ୍ଷୟ ହେଉଛି। ପ୍ରାୟ 2/3 ଚାଷ ଜମି ନଷ୍ଟ ହେଉଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଫଳରେ ଜନଜୀବନ ସହ ମୃତ୍ତିକା ଓ ଜଳ ମଧ୍ୟ ପ୍ରଦୂଷିତ ହେଉଛି। ଯୁଦ୍ଧ ଚାଲିଥିବା ସ୍ଥାନରେ ଟ୍ୟାଙ୍କ, ଜେଟ୍ ଚଳାଚଳ ଏବଂ ସେନା ପରିବହନର ଜୈବ ଇନ୍ଧନ ବ୍ୟବହାର ବୃଦ୍ଧି ଯୋଗୁଁ ପରିବେଶ ଅଧିକ ପ୍ରଦୂଷିତ ହେଉଛି। ଏହାର ସିଧାସଳଖ ପ୍ରଭାବ ଅଶୋଧିତ ତୈଳର ଆମଦାନୀ ରପ୍ତାନୀ ଉପରେ ପଡ଼ୁଛି। ବିଶ୍ୱ ବଜାରରେ ତୈଳର ମୂଲ୍ୟ ବୃଦ୍ଧି ହେବାରେ ଲାଗିଛି। ଏହା ଅନେକାଂଶରେ ବିଶ୍ୱ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଏଠି ବିଡ଼ମ୍ବନାର କଥା ହେଉଛି ଯୁଦ୍ଧ ହେବା ଫଳରେ ସେ ରାଷ୍ଟ୍ରର ଆର୍ଥିକ ସାମାଜିକ ସ୍ଥିତି ଖରାପ ହେବା ସହ ଦାରିଦ୍ର୍ୟ ହାର ବଢ଼ିଯାଏ। ଏସବୁର ସମାଧାନ ନହେଲେ ମାନେ ପରିସ୍ଥିତି ସ୍ୱାଭାବିକ ନହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ ଓ ଅର୍ଥନୈତିକ ସମସ୍ୟାର ସମାଧାନ ହୋଇପାରିବ ନାହିଁ। ବାସ୍ତବରେ ଆମ ପୃଥିବୀ ଅମୂଲ୍ୟ ସମ୍ପଦର ଗନ୍ତାଘର, ଏପରି ସ୍ୱର୍ଗସମ ଜୀବନ୍ତ ଗ୍ରହଟିଏ ସମସ୍ତ ଗବେଷଣା ସତ୍ତ୍ୱେ ଏଯାବତ୍ ବିଶ୍ୱବ୍ରହ୍ମାଣ୍ଡରେ କେଉଁଠି ମିଳିନାହିଁ। ସମୟ ଆସିଛି ପ୍ରତ୍ୟେକ ରାଷ୍ଟ୍ରର ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରତ୍ୟେକ ନାଗରିକ ସମୟର ଆହ୍ୱାନକୁ ଶୁଣିବା, ନିଜ ଚତୁଃପାର୍ଶ୍ୱରେ ଥିବା ଜୀବଜନ୍ତୁଙ୍କ ପ୍ରତି ଚିରକୃତଜ୍ଞ ରହିବା ସହିତ ଏହି ଯାତ୍ରା ସସୀମରୁ ଅସୀମକୁ କରିବା ସହ ଅନନ୍ତକାଳକୁ ସଞ୍ଚରିବାରେ ସମର୍ଥ ରଖିବ।
1: ଶୁଣିଲେ ପରିବେଶ ସୂଚନା। ଆଜି ଏଥିରେ ସଙ୍କଟରେ ଆମ ପୃଥିବୀ, ଏ ବିଷୟରେ କହିଲେ ଡକ୍ଟର ସମାପିକା ଦାସ। ଆକାଶବାଣୀ ସମ୍ବଲପୁର ଏଥର ପ୍ରଚାର କରୁଛୁ ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନେ। କଣ୍ଠଶିଳ୍ପୀ ଜ୍ୟୋତ୍ସ୍ନାରାଣୀ ମୁଦାଲି ଏବଂ ମାନସ କୁମାର ଦତ୍ତ। ଗୀତ ରଚନା ଶିରିଶ ଚନ୍ଦ୍ର ପୂଜାରୀ। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ କୁମାର ମିତ୍ର। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଣ୍ଠ ଦେଇଛନ୍ତି ଜ୍ୟୋତ୍ସ୍ନାରାଣୀ ମୁଦାଲି।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ସୁରଞ୍ଜନୀ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ

ଶୁଣିଲେ ସମ୍ବଲପୁରୀ ଗୀତ କଣ୍ଠଦାନ କଲେ ବିଳମ୍ବ କୁମ୍ଭାର ଏବଂ ମୋହିନୀ ମୋହନ ରଥ। ଗୀତ ରଚନା ତରଙ୍ଗ ସେନ ମେହେର ଏବଂ ଲାଲ ରତ୍ନାକର ସିଂ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ସମୟ ସକାଳ 8:00 ହେବାକୁ ଯାଉଛି। ଶୁଣନ୍ତୁ ପ୍ରଥମେ ହିନ୍ଦୀରେ ଓ ତାପରେ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଏତେବେଳେ ପର୍ଯ୍ୟନ୍ତ ଶୁଣୁଥିଲେ କାର୍ଯ୍ୟକ୍ରମ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଚକ୍ରଧର ମେହେରଙ୍କ ରଚନାରୁ, କଣ୍ଠ ଦେଇଛନ୍ତି ଗୋପାଳ ସାହୁ।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋ କପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10861705257ରେ IFSC କୋଡ୍ SBIN00000059ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663 241 0961ରେ ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ପୂର୍ଣ୍ଣିମା ନନ୍ଦଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଚକ୍ରଧର ମିହିର।

ଶୁଣିଲେ ସମ୍ବଲପୁରୀ ଗୀତ। କଣ୍ଠଦାନ କଲେ ଗୋପାଳ ସାହୁ ଏବଂ ପୂର୍ଣ୍ଣିମା ନନ୍ଦ। ଗୀତ ରଚନା ଚକ୍ରଧର ମିହିର। ଆକାଶବାଣୀ ସମ୍ବଲପୁର, ଏଥର ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ। ଗୌରବ ପଟ୍ଟନାୟକଙ୍କ ରଚନାରୁ କଣ୍ଠ ଦେଇଛନ୍ତି ସ୍ୱାଗତ ମହାପାତ୍ର।

ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଥର ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନ ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ଚତୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ୍ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସ୍ପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ ନେଫ୍ଟ ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 10868170527 IFSC କୋଡ୍ SBIN 0000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ୍, ସମ୍ବଲପୁର। ପିନ୍କୋଡ଼୍ଟି ହେଲା 768001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091 ଯୋଗାଯୋଗ କରିପାରିବେ। ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମର ଶେଷ ଗୀତଟି ଶୁଣନ୍ତୁ, ଲାଲ ଅନଙ୍ଗ କୁମାର ସାଇଦେଉଙ୍କ କଣ୍ଠରେ ଗୀତ ରଚନା ମୀନକେତନ ମିଶ୍ର।

ଶୁଣିଲି ସୁଗମ ସଙ୍ଗୀତ। କଣ୍ଠଦାନ କଲେ ସ୍ୱାଗତ ମହାପାତ୍ର ଏବଂ ଲାଲ ଅନଙ୍ଗ କୁମାର ସାଇଦେଓ। ଗୀତ ରଚନା ଗୌରବ ପଟ୍ଟନାୟକ, ମନୋଜ ପଟ୍ଟନାୟକ ଏବଂ ମୀନକେତନ ମିଶ୍ର। ଆକାଶବାଣୀ ସମ୍ବଲପୁର। ଶ୍ରୋତାବନ୍ଧୁ, ଷ୍ଟୁଡ଼ିଓର ଘଣ୍ଟା ଘଣ୍ଟା ପହଞ୍ଚିଛି ଯାଇ ସଂଖ୍ୟା 9ଟାରେ। ଏଥର ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, କଥାଚିତ୍ର 0। କଣ୍ଠ ଦେଇଛନ୍ତି ଅଭୟ ଯୋଧପୁରକର, ଗୀତରଚନା ଇର୍ଷାଦ କାମିଲ, ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ।

କାର୍ଯ୍ୟକ୍ରମରେ ଏଥର ରେଡ୍ କଥାଚିତ୍ରରୁ ରାହତ ଫତେହ ଅଲି ଖାଁଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ମନୋଜ ମୁନ୍ତାସିର, ସଙ୍ଗୀତ ନିର୍ଦ୍ଦେଶନା ତନିସ୍କ ବାଗ୍‌ଚୀ।

କାର୍ଯ୍ୟକ୍ରମରେ ଏଥର ଜୟ ହୋ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ସମୀର ଅଞ୍ଜାନ, ସଙ୍ଗୀତ ନିର୍ଦ୍ଦେଶନା ସାଜିତ ୱାଜିତ, କଣ୍ଠ ଦେଇଛନ୍ତି ଶାନ, ଶ୍ରେୟା ଘୋଷାଲ ଏବଂ ଶୱଲ ସବରୀ।

କାର୍ଯ୍ୟକ୍ରମରେ ଏଥର ଅଭିଜିତ ଏବଂ ସାଥୀଙ୍କ କଣ୍ଠରେ ଚଲତେ ଚଲତେ କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଆଦେଶ ଶ୍ରୀବାସ୍ତବ, ଗୀତ ରଚନା ଜାଭେଦ ଅଖତର।

କାର୍ଯ୍ୟକ୍ରମରେ ଏଥର କ୍ୟା ସୁପର କୁଲ୍ ହେଁ ହମ୍ ଏହି କଥାଚିତ୍ରରୁ ସୋନୁ ନିଗମଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ମିତ୍ ବ୍ରଦର୍ସ ଏବଂ ଅଞ୍ଜାନ।

ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଏଠି ଆପଣମାନଙ୍କ ପାଇଁ ଏକ ବିଶେଷ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଅଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ, ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ ନ୍ୟାସନାଲ୍ ଇଲେକ୍ଟ୍ରୋନିକ୍ ଫଣ୍ଡସ୍ ଟ୍ରାନ୍ସଫର NEFT ବା ନେଫ୍ଟ କିମ୍ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 1086170525 7 IFSC SBIN 000059 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ କଚେରୀ ରୋଡ, ସମ୍ବଲପୁର। ପିନ୍କୋଡ଼ଟି ହେଲା 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ପୁଣି ଥରେ କହି ରଖୁଛି, ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 1, ପୁଣି ଥରେ କହି ରଖୁଛି 0663241096 1 ଯୋଗାଯୋଗ କରିପାରିବେ। ଏଥିସହିତ ବିଶେଷ ସୂଚନାଟି ଏତିକିରେ ଶେଷ ହେଲା। ଏଥର କାର୍ଯ୍ୟକ୍ରମରେ ଶୁଣନ୍ତୁ କଥାଚିତ୍ର ଚାନ୍ଦିନୀ ଚୌକ ଟୁ ଚାଇନାରୁ ଶଙ୍କର ମହାଦେବନ ଏବଂ ଶ୍ରେୟା ଘୋଷାଲଙ୍କ କଣ୍ଠରେ ଏହି ଗୀତଟି। ଗୀତ ରଚନା ରଜତ ଅରୋଡ଼ା, ସଙ୍ଗୀତ ନିର୍ଦ୍ଦେଶନା ଶଙ୍କର ଏହସାନ ଲୟ।

ଶୁଣୁଥିଲେ କଥାଚିତ୍ର ଏୟାରଲିଫ୍ଟର ଗୀତ ଅରିଜିତ ସିଂଙ୍କ କଣ୍ଠରେ, ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ଅମାଲ ମଲ୍ଲିକ। କାର୍ଯ୍ୟକ୍ରମରେ ଏଥର ABCD 2 କଥାଚିତ୍ରରୁ ଶୁଣନ୍ତୁ ଏହି ଗୀତଟି। କଣ୍ଠ ଦେଇଛନ୍ତି ଦିବ୍ୟ କୁମାର ଏବଂ ପ୍ରିୟା ସରେୟା। ଗୀତ ରଚନା ପ୍ରିୟା ସରେୟା, ସଙ୍ଗୀତ ନିର୍ଦ୍ଦେଶନା ସଚିନ ଜିଗର।

ଦବଙ୍ଗ ଏହି କଥାଚିତ୍ରରୁ ରାହତ ଫତେହ ଅଲି ଖାଁଙ୍କ କଣ୍ଠରେ ଶୁଣନ୍ତୁ ଗୀତଟିଏ। ଗୀତ ରଚନା ଫୈଜ ଅନୱର, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

କାର୍ଯ୍ୟକ୍ରମ ଶେଷରେ ସଜଦେ କଥାଚିତ୍ରରୁ କେକେ ଏବଂ ସୁନିଧି ଚୌହାନଙ୍କ କଣ୍ଠରେ ଶୁଣନ୍ତୁ ଏହି ଗୀତଟି। ଗୀତ ରଚନା ଇରଶାଦ କାମେଲ, ସଙ୍ଗୀତ ନିର୍ଦ୍ଦେଶନା ପ୍ରୀତମ।

ଏଇଠି ଶେଷ ହେଲା ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ପୂର୍ବାହ୍ନ 10:00 ହେବାକୁ ଯାଉଛି। ଶୁଣନ୍ତୁ, ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଗୋଟିଏ ଦୁଷ୍ଟ ପିଲା ଏ ସିନେମା ଠୁ ନନ୍ଦିତା ଭଞ୍ଜଙ୍କର କଣ୍ଠତି ଶୁଣୁନି ଗୀତ ଗୀତ ରଚନା ବାବା କଳ୍ପତରୁ ଦାସ ସଙ୍ଗୀତ ନିର୍ଦ୍ଦେଶନା ବିଦ୍ୟାଧର ସାହୁ।

ଇହାଦେ କାର୍ଯ୍ୟକ୍ରମ ଥି ଲେଖୋ ଲେଖୋ ଲେଖିଦେଲି ସିନେମା ଥୁ ସୁନୁନି ଗୀତ କଣ୍ଠ ଦେଇଛନ୍ ବିନୋଦ ରାଠୋଡ ଆଉ ନିବେଦିତା। ଗୀତ ରଚନା ଶ୍ରୀକାନ୍ତ ଗୌତମ, ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ତତେ ଭଲ ପାଏ ଶହେରୁ ଶହେ ଇ ସିନେମାଠୁ ନିବେଦିତାଙ୍କର କଣ୍ଠତି ସୁନୁନି ଗୀତ ରଚନା ଶ୍ରୀକାନ୍ତ ଗୌତମ ସଙ୍ଗୀତ ନିର୍ଦ୍ଦେଶନା ବିକାଶ ଦାସ।

ଗୋଟେ ହିନ୍ଦୀ ସିନେମାର ଗୀତ କାର୍ଯ୍ୟକ୍ରମଟି ରଙ୍ଗିଲା ସିନେମାର ଗୀତ ଶୁଣୁଥିଲେ। ସଙ୍ଗୀତ ଦେଇଛନ୍ ଏ ଆର୍ ରେହମାନ, ଗୀତ ଲେଖିଛନ୍ ମେହବୁବ। ଇହାଦେ ଆସନ୍ ଶୁନ୍ମା ଏ ଗୀତ ଉଦିତ ନାରାୟଣଙ୍କର କଣ୍ଠ ଥିଲା।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ ମୂଲ କର୍ମା ସମ୍ବଲପୁରୀ ଗୀତ କାର୍ଯ୍ୟକ୍ରମ ପହିଲା ଆସନ ଶୁଣମା ଏ ଗୀତ କଣ୍ଠଦାନ କରିଛନ୍ ନିରାକାର ଦେହୁରୀ ଗୀତ ଲେଖିଛନ୍ ଶିବଶଙ୍କର ପ୍ରଧାନ

ଯେଉଁ ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ କଣ୍ଠଶିଳ୍ପୀ ଥିଲେ ନିରାକାର ଦେହୁରୀ, ଚିନ୍ତାମଣି ସାହୁ, ସନାତନ ସୁନା ଆର୍ ମକରଧ୍ୱଜ ପଟେଲ। ଗୀତଗୁଡ଼ିକ ରଚନା କରିଥିଲେ ଶିବଶଙ୍କର ପ୍ରଧାନ, ଗଣେଶରାମ ସେଠ, ରଜନୀ ଭୁଏ, କ୍ଷିତିପତି ସାହୁ ଆର୍ ମକରଧ୍ୱଜ ପଟେଲ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ ଆଇଡି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ 18% GST ସହ ମୋଟ 266 ଟଙ୍କା କେବଳ ନିଟ୍ ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170522577ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଇହାଦେ ଆସୁନ୍ ସୁନ୍ମା ହିନ୍ଦୀ ସିନେମା ଗୀତର କାର୍ଯ୍ୟକ୍ରମ ଖୁଲା ଝରକା।

ପହିଲା ଆସନ୍ ସୁନମା ଏ ଗୀତ କଣ୍ଠଦାନ କରିଛନ୍ ଅରିଜିତ ସିଂ, ସଙ୍ଗୀତ ଦେଇଛନ୍ ମିଥୁନ, ଗୀତକେ ଲେଖିଛନ୍ ମନୋଜ ମୁନ୍ତାସିର। ସିନେମା ହାଫ୍ ଗର୍ଲଫ୍ରେଣ୍ଡ।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ 317.5 ମିଟର ତଥା 945 କିଲୋହର୍ଜ ଯୋଗେ, ଏଫ୍ଏମ୍ 101 MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଅଗ୍ନିପଥ କଥାଚିତ୍ରର ଏ ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଅଜୟ ଅତୁଲ, ଗୀତ ରଚନା ଅମିତା ଭଟ୍ଟାଚାର୍ଯ୍ୟ, କଣ୍ଠଶିଳ୍ପୀ ରୂପକୁମାର ରାଥୋଡ଼।

ପରବର୍ତ୍ତୀ ଗୀତଟି ଜୁବିନ୍ ନଟିଆଲଙ୍କ କଣ୍ଠରେ ଶୁଣନ୍ତୁ। ଗୀତିକାର ସୟିଦ କ୍ୱାଦ୍ରୀ, ସଙ୍ଗୀତକାର ମିଥୁନ, କଥାଚିତ୍ର ବାଘି 2।

ନୈତିକ ଶିକ୍ଷା ସାଧାରଣତଃ ନୀତି ବା ନୈତିକତା ଉପରେ ପର୍ଯ୍ୟବେସିତ। ଯାହା ସତ୍ ଓ ସତ ତାହା ନୈତିକ ଶିକ୍ଷାର ଅନ୍ତର୍ଭୁକ୍ତ। ଅନ୍ୟାୟ, ମିଥ୍ୟା, ଦୁର୍ନୀତି, ଅନୀତି ଭଳି କୁପ୍ରବୃତ୍ତି ବା ଖରାପ କାର୍ଯ୍ୟଠାରୁ ଦୂରେଇ ରହିବାକୁ ଏହି ନୈତିକ ଶିକ୍ଷା ଆମକୁ ପ୍ରେରଣା ଦେଇଥାଏ। ଶିଶୁଟିଏ ପରିବାରରୁ ଆରମ୍ଭ କରି ବିଦ୍ୟାଳୟ, ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଭିନ୍ନ ସ୍ତରରେ ଶିକ୍ଷା ଲାଭ କରିବାର ସୁଯୋଗ ପାଇଥାଏ। ଏହି ଶିକ୍ଷା ବଳରେ ସେ ବିଭିନ୍ନ ବିଷୟରେ ବିଦ୍ୟାର୍ଜନ କରିବା ସହ କୌଣସି ଧନ୍ଦା ବା ବୃତ୍ତି ଅବଲମ୍ବନ କରିବା ପାଇଁ ଶିକ୍ଷା ବା ତାଲିମ ପାଇଥାଏ। ଏହା ତା'ର ଅର୍ଥନୈତିକ ସ୍ୱଚ୍ଛଳତା ବୃଦ୍ଧି କରେ, ମାତ୍ର ତାହା ନୈତିକ ବିକାଶରେ ସାହାଯ୍ୟ କରିନଥାଏ। ଏଥର ଅରିଜିତ ସିଂଙ୍କ କଣ୍ଠରେ ଏହି ଗୀତଟି ଏ ଦିଲ୍ ହେ ମୁସ୍କିଲ୍ କଥାଚିତ୍ରରୁ। ଗୀତିକାର ଅମିତାଭ ଭଟ୍ଟାଚାର୍ଯ୍ୟ, ସଙ୍ଗୀତକାର ପ୍ରୀତମ।

ନୈତିକ ଶିକ୍ଷା ଉତ୍ତମ ଚରିତ୍ର ଗଠନ କରିବା ସଙ୍ଗେ ସଙ୍ଗେ ମଣିଷକୁ ଆଦର୍ଶ କରି ଗଢ଼ି ତୋଳିଥାଏ। ଆଜି ପୃଥିବୀ ଏକ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଛି। ଅସନ୍ତୋଷ, ଅଶାନ୍ତି, ନାନା ପ୍ରକାର ହିଂସା ଦିନକୁ ଦିନ ବଢ଼ି ଚାଲିଛି। ସର୍ବତ୍ର ଦେଖାଦେଇଛି ଅସ୍ଥିରତା। ଯାବତୀୟ ସାମାଜିକ ବ୍ୟବସ୍ଥା ଆଜି ବିପର୍ଯ୍ୟସ୍ତ। ଏହି ପରିପ୍ରେକ୍ଷୀରେ ନୈତିକ ଶିକ୍ଷାର ଆବଶ୍ୟକତା ଅପରିହାର୍ଯ୍ୟ। ଶିଶୁକୁ ନୈତିକ ଶିକ୍ଷା ଦାନରେ ପରିବାରର ବିଭିନ୍ନ ସଦସ୍ୟ, ବନ୍ଧୁବାନ୍ଧବ, ଗୁରୁଜନମାନଙ୍କର ଗୁରୁଦାୟିତ୍ୱ ରହିଛି। ଶିଶୁ ପ୍ରଥମେ ପରିବାରରୁ ହିଁ ଶିକ୍ଷା ଲାଭ କରିଥାଏ, ତେଣୁ ପରିବାରକୁ ଶିଶୁର ପ୍ରଥମ ବିଦ୍ୟାଳୟ ବୋଲି କୁହାଯାଏ। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ପରବର୍ତ୍ତୀ ଗୀତଟି ମହମ୍ମଦ ଇରଫାନ, ଅରିଜିତ ସିଂ ଏବଂ ସେମ୍ ଭଟ୍ଟଙ୍କ କଣ୍ଠରେ ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ମିଥୁନ, ଗୀତ ରଚନା ସୟିଦ କ୍ୱାଦ୍ରୀ। କଥାଚିତ୍ର ମର୍ଡର 2।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ।

କେନ୍ଦ୍ରରୁ ଶୁଣନ୍ତୁ ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଏଇ ଗୀତଟି। କଣ୍ଠଦାନ କରିଛନ୍ତି ଜୟଦେବ ତନ୍ତି, ଗୀତ ରଚନା ପ୍ରହ୍ଲାଦ ସା।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୁର୍ଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର କିମ୍ବା ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇ ପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18 GST ସହ ମୋଟ 266 ଟଙ୍କା କେବଳ NEFT କିମ୍ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170-5257ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ, ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ, ଆକାଶବାଣୀ, କଚେରୀ ରୋଡ଼, ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663-24109611ରେ ଯୋଗାଯୋଗ କରିପାରିବେ। ସୂଚନାଟି ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟିର ଗୀତିକାର ପରଶୁରାମ ନାଥ, କଣ୍ଠଶିଳ୍ପୀ ପଲ୍ଲବୀ ନନ୍ଦ।

0: ନମସ୍କାର ଶ୍ରୋତା ଭଉଣୀ, ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଶ୍ରୋତା ଭଉଣୀ, ଆଜି ଘର ସଂସାରର ସାହିତ୍ୟଧର୍ମୀ କାର୍ଯ୍ୟକ୍ରମ ମନୋରମାରେ ଜ୍ୟୋତିଲତା ପଣ୍ଡାଙ୍କ କବିତା ଏବଂ ତାଙ୍କ ସହ ସାକ୍ଷାତକାର ଶୁଣିବା। ତାଙ୍କୁ ସାକ୍ଷାତ କରିଛନ୍ତି ସଙ୍ଗୀତା ସାହୁ।
1: ନମସ୍କାର ଶ୍ରୋତା ଭଉଣୀ, ଘର ସଂସାରର ମନୋରମା କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। ଶ୍ରୋତା ଭଉଣୀ, ପ୍ରତିଟି ମନୋରମା କାର୍ଯ୍ୟକ୍ରମରେ ଆମେ ଭେଟିଥାଉ ଜଣେ ସାହିତ୍ୟ ସୃଜନ କରୁଥିବା ମହିଳାଙ୍କୁ ଏବଂ ତାଙ୍କ ସାହିତ୍ୟ ରଚନାକୁ ଓ ତାଙ୍କ ସାହିତ୍ୟ ଜୀବନ ବିଷୟରେ ଜାଣିଥାଉ। ଆଜି ମଧ୍ୟ ଆମ ଗହଣରେ ସେମିତି ଜଣେ ସାହିତ୍ୟ ସୃଜନକାରିଣୀ ଉପସ୍ଥିତ ଅଛନ୍ତି। ଆସନ୍ତୁ ତାଙ୍କୁ ଭେଟିବା, ତାଙ୍କ ସାହିତ୍ୟ ରଚନା ଏବଂ ସାହିତ୍ୟ ଜୀବନ ବିଷୟରେ ଜାଣିବା। ମ୍ୟାଡ଼ାମ ନମସ୍କାର।
2: ନମସ୍କାର,
1: ଆମର ମନୋରମା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ।
2: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ।
1: ପ୍ରଥମେ ଆମେ ଚାହିଁବୁ ଆପଣ ଆମର ଶ୍ରୋତା ଭଉଣୀମାନଙ୍କୁ ନିଜର ପରିଚୟ ଦେବେ ଏବଂ ନିଜ ବିଷୟରେ କିଛି କହିବେ।
2: ମୁଁ ଜ୍ୟୋତି ପଣ୍ଡା ଲୀନା, ଶକ୍ତିନଗର, ବରଗଡ଼। ବରଗଡ଼ରେ ମୋର ଘର। ମୁଁ ଜଣେ ଗୃହିଣୀ, ତା ସାଙ୍ଗକୁ ମୋତେ ଭଲ ଲାଗେ କବିତା ଲେଖିବା ପାଇଁ। ଆଉ ଆମ ଭଉଣୀମାନଙ୍କୁ, ନାରୀ ଜାତିକୁ, ନାରୀ ସମାଜକୁ ଆଗକୁ ଆସିବାକୁ ମୋତେ ପ୍ରେରଣା ଦେବାକୁ ବହୁତ ଭଲ ଲାଗେ। ମାନେ ଯାହା ବି ଆମ ଭିତରେ ଅଛି ତାହା ପ୍ରସ୍ଫୁଟିତ ହୋଇକି ବାହାରକୁ ଆସୁ, ଲୋକଲୋଚନକୁ ଆସୁ, ତାହା ଭିତରେ ଦବି ନ ଯାଉ ନାରୀମାନଙ୍କ, ସେଇଟା ହିଁ ମୋର ପ୍ରୟାସ।
1: ଆପଣଙ୍କ ସାହିତ୍ୟ ଯାତ୍ରା ବିଷୟରେ କିଛି କହିବେ କି?
2: ସାହିତ୍ୟ ଯାତ୍ରା ମାନେ ମ୍ୟାଡ଼ମ, ଯେତେବେଳେ ମୁଁ କଲେଜରେ ପଢ଼ୁଥିଲି ସେତେବେଳେ ମୋ ଭିତରେ ଶବ୍ଦଗୁଡ଼ିକ ଆନ୍ଦୋଳିତ ହୁଏ, କବିତା ଲେଖିବାକୁ ଇଚ୍ଛା ହୁଏ। ଯାହା ବି ମୁଁ ଦେଖେ କବିତାରେ ତାହା ସେହି କ୍ଷଣି କରିଦିଏ, ଖାସ୍ କରି ଆମ ସମ୍ବଲପୁରୀ ଭାଷାରେ। ହଁ, ସେଟା ଥିଲା। କିନ୍ତୁ ଯେତେବେଳେ କରୋନା ଟାଇମ୍ ହେଲା, ମୋ ଫେସବୁକ୍ ଆକାଉଣ୍ଟରେ ମୁଁ ଲେଖୁ ଲେଖୁ ମାନେ ଲେଖିଦେଇଥିଲି ଦୁଇ ଚାରିଟା, ସେଟା ବହୁତ ଲୋକ ପସନ୍ଦ କଲେ। ଆଉ ସେହି ଦିନଠୁ ମୁଁ ଜ୍ୟୋତି ଲତା ପଣ୍ଡାରୁ ହେଇଗଲି ଜ୍ୟୋତି ପଣ୍ଡା ଲୀନା। ଆଉ ସେଟା ଏତେ ଲୋକ ମାନେ ପସନ୍ଦ କଲେ ମୋର କବିତା ଗୁଡ଼ାକ ଯେ ଏବେ ଭଗବାନଙ୍କର ଦୟାରୁ ଆଉ ଲୋକଙ୍କର ଭଲ ପାଇବାରୁ ମୁଁ ଜ୍ୟୋତି ଲତା ପଣ୍ଡାରୁ ଜ୍ୟୋତି ପଣ୍ଡା ଲୀନା ହେଇଯାଇଛି।
1: ଆଜ୍ଞା, ମାନେ ସାହିତ୍ୟ ସୃଜନ ଆପଣଙ୍କୁ ଗୋଟିଏ ନୂତନ ପରିଚୟ ପ୍ରଦାନ କରିଛି।
2: ହଁ ମ୍ୟାଡ଼ମ,
1: କବିତା ପ୍ରତି ଆପଣ କାହିଁକି ବିଶେଷ ଆକର୍ଷିତ ହେଲେ?
2: କବିତା ମୋତେ ବହୁତ ଭଲ ଲାଗେ। ମାନେ କବିତାରେ ଯେଉଁ ଶବ୍ଦଗୁଡ଼ାକ ସେହିଟା ହିଁ ଆମ ମନର ଭାଷା, ଯାହା ଆମ ଜୀବନ ଶୈଳୀରେ ଘଟିଯାଉଛି ତାକୁ ବହୁତ କମ୍ ଲେଖାରେ ବହୁତ କିଛି କହି ହୁଏ, ସେଥିପାଇଁ ମୋତେ ବହୁତ ଭଲ ଲାଗେ କବିତା। ମାନେ ମୋର ହୃଦୟକୁ ବହୁତ ସ୍ପର୍ଶ କରେ ଯାହା ବି କବିତା ହଉ। ସେ
1: ମାନେ କମ୍ ଶବ୍ଦରେ ଆପଣ ଆପଣଙ୍କର ଯେଉଁ ଭାବନା ଅଛି ତାକୁ ସମ୍ପୂର୍ଣ୍ଣ ଭାବରେ ପରିପ୍ରକାଶ କରିପାରୁଛନ୍ତି। ଆପଣଙ୍କ ଜୀବନରେ କେଉଁ ଘଟଣା କିମ୍ବା ବ୍ୟକ୍ତିତ୍ୱ ଆପଣଙ୍କୁ ଏହି କବିତା ଲେଖିବାକୁ ପ୍ରେରଣା ଦେଇଛନ୍ତି?
2: ମୋତେ ତ ଏମିତି କିଛି ଘଟଣା ପ୍ରେରଣା ଦେଇନାହାନ୍ତି, ମୁଁ ତ କହିବି ସେଇଟା ମା ସରସ୍ୱତୀଙ୍କର ଆଶୀର୍ବାଦ ବୋଧେ, ଯେଉଁଟାକି ଥିଲା ମୋ ଠାରେ, ମୁଁ ଆଜି ତାକୁ ମୋ କାଗଜରେ ଆଉ କଲମରେ ଜାଗା ଦେଇକି ଲେଖିପାରିଛି। ମାଙ୍କର ବିନା ଆଶୀର୍ବାଦରେ ହେଇନଥାନ୍ତା।
1: ଏହି କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରିଥାନ୍ତି? କ'ଣ ସବୁ ଆପଣଙ୍କ ମନ ଭିତରେ ଚାଲିଥାଏ ଯାହା ଆପଣଙ୍କୁ ଏହି କବିତା ଲେଖିବା ପାଇଁ ପ୍ରେରିତ କରେ? ଆପଣ ଯେମିତି କହିଲେ ଯେ ଆପଣଙ୍କର ମନ ଆନ୍ଦୋଳିତ ହୁଏ, ମନରେ ସ୍ୱତଃ ଶବ୍ଦଗୁଡ଼ିକ ଭାସନ୍ତି ଯାହା ଆପଣ କଲମ ସାହାଯ୍ୟରେ କାଗଜରେ ଉତାରିକି ତାକୁ କବିତାର ରୂପ ଦେଇଥାନ୍ତି।
2: ମାନେ ମୋର ମନ ବହୁତ ଖୁସି ହେଇଗଲେ ବି ମୁଁ ଲେଖିପାରେ, ଆଉ ଅତ୍ୟନ୍ତ ଦୁଃଖ ହେଇଗଲେ ବି ମୁଁ ଲେଖିପାରେ, ଆଉ କି କାହାକୁ ଯଦି ଦେଖିବି ମୁଁ ଖୁସି ଲାଗେ ତାକୁ ନେଇ ବି ମୁଁ ଲେଖିପାରେ।
1: ଆଜ୍ଞା, ମାନେ ଆପଣଙ୍କୁ ସୁଖ ଏବଂ ଦୁଃଖ ଉଭୟ ପ୍ରେରିତ କରୁଛନ୍ତି
2: କବିତା ଲେଖିବା ପାଇଁ।
1: ଆପଣଙ୍କ ପାଇଁ କବିତା ଭାବନାର ଅଭିବ୍ୟକ୍ତି ନା କି ସମାଜର ଦର୍ପଣ?
2: ମୋ ପାଇଁ ତ ସମାଜର ଦର୍ପଣ।
1: କିଭଳି?
2: ମାନେ ମୁଁ ଚାହେଁ ମୋର ପ୍ରତ୍ୟେକଟି କବିତା ମୁଁ ସମାଜକୁ କିଛି ନା କିଛି ମେସେଜ୍ ଦିଏ। ମୁଁ ଲେଖୁଛି ବୋଲି ଖାଲି ଲେଖିଦିଏନି, ଯେଉଁ କବିତାରେ ତାମାନେ ସମାଜ ପାଇଁ କିଛି ଶିଖିବା ମେସେଜ୍ ଥିବ, ସମାଜ ପ୍ରତି କିଛି ବଦଳାଇବା ସମାଜକୁ, ସେପରି ଲେଖା ଲେଖିବାକୁ ମୋତେ ଭଲ ଲାଗେ।
1: ମାନେ ଆପଣଙ୍କର ଯେଉଁ କବିତା ଅଛି

0: ସେହିଥିରେ ଆପଣ ସମାଜରେ ଯାହା ଘଟଣା ଘଟିଯାଉଛି
1: ହଁ ତାକୁ ନେଇ ମୁଁ ଲେଖେ।
0: ଆପଣ କବିତା ଲେଖିବା ବେଳେ କହିଲେ ଯେ ଆପଣ ଭାବନାରେ ପୂର୍ଣ୍ଣ ହୋଇଯାଆନ୍ତି, ସ୍ୱତଃ ମନକୁ ଶବ୍ଦ ଆସେ। ଦୈନନ୍ଦିନ ଜୀବନର ଏମିତି କ'ଣ କ'ଣ ସବୁ ଛୋଟ ଘଟଣା ଆଜି ପର୍ଯ୍ୟନ୍ତ ଆପଣ ଆପଣଙ୍କର କବିତାରେ ସ୍ଥାନ ଦେଇଛନ୍ତି?
1: ଦୈନନ୍ଦିନ ଜୀବନ ମାନେ ମୋତେ ଲାଗେ ଯେତେବେଳେ ଗୋଟେ ଆଜିକାଲି କହୁଛି ଝିଅଟିଏ ବାହା ହେଇ ଆସିଲା ପରେ ମାନେ ମା ଘର ପ୍ରତି ବି ରଖିବା କଥା ସ୍ନେହ, କିନ୍ତୁ ମା ଘରଠୁ ଶାଶୁଘର ବି ଉର୍ଦ୍ଧ୍ୱରେ। ଶାଶୁଘରେ ଯେମିତି ଝିଅ ପରି ରହିଲେ ନିଶ୍ଚୟ ସେ ତା ମାନେ ବହୁରୁ ଝିଅ ହେଇପାରିବ। ମୁଁ ସେଇ ଜିନିଷଟା ମୋ ଶାଶୁଘରେ ମୁଁ ଫିଲ୍ କରିଛି, ଆଉ ଏଠି ମୁଁ ଭଗବାନଙ୍କ କୃପାରୁ ଶାଶୁ ଘର ତ କହିବିନି, ସେଟା ବି ଗୋଟେ ମୋର ମା ଘର ଟାଇପ୍ର। ସେଠି ବି ମୋ ପ୍ରତି କିଛି ରେଷ୍ଟ୍ରିକ୍ସନ୍ ନାହିଁ, ବୋହୁ ଯେମିତି ଚଳେ ସେମିତି କିଛି ବି ନାହିଁ। ତ ସେ ଖୁସିରେ ବି ମୁଁ ତାମାନେ ଯେ ଝିଅଟିଏ ତାମାନେ ଚାହିଁଲେ ଶାଶୁଘରେ ବି ମା ଘର ପରି ରହିପାରିବ, ସେଇ ମେସେଜ ସେଇଟା ମାନେ ମୋର ପ୍ରାୟ ଲେଖାରେ ଥାଏ।
0: ଏଠି ଆମେ ଆପଣଙ୍କୁ ପଚାରିବାକୁ ଉତ୍ସୁକ ହେଉଛୁ ଯେ ଆପଣଙ୍କ ବିବାହ କେଉଁ ବର୍ଷ ହୋଇଥିଲା, ଶାଶୁଘର କେଉଁଠି? ଯେମିତି କହିଲେ ଯେ ଆପଣଙ୍କର ଶାଶୁଘରର ସଦସ୍ୟମାନେ ଆପଣଙ୍କୁ ଆପଣଙ୍କର ଏସବୁ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରୁଛନ୍ତି, ମା ଘର ବାପା ମା କିପରି ଆପଣଙ୍କୁ ଆପଣଙ୍କ ଜୀବନରେ ଏମିତି ଆଜି ଯେଉଁ ସ୍ଥାନରେ ଆପଣ ପ୍ରତିଷ୍ଠିତ ଅଛନ୍ତି ସେଇ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ଆପଣଙ୍କୁ କିପରି ସାହାଯ୍ୟ ସହଯୋଗ କରିଛନ୍ତି, ଏବଂ ଶାଶୁ ଘର ବିଷୟରେ ଟିକେ କହିବେ ଆମ ଶ୍ରୋତାମାନଙ୍କୁ?
1: ନିଶ୍ଚୟ। ବରଗଡ଼ ଜିଲ୍ଲା ଜାମପାଲିରେ ମୋର ମା ଘର, ସେଠି ତ ମୁଁ ପଢ଼ାପଢ଼ି ରୁଷୁଡ଼ା ହାଇସ୍କୁଲରେ କରିଛି। ବାପା ମା ପଢ଼େଇଥିଲେ ବୋଲିକିରି ଆଜି ମୁଇଁ କବିତା ଲେଖିପାରିଛେ, କିନ୍ତୁ ସେହି କବିତାରେ ଆଜି ଜ୍ୟୋତି ପଣ୍ଡା ଲୀନାର ଯେନ୍ ଗୋଟେ ପରିଚୟ ମୁଁ ପାଇଛି, ମୋର ଶାଶୁଘର, ମୋର ସ୍ୱାମୀ, ଖାସ୍ କରି ମୋର ସ୍ୱାମୀଙ୍କର ସପୋର୍ଟ ଆଉ ଶାଶୁ ଶ୍ୱଶୁରଙ୍କର ସପୋର୍ଟ ବୋଲିକିରି ଆଜି ମୁଁ ଜ୍ୟୋତି ପଣ୍ଡା ଲୀନା ହେଇପାରିଛି। ଶାଶୁଘର ବରଗଡ଼ ଶକ୍ତିନଗରରେ।
0: ମାନେ ଆପଣଙ୍କର ଜନ୍ମସ୍ଥାନ ଯେଉଁଠି, ଶ୍ୱଶୁରଙ୍କ ଘର ବି?
1: ନା ନା, ବରଗଡ଼ ଜିଲ୍ଲା ଜାମପାଲି ଗ୍ରାମ ଭେଡ଼େନ ବ୍ଲକର, ସେଠି ମୋର ମା ଘର।
0: ମାନେ ଜିଲ୍ଲା ସମାନ
1: ହୁଏ,
0: ସ୍ଥାନ ଅଲଗା କିନ୍ତୁ ପାଖ ପାଖ?
1: ହଁ ପାଖ, ଗୋଟେ ଜିଲ୍ଲାରେ।
0: ମାନେ ଆପଣ ଏକଦମ ଭାଗ୍ୟବନ୍ତୀ ଯେ ଆପଣଙ୍କର ବାପା ମାଆଙ୍କର ବି ଆପଣଙ୍କୁ ସହଯୋଗ ରହିଛି, ଏବଂ ଶାଶୁଘରେ ମଧ୍ୟ ସ୍ୱାମୀଙ୍କଠୁ ଧରି ବାକି ସବୁ ସଦସ୍ୟଙ୍କର ସହଯୋଗ ରହିଛି। ନିଶ୍ଚିତ ଭାବରେ ପରିବାରର ସହଯୋଗ ହିଁ ଜଣେ ମହିଳାକୁ ସଫଳତାର ସୋପାନରେ ଆଗେଇ ନେଇଥାଏ, ଯେମିତି ଆପଣ ଜଣେ ଜ୍ୱଳନ୍ତ ଉଦାହରଣ। ଗୋଟେ କବିତା ଲେଖିବା ପୂର୍ବରୁ ଆପଣ କିପରି ଭାବନାରେ ପ୍ରବେଶ କରନ୍ତି?
1: କବିତା ଲେଖିବା ପୂର୍ବରୁ ଯେତେବେଳେ ମୁଁ ଦେଖେ ସମାଜରେ କିଛି ବିଗୁଡ଼ୁଛି, ଆଜିକାଲି ଯେମିତି ଏବେ ଗୋଟେ ମୁଁ ରିସେଣ୍ଟ କବିତା ଲେଖିଛି ମାନେ ବିବାହ ବିଚ୍ଛେଦ,
0: ଆଜ୍ଞା,
1: ଆଗ ତ ସେପରି ନଥିଲା। ଏବେ ତ ମାନେ ବିବାହଘର ଆଗରୁ ପ୍ରଥମେ ତ ସେଇ ରିଙ୍ଗ ସେରିମନି ହେଉଛି, ଫଟୋ ଉଠାଉଠି ସବୁଗୁଡ଼ାକ ହେଉଛି, ଫିର୍ ବି ଆଗରୁ ମାନେ 6 ମାସ ସେମାନେ ନିଜ ଭିତରେ ଟାଇମ୍ ସ୍ପେଣ୍ଡ କରି, ଯେଉଁଟାକି ଆମ ଭାରତୀୟ ସଂସ୍କୃତିରେ ନାହିଁ ମୋଟେ, ସେଇଟା କରୁଛନ୍ତି, ଫିର୍ ବି ତାଙ୍କ ମାସେ 2 ମାସ ପରେ କିଚିର୍ କାଚିର୍ ହେଇ ଡିଭୋର୍ସ ହେଇଯାଉଛି, ସେଇଟାକି ମୋତେ ଆଦୌ ପସନ୍ଦ ଲାଗେନି। କାରଣ ପତି ପତ୍ନୀ ସମ୍ପର୍କ ଉପରୁ ଭଗବାନଙ୍କ ଆଶୀର୍ବାଦ, ମୁଁ ତ କହିବି ପତି ପରମେଶ୍ୱର, ମାନେ ପତି ହିଁ ଗୋଟେ ନାରୀ ପାଇଁ ସ୍ୱୟଂ ଭଗବାନ ଯଦି ଯିଏ ମାନୁଛି, ତ ସେହିଟା ପୁଣି କେମିତି ଆଜିକାଲି। ଆଗ ତ ଆମ ମା ବାପା ଯେତେବେଳେ ବିବାହ କରୁଥିଲେ ବିନା ଦେଖା ଚୁହାଣି ବିବାହ କରିକରି ସେମାନେ କାହିଁ ବର୍ଷ ବର୍ଷ ବୁଢ଼ାବୁଢ଼ୀ ପର୍ଯ୍ୟନ୍ତ ଏକା ସାଙ୍ଗରେ ରହୁଥିଲେ, ଆଜି କାହିଁକି ଏତେ ଆଗରୁ ଭେଟଘାଟ ଫଟୋ ବଟୋ ହେଇକିରି ବି ସାଙ୍ଗେ ସାଙ୍ଗେ ବ୍ୟବଚ୍ଛେଦ ହେଇକିରି ଦୁଇଟା ପରିବାର ଏକଦମ ନାନଖାନ ହେଇଯାଉଛନ୍ତି, ଯେଉଁଟାକି ମୋତେ ଆଦୌ ବି ଆଜିକାଲି ସଂସ୍କୃତିରେ ପସନ୍ଦ ଲାଗୁନି। ସେତାକୁ ନେଇକି ମୁଁ ଗୋଟେ କବିତା ଲେଖିଛି। ଆଜିକାଲି ଯେଉଁ ନାରୀମାନଙ୍କ ପ୍ରତି ଯେଉଁ ଧର୍ଷଣ ଅତ୍ୟାଚାର, ସେ ପ୍ରତି ବି ଗୋଟେ କବିତା ଲେଖିଛି, ସମାଜକୁ ଦେଖି କବିତା ଲେଖେ।
0: ସେ ମଧ୍ୟରୁ କୌଣସି କବିତା ଆମ ଶ୍ରୋତାମାନଙ୍କୁ ଶୁଣେଇବେ?
1: ନିଶ୍ଚୟ। କବିତା ବଦଲି ଯାଉଛେ ସବୁ, ବଦଲି ଯାଉଛେ ସବୁ, ମୋର ସବୁ ଲେଖା ସମ୍ବଲପୁରୀରେ ଆସୁନ୍ ସୁନ୍ ମା। କବିତା ବଦଲି ଯାଉଛେ ସବୁ। ଆଘର୍ କାଲେ ବାପ ଦେଖିକରି ଗଛ ବନମାଲିଟେ ଦେଉଥିଲା ମୁହଁ ଚାହିଁ, ଦଉଥିଲା ମୁହଁ ଚାହିଁ, ବିହା ବେଦିଥି ପୁଅ ଦେଖୁଥିଲା, ବିହା ବେଦିଥି ପୁଅ ଦେଖୁଥିଲା, ଉନ୍ହାତଲୁ ଉସତ ମନ ହେଇ, ଉସତ ମନ ହେଇ, ବିନ୍ ଦେଖା ଚୁହାଁ ବିନ୍ ମୋବାଇଲ, ବିନ୍ ଦେଖା ଚୁହାଁ ବିନ୍ ମୋବାଇଲ, ପ୍ରେମ ଭାବ ଥିଲା ଭରି, ମୁଁ ନୁସ୍କେ ତାର ଦେବତା ଭାବି, ମାଝିର ଦିନ ଯାଉଥିଲା ସରି, ମାଝିର ଦିନ ଯାଉଥିଲା ସରି, ଏଛନି ସବୁ ଗଲା ନ ବଦଲି ବଦଲି, ଆଇଲା ଦିନୁଇ ମଡର୍ନ ଜମାନାରେ ଭାଇ, ଆଇଲା ଦିନୁଇ ମଡର୍ନ ଜମାନାରେ ଭାଇ। ବିହା ଠିକ୍ ହେଲା ଦିନୁ, ବିହା ଠିକ୍ ହେଲା ଦିନୁ କଥାବାର୍ତ୍ତା କେତେ ବୁଲାବୁଲି, ତାର୍ ସାଙ୍ଗେ ଫେର୍ ରିଂ ସେଣେ ମେଣେ ଖାଣା ଦେଖବ, ଫଟୋ ଉଠାଉଠି, ଫଟୋ ଉଠାଉଠି। ସକାଲ ପାଇଲେ, ସକାଲ ପାଇଲେ ପିଲାର ମା ବି ଫୋନ୍ କରୁଛେ, କେନ୍ ମାଲି ମୁଦି ପିନ୍ଧୁ ଦେଖତ ବୁଇ, କେନ୍ ମାଲି ମୁଦି ପିନ୍ଧୁ ଦେଖତ ବୁଇ। ବିହା ଆଗୁନୁ, ବିହା ଆଗୁନୁ, କୁଠି ବାରଣ୍ଡା କେନ ଅଛେ ପାଇକିନା, ଭିଡ଼ିଓ କଲ୍ ଥି ଟୁକେଲ୍ କେ, ସବୁ ତ ପଡ଼ୁଛେ ଜନା, ସବୁ ତ ପଡ଼ୁଛେ ଜନା। ହେତିର୍ ଲାଗି ବୋଲି, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ଗଲାଲୁ କି, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ଗଲାଲୁ କି। ଇନୁ ମୁଇଁ କହିବାର୍କେ ଚାହିଁମି ଯେ ଘୁଡ଼ା ଖାଇ ମାଝି ବେଲେ ଆଗୁ ଯେତେବେଲେ ବିହାଘର ହଉଥିଲା ଗୋଟେ ଝିଅର୍ ସାଙ୍ଗେ ମାନେ ଭାସେନ ହେଇକରି ନୂଆ ଯାଉଛେ ଗା ମୋର୍ ଝିଟା, ସେନୁ କେନ୍ ବାଥରୁମ୍ ଯିବା, ଭୋଗ କର୍ବା, ଲାଜେ ହେବା, ମାଗି ନାଇଁ ପାରି ବୋଲିକରି ଗୋଟେ ଘରର ତାର୍ ମାନେ ଚିହ୍ନାର ଜଣା ମାନେ କାମ କରୁଥିଲା ଗୋଟେ ଲେଡ଼ିଜ୍ଟାକେ ଘୁଡ଼ା ଖାଇ ବସନ୍, ତାହାକୁ ପଠଉଥିଲେ ତାହାକେ କହେବା ନାଇଁ ଅପସରିବା ଆମର୍ ଝି ବୋଲିକରି। କିନ୍ତୁ ଆଜିକାଲି ତ ଆଘନୁ ଭିଡ଼ିଓ କଲ୍ ସୁନା ଘିନି ଯିବେ ଶାସ୍ ନନ୍ଦର ସାଙ୍ଗେ, ଆ କେନୁ ଅକ୍ଲିଆ ରହିଲା ଯେ ସେ ତ କେନୁ କୁଠି ବାରଣ୍ଡା ସବୁ ଜାଣିପାରୁଛେ। ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ବି ଲୁକି ଗଲାନ, ହେତିର୍ ଲାଗି ବୋଲି ଘୁଡ଼ା ଖାଇ ମାଝିର୍ ପରମ୍ପରା ଗଲା ଲୁକି, ଦିନୁ ଦିନ୍କେ ଲୁକି ବସଲାନ। ଚଙ୍ଗରା ଭୁଗଲି ଟୁପିଲି, ଚଙ୍ଗରା ଭୁଗଲି ଟୁପିଲି, ହସ୍ତବନ୍ଧନ ଆଗନୁ, ହସ୍ତବନ୍ଧନ ଆଗନୁ, ଛୁଇଁ ବାଟଟା ପୁରା ବାରଣ। ଆଜିକାଲି ଛୁଆ ନାଇଁ ବୁଝବାର୍, କିଛି ତ ଥିବା କାରଣ, କିଛି ତ ଥିବା କାରଣ। ବିହା ଆଗନୁ, ବିହା ଆଗନୁ, ବସ୍ତା ବସ୍ତା ପ୍ରେମ କରିବି, ଯଦି ଅଧା ଧୁରୁ ଭାଙ୍ଗି ଯାଉଛେ ଜୁଲି, ମୁଇଁ ତ କହେମି, ମୁଇଁ ତ କହେମି ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ, ମୁଇଁ ତ କହେମି ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ, ମୁଇଁ ତ କହେମି ଠିକ୍ ଥିଲା ଆମର ପୁରୁଣା ଯୁଗରେ ଭାଇ।
0: ଖୁବ୍ ବଢ଼ିଆ। ବର୍ତ୍ତମାନର ସମୟରେ ଯାହା ସବୁ ଘଟଣା ଘଟିଯାଉଛି, ମହିଳାମାନଙ୍କ ଜୀବନରେ ଯାହା ସବୁ ସମସ୍ୟା ଦେଖା ଦେଉଛି, ତାହା ମହିଳାମାନଙ୍କ ପାଇଁ ଅନ୍ୟମାନେ ସମସ୍ୟା ସୃଷ୍ଟି କରୁଛନ୍ତି ନା ନିଜେ ମହିଳା, ଏହାକୁ ଚିନ୍ତା କରିବାକୁ ଏହି କବିତା ବାଧ୍ୟ କରୁଛି। ଆଜିର ସମାଜରେ କବିତାର ଭୂମିକାଟା ଏତେ ଗୁରୁତ୍ୱପୂର୍ଣ୍ଣ ବୋଲି ଆପଣ ବର୍ତ୍ତମାନ ଆପଣଙ୍କର ଏହି କବିତା ମାଧ୍ୟମରେ ଶ୍ରୋତାମାନଙ୍କୁ ଜଣାଇଛନ୍ତି। ଆମେ ଚାହିଁବୁ ଆପଣ ଆଉ ଅନ୍ୟ ଆପଣଙ୍କର ରଚିତ କବିତା ବି ଆମ ଶ୍ରୋତାମାନଙ୍କୁ କିଛି ଶୁଣ।
1: ନିଶ୍ଚୟ ମ୍ୟାମ୍, ଆଜିକାଲିର ମା ବାପା ବହୁତ କଷ୍ଟ କରି କରି ପୁଅ ଝିଅକେ ପାଠ ସାଠ ପଢ଼ଉଛନ୍, ଆଉ ସେ ପୁଅ ଝିଅ ଯେତେବେଳେ ବଢ଼ି ଯାଉଛନ୍, ମ୍ୟାଡ଼ମ୍ ମା ବାପାକେ ବୋଜ ବୋଲି କରି ଭାବି ଦଉଛନ୍। ଆଉ ମୁଇଁ ବହୁତ ଜାଗାରେ ଏଇଟା ଦେଖିଲି ନ, ବାହାରେ ଚାକିରି କରୁଛନ୍, ବିହା ପରେ ଯେତେବେଳେ ତାଙ୍କର ଛୁଆ ପିଲାଟି ହେବାର ଅଛେ କି ହେଇ ସାରିଲା ପରେ ବି ମାନେ ମା ବାପାଙ୍କୁ ନେଇକି ସାଙ୍ଗରେ ରଖୁଛନ୍, ଆଉ ତାଙ୍କ ନିଜର ଛୁଆମାନେ ଯେତେବେଳେ ସ୍କୁଲ ଯାଉଛନ୍ତି କି ଟିକେ ବଡ଼ ହେଇଯାଉଛନ୍ତି, ମା ବାପାଙ୍କୁ ଘରକୁ କିମ୍ବା ବୃଦ୍ଧାଶ୍ରମକୁ ପଠାଇ ଦେଉଛନ୍ତି। କିନ୍ତୁ ସେଟା ଭାବିବା କଥା ଯେ ଚଳନ୍ତି ପ୍ରତିମା ମା ବାପା, ତାଙ୍କୁ ଅବହେଳା କରିବାଟା ବି ଗୋଟେ ପାପ। କିନ୍ତୁ ପିଲା ଛୁଆମାନେ ବହୁତ ମା ବାପାଙ୍କୁ ଛାଡ଼ି ଦେଉଛନ୍ତି ବୃଦ୍ଧାଶ୍ରମରେ, କିନ୍ତୁ କେବେ ବି ମା ବାପା ସେହି ପୁଅ ଝିଅମାନଙ୍କ ପାଇଁ ଅନିଷ୍ଟ ଚିନ୍ତା କରିପାରୁନାହାନ୍ତି, ସବୁବେଳେ ଚାହୁଁଛନ୍ତି ପୁଅ ଝିଅର ଖୁସି। ସେହି ଉପରେ କବିତା, ଉଡ଼ୁଥାଉ ତୋର ନା, ଉଡ଼ୁଥାଉ ତୋର ନା, କାହିଁ ତୋଷ କରିଥିଲୁ ରେ ସୁନା, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, ବୃଦ୍ଧାଶ୍ରମେ ଛାଡ଼ିଦେଲୁ। କବିତାରେ ମା ବାପା ବୃଦ୍ଧାଶ୍ରମରେ ଅଛନ୍ତି, ଆଉ ପୁଅ ତାଙ୍କ ପ୍ରତି କରିଥିବା ଅବହେଳା, ଆଉ ପୁଅକୁ ଜନ୍ମ କରିକି ବଡ଼ କରିବା ପର୍ଯ୍ୟନ୍ତଙ୍କ ତାଙ୍କର ଯେଉଁ କୋହଭରା, ଏଇ କବିତାରେ ମୁଁ ସ୍ଥାନ ଦେଇଛି। ଶୁଣିବା କବିତା, ଉଡ଼ୁଥାଉ ତୋର ନା, ଉଡ଼ୁଥାଉ ତୋର ନା, କାଇଁ ଦୋଷ କରିଥିଲୁ ରେ ସୁନା, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, ବୃଦ୍ଧାଶ୍ରମେ ଛାଡ଼ିଦେଲୁ, କାଣାଟା ତୋତେ ଅଭାବ କଲୁ ଯେ ଏତ୍କି ହୀନମାନ କଲୁ, ଏତ୍କି ହୀନମାନ କଲୁ। ମା ବୁଆ ହେଇ କେମିତି କହେମୁ, ମା ବୁଆ ହେଇ କେମିତି କହେମୁ, ଦୁଃଖେ ରହ ବୋଲି ତୁଇ, ତୁଇ ସୁଖେ ଥା, ତୋର ଦୁଃଖ ଯେତେ ଆମର ନିକେ ଆସୁ ଧାଇଁ, ଆମର ନିକେ ଆସୁ ଧାଇଁ। ସୁଲହ ପାଲା କରି, ସୁଲହ ପାଲା କରି ପାଲ ପଡ଼ିଥିଲୁ, ମା ବୁଆ ଡାକ ଶୁନ ମୁଁ ବୋଲିରେ, ମା ବୁଆ ଡାକ ଶୁନ ମୁଁ ବୋଲିରେ, ବଞ୍ଝା ବାଞ୍ଝନ ସବ ଦିଅ ମେଟେ, ବଞ୍ଝା ବାଞ୍ଝନ ସବ ଦିଅ ମେଟେଇ, ଦେ ଦେବତାନୁ କଲୁ ଅର୍ଦଲି, ମହାପୁରୁ ଆମର ଡାକ ଶୁଣିଲେ, କୁଲେ ଦେଲେ ପୋଧନ, ଲାଡ଼ ଗେଲ ଆମର ସବୁ କେପାସରି, ନାଇଁ ଚିହ୍ନୁ ମନ, ନାଇଁ ଚିହ୍ନୁ ମନ, ମଲା କାଲକେ, ମଲା କାଲକେ ତରି ଯିମୁ ଭାବି, ନା ଦେଇଥିଲୁ ରାମ, ନା ଦେଇଥିଲୁ ରାମ, ହେଲେ ଭୁଲି ଯାଇଥିଲୁ କଲି ଯୁଗର ପୁଅ, ହେଲେ ଭୁଲି ଯାଇଥିଲୁ କଲି ଯୁଗର ପୁଅ, ଉଲ୍ଟିଆ ଯାର କାମ, ଉଲ୍ଟିଆ ଯାର କାମ, ଉଲ୍ଟିଆ ଯାର କାମ ରାମ ମହାପୁରୁ ରାମ ମହାପୁରୁ ବନବାସୀ ହେଲେ ବାପର ସତ୍କେ ରଖି ମା ବୁଆକେ ଜରାଶ୍ରମେ ଛାଡ଼ୁଛୁ ବୁଦ୍ଧି ଜ୍ଞାନକେ ତୋର ଫିକି ବୁଦ୍ଧି ଜ୍ଞାନକେ ତୋର ଫିକି ଦିହେ ଥିଲା ବେଲେ ଦିହେ ଥିଲା ବେଲେ ଲାତ ମୋରା ତୁର ମା କହୁଛେ ମା କହୁଛି ଯେତେବେଳେ ସେ ଗର୍ଭବତୀ ଥିଲା ଗର୍ଭରେ ସେ ପୁଅକୁ ଧରିଥିଲା ତାର ଅନୁଭୂତି କବିତାରେ ଶୁଣୁନ୍ ଦିହେ ଥିଲା ବେଲେ ଲାତ ମୋରା ତୋର ସୁଖ ଲାଗୁଥିଲା ମତେ ସୁଖ ଲାଗୁଥିଲା ମତେ ବର୍କ ସେବୁ ବୋଲି ବାବୁରେ ପଥିତି ଥିଲି କେତେ ପଥିତି ଥିଲି କେତେ ଗୁରା କଲା ପିଲା ଟୁକେଲ କିଛି ନାଇଁ ଭାବି ମୁଟେ ମା ସବେ କହିସନ୍ ମା ତାର ମାନେ ନାଇଁ ଦେଖିକରି ଭଲ ପାଇସି ଦଶ ମାସ ଆମକୁ ଅଧିକା ଭଲ ପାଇସି ଆମେ ତ ଦୁନିଆକେ ଆଇଲା ପରେ ଲୁକି ଆମକୁ ଭଲ ପାଇସନ୍ କିନ୍ତୁ ମା କିଛି ନାଇଁ ଜାଣିଥା ଆମକୁ ପେଟ ଭିତରୁ ଭଲ ପାଇସି ସେଟା ମା କହୁଛି ଗୁରା କଲା ପିଲା ଟୁକେଲ କିଛି ନାଇଁ ଭାବି ମୁଟେ ଦଶ ମାସ ତକ ତତେରେ ବାବୁ ଧରିଥିଲି ମୁଇଁ ପେଟେ ଧରିଥିଲି ମୁଇଁ ପେଟେ ପ୍ରସବ ଦୁଃଖେ ସହିଥିଲି କେତେ ପ୍ରସବ ଦୁଃଖେ ସହିଥିଲି କେତେ ନିଜେ ଉଦା ଫଲେ ସୁଇ ଛେଖଟେରେ ନିଜେ ଉଦା ଫଲେ ସୁଇ ଛେଖଟେ ଭଲ ଖାଇବୁ ପିଇବୁ ତିହାରେ ତୁଇ ପିନ୍ଧୁ ନୂଆ କୁର୍ତ୍ତା ଭଲ ଖାଇବୁ ପିଇବୁ ତିହାରେ ତୁଇ ପିନ୍ଧୁ ନୂଆ କୁର୍ତ୍ତା ଭୁକେ ରହି ଫଟା ପିନ୍ଧି କରି ଯିଏ ତୋର କରୁଛେ ଚିନ୍ତା ଭୁକେ ରହି ଫଟା ପିନ୍ଧି କରି ଯିଏ ତୋର କରୁଛେ ଚିନ୍ତା ତା କର ସୌକେ କେନ୍ତା କୁସ୍ମେ ପାସରି ଦେଲୁ ରେ ପୁତା କେନ୍ତା କିସ୍ମେ ପାସରି ଦେଲୁ ରେ ପୁତା ତୋର ବୁଝା ତୋର ଲାଗି ବୁଝା ନାଇଁ ହଉଁ ମୁଟେ ତୋର ଲାଗି ବୁଝା ନାଇଁ ହଉଁ ମୁଟେ ରଖିଛୁ ଖନ୍ଦେ ବସେଇ ରଖିଛୁ ଖନ୍ଦେ ବସେଇ ମା ବୁଆ ହେଇ କେନ୍ତି କହେମୁ ମା ବୁଆ ହେଇ କେନ୍ତି କହେମୁ ଦୁଃଖେ ରହ ବୋଲି ତୁଇ ଦୁଃଖେ ରହ ବୋଲି ତୁଇ ଦଶ ଦିଗ ଦଶ ପାଲକେ ଡାକୁଛେ ସରବ ସହନୀ ମା ଦଶ ଦିଗ ଦଶ ପାଲକେ ଡାକୁଛେ ସରବ ସହନୀ ମା ସୁଖେ ରହ ତୁଇ ମୋର ଧନରେ ସୁଖେ ରହ ତୁଇ ମୋର ଧନରେ ଉଡ଼ୁଥାଉ ତୋର ନା ଉଡ଼ୁଥାଉ ତୋର ନା ଉଡ଼ୁଥାଉ ତୋର ନା
0: ଖୁବ୍ ସୁନ୍ଦର ଆପଣଙ୍କର କବିତା ପଢ଼ିବା ଶୈଳୀ ଆବୃତ୍ତି କରିବା ଶୈଳୀ ନିଶ୍ଚିତ ଭାବରେ ଆପଣଙ୍କର ଯେଉଁ ଆବୃତ୍ତି ତାହା ଭାବନାକୁ ବ୍ୟକ୍ତ କରୁଛି ପ୍ରତ୍ୟେକ ପଦ କେଉଁ ଭାବନାରେ ସୃଷ୍ଟି ହୋଇଛି ତାହା ଆମର ଶ୍ରୋତାମାନେ ନିଶ୍ଚିତ ଭାବରେ ହୃଦୟଙ୍ଗମ କରିପାରିଛନ୍ତି ଏବଂ ସାମାଜିକ ପରିବର୍ତ୍ତନରେ କବିତା କେତେ ସାହାଯ୍ୟ କରୁଛି ତାହା ମଧ୍ୟ ଏଥିରୁ ପ୍ରତିଫଳିତ ହେଉଛି ଆପଣ କବିତା ରଚନା କରୁଛନ୍ତି କେଉଁ ସାହିତ୍ୟିକଙ୍କ ରଚନା ଆପଣଙ୍କୁ ବେଶୀ ଅଧିକ ଆକର୍ଷିତ କରେ ବା ଆପଣ କାହାର ରଚନାକୁ ବେଶୀ ପଢ଼ିବା ପାଇଁ ପସନ୍ଦ କରନ୍ତି
1: ପଦ୍ମଶ୍ରୀ ଡକ୍ଟର ହଲଧନ୍ନାଙ୍କ କବିତା ଗୁଡ଼ାକ ମୋତେ ଭାରି ପସନ୍ଦ ଲାଗେ ଯେହେତୁ ମୁଁ ଆମ ଭାଷାରେ ଲେଖୁଛି ମୋତେ ତାଙ୍କ କବିତା ଭଲ ଲାଗେ ଏମିତି ନା ମୁଁ ତ କାହାକୁ କହିପାରିବିନି କିନ୍ତୁ ତାଙ୍କ ଲେଖା ମୋତେ ଭଲ ଲାଗେ ଯେହେତୁ ମୋତେ ସମ୍ବଲପୁରୀ ଭଲ ଲାଗେ ବାକି ସମସ୍ତେ ନମନୀୟ ସମସ୍ତଙ୍କୁ ପ୍ରଣାମ
0: ନିଶ୍ଚିତ ଆପଣ ଅନେକ କବିତା ରଚନା କରିସାରିଲେଣି ପ୍ରତ୍ୟେକ କବିତା ରଚନା କରିବା ସମୟରେ ନିଶ୍ଚିତ ଭାବରେ କୌଣସି ନା କୌଣସି ଘଟଣା ଆପଣଙ୍କୁ ଆନ୍ଦୋଳିତ କରିଛି କୌଣସି କଥା ଆପଣଙ୍କ ମନକୁ ଛୁଇଁ ଯାଇଛି ଯାହା ପାଇଁ ଆପଣ ସେ କବିତା ରଚନା କରିଛନ୍ତି ସେ ସମସ୍ତ କବିତା ମଧ୍ୟରୁ କେଉଁ କବିତା ରଚନା କରିବା ଯେଉଁ ପ୍ରକ୍ରିୟା ରହିଛି ଆଜି ପର୍ଯ୍ୟନ୍ତ ଆପଣଙ୍କର ମନରେ ସାଇତି ହୋଇ ରହିଯାଇଛି
1: ନିଶ୍ଚିତ ମ୍ୟାଡ଼ାମ ମୋର ପ୍ରଥମ କବିତା ମୁଇଁ ଚାଷୀର ଝି କାରଣ ମୁଇଁ ମୋର ବାପା ଚାଷିଆ
0: ଆଜ୍ଞା
1: ମୁଁ ଦେଖିଛେ ମୋର ବାପା ମୋ ବାପାଙ୍କୁ ମାନେ ଗୋଟେ ଚାଷ କାମ କଲେ କ'ଣ କ'ଣ ସବୁ ବାଧାବିଘ୍ନ ଆସେ ସେ ସବୁ ମୁଁ ଦେଖିଛି ବାପାଙ୍କର ତ ସେଥିପାଇଁ ମୁଁ ପ୍ରଥମେ ମୋର କବିତା ଲେଖିଥିଲି ମୁଇଁ ଚାଷୀର ଝି ଯେଉଁଟାକି ଆମର ମାନେ ସବୁଥିରେ ଲୋକ ଆଦୃତ ହେଇଥିଲା ବହୁ ମୁଁ ସବୁ ଷ୍ଟେଜ୍ରେ ବି ମୋତେ ଲୋକେ କହନ୍ତି ଯେ ଚାଷୀର ଝିଅ କୁହନ୍ତୁ ଆଉ ସବୁ ଚ୍ୟାନେଲ୍ରେ ବି ସେଇଟା ବୋଧେ ବାଜି ସାରିଲାନି
0: ଆମ ଶ୍ରୋତାମାନଙ୍କୁ ଟିକେ ସେ କବିତା ଆବୃତ୍ତି କରିବେ
1: ନିଶ୍ଚୟ ମ୍ୟାଡ଼ମ୍ ମୁଇଁ ଚାଷୀର ଝି କବିତା ମୁଇଁ ଚାଷୀର ଝି କାଇଁଟା ଭନ୍ନା ହେବା କାଇଁଟା ଭନ୍ନା ହେବା ବଛରକ ଦୁଇ ଥର କହିଦେଲେ ଯାଏ କିସାନ ଚାଷୀକେ ମିଳିପାରୁଛି ଭା ତାର ଭୟ କର ସମ୍ମାନ କିଛି ନାଇଁ ମିଳିବା ଲାଇନ୍ ପଲେଇ ଗଲେ ଚାଷୀ ଗୁଲଗୁଲା ଭୋଲ୍ଟେଜ୍ କମ୍ ରହିଲେ ଚାଷୀ ଗୁଲଗୁଲା ପ୍ୟାନ୍ କମ୍ ବର୍ଷିଲେ ଚାଷୀ ଗୁଲଗୁଲା ପ୍ୟାନ୍ ଜହ ବର୍ଷିଲେ ଚାଷୀ ଗୁଲଗୁଲା ଚାଷୀ ସବୁଥି ଗୁଲଗୁଲା କାରଣ ତାର ଗୁଲଗୁଲାର ସମାପ୍ତି ନାଇଁ ନ ଆସୁନ୍ ସୁନ୍ମା କବିତା ମୁଇଁ ଚାଷିରଛି ପାହାଡ଼ ଠାନୁ ଯେ ଟାନ ସରକ ଠାନୁ ବଡ଼ଜାର ହୁରୁତ ପାହାଡ଼ ଠାନୁ ଯେ ଟାନ ସରକ ଠାନୁ ବଡ଼ଜାର ହୁରୁତ ହଁ ମୁଇଁ ତାର ଝି ହଁ ମୁଇଁ ଘର ବେ କହୁଛେ ମୁଇଁ ଚାଷୀର ଝି ମୁଇଁ ଚାଷୀର ଝି ମୁଇଁ ଚାଷୀର ଝି ଦେଖିଛେ ଦେଖିଛେ ମୁଇଁ ଧାନ ବୁତରା ନୁ ନେଇକରି ଧାନ ବିକା ତକ ତାର ଗୁଲଗୁଲା ଆର ଅଦିନିଆ ଧୁକା ଗଡ୍ଡିକେ ଅଛରା କି ଅଛରା ପେନ୍ ବର୍ଷା ତାର ସାଙ୍ଗେ କରାମାଡ଼ ଭରି ଯାସି ଖେଦମୁଡ଼ା ଛିଡ଼ି ଯାସି ଧାନ କେଣା ଛିଡ଼ି ଯାସି ଧାନ କେଣା ଉପଲି ପଡ଼ସି ଧାନ ପେଟା ଉପଲି ପଡ଼ସି ଧାନ ପେଟା ଧାନ ଭରା ଖଲାକେ ଆଭା କିନି ବୋଲି ଅଠି ପହର ହୁରକୁନି ହେସି ମୋରବା ହୁରକୁନି ହେସି ମୋରବା ରାତିର ଝୁମରା ହଜେଇ କରି ରାତିର ଝୁମରା ହଜେଇ କରି ଭୋଗ ସୋସ୍କେ ତାର ଦେଶୀ ମାରି କେନ୍ଥି ଚଲବେ କୁଟୁମ୍ ଲାଗ ଭାଗ ହେବା କିନି ସୁଝି କେନ୍ଥି ଚଲବେ କୁଟୁମ୍ ଲାଗ ଭାଗ ହେବା କିନି ସୁଝି ଇ କଥାକେ ହେତେ ମୋରବାର ମୁହର ପାଇଁ ଯାସି ଉତରି ମୋରବାର ମୁହର ପାଇଁ ଯାସି ଉତରି ଆର୍ ମୁଇଁ ଚାଷୀର ଝି ଆର୍ ମୁଇଁ ଚାଷୀର ଝି ରାସାରା ଇ କର ସେ କର ଲେହେଟି ଲେହେଟି ଭାବୁଥୁସି ଲେହେଟି ଲେହେଟି ଭାବୁଥୁସି ମୋର ବା ସତେ ଲଗେଇ ଦେବା କାଁଗା ଫାସି ମୋର ବା ସତେ ଲଗେଇ ଦେବା କାଁଗା ଫାସି ମୋର ବା ଚାଷୀ ବୋଲି କାଣା ତାର ଭାଗେ ଲେଖା ନାଇଁ ହେଇ ସୁଖ ସେ ଖାଲି ସବୁବେଳେ ପାଉଥିବା ଦୁଃଖ
0: ଆକାଶବାଣୀ ଭଳି ମାଧ୍ୟମରେ କବିତା ପ୍ରସାରଣ ନେଇ ଆପଣଙ୍କର ଅନୁଭବ କେମିତି
1: ବହୁତ ବଢ଼ିଆ ଲାଗୁଛି ମ୍ୟାଡ଼ମ୍ ଆଜି ତ ମୋର ପ୍ରଥମ ଥର ମୁଁ ଯେତେବେଳେ ପାଦ ଦେଲି ଏଠି ମୋତେ ଲାଗିଲା ଯେମିତି ସ୍ୱୟଂ ଭଗବାନ ଆଉ ମୋ ପୂର୍ବପୁରୁଷ ଆଉ ମୋର ବାପା ମାଆ ଶାଶୁ ଶ୍ୱଶୁର ଆଉ ସମସ୍ତ ଗୁରୁଜଣ ଆଉ ଯାହା ବି ମୋତେ ସମସ୍ତେ ସପୋର୍ଟ କରିଛନ୍ତି ସମସ୍ତଙ୍କର ଆଶୀର୍ବାଦ ଭଲ ପାଇବା ପରେ ପାଇଁ ମୁଁ ଆଜି ଏଠିକୁ ଆସିଛି ଆଉ ଗୋଟେ କଳାକାର ପାଇଁ ଏମିତି ଜାଗା ହିଁ ମନ୍ଦିର
0: ଆଜ୍ଞା ଆପଣ ମଞ୍ଚରେ କବିତା ଉପସ୍ଥାପନ କରୁଛନ୍ତି ଆପଣ ଏଠି ବି କବିତା ଉପସ୍ଥାପନା କଲେ ଶ୍ରୋତାମାନଙ୍କର ଦର୍ଶକମାନଙ୍କର ପ୍ରତିକ୍ରିୟା ଆପଣଙ୍କର ସୃଜନରେ କିପରି ପ୍ରଭାବ ପକାଏ
1: ବହୁତ ଖୁସି ଲାଗେ ଆଉ ମୁଁ ତ ଯେତେବେଳେ ମଞ୍ଚକୁ ଚଢ଼େ ପ୍ରଥମେ କହେ ଯେ ଆପଣଙ୍କର ତାଲି ମୋର ଲାଗି ଗଜବନ୍ଦ ମାଲି ମାନେ ଶ୍ରୋତା ଯେତିକି ତାଲି ଦେବେ ହୁଲାହୁଲି ଦେବେ ଜାନ୍ମା ଯେ ଆମର କବିତା ସେତ୍କେ ତାଙ୍କର ମନ୍କେ ଛିଁ ପାରିଛେ ଆର୍ ମୋର ସବୁବେଳେ ଲକ୍ଷ୍ୟ ଥିସି ଯେ ମୁଇଁ ଶ୍ରୋତାଙ୍କର ମନ୍କେ କେମିତି ଛିଁବା ମୋର କବିତାଟା ଆଉ ଗୋଟେ ଗୋଟେ ଜାଗାରେ ଚାଷୀର ଝି ଶୁଣିକିରି ମା ମାନେ ଲହ ବି ପୁଛି ଦେଇଛନ୍ ଆଉ କେତେଟା ବାବା ଆସିକରି ମୋତେ ପୁରା ହାତ ଯୋଡ଼ିଛନ୍ ଯେ ମା ରେ ତୁଇ ତାର ମାନେ ବହୁତ ଚାଷୀର ମନ କଥା ବୁଝିପାରିଲୁ ଗୋଟେ ଟାଉନରେ ରହିକରି ସେଟା ମୋର ଲାଗି ବହୁତ ବଡ଼ ପୁରସ୍କାର ଥିସି
0: ଆଜ୍ଞା ଆମର ଯେଉଁ ବର୍ତ୍ତମାନର ଯୁବପିଢ଼ି ଅଛନ୍ତି ସେମାନେ କବିତା ପ୍ରତି କେତେଟା ଆକୃଷ୍ଟ ଆପଣଙ୍କର କ'ଣ ଅନୁଭୂତି ରହିଛି ସେ ବିଷୟରେ
1: ବହୁତ ମୁଁ ତ କୌଣସି ପାର୍ଟିକୁଲାର କୌଣସି ଭାଷାକୁ କହିପାରିବିନି କିନ୍ତୁ ମୁଁ ଯେତେ ଦେଖୁଛି ସମ୍ବଲପୁରୀ କବିତାକୁ ବହୁତ ଲୋକ ପସନ୍ଦ କରୁଛନ୍ତି ମ୍ୟାଡ଼ାମ୍ ମାନେ ପିଲାଠୁ ନେଇ ବୁଢ଼ା ପର୍ଯ୍ୟନ୍ତ ପସନ୍ଦ ନ କରୁଥିଲେ ମୁଁ ଆଜି ଜ୍ୟୋତି ପଣ୍ଡା ଲୀନା ବୋଧେ ହେଇପାରିନଥାନ୍ତି
0: ଏଇ ଯେଉଁ କବିତା ରଚନା ସେଥିପାଇଁ ପଠନ କେତେ ଜରୁରୀ
1: ପଠନ ବହୁତ ଜରୁରୀ ମ୍ୟାଡ଼ାମ୍ ଯଦି ବହି ପଢ଼ିବାନି ତାହେଲେ ଲେଖିବା କେମିତି ଶବ୍ଦ ଗୁଡ଼ାକ ଆସିବ ଗୋଟେ ପଢ଼ିବା ତା ସାଙ୍ଗରେ ଟିକେ ବର୍ତ୍ତମାନ ଭବିଷ୍ୟତ ଶବ୍ଦ କେଉଁଠି ରହିବ କେମିତି ସେଟା ବି ଟିକେ ଆଇଡ଼ିଆ ହେବା କଥା ମ୍ୟାଡ଼ାମ୍ ଖାଲି ପଢ଼ିଦେଲେ ହେବନି ଆମେ ଯଦି ଖାଲି ବହି ପଢ଼ିବା ଆଉ ଗୋଟେ ଜିନିଷକୁ ଦେଖିବା ଆଉ କବିତାଟି ଲେଖିପାରିବାନି ତ ବି ହେବନି ନା ମ୍ୟାଡ଼ାମ୍ ନିଜ ଆଇଡ଼ିଆ ବି ଟିକେ ଦରକାର ମ୍ୟାଡ଼ାମ୍
0: ନୂତନ କବିତା ଲେଖିବାକୁ ଇଚ୍ଛୁକ ଥିବା ଯୁବ ଲେଖକମାନଙ୍କୁ ଆପଣ କ'ଣ ପରାମର୍ଶ
1: ତ କହିବି କବିତା ଲେଖନ୍ତୁ ସମୟ ନିଅନ୍ତୁ ଗୋଟେ କବିତାକୁ ମାସେ ଲାଗୁ ଦୁଇ ମାସ ଲାଗୁ ଶବ୍ଦ ସଂଯୋଜନା ବଢ଼ିଆ ରହିବା କଥା ଯେମିତିକି ଲୋକ ପସନ୍ଦ କରିବେ ଆଉ ଲେଖୁଛି ବୋଲି ଲେଖିବାର କଥା ନୁହେଁ ଲେଖିକି ଖାଲି ଡାଇରୀରେ ରଖିବା ନୁହେଁ ଯଦି ଲେଖୁଛନ୍ତି ସେଟା ସମାଜକୁ କିଛି ବାର୍ତ୍ତା ଦେଉଛି ଭଲ ଦିଗକୁ ନେଉଛି ନିଶ୍ଚୟ ତାହା ଶୁଣାନ୍ତୁ ସମାଜକୁ ଆଉ ଆମ ଲେଖା ପାଇଁ କିଛି ଯଦି ସୁଧାର ହେଉଛି ଆମ ପାଇଁ ସେଟା ଗର୍ବ କଥା ଖୁସି କଥା ସେଟା ମୁଁ କହିବାକୁ ଚାହିଁବି ସମୟ ନିଅନ୍ତୁ କିନ୍ତୁ ଭଲ ହିସାବ ଲେଖନ୍ତୁ
0: ଆପଣ ଜଣେ ଗୃହିଣୀ ଘରେ ଆପଣଙ୍କର ଅନେକ କାମ ଥାଏ ଯେତେବେଳେ ବାପା ମା ଘରେ ଥିଲେ ସେତେବେଳେ ମା ସବୁ ଦେଖିଦେଉଥିଲେ ବାପା ସବୁ ବୁଝି ଦେଉଥିଲେ ଆପଣ ପଢ଼ୁଥିଲେ କବିତା ସେଠି ରଚନା କରିବା ଏବଂ ଶାଶୁ ଘରେ ସବୁ କାମ ସହିତ କବିତା ରଚନା କରିବା କିପରି ଆପଣ ସମୟ ବାହାର କରନ୍ତି ଆପଣଙ୍କର ଏହି କାମ ପାଇଁ
1: ମୁଁ ତ କହିବି ମ୍ୟାଡ଼ାମ୍ ଶାଶୁ ଘର ଆଉ ମା ଘର ଭିତରେ ମୋର କିଛି ଫରକ ନାହିଁ ମୁଁ ତ ଶାଶୁ ଘର ଏମିତି ପାଇଛି ବୋଧେ ଯେ ଆଜି ଏଠିକି ଆସିପାରିଛି। ହଁ, ଲେଖାଟା ସେଠି କରିଥାଇ ପାରେ, କିନ୍ତୁ ସମାଜକୁ ଶୁଣେଇ ପାରିଛି ଶାଶୁଘରେ ରହି। ହଁ, ତାଙ୍କୁ ତ ମୁଁ ଯେତେ ବି ଧନ୍ୟବାଦ କ'ଣ କହିବି, ବହୁତ ଛୋଟ ଶବ୍ଦ ହେଇଯିବ। କାମ ଭିତରେ ବି ମୋତେ ସମୟ ମିଳିଯାଏ, ସେମାନେ ବହୁତ ସପୋର୍ଟ କରନ୍ତି। ଆକ୍ଚୁଆଲି ମୋର ଶାଶୁ ନାହାନ୍ତି ମ୍ୟାଡ଼ାମ, ସେ 2018 ଖରାପ ହେଇଗଲେଣି। ବାପା ବି ମ୍ୟାନେଜ୍ କରିଦିଅନ୍ତି, ଏନ୍ତା ଯିବା ଆସିବା କୌଣସିରେ ରେଷ୍ଟ୍ରିକ୍ସନ୍ ନାହିଁ, ସେ ଭଲ କାମ କରୁଛ ସେଥିରେ କିଛି ଆପତ୍ତି ନାହିଁ।
0: ଆଜ୍ଞା, ପରିବାରର ସମ୍ପୂର୍ଣ୍ଣ ସହଯୋଗ ରହିଛି।
1: ହଁ, ପୁରା ପୁରା ସହଯୋଗ ରହିଛି ମ୍ୟାଡ଼ାମ।
0: ମାନେ ମହିଳାମାନେ ଯଦି ନିଜ ଭିତରେ କିଛି ଅନ୍ତର୍ନିହିତ ଗୁଣ ଅଛି ତାକୁ ନ ଚାପି ପରିବାରର ସାହାଯ୍ୟ ସହଯୋଗ ନେଇ ତାକୁ ଆଗକୁ ନିଶ୍ଚିତ ଭାବରେ ପରିସ୍ଫୁଟିତ କରିବା ପାଇଁ ଉଦ୍ୟମ କରିବା ଉଚିତ।
1: ମୋ ଏକ୍ସପିରିଏନ୍ସ ଯାହା ମ୍ୟାଡ଼ାମ ମୁଁ କହୁଛି, ଗୋଟେ ଝିଅ ବୋହୁ ହେଲା ପରେ ଯଦି ଶାଶୁ ଶ୍ୱଶୁର ନିଜ ନଣନ୍ଦ ଦିଅରକୁ ନିଜ ଭାଇ ଭଉଣୀ ମା ବାପା ପରି ଶାଶୁ ଶ୍ୱଶୁରଙ୍କୁ ଦେଖିବ, ଶାଶୁ ଘରକୁ ନିଜ ଘର ପରି, ନା ଏଇଟା ହିଁ ମୋର ସବୁ, ଏଠି ସୁଖ ହେଲେ ବି ମୋର, ଦୁଃଖ ହେଲେ ବି ମୋର, ଆଉ ମୁଁ ଚାହିଁଲେ ଘର ସ୍ୱର୍ଗ, ମୁଁ ଚାହିଁଲେ ଘର ନର୍କ, ଏ କଥାଟା ଯଦି ଭାବିବ ଆଉ ସେଠି ରହିବ, ସମସ୍ତଙ୍କୁ ମାନ ସମ୍ମାନ ଆଦର ପ୍ରେମ ଭଲ ପାଇବା ଦେଇକି, ନିଶ୍ଚୟ ତାର ଯେଉଁ କଳାଟା ଥିବ ନିଶ୍ଚୟ ଦିନେ ସେମାନେ ବି ସପୋର୍ଟ କରିବେ ଆଉ ସେଟା ବାହାରିବ। ସେଟା ମୋ ମନର କଥା ମୁଁ କହୁଛି, ଆଉ ମୁଁ ସମସ୍ତ ନାରୀମାନଙ୍କୁ ବି କହିବାକୁ ଯାଉଛି ଯେ ଶାଶୁଘର ବି ନିଜ ଘର, ସେଠି ଆମେ ଯେତେ ଖୁସିରେ ରହିବା ଆମ ଘର ସେତେ ସୁନ୍ଦର ହେବ।
0: ଆପଣଙ୍କର ଆସନ୍ତା ସାହିତ୍ୟିକ ପରିକଳ୍ପନା ବିଷୟରେ କିଛି ଆମ ଶ୍ରୋତାମାନଙ୍କୁ କହିବେ କି?
1: ସେମିତି ତ ମ୍ୟାଡ଼ାମ ମୁଁ କେବେ ସ୍ଥିର କରେନି କିଛି, ସବୁ ଭଗବାନଙ୍କର ଉପରେ ଛାଡ଼ିଦିଏ, କିନ୍ତୁ ମୋତେ ଲାଗେ ଯଦି ଆଗକୁ କିଛି ହେଇପାରିବ ଏମିତି, ଯେମିତି ଆଜି ଜ୍ୟୋତିଲତା ପଣ୍ଡାରୁ ଜ୍ୟୋତିଲୀନା ପଣ୍ଡା ହେଇଛି, ସେଥିରେ ବି ମୁଁ ବହୁତ ଖୁସି। ଆଉ ଆଗକୁ ଯଦି ଭଲ ଏକାଡେମୀ ସେ ମାନେ ଡାକିକି ଯଦି ମୋର କବିତା ଶୁଣିବାକୁ ଚାହିଁବେ ବାହାରୁ କେଉଁଠୁ ବି, ସେଟା ଗୋଟେ ଅଛି ମୋର ଇଚ୍ଛା ମ୍ୟାଡ଼ାମ। ହଁ, ମୋର କବିତାଟା ତାରମାନେ ଖାଲି ଓଡ଼ିଶାରେ ସୀମିତ ନ ରହୁ, ବାହାର ଲୋକ ବି ପସନ୍ଦ କରନ୍ତି, ଯେମିତି ଆମ ସମ୍ବଲପୁରୀ ଭାଷାର ବି ଶୁଣୁଛନ୍ତି ନା, ବାହାରେ ବି ତ ଆମ ନୂଆଖାଇ ସମ୍ବଲପୁରୀ ଦିନ ଗୁଡ଼ାକ ହଉଛି ନା।
0: ଆଜ୍ଞା ଆଜ୍ଞା, ମାନେ ଆପଣ ଚାହୁଁଛନ୍ତି ଯେ ଆପଣଙ୍କର କବିତା ମାଧ୍ୟମରେ ଏ ଅଞ୍ଚଳରେ
1: ଯୋଉ ଭାଷା ସାହିତ୍ୟ ସଂସ୍କୃତି ମୁଁ ବାହାରେ
0: ଆଦୃତ ହଉ କହିକି? ବହୁତ ଭଲ ଆପଣଙ୍କର ଭାବନା, ଭବିଷ୍ୟତରେ ଆପଣଙ୍କର ଏହି ଭାବନା ନିଶ୍ଚିତ ପୂର୍ଣ୍ଣ ହଉ, ଆମେ ଏହା ସମରେଶ୍ୱରୀଙ୍କ ଠାରେ କାମନା କରିବୁ। ଶେଷରେ ଆମର ମନୋରମା କାର୍ଯ୍ୟକ୍ରମ ଶୁଣୁଥିବା ସମସ୍ତ ଶ୍ରୋତା ଭଉଣୀମାନଙ୍କ ପାଇଁ ଆପଣଙ୍କର ବାର୍ତ୍ତା?
1: ସମସ୍ତ ଭଉଣୀମାନଙ୍କୁ ବାର୍ତ୍ତାକୁ ମୁଁ କବିତା ମାଧ୍ୟମରେ କହିବାକୁ ଚାହୁଁଛି। ଆଜିକାଲି ନାରୀ ମା ଝିଅ ବହେନ ଭିନ୍ ଭିନ୍ ତାର ରୂପ ହେ, ନାରୀ ନା ହେଲେ ଦୁନିଆ ନା ଚଲେ। ମୁଁ ଯେନ୍ କହିଲି ବି ଶାଶୁ ଘରେ ନାରୀଟେ ବି ମାନିକରି ଚଲ୍ବା, କିନ୍ତୁ ବହୁତ ଜାଗାରେ ନାରୀକେ ବି ଅବହେଳା କରାହଉଛି, ସେ ଉପରେ ଗୋଟେ ମୋର କବିତା। ଆଜି ସମାଜରେ ନେଇକିରି ଯେନ୍ ମହିଳାମାନଙ୍କ ପ୍ରତି ଶାରୀରିକ ନିର୍ଯାତନା, ଏକା ଯିବା ପାଇଁ ଯେଉଁ ଗୋଟେ ଭୟ ସୃଷ୍ଟି ହେଉଛି, ସେଇ ଉପରେ ମୋର ମାନେ ସବୁକୁ ନେଇକି ମିଶେଇକି କବିତା। ନାରୀ ନାରୀ ନା ହେଲେ ଦୁନିଆ ନା ଚଲେ, ପରଛା କଥାଟା ସତ୍। ନାରୀ ନା ହେଲେ ଦୁନିଆ ନା ଚଲେ, ପରଛା କଥାଟା ସତ୍। ସବୁ ଜାନିକରି ଫିର୍ ବି କାଁ କରି ତାହାକେ ଭାବୁଛୁଁ ଖତ୍। ସବୁ ଜାନିକରି ଫିର୍ ବି କାଁ କରି ତାହାକେ ଭାବୁଛୁଁ ଖତ୍। ରାମ ମୁଖା ପିନ୍ଧା ରାବଣ ମାନେ ଘୁରି ବୁଲୁଛନ୍ ଖୁଲି ଖୁଲି, ଭେକ୍ ଛେକ୍ ଦେଖି ହାବୁଡ଼ି ବସୁଛନ୍, ନାଇଁ ପିଇ କରି ମହୁଲି। ହେଲେ ଭୁଲି ଯାଉଛନ୍ ଶିକ୍ଷିତ ସମାଜର ଅଶିକ୍ଷିତ ଲୋକମାନେ ମା ଝିଅ ବହେନ ବହ ଭିନ୍ ଭିନ୍ ରୂପ ଇତାର, ଭିନ୍ ଭିନ୍ ରୂପ ଇତାର, ଇତାର ବିନା ସୃଷ୍ଟି ଅଚଲ। ନାରୀ ରାଗିଗଲେ କାତ୍ୟାୟନି ହେସି, ଇତାକେ ନାଇଁ ଭାବ ଦୁର୍ବଳ, ଇତାକେ ନାଇଁ ଭାବ ଦୁର୍ବଳ। ନାରୀ ଜାତିକେ ଅସମ୍ମାନ କେଭେ ନାଇଁ ଯାଇପାର, ନାରୀ ଜାତିକେ ଅସମ୍ମାନ କେଭେ ନାଇଁ ଯାଇପାର। ସୁନାର ଲଙ୍କା ଚୁନା ହେଇଗଲା, ସୁନାର ଲଙ୍କା ଚୁନା ହେଇଗଲା, କୁରୁବଂଶ ହେଲା ଖାର ନାରୀ ଲାଗି ସିନେ ସୁନ୍ଦରୀ ସଂସାର, ସୁନ୍ଦରୀ ସଂସାର।
0: ଖୁବ୍ ବଢ଼ିଆ। ଆଜି ମ୍ୟାଡ଼ାମ ଆପଣ ଆମର ମନୋରମା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଆପଣ ଆପଣଙ୍କର ଜୀବନ ବିଷୟରେ, ଆପଣଙ୍କର ସାହିତ୍ୟ ଜୀବନ ବିଷୟରେ ଅନେକ ବହୁମୂଲ୍ୟ ସୂଚନା ଆମର ଶ୍ରୋତା ଭଉଣୀମାନଙ୍କୁ ପ୍ରଦାନ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
1: ଧନ୍ୟବାଦ ମ୍ୟାଡ଼ାମ, ମୁଁ ବି ଖୁସି, ମାନେ ମୋତେ ଏତେ ବଡ଼ ସୁଯୋଗଟେ ମିଳିଲା ଆକାଶବାଣୀରେ, ମୁଁ ଆଜି ଦୁଇପଦ କିଛି କହିପାରିଲି, ବହୁତ ଖୁସି ଲାଗୁଛି। ଆଉ ମୁଁ ତ ସମସ୍ତ ଭଉଣୀମାନଙ୍କୁ କହିବି, ଯାହା ବି ଆପଣମାନଙ୍କ ଠାରେ ଅଛି କଳା, ତାହାକୁ ଆପଣମାନେ ବାହାର କରୁନ୍, ଘର ଭିତରେ ରଖି ନାଇଁ ଦଉନ୍, ନିଜର ମନେ ରଖି ନାଇଁ ଦଉନ୍, ନିଜେ ଜିଇଁଲେ ଯାଇକରି ଅଲଗା ଲୋକ ଭଲ ଖୁସିରେ ଯାଇପାରବା। ଆପ ହେଲା ନିଜକୁ ବି ଟିକେ ଖୁସି ରଖୁ, ନିଜକୁ ବି ଟାଇମ ଦଉ।
2: ଏଇଠି ଶେଷ ହେଲା। ଘର ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର ଓଡ଼ିଆରେ ସମ୍ବାଦ ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
3: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଔଷଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି ବିସିସିଆଇ ଘୋଷଣା କଲା ଖେଳାଳି ତାଲିକା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ଶେଓପୁର ଜିଲ୍ଲାସ୍ଥିତ କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ ସମୟରେ ସହରିଆ ଜନଜାତିର ଚିତା ମିତ୍ରଙ୍କ ସହ କଥାବାର୍ତ୍ତା କରିଛନ୍ତି। ଚିତା ପ୍ରକଳ୍ପରେ ସ୍ଥାନୀୟ ସମ୍ପ୍ରଦାୟର ସକ୍ରିୟ ଯୋଗଦାନ ଏବଂ ଏହାର ପୁନରୁଦ୍ଧାର ନେଇ ସେମାନଙ୍କ ଭୂମିକାକୁ ରାଷ୍ଟ୍ରପତି ପ୍ରଶଂସା କରିଛନ୍ତି। ଗତକାଲି ରାଷ୍ଟ୍ରପତି ଚିତା ନିୟନ୍ତ୍ରଣ କେନ୍ଦ୍ର ପରିଦର୍ଶନ କରି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଚିତା ପ୍ରକଳ୍ପ ସମ୍ପର୍କିତ ପ୍ରଦର୍ଶନୀ ଦେଖିଥିଲେ। ସୂଚନା ଅନୁଯାୟୀ ଭାରତରେ ଏବେ 52 ଚିତାବାଘ ଥିବାବେଳେ କୁନୋ ଜାତୀୟ ଉଦୀୟାନରେ 49 ଚିତାବାଘ ଅଛନ୍ତି। 3 ଚିତାବାଘକୁ ଗାନ୍ଧୀ ସାଗର ବନ୍ୟଜନ୍ତୁ ଅଭୟାରଣ୍ୟକୁ ସ୍ଥାନାନ୍ତର କରାଯାଇଛି। ରାଷ୍ଟ୍ରପତିଙ୍କୁ ବନ ବିଭାଗ ପକ୍ଷରୁ କୁନୋ ଜାତୀୟ ଉଦ୍ୟାନରେ ପଶୁପକ୍ଷୀଙ୍କ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। 2022 ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଚିତା ପ୍ରକଳ୍ପର ଆରମ୍ଭ କରାଯାଇଥିଲା। ନାମ୍ବିଆରୁ 8 ଚିତାବାଘ ଅଣାଯାଇ କୁନୋ ଜାତୀୟ ଉଦ୍ୟାନରେ ଛଡ଼ାଯାଇଥିଲା। ପରେ ଦକ୍ଷିଣ ଆଫ୍ରିକା ଏବଂ ବୋସ୍ୱାନାରୁ ଚିତାବାଘ ଆଣି ସେହି ଜାତୀୟ ଉଦ୍ୟାନରେ ଛଡ଼ାଯିବା ପରେ ଚିତାବାଘ ସଂଖ୍ୟା କ୍ରମଶଃ ବୃଦ୍ଧି ଘଟିଥିଲା। ନୂଆଦିଲ୍ଲୀରେ ଆଜିଠାରୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ 2-ଦିନିଆ ସମ୍ମିଳନୀ ଆରମ୍ଭ ହେଉଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଦୋଭାଲ ସମ୍ମିଳନୀରେ ଅଧ୍ୟକ୍ଷତା କରିବେ। 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଏହି ସମ୍ମିଳନୀରେ ଯୋଗଦେବେ। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥୋପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ୟୁନାଇଟେଡ୍ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର 2-ଦିନିଆ ମଙ୍ଗୋଲିଆ ଗସ୍ତରେ ଯାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଡକ୍ଟର ଜୟଶଙ୍କର ଭାରତ ଓ ମଙ୍ଗୋଲିଆ ମଧ୍ୟରେ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତା ବୃଦ୍ଧି ନେଇ ଆଶାବ୍ୟକ୍ତ କରିଛନ୍ତି। ଏହି ଗସ୍ତ କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗୋଲିଆର ନେତୃତ୍ୱଙ୍କ ସହ ଆଲୋଚନା କରିବେ ଓ ତାଙ୍କ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗ ନେଇ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି। ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ବୁଧବାର ଏବଂ ଗୁରୁବାର ଦିନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଦକ୍ଷିଣ କୋରିଆ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଡକ୍ଟର ଜୟଶଙ୍କର ଦକ୍ଷିଣ କୋରିଆର ବୈଦେଶିକ ମନ୍ତ୍ରୀ ଚୋ ୟୁଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ସେଠାରେ ଜେଜୁ ସମ୍ମିଳନୀରେ ଶାନ୍ତି ଏବଂ ପ୍ରଗତି ସମ୍ପର୍କିତ ପ୍ରସଙ୍ଗ ଉପରେ ଡକ୍ଟର ଜୟଶଙ୍କର ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। କତାରର ଏକ ପ୍ରାକୃତିକ ଗ୍ୟାସ୍ ରପ୍ତାନୀ ଭିତ୍ତିଭୂମି ସ୍ଥଳରେ ବିସ୍ଫୋରଣ ଘଟି 54 ଗୁରୁତର ଆହତ ହୋଇଥିବା ବେଳେ 18 ନିଖୋଜ ଅଛନ୍ତି। ସୂଚନା ଅନୁଯାୟୀ ଗତ ରାତିରେ ସେଠାକାର ଏକ ଗ୍ୟାସ୍ ରପ୍ତାନୀ ଶିଳ୍ପାଞ୍ଚଳରେ ବିସ୍ଫୋରଣ ଘଟିଥିଲା, ଫଳରେ ସମ୍ପୃକ୍ତ ଗ୍ୟାସ୍ ଯୋଗାଣ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡ ସୃଷ୍ଟି ହୋଇଥିଲା। କ୍ଷୟକ୍ଷତିର ପରିମାଣ ଏପର୍ଯ୍ୟନ୍ତ ଆକଳନ କରିବା ସମ୍ଭବ ହୋଇନଥିବା ବେଳେ ପ୍ରକୃତ ଆହତଙ୍କ ସଂଖ୍ୟା ପରେ ଜଣାପଡ଼ିବ ବୋଲି ସେଠାକାର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ବିସ୍ଫୋରଣର କାରଣ ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଛି। ଘଟଣାସ୍ଥଳରେ ନିଖୋଜ ଲୋକମାନଙ୍କୁ ଠାବ କରିବା ଲାଗି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆମେରିକା ଓ ଇରାନ ମଧ୍ୟରେ ସ୍ୱିଜରଲ୍ୟାଣ୍ଡରେ ଦ୍ୱିପାକ୍ଷିକ

0: ଆଂଶିକ ଶାନ୍ତି ଆଲୋଚନା ଶେଷ ହେବା ପରେ ତୈଳ ଯୋଗାଣ ପ୍ରତିବନ୍ଧକ ଦୂର ହୋଇ ଇରାନର ତୈଳ ରପ୍ତାନୀ ବୃଦ୍ଧି ପାଇବା ଆଶା କରାଯାଉଛି। ତେବେ ଅଶୋଧିତ ତୈଳ ମୂଲ୍ୟ ଇତିମଧ୍ୟରେ 3% ପର୍ଯ୍ୟନ୍ତ ହ୍ରାସ ପାଇଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ମୂଲ୍ୟ 2% ଅଧିକ ହ୍ରାସ ପାଇ ବ୍ୟାରେଲ୍ ପିଛା $79 ପାଖାପାଖି ହୋଇଛି। ଆମେରିକା ଏବଂ ଇରାନର ବରିଷ୍ଠ ଅଧିକାରୀମାନେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହେବା ନେଇ ଘୋଷଣା କରିବା ପରେ ପଶ୍ଚିମ ଏସିଆ ଅଞ୍ଚଳରେ ଯୁଦ୍ଧବିରତି ସମୟସୀମା ବୃଦ୍ଧି ପାଇବା ନେଇ ଆଶା ପ୍ରକାଶ ପାଇଛି। ଝାଡ଼ଖଣ୍ଡରେ ଗତ 24 ଘଣ୍ଟା ମଧ୍ୟରେ ବଜ୍ରପାତରେ 8 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 12ରୁ ଅଧିକ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ରାମଗଡ଼, ଗିରିଦ, ଖୁଣ୍ଟି, ଦେଓଗର, ଧାନବାଦ ଏବଂ ସାହିବିବାଗ ଜିଲ୍ଲାରେ ବଜ୍ରପାତ ଘଟି ଲୋକମାନେ ଆହତ ହୋଇଥିବା ଜଣାପଡ଼ିଛି। ଏଥିରେ ଜଣେ CPI ନେତା, ଜଣେ ୱାର୍ଡ ମେମ୍ବର ଓ କୃଷକଙ୍କ ସମେତ ଅନ୍ୟ କେତେଜଣଙ୍କର ମୃତ୍ୟୁ ଘଟିଛି। ପ୍ରଶାସନ ପକ୍ଷରୁ ବଜ୍ରପାତ ସମୟରେ ଘରୁ ବାହାରକୁ ନ ଯିବା ଲାଗି ପରାମର୍ଶ ଦିଆଯାଇଛି। ବିଶେଷ କରି ଚାଷ ଜମି ଏବଂ ଖୋଲା ଜାଗାକୁ ନ ଯିବା ଲାଗି ପ୍ରଶାସନ ପକ୍ଷରୁ କୁହାଯାଇଛି। ଆକାଶବାଣୀରେ ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ରେ ଆଜି ରାତି 9:30 ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଶୀର୍ଷକ ଆଲୋଚନାର ପ୍ରଚାର କରାଯିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଆଲୋଚନାରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନେ ସେମାନଙ୍କ ପ୍ରଶ୍ନ ପଚାରିପାରିବେ। ଏଥିପାଇଁ ସେମାନଙ୍କୁ 0111-2371-7117, 2331-4444, 2331-4481 ଏବଂ 2371-7106 ନମ୍ବରକୁ ଡାଏଲ କରିବାକୁ ହେବ। ଏହା ବ୍ୟତୀତ ଶ୍ରୋତାମାନେ 9289-09-4044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏୟାର ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ, ଖ୍ୟାତନାମା କୃଷି ବୈଜ୍ଞାନିକ ଏବଂ ପଦ୍ମଭୂଷଣ ବିଜେତା ସର୍ଦ୍ଦାରା ସିଂ ଜୋହଲଙ୍କୁ ଲୁଧିଆନାରେ ସାକ୍ଷାତ କରି କୃଷି ସମ୍ବନ୍ଧୀୟ ଆହ୍ୱାନଗୁଡ଼ିକ ସମ୍ପର୍କରେ ଆଲୋଚନା କରିଛନ୍ତି। ଶ୍ରୀ ନବୀନ କହିଛନ୍ତି, କୃଷି କ୍ଷେତ୍ରରେ ଅନନ୍ୟ ଅବଦାନ ଦେଇଥିବା ଜୋହଲଙ୍କ ସହ ଆଲୋଚନା କରି ତାଙ୍କ ମତାମତ ଓ ପ୍ରସ୍ତାବ ଦେଶ ପାଇଁ ଲାଭଦାୟକ ହେବ ବୋଲି କହିଛନ୍ତି। ଏୟାରଫୋର୍ସ ଅର୍ଜନ ସିଂ ମେମୋରିଆଲ ହକି ପ୍ରତିଯୋଗିତାର 7ମ ସଂସ୍କରଣ ବେଙ୍ଗାଲୁରୁର ଏୟାର ମାର୍ଶାଲ ଅମିତ ସିଂ ବକ୍ସି ହକି ଷ୍ଟାଡିୟମରେ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଆସନ୍ତା ମାସ 3 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏକ ସାମ୍ବାଦିକ ସମ୍ମିଳନୀରେ ଏୟାର ମାର୍ଶାଲ ଏସ୍ ଶିବକୁମାର ସୂଚନା ଦେଇ କହିଛନ୍ତି, ଦେଶର 16 ଟିମ୍ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି। ଭାରତୀୟ ସେନା, ରେଳବାଇ, CISF ସମେତ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ଅନ୍ୟାନ୍ୟ ରାଜ୍ୟର ଦଳଗୁଡ଼ିକ ମଧ୍ୟ ଏହି ପ୍ରତିଯୋଗିତାରେ ଭାଗ ନେବେ। ପ୍ରଥମ ଥର ପାଇଁ ବେଙ୍ଗାଲୁରୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିବା ବେଳେ ମଧ୍ୟପ୍ରାଚ୍ୟରେ ସୃଷ୍ଟ ପରିସ୍ଥିତି ଯୋଗୁଁ ବିଦେଶର କୌଣସି ଟିମ୍ ଏଥିରେ ଭାଗ ନେଉନାହାନ୍ତି। ସୂଚନା ଅନୁଯାୟୀ ପ୍ରତିଯୋଗିତାରେ ପୁରସ୍କାର ରାଶି 7,51,000-26,25,000 ଟଙ୍କାକୁ ବୃଦ୍ଧି କରାଯାଇଛି। ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ BCCI ପକ୍ଷରୁ 15 ଜଣିଆ ଦିନିକିଆ ଦଳ ଘୋଷଣା କରାଯାଇଛି। ଏହି ଦଳରେ ବିରାଟ କୋହଲି ଏବଂ ଯଶପ୍ରୀତ ବୁମରାଙ୍କ ଭଳି ବରିଷ୍ଠ ଖେଳାଳିମାନେ ସାମିଲ ହୋଇଛନ୍ତି। ଆସନ୍ତା ମାସ 14 ତାରିଖରୁ ଆରମ୍ଭ ହେଉଥିବା ଦିନିକିଆ ମ୍ୟାଚ୍ରେ ସୁମନ ଗିଲ୍ ଅଧିନାୟକ ଏବଂ ଶ୍ରେୟସ ଆୟର ଉପ ଅଧିନାୟକ ଦାୟିତ୍ୱ ତୁଲାଇବେ। ଦଳରେ ରୋହିତ ଶର୍ମା, KL ରାହୁଲ, ଇଶାନ କିଶନ, ୱାଶିଂଟନ ସୁନ୍ଦର, ଅକ୍ଷର ପଟେଲ, ନୀତିଶ କୁମାର ରେଡ୍ଡି, କୁଲଦୀପ ଯାଦବ, ଯଶପ୍ରୀତ ବୁମରା, ପ୍ରସିଦ୍ଧ କ୍ରିଷ୍ଣା, ହର୍ଷିତ ରାଣା, ଅର୍ଷଦୀପ ସିଂ ଏବଂ ଗୁରନୁର ବ୍ରାନ୍ଙ୍କୁ ଦଳରେ ସାମିଲ କରାଯାଇଛି। ସୂଚନା ଅନୁଯାୟୀ July 14, 16 ଏବଂ 19 ତାରିଖରେ ଇଂଲଣ୍ଡର 3ଟି ସ୍ଥାନରେ ଏକ ଦିବସୀୟ ମ୍ୟାଚ୍ ଅନୁଷ୍ଠିତ ହେବ। ଫିଫା ବିଶ୍ୱକପ୍ରେ ଆଜି ସକାଳେ ଅନୁଷ୍ଠିତ ମ୍ୟାଚ୍ରେ ଇଜିପ୍ଟ ନ୍ୟୁଜିଲାଣ୍ଡକୁ 3-1 ପରାସ୍ତ କରିଛି। ପୂର୍ବରୁ ଗ୍ରୁପ୍ ଏଚ୍ର ଏକ ମ୍ୟାଚ୍ରେ କେପ୍ ବର୍ଦେ ଓ ଉରୁଗୁଏ ମଧ୍ୟରେ ମ୍ୟାଚ୍ 2-2 ଅମୀମାଂସିତ ରହିଥିଲା। ଆଜି ରାତି 10:30ରେ ଗ୍ରୁପ୍ ଜେର ଏକ ମ୍ୟାଚ୍ରେ ଆର୍ଜେଣ୍ଟିନା ଏବଂ ଅଷ୍ଟ୍ରିଆ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କରି ସହରିଆ ଜନଜାତିର ଚିତାମିତ୍ରଙ୍କ ସହ ଭାବ ବିନିମୟ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେଉଛି ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ସମ୍ମିଳନୀ। ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀ ବୃଦ୍ଧି ଉଦ୍ଦେଶ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ମଙ୍ଗୋଲିଆ ଗସ୍ତ। ଆମେରିକା ଇରାନ ଶାନ୍ତି ଆଲୋଚନା ପରିପ୍ରେକ୍ଷୀରେ ଅଶୋଧିତ ତୈଳ ମୂଲ୍ୟ 3% ପର୍ଯ୍ୟନ୍ତ ହ୍ରାସ ଏବଂ ଇଂଲଣ୍ଡ ଗସ୍ତ ଲାଗି BCCI ଘୋଷଣା କଲା ଖେଳାଳି ତାଲିକା। ସମ୍ବାଦ ଶେଷ ହେଲା।
1: Good afternoon. This is Akashvani and I am Valsa Williams with the mid

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆଞ୍ଚଳିକ
2: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ ଏବଂ ବଙ୍ଗୋପସାଗରରେ ଆସନ୍ତା 15 ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5 ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶରାମ ସିଂହ ଖୁଣ୍ଟିଆ କହିଛନ୍ତି ଦୁର୍ଘଟଣାରେ 70 ଉର୍ଦ୍ଧ୍ୱ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ସମ୍ପର୍କୀୟଙ୍କ ଲାଗି ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ କୁହାଯାଇଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ଜୋସେଫ୍ ବିଜୟଙ୍କ ନିର୍ଦ୍ଦେଶକ୍ରମେ ଏକ 3 ତଦନ୍ତ କମିଟି ଗଠନ କରାଯାଇଛି ଏଥିରେ ଶିଳ୍ପ ସୁରକ୍ଷା ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍ତି ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରି 24 ମଧ୍ୟରେ ଅନ୍ତରୀଣ ରିପୋର୍ଟ ଏବଂ 3 ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବାକୁ କୁହାଯାଇଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଆଜି ଅପରାହ୍ନରେ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗ ସାଂସଦ ଏବଂ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରିବେ ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି
3: ସମସ୍ୟା ଭିନ୍ନ ଭିନ୍ନ କେଉଁଠି ବନ୍ୟା ପ୍ରବଣ ଜିଲ୍ଲା କେଉଁଟା ବାତ୍ୟା ପ୍ରବଣ ଜିଲ୍ଲା କେଉଁଟା ମରୁଡ଼ି ପ୍ରବଣ ଜିଲ୍ଲା ତେଣୁ ଆବଶ୍ୟକତା ଏବଂ ତାର ସାଙ୍ଗରେ ସାଙ୍ଗରେ ସେ ଜିଲ୍ଲାର ସ୍ୱାଭାବିକ ପାଣିପାଗ ଚରିତ୍ରକୁ ନେଇକରି ଜିଲ୍ଲାର ମଧ୍ୟ ବୈଠକ ମାନେ ହେବ ଏବଂ ସେମାନେ ତାଙ୍କର ଜିଲ୍ଲାର ସମ୍ଭାବ୍ୟ ପରିସ୍ଥିତିକୁ ମୁକାବିଲା ପାଇଁ ଯୋଜନା ପ୍ରସ୍ତୁତ କରିବେ
2: ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆଗତ ଆବେଦନକୁ ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି ଗତ ମାର୍ଚ୍ଚ ମାସରେ ହୋଇଥିବା ନିର୍ବାଚନ ପରିପ୍ରେକ୍ଷୀରେ ବିଜେଡି ଏବଂ କଂଗ୍ରେସ ପକ୍ଷରୁ କ୍ରସ୍ ଭୋଟିଂ ନେଇ ବାଚସ୍ପତିଙ୍କ ପାଖରେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଆବେଦନପତ୍ରଗୁଡ଼ିକରେ ପ୍ରକ୍ରିୟାଗତ ତ୍ରୁଟି ଏବଂ ଦଳ ପରିବର୍ତ୍ତନ ବିରୋଧୀ ଆଇନ ଅନୁଯାୟୀ ଆବଶ୍ୟକ ପ୍ରମାଣର ଅଭାବ ରହିଛି ଯେଉଁ ତଥ୍ୟ ଆଧାରରେ ଆବେଦନଗୁଡ଼ିକ ଦାଖଲ ହୋଇଥିଲା ତାହାର କୌଣସି ପ୍ରମାଣ ଦାଖଲ କରାଯାଇ ନାହିଁ ବିଜେଡି ପକ୍ଷରୁ 8 ଏବଂ କଂଗ୍ରେସ ପକ୍ଷରୁ 3 ବିଧାୟକଙ୍କୁ ଅଯୋଗ୍ୟ

0: ଘୋଷଣା ନେଇ ଏହି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଯୋଗୁଁ ବିଜେଡ଼ି ଏବଂ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ପରାଜିତ ହୋଇଥିଲେ। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ସଂକ୍ରାନ୍ତ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମରେ ପ୍ରସାରିତ ଖବରକୁ ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ଖଣ୍ଡନ କରିଛି। ପରୀକ୍ଷା ପୂର୍ବରୁ ଟେଲିଗ୍ରାମରେ ଏଭଳି ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏନ୍ଟିଏ କହିଛି, ବ୍ୟାପକ ସୁରକ୍ଷା ତଥା ସୁବ୍ୟବସ୍ଥିତ ପରିଚାଳନା ମାଧ୍ୟମରେ ସଫଳତାର ସହ ପୁନଃ ପରୀକ୍ଷା ଅନୁଷ୍ଠିତ ହୋଇଛି। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଏବଂ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାଗୁଡ଼ିକ ମିଳିତ ଭାବେ ଏଭଳି ଖବର ପ୍ରସାରଣ କରିଥିବା ବ୍ୟକ୍ତିବିଶେଷ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ପଦକ୍ଷେପ ଗ୍ରହଣ କରୁଥିବା ଏନ୍ଟିଏ କହିଛି। ପରୀକ୍ଷା ସମ୍ପର୍କିତ ତଥ୍ୟ ଏନ୍ଟିଏ ୱେବ୍ସାଇଟ୍ରେ ଉପଲବ୍ଧ ରହିଛି ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ଏନ୍ଟିଏ ସୂଚନା ଦେଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ପରିବେଶ ସୁରକ୍ଷାରେ ବର୍ଷାବଣର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଚିତ୍ତରଞ୍ଜନ ମିଶ୍ର କହିଛନ୍ତି,
1: ତ ଜଳ ହେଉଛି ଜୀବନ। ଦୁଇଟା ଯାକ ଜିନିଷ ଆମେ ପାଇଥାଉ ଫରେଷ୍ଟ ଯୋଗୁଁ, ବିଶେଷ କରି ରେନ୍ ଫରେଷ୍ଟ। ବିଶେଷ କରି ଆପଣ ଦେଖିବେ ଆମାଜନ ଫରେଷ୍ଟର ସବୁଠୁ ବଡ ଫରେଷ୍ଟ ବିଶ୍ୱର ରହିଛି ଆମାଜନ ଫରେଷ୍ଟ ଏକଦମ ସେଥିରେ। ସେଇଟା ହେଉଛି ଆମର ଲଙ୍ଗସ, ସମଗ୍ର ବିଶ୍ୱବାସୀଙ୍କର ଲଙ୍ଗସ ହେଉଛି ବିଶ୍ୱାସ ପ୍ରଶ୍ୱାସ ନେଇ ଆମେ ବଞ୍ଚିତ। ସେଇଥିପାଇଁ ସେ ଯୋଉ ରେନ୍ ଫରେଷ୍ଟ ଅଛି ଆମ ଆମାଜନ ରେନ୍ ଫରେଷ୍ଟ, ତେଣୁ ଫରେଷ୍ଟର ସୁରକ୍ଷା ହେଉଛି ଆମ ସମସ୍ତଙ୍କର ଦାୟିତ୍ୱ।
0: ରାଜ୍ୟରେ କାର୍ଯ୍ୟରତ ଆଇନଜୀବୀଙ୍କ ସହାୟତା ପାଇଁ କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିରୁ ମିଳୁଥିବା ରାଶି ପରିମାଣକୁ 40% ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ବର୍ଦ୍ଧିତ ରାଶି ଆଧାରରେ 5 ବର୍ଷ କିମ୍ବା ତାଠାରୁ କମ୍ ସମୟ ପାଇଁ କାର୍ଯ୍ୟ କରିଥିବା ଆଇନଜୀବୀଙ୍କ ପରଲୋକ କ୍ଷେତ୍ରରେ ନିକଟ ସମ୍ପର୍କୀୟଙ୍କୁ 1,05,000 ଟଙ୍କାର ସହାୟତା ରାଶି ମିଳିବ। ଏହାପରେ ପ୍ରତ୍ୟେକ ବର୍ଷର ଅଭିଜ୍ଞତା ଆଧାରରେ ସହାୟତା ରାଶିର ପରିମାଣ ମଧ୍ୟ ବୃଦ୍ଧି ପାଇବ। 30 ବର୍ଷ କାର୍ଯ୍ୟ କରିଥିବା ଆଇନଜୀବୀଙ୍କୁ ଅବସର କିମ୍ବା ପରଲୋକ କ୍ଷେତ୍ରରେ ସର୍ବାଧିକ 6,30,000 ଟଙ୍କାର ସହାୟତା ରାଶି ପ୍ରଦାନର ବ୍ୟବସ୍ଥା ରହିଛି। 2021 ଏହି ସହାୟତା ରାଶିର ପରିମାଣକୁ ବୃଦ୍ଧି କରାଯାଇଥିଲା। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁରରେ ଘଟିଥିବା ଭିଡ଼ ହିଂସା ଅତ୍ୟନ୍ତ ଦୁଃଖଦ ବୋଲି ମହିଳା ବିରୋଧୀ ଅପରାଧ ଶାଖା ଅତିରିକ୍ତ ମହାନିର୍ଦ୍ଦେଶକ ଏସ୍ ସାଇନି କହିଛନ୍ତି। ଘଟଣାରେ ତଦନ୍ତ ଜିଲ୍ଲା ପୁଲିସ୍ ଜାରି ରଖିଛି। ପୀଡ଼ିତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ। ଦୋଷୀଙ୍କୁ ଦଣ୍ଡ ଏବଂ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଏଡିଜି ଏସ୍ ସାଇନି କହିଛନ୍ତି।
2: ରାୟଗଡ଼ାରେ କଲ୍ୟାଣସିଂହପୁରରେ ହେଇଛି, ସେଇଟା CAW ରେଡ୍ ଫ୍ଲାଗ୍ ହିସାବରେ ଟ୍ରିଟ୍ କରାଯାଇଛି। ଆର୍ ଏ କେସ୍ର ଫର୍ଷ୍ଟ ସେଟ୍ ଅଫ୍ ଇନ୍ଷ୍ଟ୍ରକ୍ସନ୍ସ ବେସ୍ଡ ଅନ୍ ଦ ଡକ୍ୟୁମେଣ୍ଟସ୍ ଦାଟ୍ ୱେର୍ ଆଭେଲେବଲ୍ ଟୁ ଅସ୍ ଆମେ ଅଲରେଡ଼ି ଇସ୍ୟୁ କରିଛୁ। ଆର୍ ଆମର ଇନ୍ଭେଷ୍ଟିଗେସନ୍ କେମିତି ଭଲ ଭାବରେ ହଉ ସେ ଆଙ୍ଗଲ୍ରେ ଆମେ ଏ କେସ୍ଟା ଆମ ଅଫିସ୍ରୁ ୱିମେନ୍ ସେକ୍ସନ୍ ମନିଟରିଂ କରିବୁ ଆର୍ ରେଡ୍ ଫ୍ଲାଗ୍ ସେକ୍ସନ୍ ମନିଟରିଂ କରିବୁ। ଟ୍ରାଏଲ୍ ଷ୍ଟେଜ୍ରେ ବି ମନିଟରିଂ କରିକି କେମିତି ଏ ଯେଉଁ ଦୋଷୀକୁ ଦଣ୍ଡ ଦିଆଯିବ ତାର ସବୁ ଷ୍ଟେପ୍ସ ନିଆଯିବ।
0: ସୂଚନାଯୋଗ୍ୟ, ଏହି ଘଟଣାକୁ ରେଡ୍ ଫ୍ଲାଗ୍ ଅନ୍ତର୍ଭୁକ୍ତ କରାଯାଇଛି। ଏସ୍ ସାଇନିଙ୍କ ନେତୃତ୍ୱରେ ଏକ ଦଳ ରାୟଗଡ଼ା ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ଦଳ ଦିଲ୍ଲୀ ଯାଇ ତଦନ୍ତ କରିବ ବୋଲି ଜଣାପଡ଼ିଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆସନ୍ତାକାଲି ପୁରୀ ଟାଉନ୍ହଲ୍ ସମ୍ମିଳନୀ କକ୍ଷରେ 11:00 ସମୟରେ ଦ୍ୱିତୀୟ ସମନ୍ୱୟ ବୈଠକ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ବୈଠକରେ ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପାନୀୟ ଜଳ ଯୋଗାଣ, ଗମନାଗମନ ସୁବିଧା, ସୁରକ୍ଷା ଏବଂ ଟ୍ରାଫିକ୍ ନିୟନ୍ତ୍ରଣ ନେଇ ଆଲୋଚନା କରାଯିବ। ରଥଯାତ୍ରା ପୂର୍ବରୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗର କାର୍ଯ୍ୟ ଅଗ୍ରଗତି ନେଇ ଆଇନମନ୍ତ୍ରୀ ସମୀକ୍ଷା କରିବେ। ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ଏବଂ ବୁଦ୍ଧିଜୀବୀମାନେ ଏଥିରେ ଉପସ୍ଥିତ ରହିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବଦଲି ପାହାଡ଼ ନିକଟରୁ ବିଭିନ୍ନ ମାଓ ସାମଗ୍ରୀ ଜବତ କରାଯାଇଛି। ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ ଏହି ସାମଗ୍ରୀଗୁଡ଼ିକୁ ଜବତ କରାଯାଇଛି ବୋଲି ଆରକ୍ଷୀ ଅଧୀକ୍ଷକ ରୋହିତ ବର୍ମା କହିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ବନ୍ଧୁକ, କ୍ଲାମର ମାଇନ୍, ଟିଫିନ୍ ବୋମା ଏବଂ ମାଓ ପୁସ୍ତିକା ଆଦି ରହିଛି। ଗ୍ରାମାଞ୍ଚଳ ସହରାଞ୍ଚଳ ବିଦ୍ୟାଳୟଗୁଡ଼ିକରେ ଆଧୁନିକ ଡିଜିଟାଲ୍ ଶିକ୍ଷାର ପ୍ରସାର ନେଇ ଭଦ୍ରକ ଜିଲ୍ଲାରେ କୃତ୍ରିମ ବୁଦ୍ଧିମତା ଏବଂ ନବସୃଜନ ଦକ୍ଷତା କେନ୍ଦ୍ରର ଶୁଭାରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଭଦ୍ରକ ଜିଲ୍ଲା ଧାମନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ରାଜ୍ୟ ସରକାରଙ୍କ ବିକାଶଧାରା ଓଡ଼ିଶା ସାରା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହେଉଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ପ୍ରାୟ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି। ତିରୁଭଲ୍ଲୁରରେ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଅପରାହ୍ନରେ ହେବ ବୈଠକ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗ ନେଇ ଆଗତ ଆବେଦନକୁ ଖାରଜ କଲେ ବିଧାନସଭା ବାଚସ୍ପତି। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇ ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ଏବଂ ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା। ମତ୍ସ୍ୟଜୀବୀଙ୍କୁ ଆସନ୍ତାକାଲି ପର୍ଯ୍ୟନ୍ତ ସମୁଦ୍ରକୁ ନ ଯିବାକୁ ପରାମର୍ଶ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ରେଲେକଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ସୂରଜ ଔର ଚାନ୍ଦ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି, କଣ୍ଠଶିଳ୍ପୀ ମହମ୍ମଦ ରଫି।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତଦୂର୍ଦ୍ଧ୍ୱ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20-50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ସାଧା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ଆଇଡ଼ି sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18% GST ସହ ମୋଟ 266 ଟଙ୍କା କେବଳ NEFT ବା ଅନଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଆକାଉଣ୍ଟ ନମ୍ବର 108617052577 ଜମା କରିବେ ଏବଂ ଆବେଦନପତ୍ରରେ ଟ୍ରାନଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନାର ସୁଯୋଗ ଦିଆଯିବ। ସବିଶେଷ

ଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241096 ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି ଘର କଥାଚିତ୍ରରୁ। ଗୀତିକାର ଗୁଲଜାର, ସଙ୍ଗୀତକାର ଆର୍ ଟି ବର୍ମନ, କଣ୍ଠଶିଳ୍ପୀ ଲତା ମଙ୍ଗେସ୍କର।

ଶେଷରେ ଲତା ମଙ୍ଗେସ୍କର ଏବଂ ଅନୁପ ଚୋଲୋଟାଙ୍କ କଣ୍ଠରେ ଏହି ଗୀତଟି ଶୁଣନ୍ତୁ। ସଙ୍ଗୀତ ନିର୍ଦ୍ଦେଶନା ଲକ୍ଷ୍ମୀକାନ୍ତ ପ୍ୟାରିଲାଲ, ଗୀତ ରଚନା ଆନନ୍ଦ ବକ୍ସି।

ନାମେ ସମାଜ ନୁ ନାମ ବସବାସ କମଲ ଦାତ ଯେତେବେଲେ ନାମେ ଯେତେକି ଇଚ୍ଛା ଯେ ଏକାନେକିରି ସୁନ୍ଦର କିରି ନାମେ ସମାଜ ନୁ ନାମ ରଥ ଏକାନେକିରି ଖୁସିବାସିନୁ ରଥ କାମାଣି ଧାମାଣି କାମିକିରି ଏକାନିକିରି ନାମେ ଜିଆବ ନାଗଲି ହତ୍ ଇ କଥା ନାମ ଯେତେ ଚିନ୍ତା କାମଦାତ ଆରୁ ଆଦଗେ ହିସାବରୁ ନାଲକୁ ପୁତା ବି କାମଦାତ ଆରୁ ନାମେ ଜିଆବଧ ଏକାନିକିରି ସରଲ ମାନ ଏକାନିକିରି ଠିକ୍ ହିସାବନୁ ଯେତେକି ସାଙ୍ଗେ ସମ୍ପର୍କ ଇଅତ ଆରୁ ସମାଜ ନୁ ଯେନ୍ତା ଚାଲରା ଖାତିରି ହନେ ଚାଲରଥ ଇବନ ଭାବଦାତ ଆରୁ ନାମେ ଜିଆବ ନାଗଲି ହଦାତ ହେଲେ ଆରୁ ଗୋଟେ କଥା ଯେ ସମାଜ ନୁ ଯେତେବେଳେ ରାଲ ଦାତ ସାମାଜିକ ରୀତିନୀତି ନୁ ଏକାବଧ ଘଟର ଆ ହିସାବନୁ ନାମେ କା ଲାଗି ଖାତିରି ଆରୁ ହନେ ଏର ଥାଲି ତା ଜିଆନୁ ଦୁଃଖ ଭିବାରି ଆରୁ ସୁଖର ସମିଆ ଭିବାରି ଯେତେବେଳେ ନାମ ଖୁସିବାସିନୁ ରଥ ଆଲଖତ ଯେତେକି ସାଙ୍ଗେ ମିଶ୍ରତ ହେଲେ ଦୁଃଖ ଘାଇ ଘାଇବାରି ଆନୁ ନାମ ଦୁଃଖିତ ମନ୍ଦାତ ଆରୁ ଏକାନିକିରି ଆ ଦୁଃଖନ୍ତି ଉର୍ଖତାରୁ ଖୁସିକେ ପାବୁନୁ କତା ଦାନଫି ନାମ ଚିନ୍ତା ନାନ୍ଦାତ ହେଲେ ଆରୁ ଗୋଟେ କଥାତ୍ ଯେ ନାମେ ମେଦୁ ଅଣ୍ଟା ଆତଲି ହେଲେ ରୋଗ ବେମାର ହି ମାଲ ବାର ବୋଲିକିରି ତେଙ୍ଗା ପଲ୍ଦାତ ଏନ୍ଦ୍ରକି ଇଦାଧି ନାମେ ଜିଆଗେ ଅଣ୍ଟା ଅଂଶ ଦୁ ହେଲେ ଆକୁନ୍ ଯେନ୍ ପ୍ରକାର ଇ ନାମେ ସ୍ୱାସ୍ଥ୍ୟ ସମସ୍ୟା ମାନାଲି ଆଦ୍ଗେ ଲାଗାନ୍ ଯେନ୍ ପ୍ରକାର ସୁବିଧା ଗୁଟି ବାର୍ଚା ଦିନ ଆଦାନ ଯଦି ଆହତ ଆରୁ ଆଘଲିନ୍ ଯଦି ନାମ ସଚେତନ ମାନତ ହେଲେ ଇ ଦୁଃଖ ବେମାର ବୋଧ ଯେତ୍କି ମାନ୍ନା କଥା କା ତାଙ୍କେ ଦ୍ୱାରା ଯେତ୍କି ନାମ ଅସୁବିଧାନୁ ଖାତିର ଦାତ ଆଦାନ ନାମ ଏଡ଼ାବା ଅଙ୍ଗତ ରୁକା ଅଙ୍ଗତ ହେଲେ ଇନ୍ଟା ବେମାରୀ ଆତିଲି ଯେନ୍ ବେମାରୀ ବନ୍ ନାମ ଘାଇ ଖାଏ ଲାଜର ଦାତ କା ଇନ୍ଦ୍ରବନ ଆରୁ ତେଙ୍ଗନ ବାଦାତ ଆରୁ ମାଲ ତେଙ୍ଗ ଦାତ ଯେନ୍ଥିର୍ ଲାଗି ଆଦାତ ଘାଇ ଘାଇ ବାଢ଼ିକି ଆରୁ ପରିଶେଷନୁ ଜିଆ ବି ହୋଇକି ତା କଥା ମାନ ଯାଏ ଯେ ଆକୁନ୍ ତା ଆଧୁନିକ ସମାଜ ନୁ ନାମ ଯଦି ହନେ ଆଗଲିନ୍ତା ଲେଖା ମାନସିକତା ଇଅତାରୁ ନାମ ଜୀବନଯାପନ କାମ ଥିଲେ ଅସୁବିଧା ନାମା ହିଁ ମାନ ତେଙ୍ଗନା କଥା ମାନ ଯାଏ ଯେ ଯାହା ବି ସୁବିଧା ଅସୁବିଧା ମାନ କା ରୋଗ ବେମାର ମାନ ଯଦି ନାମ ଫୁଟିଅତାରୁ ମା ତେଙ୍ଗତ ହେଲେ ଆ ଡାକ୍ତର ଆଜ୍ଞା ଘର ହଉ କାନେ ଚିକିତ୍ସା କାମଲାର ବିଶେଷଜ୍ଞ ଆଜ୍ଞା ଘର

0: ମାନ୍ନାର ଏକାନିକିରି ଆହର୍ ଯେ ନିମେ ଏନ୍ଦିର ଅସୁବିଧା ହେଇଥିଲି ଆରୁ ଏକାନିକିରି ନିମାନ ଚିକିତ୍ସା ନାନର୍ ଯେ ଭଲ୍ ମାନର ଆ କଥା ବି ନିର୍ଭର ନାନଲି ଆ ଯେନ୍ ପେସେଣ୍ଟ ଆତଲନାର କାନେ ରୋଗୀ ଆତନାର ଆସ୍ ଗେ ତେଙ୍ଗନାମି ଆ ହଁ ଇଦା ଥିବି ଗୋଟେ ସତ୍ କଥା ଯେ ଆକୁନ୍ ରୋଗୀ ପଲ୍ୟାସ ତେଙ୍ଗିଆ ହେଲେ ଭିନ୍ ଭିନ୍ ଯନ୍ତ୍ରପାତି ଆଥିଲି ଆଧୁନିକ ଯେନ୍ ଚିକିତ୍ସା ପଦ୍ଧତି ଆଥିଲି ଆ ମାଧ୍ୟମ ଥିବି ଆର୍ ଆହାନାର ହେଲେ କଥା ମୁଁ ଯା ନାମ ଆକାର ଜିନିଷ ବନ୍ଦ ଯଦି ନାମ ଫୁଟିଆ ତାର ମା' ତେଙ୍ଗ ଥାଲେ ଅସୁବିଧା ନାମା ହିଁ ମାନ ଆରୁ ଅନ୍ୟ ଅଣ୍ଡା ରୋଗ ବେମାର ଭିତରେ କୁଷ୍ଠ ରୋଗ ବାଲନାର ବଡ଼ ରୋଗ ବୁଲିକିରି ତେଙ୍ଗାଲ କାତ ଆଗିଲି ଯେନ୍ ରୋଗ ବେମାର ମାନଙ୍କୁ ନାମେ ଇ ଆଙ୍ଠି ଗୁଠି ହେଡ଼ୁନ୍ତା କାହା ଖାନ୍ତା ଗୁଠି ଖାଦି ମାନିକି ଆରୁ ଧୀରେ ଧୀରେ ଆଦାତ ଛିଡ଼ରି କି ବାଗି ଘା ଘା ଏଥିରି ହନେ ତେଙ୍ଗ ଥିଲେ ସମାଜନୁ ଭି ଆଲା ସେ ରାଗି ଲାଗାନ ଅକାଇ ଲାଗି ଲାଗାନ ଭି ଅଣ୍ଟା ଅପସରା ଲେୟାର ତା ଇ କଥା ପହିଲେ ରାଚା ଆରୁ ଆକୁନ୍ ଭି ଥୋଡ଼ି ବହୁତ ଆତିଲି ଦିନ କିନ୍ତୁ କଥା ମାନଯା ଯେ ଆକୁନ୍ ଯେନ୍ ପ୍ରକାର ପରିସ୍ଥିତି ମାନଯା ଦିନ ଲାଜରନା ମାନଲା ଦିନ ଯେତିନ ଯଦି ତେଙ୍ଗ ଥିଲେ ଇନେ ବଢ଼େ ବଢ଼େ ରୋଗ ବେମାର ଗୁଠିନ୍ ଭି ନାମ ଦୁର୍କାମା ଆଙ୍ଗତ ହେଲେ ଯାହା ନିଜର ମେଦିନୁ ମାଞ୍ଜିକି ଚାଦାନ ତେଙ୍ଗନା କଥାଦୁ ତ ଜହକିରି ଏନ୍ ମାନ ତେଙ୍ଗଦାନ ଆକୁନ୍ ତ ଇ ଯେନ୍ କୁଷ୍ଠ ରୋଗ ଆତିଲିକା ଯେନ୍ ଲେପ୍ରୋସି ବାଲନାର ଆ ରୋଗ ବୋଧ ଏକାନିକିରି ମାଲ ମାନ ଆଦାଦ ମାଞ୍ଜା ହେଲେ ଏକାନେ ମାନି ଯଦି ଭି ମାଞ୍ଜା କରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଇ ପ୍ରକାର ଜାମା ଜିନିଷ ବନ ଆଲୋଚନା କାମାଗି ଲାଗାନ ଇନ୍ନା ଇ କାର୍ଯ୍ୟକ୍ରମନୁ ଆତନାର ଡାକ୍ତର ରଞ୍ଜନ କୁଜୁର ଆଜ୍ଞାଘାର ଇ ରଞ୍ଜନ କୁଜୁର ଆଜ୍ଞାଘାର ଇ ଯେନ୍ ନାମେ ବୁର୍ଲାସାନ ଯେନ୍ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଏବଂ ଗବେଷଣା ପ୍ରତିଷ୍ଠାନ ଯେନ୍ ଆଥିଲି ଆସ୍ଥା ବରିଷ୍ଠ ଆବାସିକ ଡାକ୍ତର ହିସାବନୁ ନାଲ୍କୁ ନାନାଲାର ହେଲେ ବାରା ତାମେସ୍ତି ଇ କୁଷ୍ଠରୋଗ ଯେନ୍ ଆଥିଲି କୁଷ୍ଠ ବେମାର ଆ ବେମାର ବୋଧ ଏକାନିକିରି ମାନି କା ଇ ବୋଧ ଏକାନିକିରି ମାଲ ମାନ ଆଦିଗି ଲାଗାନ ଏନ୍ଦିର କାମା ଖାତର କା ଯଦି ମାଞ୍ଜା କେରା ହେଲେ ନାମେ ଏନ୍ଦିର କର୍ତ୍ତବ୍ୟ ଆଥିଲି ନାମ ଏକାନିକିରି ଇ ବେମାରତି ମୁକ୍ତି ହାକ୍ଷତ ଏକାନିକିରି ଭଲ ମାନ ଇ ଯେତେ ଜାମା କଥା ବନ ଡାକ୍ତରୀ ଲାଇନ୍କେ କଥା ବନ ତାମେସ୍ତି ମେହନତ ଆରୁ ବୁଝରତ ତା ତମେ ସାଙ୍ଗେ ଦୁଇ ପଦୀ ଯେନ୍ କାଛ ନିକରତ କୁଜୁର ଆଜ୍ଞା ଜୁହାର
1: ଜୁହାର ଜାମାରି ବଢ଼ିଆ ଲାଗାଲି ଇସନ୍ ବାର୍ସକାନ ଆରୁ ସବସେ ପହେଲେ ନିମାନ ଧନ୍ୟବାଦ ଚାଲଦାନ ଯେ ଆଜ୍ଞାନଟା ବଢ଼ିଆ ସୁଯୋଗ ଚିଆ କେରା କିଛି ଇ କୁଷ୍ଠରୋଗ ବିଷୟନୁ ତେଙ୍ଗା ଘିଲାଗିନ୍ ଆଙ୍ଘା ବିଷୟନୁ ଏନ୍ କାଟେ ତେଙ୍ଗା ଚାଲଦାନ ନା ଆମେ ମାଞ୍ଜା ରଞ୍ଜନ କୁଜୁର ଆରୁ ବୁଆସିକି ନା ଆମେ ମାଞ୍ଜା ବିର୍ସା କୁଜୁର ପାଦାଦ ମାଞ୍ଜା ଲାଛିମପୁଷ ଯେନ୍ଟାକି ଆକୁ ଲକ୍ଷ୍ମୀପୁଷ ବାଲନାର କୁତ୍ରା ବ୍ଲକ ଅଣ୍ଡରନୁ ଆରୁ ଆଙ୍ଘା ସ୍କୁଲିଂ ମାଞ୍ଜକିଚା ଦାଲକି ହାଇସ୍କୁଲନୁ ପାର୍ସକାନ ଏନ୍ ଆନ୍ତି ହୁସ୍ତି ପାସ୍ ଆଉଟ୍ ମାଞ୍ଜକାନ ଆରୁ ଭୁବନେଶ୍ୱର କରକାନ ବିଜେବି କଲେଜନୁ ପାର୍ସକାନ ପ୍ଲସ୍ ଟୁ ଆନ୍ତି ପ୍ଲସ୍ ଥ୍ରୀ ବି ଆଡ଼ମିସନ କାମକାନ ଡାଲମା କଲେଜନୁ ଆନ୍ତି ଫେର୍ କୋଚିଂ ଅଚକାନ ଆନ୍ତି ମେଡ଼ିକାଲ ହାକାନ ମେଡ଼ିକାଲ ବନ୍ ଆମେ ବୁର୍ଲା ମେଡ଼ିକାଲନୁ ଏମ୍ ବି ବି ଏସ୍ ବଦ ମୁଜରାତ ଆନ୍ତି ଜବ୍ ଜନ୍ କାମଚକାନ ଆନ୍ତି ଇନ୍ ସର୍ଭିସ୍ ନୁ ପି ଜି କାମଚକାନ ଏସ୍ ବି କଟକନୁ ହଉ କମ୍ପ୍ଲିଟ୍ ମାଞ୍ଜାଜ ଆରୁ ଆକୁ ନେନ୍ ବୁର୍ଲା ମେଡ଼ିକାଲନୁ ଆବାସିକ ବରିଷ୍ଠ ଡାକ୍ତର ହିସାବନୁ ରାଧାନ ଆରୁ
0: ହଁ ନିଶ୍ଚିତ ଭାବେ ଏମ୍ ହି ଖୁସି ଯେ ଯେହେତୁ ନିମ୍ ଇ ଡାକ୍ତରୀ ଲାଇନ୍ନୁ ଆତଲାର ଆଉ ଅନ୍ୟ ଏରଥାରେ ନାମେ ସମ୍ପ୍ରଦାୟ ନୁଗୁଠି ଇ ଡାକ୍ତରୀ ଲାଇନ୍ନୁ ବହୁତ କମ୍ ଆଲାର ଆତଲାର ଆରୁ ଯଦି ବି ରାଜକୁନ୍ ଭି ନାମେ ଇ କୁହନ୍ତି ଫସିକିରି ତେଙ୍ଗା ଆଗେ ଲାଗାନ୍ ଭି ଟିକେ ମୁସ୍କିଲ ମାନିକି ଏନ୍ଦ୍ରିକି ଇ ଭାଷା ଭି ନାମେ ଧୀରେ ଧୀରେ ନୁଡ଼ରା କାଲି ତା ନିମ୍ ଇ ଭାଷା ଭି ଲାହାଲଦାର ଆରୁ ଇ ଡାକ୍ତରୀ ଲାଇନ୍ନୁ ଭି ଏତଲାର ନାମେ ଲାଗାନ୍ ବଢ଼େଇଟି କଥା ନାମେ ସମ୍ପ୍ରଦାୟ ଆଗେ ଲାଗାନ୍ ଆରୁ ଏମ୍ଏ ଲାଗାନ୍ ଭିତରେ ବଢ଼େଇଟି ସୁଯୋଗ ନାମେ ସମ୍ପ୍ରଦାୟର ନେ ଗୁଠି ମେନାଲାର ଭାଇ ଭଉଣୀ ଗୁଠିଆର ଆର୍ଗି ଲାଗାନ୍ ଭିତରେ ବଢ଼େଇଟି କଥା ଯେ ଇନ୍ନା ବାର୍ଚକାର ହେଲେ କଥା ମାନଯା ଯେ ଇ ଯେନ୍ କୁଷ୍ଠରୋଗ ନାମ ଯେନ୍ ବାଲ ଦାତ କୁଷ୍ଠରୋଗ ବାନା ଜିନିଷ ବୋଧ ନାମେ ହିସାବନୁ ଅଣ୍ଟା ବଢ଼େଇଟି ଜିନିଷ ଆରୁ ଇଦାଦ ମାଞ୍ଜା ହେଲେ ନାମେ ସାମାଜିକ ହିସାବନୁ ଭି ଅଣ୍ଟା ଠିକ୍ ମାନ ଲାଗି ଯେ ଇ ପ୍ରକାର ରୋଗ ବେମାରୀ ଅଣ୍ଟା ଅର୍ତୁ ସେ ମାଞ୍ଜା ବୋଲିକିରି ନାମ ଭାବଦାତ ଆରୁ ଆପସାର ଦାତ ତା ଇ କୁଷ୍ଠରୋଗ ବୋଧ ଏନ୍ଦେତୁ ଇ ବାବଦନୁ ଟିକେ ନିମ ଟିକେ ଧାରଣା ଟିକେ ଚିଅର
1: ନିହାତି ନିହାତି ପହେଲେ ତା ଯେନ୍ ତେଙ୍ଗାଲଗାର ନାମା ପାଚ ପାଚକି ଆଲାର ଯେ ଇ ରୋଗ ବୋଧ ବହୁତ ମାନେ ବଡ଼େ ବେମାର ବୋଲିକିରି କିନ୍ତୁ ହନେ କିଛି ମାରିଲା ଏଦିନ ଆଗିଲି ତା ବାଲଗାର ଯେ ନେ ଖଣ୍ଟା ସାପ ଲାଗିଛି କିମ୍ବା ଭାଖା ଲାଗିଛି କି ନେଦଣ୍ଟା ନାସିଆଜ କାନାର ଆଦଘି ଲାଗେନ୍ ମାନାଲି ବୋଲିକିରି ବାଲଗାର କିନ୍ତୁ ଆଧୁନିକ ଯେନ୍ ଚିକିତ୍ସା ବିଜ୍ଞାନ ବାର୍ଚ୍ଚା ଇ ହାତାରା ଯେ ଇ ଦଣ୍ଡା ମାନେ ନାମା ହାୱା ଘି ଚାଲତେ ଅଣ୍ଟା ଅଡ଼ାନ୍ତି ଆର ଅଣ୍ଟାକେ କାଇଦ ଆରୁ ଅଣ୍ଟା ଜୀବାଣୁରେ ଆଖି ନାମେ ମାନଜା ମାଇକ୍ରୋବ୍ୟାକ୍ଟ୍ରମ୍ ଲେପ୍ରେ ଆଦଘି ଚାଲତେ ଏକା ମାନେ ଇଦଘି କିଛି ମାନେ ଅଭିଶାପ ମାନଲା ନେଖା ଲାଗି କା ଭାଖା କା ନେଖା ନାସକାନାର

0: ନେଇକି ଛି ମାନଲା ଦିନ ଆରୁ ଇଦ୍ ବାଡ଼କା ଟିକେ ବେମାର ମାରିଲି। ଇଦ୍ ଇନ୍ନାନ୍ତା ଯୁଗ୍ନୁ ଇଦ୍ ପୁରାପୁରି ମାନେ ଆପଣ ଏୟାରକୁନ୍ ତାଙ୍କା ପୁରାପୁରି ଇଲାଜରେ ମାନେ ଚିକିତ୍ସା ଯୋଗ୍ୟରେ ଅନ୍ୟ କିଛି ଏଲଚିନାକେ କିଛି କଥା ମାରିଲା ଦିନ
1: ହେଲେ ଇଦନ ଏରା ଖାତିରି ଯେ ଯଦି ରୋଗ ମାଞ୍ଜାକେରା ହେଲେ ଶ୍ରୀକୁନ୍ ଚୁକୁନ୍ କା ତାଙ୍କେ ସଂସ୍ପର୍ଶନୁ ବାର୍ଚକୁନ୍ ମାନି ବୁଲିକିରି ଅଣ୍ଟା ଯେନ୍ ଧାରଣା ଆତିଲି ଇବ ଦେଖା ନେଦୁ
0: ଆଗଲି ହନେ ବାଲଗାର କିନ୍ତୁ ଯେତେବେଳେ ତାଙ୍କା ଜୀବାଣୁ ବନ ଆଖାର ଡାକ୍ତର ଜାମାର ବୈଜ୍ଞାନିକ ଜାମାର ଆଙ୍ଗେ ଆଖାର ଯେ ଆକ୍ଚୁଆଲି ନାମ ଯେନ୍ ଅଣ୍ଟା ଆଲାସ କି ମେଦୁନୁ ଯଦି ଇ ବେମାର ର ଆଗଲି ଯେ ସେଇ ଦିନ କୋଡ଼ୋ ବେମାର ବୋଲିକିରି ବି ବାଲଗାର ହେଲା ଆସ କି ବେମାର ଯଦି ର ଅଣ୍ଟା ଯଦି ଇଂଖ୍ୟାସ ଚାରି ଦୀର୍ଘା ଯେନ୍ ର ଆଲାର ଆପଡ଼ାର ଘି ଆ ଇଂଖନା ଘି ବଦନୁ ଆ ହାୱାନ୍ତି ଆପଡ଼ାର ନିଶ୍ୱାସ ପ୍ରଶ୍ୱାସ ହର ଆ ଜୀବାଣୁ ବଦ ଆର ଅଣ୍ଟା ଆଲାସ କିନୁ କଦ ଆନ୍ତି ତାଙ୍କା ଶରୀର ନୁ ଆ ବଦ ମାନେ ଫୈଲା ରକ ଆନ୍ତି ଯାଇକିରି ମାନ
1: ଆଚ୍ଛା ଆଚ୍ଛା
0: ଆର ହନେ ଏ ସୁରକୁଞ୍ଜ କୁନ୍ ହାନି କାମଚ କୁଞ୍ଜ କୁନ୍ ତାଙ୍କା କେନ ଅକୁନ୍ ତାଙ୍କା କେନ ଅଣ୍ଡୁକୁନ୍ ହନେ କିଛି ମାଲା ଦିନ
1: ମାଲା ଦିନ ମାଲା ଦିନ
0: କିନ୍ତୁ ଆଲାର ବାଲନାରେ ହୁଦିନ
1: ହଁ
0: ବାଲନାରେ ମାଲା ଏଇନେ ଅକୁଞ୍ଜ କୁନ୍ ହୁଦ ଘିଲା କେନ ଆଗଲି ଇନ୍ଦର କାମଲଗାର ବାଲାଲଗାର ବୋଲିକିରି ଆଲା ସିନ୍ କାହିଁ ଜଙ୍ଗଲ କାହିଁ ଆଦିନ ଅଣ୍ଟା ବାସନ୍ତ କାମ ଚାଲଗାର ଅଲଗା କାମ କରି ଉଇଆଲଗାର ମାନେ ବହୁତ ମାନାଲଗା
1: ସାମାଜିକ ହିସାବ
0: ସାମାଜିକ ହିସାବ ଆସିନ ପୁରା ଅଲଗା କାମର ଚର ଆରୁ ହନେ କାମଲଗାର କିନ୍ତୁ ଯେହେତୁ ମାନଲା ଦିନ
1: ହଁ ହଁ ଯେହେତୁ ତମେ ଏହି ପ୍ରକାର ଅଣ୍ଟା ସଚେତନତା ମାନଲା
0: ମାନଲା ରୁଦ
1: ହଁ ହୁ ବାକେନ ହେଲେ ଇ ଧାରା ନେକାନ ଯଦି ଇ କୁଷ୍ଠରୋଗ ମଞ୍ଜାକେରା ହେଲେ ପ୍ରକୃତିରେ ପହିଲା ପହିଲା ନାମ ଏକାନେ ହଜି ସେ ପ୍ରକୃତି କୁଷ୍ଠରୋଗ ଅଣ୍ଡା ମାନାଲି ବୋଲିକିରି
0: ବଢ଼ିଆ କ୍ୱେଶ୍ଚନ ବୋଧ ସବସେ ପହଲେ ତ ଇ ଯେନ୍ ବେମାର ବଦରେ ଇଦ୍ ମାନେ ଅଣ୍ଟା ନାମା ଶରୀରନୁ ଅଣ୍ଟା ଏନ୍ଦ୍ରିନ୍ ବେମାର ମାନ ଯାହେଲେ ଆଦିନ ପହଲା ତାମ ଇସ୍କେ ପ୍ରତିରୋଧ କାମ ନାମା ଯେନ୍ ଇମ୍ୟୁନିଟିରେ ବା ରୋଗ ପ୍ରତିରୋଧକ ଶକ୍ତିରେ ଆବଡ଼ା ଆଗଲି ତାମାନ ଏରୋଧ ଆନ୍ତି ବାଦନୁ ଯଦି ତାଙ୍କା ରୋଗ ପ୍ରତିରୋଧକ ଶକ୍ତି ବ ଯଦି କମରା କେରା ଆନ୍ତି ମାନ ହୁଦ୍ଘି ଲାଗେ ଟାଇମ୍ ବ ତାଙ୍କେ ବହୁତ ଅଣ୍ଟା ଇନ୍ନ ମନେକର ଜୀବାଣୁ ତାଙ୍କା ଓଲା କର୍ଚା ହେଲେ ପାଖାପାଖି ଚାର ପାଞ୍ଚ ବର୍ଷ କି ବାଦ ନୁ ଆସ୍ତାରେ
1: ଆଚ୍ଛା ହେତକି ବି ସମୟ ହୋଇ
0: ହଁ ହତକ ସମୟ ହଦା ହୁଦ୍ଘି ଲାଗେ ପହଲା ପହଲା ବାଲତାରେ ତ ପହଲା ଯେତେବେଳେ ଷ୍ଟାର୍ଟ ମାନ ନାମା ଯେନ୍ ଶରୀର ନୁ ଯେନ୍ ହାନି ଛଉ ଲେଖା ଦାନା ଲେଖା ଦାଗ ମାନକ ଜାମାତରା
1: ଆଚ୍ଛା
0: ହେଲା ମେନଲି ନାମେ ମେଦୁତରା ଆରୁ କାକ୍ଷିତରା ଆରୁ ନାମେ ହେବଦାନୁ ଫୁଲା ଫୁଲାକିରି ଆଦ ପୁରା ହାଲକା କଲର୍ ଘି ଲାଲ ଲାଲ ମାନକ ଆନୁ ଆକ୍ଚୁଆଲି ହୁଦିନ ହିଁ ଆଲାର ଅବହେଳା କାମନାର ଚିନ୍ନାର ଆପଣାର କର ଦୋକାନ ତି ଅଣ୍ଟା ଇନ୍ଦର କ୍ରିମ ଅନ୍ଦର ବାରର ଆଦିନ ଖାସର ଅର୍ଚ କିନ୍ତୁ ଯଦି ଡାକ୍ତର ସିନେ ଏଦର ନେ ମାନେ କ୍ଲିନିକାଲି ଆସ ଯଦି ଅଣ୍ଟା ଧାରସ ଡାକ୍ତର ଚିକିତ୍ସା ଯେ କାକା ଆସି ଆହସ ଯେ ଆକ୍ଚୁଆଲି ଇ ବଦ କୁଷ୍ଠରୋଗ କା ମାଲି
1: ଆଚ୍ଛା
0: ହୁଦ୍ଘି ଲାଗେ ଯେହେତୁ ତାଙ୍କେ ଚାର ପାଞ୍ଚ ବରଷ କି ବାଦ ନୁ ଏଦ ତାଙ୍କ ହାନି ବଦ
1: ଲକ୍ଷଣ
0: ଗୁଠି ବଦ ଆଦ୍ଘି ଲାଗେ ନାଲାର ବହୁତ ଆଦିନ ପୁରା ନେଗ୍ଲେକ୍ଟ କାମ ନାର
1: ହେତକି ଗୁରୁତ୍ୱ ମାଲଛି
0: ତ ମାଚି ନା
1: ଯେନ୍ତି ଲାଗି ଘା ଘା ବାଡ଼ରିକି
0: ବାଡ଼ରିକି
1: ହେଲେ ଧରା ଯେ ଅର୍ତୁ ଯଦି ଏରିଆ ଯେ ତାଙ୍କେ ମେଦୁନୁ ହନେ ଟିକେ ଦାଗ ଦାଗ ଧର ବାଗିର ମଞ୍ଜା ଆରୁ ଟିକେ ଡାଉଟ୍ ନାନ୍ ଯାହା ଯେ ଏନ୍ଦିର ଅଣ୍ଟାକେ ଲାଗା ନିନ୍ନେ ମାନାଲି ବୋଲିକିରି ଆରୁ ଡାକ୍ତର ଏରିଆସ ଆରୁ ଚିହ୍ନଟ ମାଞ୍ଜା ଯେ ହଁ ଇତାତ କୁଷ୍ଠ ଲୋକକେ ଲକ୍ଷଣ ଦଉ ଆରୁ କୁଷ୍ଠ ରୋଗ ମାନ୍ନା ବାଗି ଲାଗାଲି ତ ହନେ ସମୟନୁ ଯଦି ତାନ ଚିକିତ୍ସା କାମ ସେଇଟା ଭଲ ମାନା ଅଙ୍ଗ କାଏ
0: ବିଲକୁଲ ବିଲକୁଲ କୁନ୍ ନାମ ହେଇ ଯେନ୍ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନରେ ବା WHO ବାଲନାର ଆବଡ଼ାର ଘଣ୍ଟା ବହୁମୁଖୀ ଔଷଧ ଅଣ୍ଟାରେ MDT ବାଲନାର ମଲ୍ଟିଡ୍ରଗ୍ ଥେରାପି ଆଦିନ ମକୁନ୍ ପୁରା 100% ତାଙ୍କେ ଚିକିତ୍ସା ରହି ହୁଦନୁ କିଛି ଇନ୍ଦେରି ମାମନି ବାକି ଆରଣ୍ଟା କଥା ରହି ଯେ ନାମ ତେଙ୍ଗଦାଜ ଯେ ଆକୁନ୍ କା ମନ୍ଦିର ସୁନ୍ କେରକୁନ୍ କା ରେଲୱେ ଷ୍ଟେସନ ସନ୍ କେରକୁନ୍ କା ବସ୍ ଷ୍ଟାଣ୍ଡ ସନ୍ କେରକୁନ୍ ଆପଣା ଆଲାର ବହୁତ ଗୁଡ଼େ ଏଥନାର ଏକାଶକି ହେଖା ମାଲା ଦିନ ଏକାଶକି ହେଡ଼ୁ ଖିଣ୍ଡିଆର ତା ଆପଡ଼ାର ମେଡ଼ିସିନ ମକୁନ୍ ହିଁ ମାନ୍ଦାର ମକୁନ୍ ହିଁ ଆପଣ ରାଇଧି ରାଇଧି ଇନ୍ଦେର ଗେକା ଅହନ୍ ଯଦି ପାଞ୍ଚ ଛଅ ବର୍ଷ କି ବାଦ ନୁ ଆସ ଯଦି ତାଙ୍କ ଚିକିତ୍ସା ମା କାମ ଚାଷ ହେଲେ ଆଦ ମାନେ ବିକଳାଙ୍ଗ ଅବସ୍ଥା ନୁ ବଙ୍ଗଚ
1: ଆଚ୍ଛା
0: କିନ୍ତୁ ମେଡ଼ିସିନ ମହ ସବୁ ସମୟ ନୁ ଜୀବାଣୁ ବୋଧ ତାଙ୍କ ଶରୀର ଅପଙ୍ଗକ କିନ୍ତୁ ବିକଳାଙ୍ଗ ବୋଧ ଆରୁ ପଡ଼ିଲି ଲାଗେ ଯେତକ ଜଲ୍ଦି ତାମ ଆହତ ଆତକ ଜଲ୍ଦି ଷ୍ଟାର୍ଟ କାମ ଯଦି ମେଡିସିନ ବନ ହେଲେ ବିକଳାଙ୍ଗନ୍ତି ହିଁ ନାମ
1: ବୋଲେ ଠିକ ସମୟାନୁ ମାନେ ଆହନାବ ଜରୁରୀ ଦିଅର
0: ବହୁତ ଜରୁରୀ ହଁ ହୋଦିଗେ ଲାଗେ ଆଲାର ନୁନାର ଚିହ୍ନାର ହୋଦିନ କାଉଣ୍ଟର ନେ ଇନ୍ଦର ବସ୍ ଆଙ୍ଘା ଇନ୍ଦେ ମାଞ୍ଚ କିଛି ହାନ୍ନେ ମାଞ୍ଚ କିଛି ମାନ୍ଦାର ଇନ୍ଦରକେ ମହାଲ ଦାଏ ହୋଦିଗେ ଲାଗେ ମାଡ ନୁଡ ନା ବହୁତ ଜରୁରୀ
1: ଜରୁରୀ
0: ଇନ୍ଦର ମାନେ ବିକଳାଙ୍ଗନ୍ତି ଯଦି ବାଛନାରେ ହେଲେ ଯେତେ ଜଲ୍ଦି ମାନ ଆତକ ଜଲ୍ଦି ନାମ ମେଡିସିନ ଆସିକେ ଚିଆଙ୍ଗତ
1: ଚିଆଙ୍ଗତ ହେଲେ ଆରୁଣ୍ଡା କଥା ଯେ ଯେନ୍ତାକିରି ଆଲାର ଆହର ଆଉ ଇ ପ୍ରକାର ବେମାର ସ୍ଥିତି ବାଚରର ଆଦିକେ ଲାଗନ୍ ସରକାରୀ ସ୍ତରରୁ ଭି ଭିନ୍ ଭିନ୍ କାର୍ଯ୍ୟକ୍ରମ କା ଯୋଜନା ଗୁଠି ଆଥିଲି କା ସଚେତନତା ଗେ ଲାଗନ୍ କାର୍ଯ୍ୟକ୍ରମ ଗୁଠି ହୁଆନାର ତାହେଲେ ସରକାରଙ୍କ ତରଫରୁ ଏକା ନେକା ନେଇକିରି
0: ବିଲକୁଲ
1: ଲାଗନ୍ ଆଥିଲି ସୁବିଧା ଗୁଠି
0: ଉତ୍କି ଲାଗନ୍ ଜାନୁଆରୀ 30 ତାରିଖ ନାମଟା ଦିବସ ପାଳନ କାମା କାଲି ଯେ କୁଷ୍ଠରୋଗ ଦିବସ ବୋଲିକିରି ଜାନୁଆରୀ 30 ବଦ ଆକ୍ଚୁଆଲି ମହାତ୍ମା ଗାନ୍ଧୀ କି ତିରୋଧାନ ଦିବସ ବଦ ମହାତ୍ମା ଗାନ୍ଧୀ ସଣ୍ଟା ଇନ୍ନେ ଆଲରାଚ ସା କୁଷ୍ଠରୋଗୀ ଜାମାରିନ ତାମ୍ହା ଆଶ୍ରମ ଗନ୍ଧରିକିରି ଆପଣ ସେବା କାମାଲଗାର ତାମ୍ହା ଖାଦି ଗୁଠି ନଣନା ସାଫା କାମନା ଆର୍ ନୁ ମଲମ ଲଗାବନା ଇ ନାଲ୍ଖ ଗୁଠି କାମାଲଗାର ତା ଆଦିନ ମନେ କାମିକିରି ଆସିକି ସେବା ମନବୃତ୍ତି ବନ ମନେ କାମିକିରି ନାମ ଆସିନ କୁଷ୍ଠ ଦିବସ 30 January 30 ପ୍ରତିବର୍ଷ ପାଳନ କାମନାର ଆରୁ ହୁ ମାନେ 30 ତାରିଖ ତି ଫେବୃଆରୀ 13 ତାରିଖ ତକ 2 ସପ୍ତାହ ପାଡ଼ା ପାଟିନୁ ଆଶା ଅଙ୍ଗନବାଡ଼ି ଏଏନ୍ଏମ୍ ଯେତକ ରାନାର ଆପଣ ବିଭିନ୍ନ ପ୍ରକାର ସଚେତନ ମାନେ ରାଲି ମାଞ୍ଜା କାକାସନଟା ମିଟିଂ ମାଞ୍ଜା ସ୍କୁଲ କଲେଜ ଗୁଠିନୁ ବିଭିନ୍ନ ପ୍ରକାର କୁଇଜ କାମନା ଇବଡ଼ା ଗୁଠିନ ଜାମାର କାମାଲନାର ଆ ରୋଗ ବିଷୟନୁ ଜାମାର ଆଲାରିନ ସଚେତନ
1: ଇଟା ସରକାର କି ତାର୍ତି ଇଦାନ
0: ସଚେତନତା ଚାଲତି ଚାଲ ରାଲି ଦି
1: ହଁ ହଁ ତ ଇଦାନ ଆହର ହେଲେ କାଣା କି ନିଜର ହିସାବ ନୁ ବି ଆ ସଚେତନ ମନରାରୁ ଆ ପଦକ୍ଷେପ ଦିନ ହର ହେଲେ ଧର ନେକା ଗୁଠି ମଞ୍ଜା ଖେର କିଛି ଆଉ ଆର ଚିକିତ୍ସିତ ମାନଲା ଆଲନାର କିମ୍ବା ପ୍ରକୃତିରେ କୁଷ୍ଠ ରୋଗୀ ଗୁଠିଆର କି ଲାଗାନ ବି ହନେ ବିଶେଷ କିଛି ସୁବିଧା ଆତିଲି କା
0: ବିଲକୁଲ
1: ମେଡିସିନ ମାନା କା ଚିକିତ୍ସା କାମନା
0: କା ହନ କାରକି ଅଲରେଡି ମାନେ ମଞ୍ଜା ଖେର କିଛି ଆରୁ ଡାକ୍ତର ଜମାର ଆସିନ୍ ଏରି କିରି ତେଙ୍ଗାଲନାର ଯେ ମାନଲା ଆକ୍ଚୁଆଲି ଇସ୍କି କୁଷ୍ଠ ରୋଗୀ ଆଲାସ ଆସିକି ଲାଗେନ୍ ମେଡିସିନରେ ଆପଣ ମେଡିସିନ ବଟ୍ ପୁରା 12 ମାସ ଅଣ୍ଟା ପ୍ରକାର କି ଆର ଅଣ୍ଟା ପ୍ରକାର କି 6 ମାସ ମହାନାର ମୁଣ୍ଟା ପ୍ରକାର ମେଡିସିନ ଚାଲନାର ଅଣ୍ଟା ନେନୁ ଷ୍ଟ୍ରିପ୍ ନୁ ଆପଣ ଅଣ୍ଟା ଆସିକି ମାନେ କମ୍ କାଟେ ଏକାଶିକିରି ଆସିକି 6 ମାସ ଚାଲନାର ଆର ଆସିକି ବାଗେରେ ଆପଣ ବର୍ଷିକିଆ ଚାଲନାର ଫ୍ରି ନୁ ଚାଲନା
1: ଆଚ୍ଛା
0: ଆନ୍ତି ମନେ କାମା ନେଖା ହେଡ଼ୁ ହାନି ମାଞ୍ଜାକିରି କିଛି ଆସେ ଏକା ପଲାଲ ଦାସ ଆସିକି ଲାଗେନ୍ ଆପଣ ଚପଲ ଚାଲନାର ଚପଲ ଆତ୍ମସାସ ଆନ୍ତି ଖାଦି ନେଖାଇରେ ଆପଣ ଖାଦି ସାଫା କାମର ଆସିକି ତାଉଲିଆ ଚାଲନାର ଆରୁ ବାଲ୍ଟି ଚାଲନାର ମଗ୍ ଚାଲନାର ସାବୁନ ଚାଲନାର ଆର ଅଣ୍ଟା ଚା ଚା ଚିନାର ମାନେ ଖାଦି ବନକାଟେ ସାଫା କାମ ସାର ଆନୁ ମଲମ ଚାଲନାର ଆଦୁ ଲାଗାବର ଇ ଜାମା ନାମ ହେ ଯେନ୍ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଠିରେ
1: ଆଚ୍ଛା
0: ଆପଣ ରାଇତ ଆପଣ ଆଲାର ଆସାନ ପ୍ରତି ସୋମବାରକେ ସୋମବାର କାନାର ଏନ୍ଦ୍ରିନ ଯଦି କିଛି ଅସୁବିଧା ମଞ୍ଜା ମନେକର ଅଣ୍ଟା ଆସିକି ମଲମ ମୁଞ୍ଜରା କେରା ତା ସୋମବାର ଲା କସ୍ ଆରୁ ସୋମବାର ଲା ହସ୍ ଆରୁ କସ୍
1: ଆଚ୍ଛା ଫ୍ରି ଇଟା ନିଜର ଚାହାନୁ ଯେନ୍ ହସ୍ପିଟାଲ ସ୍ୱାସ୍ଥ୍ୟ କେନ୍ଦ୍ର ଯେନ୍ ବାଲଦାର ନିମ୍ ଆସନକେ କେରକୁନ ଆର
0: ଫ୍ରିନୁ
1: ଚାନାର ହେଲେ ଆପଣ ହନେ ରେଜିଷ୍ଟ୍ରେସନ ହନେ ଲାଗି କା ନେଦିନ କେରକୁନି ହନେ ଆର କି ଚିନା ରେକାନେ ପ୍ରୋସିଜର ବଦ ଦେଖାନେ
0: ନାଇଁ ପ୍ରୋସିଜର ବଦ ମାନଜା ଯେ ଅଣ୍ଟା ଆଲାସ ଯଦି ଆକାର କେରାର ଯେ ଇସକେ କୁଷ୍ଠ ରୋଗୀରେ ଆସିକି ଅଣ୍ଟା କାର୍ଡରେ କାର୍ଡ ନ ରେଜିଷ୍ଟ୍ରେସନ କାମଲନା ନିଖୁଷ୍ଟ ପୋର୍ଟାଲ ଗଣ୍ଟାରେ ଅଲ୍ ଇଣ୍ଡିଆ ଆନୁ ଆସିକି ଏଣ୍ଟ୍ରି ମାନାଲି ଆନ୍ତି ଆସିକି ଜମା ଫ୍ରି ଅଫ୍ କଷ୍ଟ ନୁ ଜମା ସୁବିଧା
1: ଚାଲନାର ତ ଇଟା ତ ସରକାରୀ ତାର୍ତି ଯେନ୍ ପ୍ରକାର ସଚେତନତା ଭି କାମା ଖାତରାଲି ତାର ପରେ ପରେ ନେଖେ ମଞ୍ଜା କରିକି ତାହେଁ ଯେନ୍ ମାନ୍ଦାର ମୁଟକା ଭି ଚାଲନାର ଗୁଟି ମଲମ ଭି ନିମିତ୍ତଙ୍କର ହନେ ଚାଲନାର ହେଲେ ଇଟା ତ ସରକାରୀ ତାର୍ତି ଚାଲନାର ସରକାର ତାର୍ତି କିନ୍ତୁ ନାମେ ଯେନ୍ ସମାଜ ନୁ ନାମେ ପରିବାର ନୁ ଯଦି ନେଖେ କୁଷ୍ଠ ରୋଗୀ ଅଣ୍ଟାତନାର କାରଣ ଆମେ ପାହାଡ଼ ପାଟକି ନତନାର ନାମେ ସାମାଜିକ ହିସାବ ନୁ କିମ୍ବା ପାରିବାରିକ ହିସାବ ନୁ ତାଙ୍ଗା ନେକା ନେକିରି ତାଙ୍କେ ସାଙ୍ଗେ ବିହେଭ କାମନା କଥା କା ତାଙ୍ଗା ନେକା ନେକିରି ଇନା କଥା କାରଣ ଆମେ ସମାଜ କେନ୍ଦ୍ର କର୍ତ୍ତବ୍ୟ ଥିଲି କୁଷ୍ଠ ରୋଗ ନିରାକରଣ ଗଲାଗାନ
0: ବଢ଼ିଆ ଇ ଦଣ୍ଟା ବହୁତ ଜରୁରୀ ବିଷୟ ବଦ ଇ ଦଣ୍ଟା ଯେ ଅଣ୍ଟା ନାମା ପାଡ଼ା ପାଟି ନୁ କା ନିଜର ପରିବାର ନୁ ନେ ଦଣ୍ଟା କୁଷ୍ଠ ରୋଗୀ ମାଞ୍ଜାର କେରାର ହେଲେ ନାମ ନାମା ଆଲାର କାଟେ ଛି ଛି କାମନାର ଆସିନ କାଟେ ବାସନ କାମନାର ଏକ ଚାଟିଆ କାମନାର ଚିନାର ଏକ ଘରିଆ କାମନାର ଚିନାର ଆ କଥା ବଦ ମା ମାନା କଥା ଆରଣ୍ଟା ଜିନିଷ ସବୁଠୁ ମାନେ ବାଡ଼କା ଜିନିଷ ଯେ ଆକୁ ନାମ ଆକା ଯେ ନାମା ଛିଙ୍କନାନୁ ଆଉ ଜୀବାଣୁବୋଧ କାଲି ଅଣ୍ଟା ହେଲା ସେ ଆର୍ ଅଣ୍ଟା ହେଲା ସେ ମାନେ କି ଅଣ୍ଟା ପରିବାର ନ ଯଦି

0: ମାଞ୍ଜା ହେଲେ ଗଭର୍ଣ୍ଣମେଣ୍ଟ ଇନ୍ଦିର କାମ କିଛି ଆକୁନ୍ ଯେ ପରିବାର ନୁ ଯେତକ ବି ସଦସ୍ୟ ରାନାର ଜାମାର ଗେ ପ୍ରିଭେଣ୍ଟିଭ ମେଡିସିନ ଚାଲନାର
1: ଆଚ୍ଛା
0: ଜାମାର ମହର ଅଣ୍ଟାଣ୍ଟା ଡୋଜ ମାସେ
1: ମାନେ
0: ଛୋଟେ ହାତ ଦୁନ୍ତି ବାଡ଼କା ତ ଆର ନାମା କର୍ତ୍ତବ୍ୟ ମାଞ୍ଜା ଆବଡ଼ାରିନ୍ କାଟେ ବାନେକରି ଯେହେତୁ ଅଣ୍ଟା ଆଲାସ ଗେ ଇନେ କୁଷ୍ଠରୋଗ ମାଞ୍ଜାସ କରାସ ଆସ ମାନସିକ ସ୍ତର ନୁ ବହୁତ ହି ଦୁର୍ବଳ ମାନନାର କାନା ଆଦଘି ଲାଗେ ଜାମାରିନ ଅନୁରୋଧ ଆର ବିନ୍ତି ରାଇ ଆଙ୍ଘାଏ ଯେ ଆବଡ଼ାରିନ ସପୋର୍ଟ କାମା ଆବଡ଼ାରିନ ତେଙ୍ଗା ଯେ ଇନ୍ଦେରି ମା ମାନେ ମରାଲ ସପୋର୍ଟ ଚା ମେଣ୍ଟାଲ ସପୋର୍ଟ ଚା ଆରୁ ମେଡିସିନ ବନ୍ କଣ୍ଟିନ୍ୟୁ ପୁରା କମ୍ପ୍ଲିଟ୍ କାମନା ତକ ମହନାରେ
1: ନିଶ୍ଚିତ ଭାବେ
0: ମାଲା ହେଲେ ଅହନ୍ ଯଦି ବିକଳାଙ୍ଗ ମାଞ୍ଜାକେରା ହେଲେ ଆଦ ଆରୁ କିରାପାରା ପଲ୍ଲୀ ବୁଧିଗେ ଲାଗେନ୍ ଆସିନ୍ ସପୋର୍ଟ କାମା ଆରୁ ନାମା ଇ କର୍ତ୍ତବ୍ୟ ଜାମା ମିଶିକିରି ଆଲାରିନ୍ ସପୋର୍ଟ କାମନା ଆ କୁଖଷ୍ଟ ରୋଗୀସିନ୍ ସପୋର୍ଟ କାମନା ଦରକାର
1: ଦରକାର ଦୁ ହେଲେ ଆରୁଟା କଥା ହେଇସନ୍ ତେଙ୍କର ଯେ ଯେନ୍ ମାନାର ମୁଟକା ହୁଆ ନାର ନେଖେ ଯଦି ମାଞ୍ଜାକେର କିଛି ହେଲେ ଆଦି ଅଣ୍ଟା ସ୍ପେସିଫିକ୍ ଅଣ୍ଟା ପିରିୟଡ଼ ରହି ଅଣ୍ଟା କୋର୍ସ ରହି ହନେ କା ଯେତକି ଦିନ ତାକର ଭଲ ମାନନା ତ ଖନେ ମହା ବେନ୍ଦନାର ଏନ୍ଦିର ଇଦିକେ ଚିକିତ୍ସା ବୋଧ
0: ମାନଲା ମାଲା ତାଙ୍କା ଅଣ୍ଟା କୋର୍ସରେ ଆଖୁନ୍ ଯେ ସେ ତେଙ୍କା ନେଙ୍କା ଦୁଇ ପ୍ରକାର କୁଷ୍ଠ ରୋଗୀ ଆକ୍ଚୁଆଲି ମାନେ ଡାକ୍ତର ଜାମାର ଆଦିନ ଏୟାରନାର ଦୁଇ ପ୍ରକାର ଅଣ୍ଟାସିକି ଯଦି କମ୍ ଛଉର କିମ୍ବା ଏକିନ୍ସିକି ଅଣ୍ଟା ନସ୍ ବଧ କାଟେ ଫୁଡ଼୍ରାକିର ନାସ୍ ଗୁଠି ହେଲେ ଆବଡ଼ାରକେ ଛଅ ମାସିଆ ଚାଲନାର ଆରୁ ଛଉ ବଧ ଦାଗ ଯଦି ପାଞ୍ଚଟାନ୍ତି ଅଧିକା ରହି ଆରୁ ଅଣ୍ଟା ନସ୍ଟି ଅଧିକା ବଧ ଯଦି ଫୁଡ଼୍ରିକିର ନାସ୍ ବଧ ହେଲେ ଆବଡ଼ାରକେ ବର୍ଷିକିଆ ପ୍ୟାକେଜ୍ ରହି
1: ଆଚ୍ଛା
0: ଆଜ ବର୍ଷେକେ ମହସି ମହସ ଯେନ୍ତା ହେଲେ ବି ଆ ଭିତରେ ଯଦି ଟେଷ୍ଟ କାମର ଆବଡ଼ାର ଟେଷ୍ଟ କି କାମନାର ଆଜ ଯଦି ନେଗେଟିଭ ଉର୍ଖା ହେଲେ ଠିକ୍ ରେ ଅସୁବିଧା କିଛି ନାହିଁ ଯଦି ଫେର୍ ପଜିଟିଭ ମାଞ୍ଜା ହେଲେ ଆଦିନ ଫେର୍ ଆରୁ କିଛି ମହିନା ଏକ୍ସଟେନ୍ସନ୍ କାମନା
1: ଏଇ ଯେନ୍ ଆମେ ଡାକ୍ତର ଆଜ୍ଞା ଘରେ ଯାହାର ପରାମର୍ଶ ଚିଓର
0: ଆବଡ଼ାର ଏରର ଆରୁ ତେଙ୍ଗର ହିସାବରେ ନୁହଁ
1: ହେଲେ ଆରୁଟା କଥା ହେଇଛନ୍ ଯେ ଇ ଯେନ୍ ମନ୍ଦାରବନ ମୋହର ଯଦି ଅନୁଲ ତାମେ ଯଦି ଭୁଲ ମାଞ୍ଜା କେରା କା ମଦ୍ରିର ଚାର କା ଏକାତରା ପାହି ବୁଙ୍କାନାର କା ଏକାଥରା କେରକାନାର ଯେ ମହାପଲିଆର ହେଲେ ହୁସ୍ତି ଏଥିରେ ତାହିଁ ଅସୁବିଧା ମାନିତ କା ତାଙ୍କେ ନାନୁଲା ମକୁନ ହିଁ ଚାଲି
0: ଅସୁବିଧା କିଛି ମା ମାନେ ଅସୁବିଧା କିଛି ମାନେ ଆଦିକେ ନାନୁଲା କଣ୍ଟିନ୍ୟୁ ମାନ
1: ମାନ
0: କିଛି ନାହିଁ ବ୍ୟାଗେ ଯଦି ଗେପ୍ ମାଞ୍ଜା କେରା ପାଞ୍ଚ ଦିନ ସାତ ଦିନ ହେଲେ ଆଦିନ ଡାକ୍ତର ଯୋଗୀ ବାନିକିରି ପରାମର୍ଶ ହର ଏକ ଲାଇନ ମୋହର ଆ ହିସାବ ନୁ ଆଦିନ ହର
1: ହର ହେଲେ ଯାହା ବି ମାନନା ନାମେ କୁଷ୍ଠ ରୋଗ ଏକାନାଇକରି ନାମେ ସମସ୍ତି ଦୂର ମାନ ଆଦି ଲାଗନ୍ତା ସରକାର ବି ଚିନ୍ତା ନାନା ଲି ଆରୁ ନାମେ ବି ଗୋଟେ କର୍ତ୍ତବ୍ୟ ଆଥିଲି ହେଲେ ପ୍ରକୃତିରେ ଯଦି ଇ କୁଷ୍ଠ ରୋଗ ବୋଧ ନାମେ ସମସ୍ତି ନାମ ଯଦି ପୁରା ବିଲକୁଲ ଆଦିକେ ମୂଲପୋଚ କାମଚତ ବାଗିର ଯଦି ନାମ ଭାବତ ସରକାରୀ ଯେନ୍ ପ୍ରୋତ୍ସାହନ ହଉ କା ତମେ ସଚେତନତା ଯେନ୍ କାର୍ଯ୍ୟକ୍ରମ ଗୁଠି ଆତ୍ରି ଆଦି ମାଧ୍ୟମ ନୁ ତାର ସାଙ୍ଗେ ସାଙ୍ଗେ ଆମେ ଯଦି ପାହାଡ଼ ପାଟକିନ୍ତା ଆଲାର୍ଗେ ଅଣ୍ଟା ସହଯୋଗର ଆରୁ ଯଦି ନାମ ହେଲେ ଭାବୁଥିଲେ ପ୍ରକୃତିରେ ନାମେ ଗୋଟେ ଏନ୍ଦିର କାମ ଖାତ୍ର ଡାକ୍ତର ହିସାବ ନୁ ନିମେ ଏନ୍ଦିର ମାନେ ପରାମର୍ଶ ଚିଅର
0: ସବସେ ପହଲା ତା ନେଖାଏ ଏନ୍ଦ୍ରିନ୍ ବି ଲାଗାଲି ଡାଉଟ୍ ଲାଗାଲି ବା ଏଲ୍ସକା ଲାଗାଲି କା ଆଙ୍ଘା ଶରୀର ନୁ ଏନ୍ଦ୍ରିନ୍ ଅଣ୍ଟା ଛଉ ରାକିଛି ତୁରନ୍ତ ଡାକ୍ତର୍ସ କି ପରାମର୍ଶ କାମର ଏକ ନମ୍ବର ଆଦି ସେକେଣ୍ଡ ମାଞ୍ଜାକା ଯେତକ ବି ମେଡ଼ିସିନ ମୋହାନାର ଆବଡ଼ାର ଜାମାର କମ୍ପ୍ଲିଟ୍ କାମର ମାନେ ଏମ୍ ବହୁତ ଏରକାଦାମ ପେସେଣ୍ଟ ଜାମାରିନ୍ ରୋଗୀ ଜାମାରିନ୍ କୁଷ୍ଠ ରୋଗୀ ମୋହାନାର ଆଧା ମୋହନାର ଆରୁ ଆମ୍ବନାର ଚିନାର ଇନ୍ଦରକେ ଏକା ମାଝା ମାଝେନୁ ଅହନ ଅହନ ରିଆକ୍ସନ୍ ବି ମାନେ ତା ଏକାପାଖେ ଯଦି ହନେ ମାଞ୍ଜା ହେଲେ ତୁରନ୍ତ ଆବଡ଼ାର ଡାକ୍ତର୍ସ କି ପରାମର୍ଶ ହର ଆନ୍ତି ଆବଡ଼ାର ଜେସେ ତେଙ୍ଗର ଆ ହିସାବ ନୁ ମେଡ଼ିସିନ ବନ୍ କମ୍ପ୍ଲିଟ୍ କାମ ଖାତର ମୁଞ୍ଜା ଖାତର ଯଦି ଆଧାନୁ ଇଚାର ହେଲେ ଆଦ ଆରୋହନ ହିଁ ବାରଦାରୁ ଫେର ଆରୋହନ ମାନାଙ୍ଗି ବହୁତ ଚାନ୍ସରେ ହୋଦି ଲାଗେନ୍ ଯେହେତୁ ମାନ୍ଦାର ମହାଲ ଦାସ ମାନେ ଆଦିନ ପୁରା ମୁଞ୍ଜସ ହି ମୁଞ୍ଜସ ହନେ କାମ ଖାତର
1: ନିଶ୍ଚିତ ଭାବେ ହେଲେ ଆରୁଣ୍ଟା କଥା ଯେ ଯେହେତୁ ନିମ୍ ଇନେ ବିଭାଗ ନୁ ଆତଲାର ଯେ ରୋଗ ବେମାର ମାନନା ଆଗଲିନ୍ତି ଏକାନିକିରି ରୋଗ ବେମାର ମା ମାନ ଆଦି ଲାଗନ୍ ସଚେତନତା କାମନା କଥା
0: ଡିପାର୍ଟମେଣ୍ଟ ଆକ୍ଚୁଆଲି ହୁଦ
1: ତ ଇ କଥା ଯଦି ନାମ ଆଲୋଚନା କାମ ହେଲେ ଭିନ୍ ଭିନ୍ ରୋଗ ବେମାରୀ ଉଠି ଆସିଲି ଆରୁ ନାମ ତ ଇନ୍ନା ସ୍ପେଶିଆଲି ଇ କୁଷ୍ଠ ବେମାରୀକେ ଲାଗାନ ଆଲୋଚନା ନାନା ହେଲେ ପ୍ରକୃତିରେ ଇ କୁଷ୍ଠ ବେମାରୀ ଏମିତି ବାଚରାଗେ ଲାଗାନ ଏକାନିକିରି ତାଙ୍କେ ଜୀବନଶୈଳୀ ବନ୍ ଆଖିଲି ହସ୍ ଏକାନିକିରି ତାଙ୍କେ ଜୀବନଯାପନ କାମସ୍ ତାକି ଇ ପ୍ରକାର ବେମାରୀ ଯେନ୍ ମାନନାଗେ ସମ୍ଭାବନା ରାଜକୁ ହିଁ ଅର୍ଥାତ୍ ମା ମାନ ଆରୁ ସୁସ୍ଥ ରସ ତାଙ୍କେ ଜୀବନଶୈଳୀ ବୋଧ ଏକାନି ମାନନା କଥା ନାମେ ଯେତେ ରେଗେ
0: ଯେହେତୁ ଇ ବେମାରୀକି ମାନେ ଅଣ୍ଡା ଯେହେତୁ ପାଞ୍ଚ ବର୍ଷ ଛଅ ବର୍ଷ ପୁରା ନାମା ଶରୀର ନୁ ରାଇକେ ତା ଆଦି ଲାଗେନ୍ ଆଦ ବାଲତାରି ତାଙ୍କ ଲକ୍ଷଣ ବାଲତାରି ହୋଦି ଲାଗେନ୍ ना मिंदेर कामदना ओंटा आलस जदि ना मक्कादत कुष्ठरोगीस बनागे परिवार नो जतक आलार रानर आबडार जामार किरी मेडिसिन महना कथा जेंटा कि अकुन गवर्नमेंट पचाली आरो हादार जतेले जन्म मानानार आबडार गे ओंटा बीसीजी टीका चिया काली आ टीका बन जनता हले भी हर इंदर बनागे आ टीका बन इजन जीवाणु रे माइकोबैक्टेरियम लेपरा आदघी हानिनो भी आद मैंने रक्षा कामी होदगे लगे जामारे अनुरोध कि जतक भी रानार हादार जन्म मानानार टीका ठीक से होर आरो बनाकरी रोर
1: निश्चित भावे तो जहाँ तेकार जी नमे जेन डाक्टरी परामर्श आतिली आबन ही नाम फुल काम तारु नमे जीवन आगली होत आरो नमे भी उनका कर्तव्य जे एक्का नेकरी नमे समाज नु जदि कुष्ठ रोगी संटा आतलदा साले रोग बन नाम हाडत हेले आलासीन मानला आलासीन सेवा जतन निन तंग सांत्वना चियो तार तंग स्नेह ममता तंगा भी चिया खात्र ताकि आस भी नमे परिवर्तन टा आलास आस गे तंगे मानसिक जनता माने दुर्बल मा मानसकस का डिप्रेस मा मानसकस आ कथन भी नाम चिंता कामना कथा और नमे ई प्रकार जदि संपर्क रो हाले नाम समझ ना भी ठीक हिसाब नु चल रो तारु नमे जीवन ने अगली हुआंगत तो जाहु इन्ना बार्चकार आउ निम जनता की कुष्ठ रोग एक्कन उनटा बढ़ेटे रोग दु आरो ई प्रकार जन डडनिया रोग बद माल मान जदि मंजकुन नमे इंदिर कर्तव्य आतिले आरो ई बीमार ती एक्कन के नाम मुकलार आ कथन सुंदर भावे तेंकर ता जहा भी नमे भाई भोणी गुठियार मेनलनार प्रकृति रे तमे चाहनु भी जदि हने जदि कुष्ठ रोग के किछि जदि सूचना रो हेले जहानिम तेंकर जे समाज नु नमे इंदिर कर्तव्य आदान कामना कथा आरो डॉक्टर से परामर्श ठीक समय नु होना कथा ताकि नाम उनटा कठानु ठीक हिसाबे नमे जीवन आखली हुआंग धन्यवाद निमान निमे उपस्थिति के लगन जोहार
0: जोहार ना।

ଶୁଣୁଥିଲେ କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକ୍କା ପୁପୁ ଝକାଝକା। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି, ଝିଅଟା ବିଗିଡ଼ିଗଲା କଥାଚିତ୍ରରୁ। ଗୀତ ରଚନା ଅରୁଣ ମନ୍ତ୍ରୀ, ସଙ୍ଗୀତ ନିର୍ଦ୍ଦେଶନା ପ୍ରେମ ଆନନ୍ଦ, କଣ୍ଠଶିଳ୍ପୀ ସତ୍ୟଜିତ, ସୋନମ ଏବଂ ଆର୍ୟନ।

ପାରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ଦୀପ୍ତିରେଖା। ସଙ୍ଗୀତକାର ଅଭିଜିତ ମଜୁମଦାର, ଗୀତିକାର ନିର୍ମଳ ନାୟକ। କଥାଚିତ୍ର ଅନ୍ଲି ପିଆର।

ଏଥର ମଳୟ ମିଶ୍ରଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଏହି ଗୀତଟି ତୋର ଦିନେକୁ ମୋର ଦିନେ କଥାଚିତ୍ରରୁ। ଗୀତ ରଚନା ବାପୁ ଗୋସ୍ୱାମୀ, କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଏବଂ ନିବେଦିତା।

ଆପଣ ମାନେ ଓଡ଼ିଆ କଥାଚିତ୍ରର ଗୀତ ଶୁଣୁଛନ୍ତି। ପରବର୍ତ୍ତୀ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଏବଂ ନିବେଦିତା। ଗୀତିକାର ଅରୁଣ ମନ୍ତ୍ରୀ, ସଙ୍ଗୀତକାର ବୈଦ୍ୟନାଥ ଦାସ। କଥାଚିତ୍ର ଲେଲା ଓ ଲେଲା।

ଏଥର ଧଉଳି ଏକ୍ସପ୍ରେସ୍ କଥାଚିତ୍ରର ଏହି ଗୀତଟି ଶୁଣନ୍ତୁ। କଣ୍ଠଶିଳ୍ପୀ ଗୋବିନ୍ଦା ଏବଂ ପମି। ସଙ୍ଗୀତ ନିର୍ଦ୍ଦେଶନା ଚିତ୍ତରଞ୍ଜନ ତ୍ରିପାଠୀ। ଗୀତରଚନା ଅରୁଣ ମନ୍ତ୍ରୀ।

ଶେଷରେ ବିନୋଦ ରାଥୋଡ ଏବଂ ଇରା ମହାନ୍ତିଙ୍କ କଣ୍ଠରେ ଶୁଣିବା ଏହି ଗୀତଟି ଦିୱାନା କଥାଚିତ୍ରରୁ। ଗୀତିକାର ବସନ୍ତରାଜ ସାମଲ, ସଙ୍ଗୀତକାର ମଳୟ ମିଶ୍ର।

0: ଏଇଠି ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ।
1: मन की बात माननीय प्रधानमंत्री श्री नरेंद्र मोदी भारत की जनता से साझा करेंगे अपने मन की बात।
2: सबसे बड़ी खास बात है इस कार्यक्रम की वो यही है कि प्रधानमंत्री इसमें बहुत अनौपचारिक होकर बातचीत करते हैं।
1: आकाशवाणी के सभी केंद्र सभी चैनल इसे प्रसारित करेंगे एक साथ।
3: पूरा देश पूरा लोग उनसे जुड़ रहे हैं, उनके अनुभवों से वाकिफ हो रहे हैं।
1: साथ ही इसका प्रसारण दूरदर्शन के नेशनल न्यूज, डीडी भारती, डीडी इंडिया, डीडी उर्दू और डीडी किसान चैनल पर भी किया जाएगा।
4: जब भी रविवार के दिन मन की बात कार्यक्रम शुरू होता है सुबह से ही हम सुनने के लिए उत्सुक रहते हैं।
1: श्रोताओं, आप भी माननीय प्रधानमंत्री के मन की बात का हिस्सा बन सकते हैं। इसके लिए आप अपने सुझाव टोल फ्री नंबर 1800117800 पर रिकॉर्ड कर सकते हैं या माईगोव के ओपन फोरम और नरेंद्र मोदी मोबाइल ऐप में पोस्ट कर सकते हैं।
5: मेरे मन की बात आपके कारण सच्चे अर्थ में आपके मन की बात बन गई है।
6: सुबह 11 बजे मन की बात।
0: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
7: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ଶମ୍ପା ରାୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ମଧ୍ୟପ୍ରଦେଶର ସେଓପୁର ଜିଲ୍ଲାର କୁନୋ ଜାତୀୟ ଉଦ୍ୟାନ ବୁଲି ଦେଖିବାର ସମୟଥି ଚିତା ପ୍ରକଳ୍ପଥି ସ୍ଥାନୀୟ ସମ୍ପ୍ରଦାୟମାନଙ୍କର ସକ୍ରିୟ ଯୋଗଦାନ ଆଉ ସେମାନଙ୍କର ଭୂମିକାକେ ନେଇକରି କରିଛନ୍ ପ୍ରଶଂସା। ନୂଆଦିଲ୍ଲୀ ନଆଠାନୁ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କର ମୂଲ ହେଇଛେ ଦୁଇଦିନିଆ ସମ୍ମିଳନୀ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ CBSE 12 ଶ୍ରେଣୀ ପରୀକ୍ଷାଥି ତ୍ରୁଟି ଆଉ ପୁନଃ ମୂଲ୍ୟାୟନ ବାବଦ ଫଲ ବାହାର କରବାର ପ୍ରକ୍ରିୟା ହେଇଛି ମୂଲ। ତାମିଲନାଡୁର ତିରୁଭଲ୍ଲୁରଠାରେ ଘଟିଥିବାର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାଥି ଓଡ଼ିଆ ଶ୍ରମିକମାନଙ୍କର ମୃତ୍ୟୁ ସଂଖ୍ୟା 5କେ ବଢ଼ିଥିବାର ସୂଚନା ଦେଲେ ଶ୍ରମମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ। ମୃତକ ଶ୍ରମିକମାନଙ୍କର ଆତ୍ମୀୟଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିନୁ ଦିଆଯିବା 4 ଲକ୍ଷ ଟଙ୍କା ସାହାଯ୍ୟ। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଅଭିଯୋଗ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧେ ଆସିଥିବାର ଆବେଦନକେ ଖାରଜ କରିଛନ୍ ବାଚସ୍ପତି ସୁରମା ପାଢ଼ୀ। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ବାବଦେ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଥି ପ୍ରସାରିତ ଖବରକେ ଖଣ୍ଡନ କଲେ ଜାତୀୟ ପରୀକ୍ଷଣ ସଂସ୍ଥା NTA। ଜଙ୍ଗଲ ବାଗିର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆର୍ ଇଥିର୍ଲାଗି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛେ ବିଶ୍ୱ ବର୍ଷାବଣ ଦିବସ। ରାଜ୍ୟ କାମ କରୁଥିବାର ଆଇନଜୀବୀଙ୍କର ସହାୟତା ଲାଗି ରାଜ୍ୟ କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାର ପରିମାଣକେ ବଢ଼ାଯାଇଛେ 40%।

0: ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ବଡ଼ଭାଗି ଜିଲ୍ଲାନ ହେଉଛେ ବର୍ଷା। ଏସିନର ମୁଖ୍ୟ ଖବର ଶେଷ ହେଲା। ଇତର ପରର ମୁଖ୍ୟ ଖବର ଶୁଣିପାରିବେ ସଞ୍ଜର 5 ବଜେ।
1: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ସଙ୍ଗୀତ ନିର୍ଦ୍ଦେଶନା ଏବଂ କଣ୍ଠଦାନ କରିଛନ୍ତି ଆଦିତ୍ୟ ଶଙ୍କର। ଗୀତ ରଚନା ମନୋଜ ମୁନ୍ଦାସିର।

ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଓ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ। କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ କିମ୍ବା ତର୍ଦୁଦ୍ଧ ହୋଇଥିବା ଆବଶ୍ୟକ। ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ। ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20ରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ। ସମ୍ବଲପୁର ମହାନଗର ନିଗମ ଅଞ୍ଚଳର ସୀମା ଭିତରେ ବସବାସ କରୁଥିବେ। ଆଗ୍ରହୀ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର, ମୋବାଇଲ ନମ୍ବର ଏବଂ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ID sambalpur.co@gmail.com ଆବେଦନ କରିପାରିବେ କିମ୍ବା ଡାକ ଯୋଗେ ପଠାଇପାରିବେ। ଆବେଦନ ପତ୍ର ସହିତ ଗୋଟିଏ ପାସପୋର୍ଟ ସାଇଜ୍ର ରଙ୍ଗୀନ ଫଟୋ ସଂଯୁକ୍ତ କରି ବୟସ ତଥା ଶିକ୍ଷାଗତ ଯୋଗ୍ୟତାର ପ୍ରମାଣ ପାଇଁ ଉପଯୁକ୍ତ ପ୍ରମାଣପତ୍ରର ଫଟୋକପି ସଂଯୁକ୍ତ କରିବେ। ନିର୍ଦ୍ଧାରିତ ଫି ବାବଦକୁ ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କୁ 225 ଟଙ୍କା ଏବଂ ଶତକଡ଼ା 18%

ଜିଏସ୍ଟି ସହ ମୋଟ 266 ଟଙ୍କା କେବଳ ଏନ୍ଇଏଫ୍ଟି ବା ଅନ୍ଲାଇନ୍ ବ୍ୟାଙ୍କିଂ ଯୋଗେ ପ୍ରସାର ଭାରତୀ ଏକାଉଣ୍ଟ ନମ୍ବର 1086170525 7ରେ ଜମା କରିବେ ଏବଂ ଆବେଦନ ପତ୍ରରେ ଟ୍ରାଞ୍ଜାକ୍ସନ୍ ନମ୍ବର ଓ ତାରିଖ ଦର୍ଶାଇବେ। ଡିମାଣ୍ଡ ଡ୍ରାଫ୍ଟ ନଗଦ କିମ୍ବା ଅନ୍ୟ କୌଣସି ଆକାରରେ ଫି ଗ୍ରହଣୀୟ ନୁହେଁ। ଆବେଦନ କରିବାର ଠିକଣା ହେଲା କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ କଚେରୀ ରୋଡ଼ ସମ୍ବଲପୁର 7680001। ଆବେଦନ କରିବାର ଶେଷ ତାରିଖ 15 ଜୁଲାଇ 2026। ମନେ ରଖିବେ, ଏହା ସମ୍ପୂର୍ଣ୍ଣ ସାମୟିକ କାର୍ଯ୍ୟ, ସ୍ଥାୟୀ ନିଯୁକ୍ତି ନୁହେଁ। ଲିଖିତ ପରୀକ୍ଷା, କଣ୍ଠ ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀଙ୍କୁ ଆକାଶବାଣୀର ଆବଶ୍ୟକତା ଅନୁଯାୟୀ କାର୍ଯ୍ୟକ୍ରମ ଉପସ୍ଥାପନର ସୁଯୋଗ ଦିଆଯିବ। ସବିଶେଷ ବିବରଣୀ ପାଇଁ କେନ୍ଦ୍ରର ଟେଲିଫୋନ୍ ନମ୍ବର 0663241091ରେ ଯୋଗାଯୋଗ କରିପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ଆପଣମାନେ ଶୁଣୁଛନ୍ତି ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। ପରବର୍ତ୍ତୀ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ରଘୁ ଦୀକ୍ଷିତ ଏବଂ ବେଲା ଫ୍ଲେକ୍। ସଙ୍ଗୀତକାର ରଘୁ ଦୀକ୍ଷିତ, ଗୀତକାର ନିରଜ ରାଜବତ।

ପରବର୍ତ୍ତୀ ଗୀତଟିକୁ ରଚନା କରିଛନ୍ତି ନିରଜ ରାଜାୱତ। ସଙ୍ଗୀତ ନିର୍ଦ୍ଦେଶନା ରଘୁ ଦୀକ୍ଷିତ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ରଘୁ ଦୀକ୍ଷିତ ଏବଂ ଜନ୍ ପଲ।

ଶେଷରେ ଏହି ଗୀତଟିକୁ ଦେତକଣ୍ଠରେ ଗାଇଛନ୍ତି ରଘୁ ଦୀକ୍ଷିତ ଏବଂ ପୂର୍ବାୟନ ଚାଟ୍ଟାର୍ଜୀ। ଗୀତ ରଚନା ନିରଜ ରାଜାୱତ, ସଙ୍ଗୀତ ନିର୍ଦ୍ଦେଶନା ରଘୁ ଦୀକ୍ଷିତ।

ଏଇଠି ଶେଷ ହେଲା ହିନ୍ଦୀ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ସୁର ତରଙ୍ଗ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ସମ୍ବଲପୁରୀ ଗୀତ ଶୁଣନ୍ତୁ। ପ୍ରଥମେ ଆସନ୍ତୁ ଶୁଣିବା ଏହି ଗୀତଟି। ଗୀତ ରଚନା ବିଚିତ୍ରାନନ୍ଦ ମିଶ୍ର, କଣ୍ଠଦାନ କରିଛନ୍ତି ମୁରଲୀଧର ପତି।

ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। ପରବର୍ତ୍ତୀ ଗୀତଟି ସୁଶୀଳ କୁମାର ଦାସଙ୍କ କଣ୍ଠରେ ଶୁଣନ୍ତୁ, ଧନପତି ମହାପାତ୍ରଙ୍କ ରଚନାରୁ।

ପରବର୍ତ୍ତୀ ଗୀତଟି ପ୍ରହଲ୍ଲାଦ ନାୟକଙ୍କ ରଚନାରୁ। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ସାବିତ୍ରୀ ଦାସ।

ଶେଷରେ ଏହି ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ। ଗୀତ ରଚନା ନରସିଂହ ପ୍ରସାଦ ଗୁରୁ।

ସେଠି ଶେଷ ହେଲା ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ଥିଲେ ମୁରଲୀଧର ପତି, ପଦ୍ମିନୀ ବୈଠାରୁ, ସୁଶୀଳ କୁମାର ଦାସ, ସାବିତ୍ରୀ ଦାସ, ଅଞ୍ଜଳି ପଟ୍ଟନାୟକ ଏବଂ ଶଙ୍କର ପ୍ରସାଦ ଦତ୍ତ।

0: ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ମୁଖିଆ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ତାମିଲନାଡ଼ୁର ତିରୁବଲ୍ଲୁରଠାରେ ଘଟିଥିବାର ଆମୋନିଆ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ସଂଖ୍ୟା 5କେ ବଢ଼ିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁର୍ଘଟଣାଟି ଦୁଃଖ ଜନାବାର ସାଙ୍ଗେ ମୃତକଙ୍କର ଆତ୍ମୀୟଙ୍କର ଲାଗି ରିଲିଫ୍ ପାଣ୍ଠିନୁ 4 ଲକ୍ଷ ଟଙ୍କା ସାହାଯ୍ୟ କରିଛନ୍ ଘୋଷଣା। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କର ଅଧ୍ୟକ୍ଷତାଟି ଆଜ କିଛି ସମୟ ଉତାରୁ ବସବାକେ ଯାଉଛେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ବାବଦ ବୈଠକ। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧେ ଆସିଥିବାର ଆବେଦନକେ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ରାଜ୍ୟ କାର୍ଯ୍ୟରତ ଥିବାର ଆଇନଜୀବୀମାନଙ୍କର ସହାୟତା ଲାଗି କାର୍ଯ୍ୟକାରୀ ହେଉଥିବା ରାଜ୍ୟ କଲ୍ୟାଣ ପାଣ୍ଠିନୁ ମିଳୁଥିବା ଟଙ୍କାକେ ବଢ଼ାଗଲା 40%। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାବଦ ପ୍ରସ୍ତାବକେ ଦେଲେ ମଞ୍ଜୁରୀ। ବର୍ଷା ବଣ କି ଜଙ୍ଗଲ ହେଉଛେ ପୃଥିବୀର ଫୁସ୍ଫୁସ୍, ବାୟୁମଣ୍ଡଳର ଅଙ୍ଗାରକାମ୍ଳକେ ଶୁଷିକରି ଆମକୁ ଦେଶୀ ଅମ୍ଳଜାନ। ଚଳିତି ବଛର ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରଟି ପାଳନ କରାଯାଉଛେ ବିଶ୍ୱ ବର୍ଷା ବଣ ଦିବସ। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ବାବଦ ସାମାଜିକ ଗଣମାଧ୍ୟମଟି ପ୍ରସାରିତ ଖବରକେ NTA ଖଣ୍ଡନ କରବାର ସାଙ୍ଗେ କହିଛେ ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପୁନଃ ପରୀକ୍ଷା ହୋଇଛେ ଅନୁଷ୍ଠିତ। ଓଡ଼ିଶା ସରକାରଙ୍କର 2 ବର୍ଷର ଶାସନ ପୂର୍ତ୍ତି ଅବସରରେ ଆଇବା 24 ତାରିଖ ଓଡ଼ିଶା ସରକାରଙ୍କର ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ବିଭାଗ ତରଫୁ ରାଜ୍ୟବ୍ୟାପୀ ସହରାଞ୍ଚଳ ଜନସମ୍ପର୍କ କାର୍ଯ୍ୟକ୍ରମ ହେବା ମୂଲ। ରାଜ୍ୟ ଚାଲିଥିବାର ମତଦାତା ସୂଚୀର ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟା ଶେଷ ଖେପେ ପହଞ୍ଚିଥିବା ବେଳେ ଗଲାକାଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ RS ଗୋପାଳନ ଭୁବନେଶ୍ୱରର ଭିନ୍ ଭିନ୍ ଡିଜିଟାଇଜେସନ୍ କେନ୍ଦ୍ର କରିଛନ୍ ପରିଦର୍ଶନ। ନ୍ୟୁଜିଲାଣ୍ଡ ନ ହେବାରକେ ଥିବାର FIH ନେସନ୍ସ କପ୍ ମହିଳା ହକି ପ୍ରତିଯୋଗିତା 2026 ଦୁଇ ନମ୍ବର ଥର ଚାମ୍ପିଅନ୍ ହୋଇଛେ ଭାରତ। ପହିଲା ଥର 2022 ଉଦ୍ଘାଟନୀ ସଂସ୍କରଣ ଥିଭିଲ ଭାରତ ହୋଇଥିଲା ଚାମ୍ପିଅନ୍। ଇଂଲଣ୍ଡ ନ ଆଇବା ମାସ 14 ତାରିଖନୁ ମୂଲ ହେବାରକେ ଥିବାର ଦିନିକିଆ କ୍ରିକେଟ୍ ମ୍ୟାଚ୍ ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI ତରଫୁ 15 ଜଣିଆ ଦିନିକିଆ ହକି ଦଳ କରାଯାଇଛେ ଘୋଷଣା।

0: ଯମୁନା କୂଳରେ ସେହିଦିନ କୃଷ୍ଣ ଚିନ୍ତା କଲେ
1: କଣ ଆଜ୍ଞା
0: ଆଜ୍ଞା ଯମୁନା ନଈକୁ ଆଜ୍ଞା ଦେଲେ ସୂର୍ଯ୍ୟ ସୂତା ବାରେ ମୁବୁଳ କର
1: ପ୍ରଖର ଭାବରେ।

0: କିନ୍ତୁ ସେହିଦିନ ଗୋପର ଗୋପାଙ୍ଗନା ମାନେ
1: ଆଜ୍ଞା
0: କ'ଣ କରିଛନ୍ତି,
1: ଦଧି ବିକ୍ରୟ କରିଯିବା ପାଇଁ ସାଜସଜ୍ଜା ହେଉଛନ୍ତି
0: ହେଉଛନ୍ତି କବି ଲେଖିଲେ ଆମର ଗଙ୍ଗାଧର ମେହେର
1: ମେହେର ପୁଅ କ'ଣ ଲେଖିଲେ
0: କେପି

0: ଗୋପଦାଣ୍ଡରୁ ଯେତେବେଳେ ଗୋପିକା ମାନେ ବାହାର ହେଲେ ସାଜସଜ୍ଜା ହୋଇ ଗୋପ ନଗର କିପରି ସୌନ୍ଦର୍ଯ୍ୟ ଦେଖାଯାଉଛି
1: କିପରି ଆଜ୍ଞା
0: ଲେଖିଲେ କବି ଆମର ବନମାଳୀ ଦାସ ଗୋଟାଏ ପଦ।
1: ଦାସ କବି କଣ ଲେଖିଲେ?
0: ରାଜ।

0: ରାଜଦଣ୍ଡଟି
1: ଶୋଭା ପାଉଛି,
0: ଶୋଭା ପାଉଛି, ଦୁଗ୍ଧ ଭାଣ୍ଡ ପରି ଦେଖାଯାଉଛି
1: ଆଜ୍ଞା।
0: କିନ୍ତୁ ରାଜଦାଣ୍ଡରେ ଯେଉଁ ପ୍ରାସାଦ ବୋଲନ୍ତି ଘର,
1: ଘର
0: ସେ ଘର ମାନ କେମିତି ସୁନ୍ଦର ଦେଖାଯାଉଛି, ଲେଖିଲେ କବି ବିଚ୍ଛନ୍ଦ ଚରଣ ପଟ୍ଟନାୟକ।

0: ଆମ ଗୋପନ ଗ୍ରହ ପରି ଆଉ କୌଣସି ନଗ୍ରହ ନାହିଁ, ଏହା ଚିନ୍ତା କରୁଛନ୍ତି ଆମର ଗୋପର ଗୋପାଙ୍ଗନା ମାନେ।
1: ଆଚ୍ଛା ଆଚ୍ଛା,
0: ଆଉ ବାଟରେ କଥୋପକଥନ ହେଉଛନ୍ତି,
1: କିପରି କଥାବାର୍ତ୍ତା ହେଉଛନ୍ତି?

0: ଯମୁନା କୂଳରେ ଯେତେବେଳେ ପ୍ରବେଶ ହୋଇଛନ୍ତି, ସର୍ବଗୋପାଙ୍ଗନା ମାନେ ଚିନ୍ତା କଲେ,
1: କିପରି ଚିନ୍ତା କଲେ ଗୋଧି ଘାଟ ନିକଟରେ ଯାଇ ପ୍ରବେଶିଲେ,
0: ଗୋଧି ଘାଟ ନିକଟରେ ଚିନ୍ତା କରୁଛନ୍ତି, ଦେଖିଲେ।

0: ତୁମ୍ଭ ପରା ଯଦି ମୁହିଁ ହୋଇଥାନ୍ତି ଯୁବା କୋଇଡ଼ି ନ ଥାଇ ମୁହିଁ ଛାଡ଼ି ଦିଅନ୍ତି ମୁହିଁ ଅଟେ ବୃଦ୍ଧ ତୁମ୍ଭେ ନୂତନ ଯୌବନା ମିଠା ମିଠା କଥା କହି
1: ଆଉ ଭୁଲାଓ ନା।

0: ଦେଖିଲେ ହେ ହେ ରାଧା, ତମେ ତ ଯେଉଁ ନୀଳ ଶାଢ଼ୀ ପିନ୍ଧିଛ, ଏହା ଦେଖି ମେଘ ମାଡ଼ି ଆସୁଛି, କୁହୁଡ଼ି ଆସୁଛି, ନାବ ବୁଡ଼ିଯିବ, କୌଡ଼ି ବି ଦେଲ ନାହିଁ, ତାହେଲେ ଯେଉଁ ନୀଳ ଶାଢ଼ୀ ପିନ୍ଧିଛ, ଆମର ଯମୁନା ନଈକୁ ଫିଙ୍ଗି ଦିଅ ହେ,
1: ତାହେଲେ ତୁମ ଦେହ ହେଉଛି କଳା, ସେଇ କଳା ଦେହକୁ କିପରି କରିବ?
0: ଆଚ୍ଛା, ରାଧା କହିଲେ କୃଷ୍ଣଙ୍କୁ, ତମର ଦେହ ତ ହେଉଛି କଳା, ତାହେଲେ ତମ ଦେହ କଳା ରଙ୍ଗକୁ କେଉଁଠାରେ ରଖିବ? କହିଲେ ଏଇଟା ମୋର ଜନ୍ମଗତ କଳା। ତାହେଲେ ଲାଜ ହେଇଗଲେ ରାଧା। ଆଜ୍ଞା, ରାଧା କୃଷ୍ଣଙ୍କର ହେଲା ଅପୂର୍ବ ମିଳନ।

0: ଶ୍ରୀମତୀ ଶ୍ରୀକୃଷ୍ଣଙ୍କର ଚରଣେ ପଡ଼ିଲେ ବଂଶୀ ଧ୍ୱନି ଶୁଣି ଗୋପୀ
1: ମାନେ ଅନାଇଲେ,
0: ବଂଶୀର ଧ୍ୱନି ଶୁଭା ଶୁଣିଲା ବେଳକୁ
1: ଆଜ୍ଞା
0: ଗୋପାଙ୍ଗନା ମାନେ କଲେ କଣ
1: କଣ କଲେ
0: କଣ କଲେ କହିଲେ, ହେ ସଖୀ ଦେଖ ଗୋ
1: ଦେଖ
0: ଦେଖ।

0: ଯମୁନା ଜଳ ଶୁଖିଲା ପୂର୍ବ ଭଳି ହେଲା, ଜଣ ଜଣ କରି ଗୋପୀ ସର୍ବେ ହେଲେ ପାରି, ଆଉ ମଥୁରା ହାଟକୁ ଦହି ବିକି ଗଲେ ଫେରି। ଏ ବେଲ ପାଞ୍ଚ ଘଡ଼ି ହେଲା ଗୃହରେ ମିଳିଲେ, ଯଶୋଦା କୁଳକୁ କୃଷ୍ଣ ବାହୁଡ଼ି ଆସିଲେ। ମାୟାଧର ଯେତେବେଳେ ମାୟା କଲେ, ମାୟାର କୁହୁଡ଼ି
1: ଶୂନ୍ୟରେ
0: ଶୂନ୍ୟରେ ରହିଗଲା। ତାପରେ ମହାପ୍ରଭୁ ନାବକେଲି ସାରି ନିଜ ଘରକୁ ଫେରି ଆସିଲେ। କୃଷ୍ଣ

0: ଯେଉଁ ପରି ରାଧାକୁ କୃଷ୍ଣ ନାବରେ ପାରି କରିଥିଲେ
1: ଠିକ
0: ସେହିପରି ଏଇ ଭବରୂପକ ସାଗର ଏଇ ଭବ ସାଗରରେ ଧର୍ମ ନାମକ ନାବରେ ମହାପ୍ରଭୁ କୃଷ୍ଣ ନିଜେ ନାବିକ ହୋଇ ସଂସାରର ଦୁଃଖ ରୋଗ ଖଣ୍ଡନ କରନ୍ତୁ ଭଗବାନ ବୋଲ ଆନନ୍ଦ ସାଗରେ।

ଶୁଣୁଥିଲେ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଏଥିରେ ପ୍ରଚାର କଲୁ ଦାସକାଠିଆ, ପରିବେଷଣ କଲେ ଗୌରହରି ଖମାରୀ ଏବଂ ସାଥୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଯୁବବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ।

ନମସ୍କାର ଶ୍ରୋତା ବନ୍ଧୁ, ଆଜି ସନ୍ଧ୍ୟାର ଯୁବବାଣୀ କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ଶ୍ରୋତାବନ୍ଧୁ, ଶବ୍ଦରେ ଥାଏ ଭାବନା, ଅନୁଭବ ଓ ଅଭିବ୍ୟକ୍ତିର ସୁନ୍ଦର ଛାୟା। ତେଣୁ ଏହି ଶବ୍ଦର ମାଧୁର୍ଯ୍ୟକୁ ନେଇ ରହିଛି ଆଜିର ଅଧ୍ୟାୟ ଶବ୍ଦମଞ୍ଚ। ତେବେ ବର୍ତ୍ତମାନ ଆସନ୍ତୁ ଶବ୍ଦମଞ୍ଚର ପ୍ରଥମ ପର୍ଯ୍ୟାୟରେ ନଜର ପକାଇବା ଇତିହାସର ପୃଷ୍ଠା ଉପରେ। ଆଜିଭଳି 22 ଜୁନ୍ 1555 ସମ୍ରାଟ ହୁମାୟୁନ୍ ନିଜ ପୁଅ ଅକବରଙ୍କୁ ଉତ୍ତରାଧିକାରୀ ଭାବେ ଘୋଷଣା କରିଥିଲେ। 22 ଜୁନ୍ 1932 ଭାରତୀୟ ପ୍ରସିଦ୍ଧ ଅଭିନେତା ଅମରୀଶ ପୁରୀଙ୍କ ଜନ୍ମ ହୋଇଥିଲା। 22 ଜୁନ୍ 1941 ନାଜି ଜର୍ମାନୀ ଅପରେସନ୍ ବାର୍ବରୋସା ଆରମ୍ଭ କରିଥିଲା, ଯାହାକି ସୋଭିଏତ୍ ସଂଘ ଉପରେ ଏକ ବିଶାଳ ଆକସ୍ମିକ ଆକ୍ରମଣ ଥିଲା। 22 ଜୁନ୍ 1946 ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଇଂଲଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଲଣ୍ଡନର ଲର୍ଡ଼ସ୍ କ୍ରିକେଟ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା। 22 ଜୁନ୍ 1948 ରାଜା ଷଷ୍ଠ ଜର୍ଜ ଏକ ରାଜକୀୟ ଘୋଷଣାନାମା ଜାରି କରିଥିଲେ, ଯାହା ସରକାରୀ ଭାବେ ବ୍ରିଟିଶ ମାନ୍ୟତା ଏବଂ ଉପାଧିରୁ ଭାରତର ସମ୍ରାଟ ଉପାଧିକୁ ହଟାଇ ଦେଇଥିଲା। 22 ଜୁନ୍ 1957 ସୋଭିଏତ୍ ସଂଘ R-12 କ୍ଷେପଣାସ୍ତ୍ରର ପ୍ରଥମ ପରୀକ୍ଷାମୂଳକ ଉତ୍କ୍ଷେପଣ କରିଥିଲା। 22 ଜୁନ୍ 2007 ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ Expedition 14 ଏବଂ Expedition 15 ଏକ ଅଂଶ ଭାବରେ ତାଙ୍କର ପ୍ରାୟ 195 ଦିନିଆ ଦୀର୍ଘକାଳୀନ ମିଶନ ଶେଷ କରି ପୃଥିବୀକୁ ସୁରକ୍ଷିତ ଭାବେ ଫେରିଥିଲେ। 22 ଜୁନ୍ 2016 ଇସ୍ରୋ PSLV-C34 ରକେଟ୍ ମାଧ୍ୟମରେ ଏକମାତ୍ର ମିଶନରେ ସଫଳତାର ସହ 20 ଉପଗ୍ରହ ଉତ୍କ୍ଷେପଣ କରିଥିଲା। ଶ୍ରୋତାବନ୍ଧୁ, ଏହା ଥିଲା ଆଜିର ଦିନରେ ଘଟିଥିବା କେତୋଟି ଐତିହାସିକ ଘଟଣା। ଆଶା କରୁଛି ଏହା ଆପଣମାନଙ୍କ ପାଇଁ

0: ଉପଯୋଗୀ ହୋଇଥିବ। ଶ୍ରୋତାବନ୍ଧୁ, କଳା କେବଳ ଅଭିବ୍ୟକ୍ତିର ମାଧ୍ୟମ ନୁହେଁ, ଏହା ଆମ ସଂସ୍କୃତି, ପରମ୍ପରା ଓ ସୃଜନଶୀଳତାର ସୁନ୍ଦର ପରିଚୟ। ସେହି କଳା ଏକ ନିଜସ୍ୱ ଓ ଆକର୍ଷଣୀୟ ରୂପ ଦେଖାଇଛି ଲୁଗାବୁଣା ମାଧ୍ୟମରେ, ଯେଉଁଥିରେ ସୂତା ସହ ବୁଣି ହୋଇଥାଏ ପରମ୍ପରା ଓ ଶ୍ରମର ଅନେକ ରଙ୍ଗ। ତେବେ ଏହି ଶିଳ୍ପର ସୂକ୍ଷ୍ମତା, ସୌନ୍ଦର୍ଯ୍ୟ ଓ ଜୀବନଯାତ୍ରାକୁ ନେଇ ଆଜି ଆମ ସହ ଅଛନ୍ତି ଜଣେ ବିଶିଷ୍ଟ ଯୁବ ବୁଣାକାର, ଶିଳ୍ପୀ ଶ୍ରୀ ଚନ୍ଦନ ମିହିର। ଆସନ୍ତୁ ଶୁଣିବା ତାଙ୍କ ସହ ଏକ ସୁନ୍ଦର ସାକ୍ଷାତକାର।
1: ଆଜି ଆମ ସହିତ ଉପସ୍ଥିତ ଅଛନ୍ତି ଓଡ଼ିଶାର ପ୍ରତିଷ୍ଠିତ ହସ୍ତଶିଳ୍ପ। ଯେଉଁ କାର୍ଯ୍ୟ ସେ କରିଆସୁଛନ୍ତି ତାହା ଆମମାନଙ୍କ ପାଇଁ ଗୋଟିଏ ଶିକ୍ଷଣୀୟ ଜିନିଷ ହୋଇପାରିଛି। ଆମ ଗହଣରେ ଉପସ୍ଥିତ ଅଛନ୍ତି ଶ୍ରୀ ଚନ୍ଦନ କୁମାର ମେହେର। ଆଜ୍ଞା ନମସ୍କାର।
2: ନମସ୍କାର।
1: ଆପଣଙ୍କର ଜୀବନଯାତ୍ରା ବିଷୟରେ ଜାଣିବା ପୂର୍ବରୁ ଆପଣଙ୍କର ପରିଚୟଟି ଆମ ଶ୍ରୋତାବନ୍ଧୁଙ୍କୁ ଦିଅନ୍ତୁ।
2: ମୁଁ ଚନ୍ଦନ କୁମାର ମେହେର, ବରଗଡ଼ ଜିଲ୍ଲା ଅନ୍ତର୍ଗତ ଭେଡ଼େନର ଚିଚିଣ୍ଡା ମୋର ଗାଁ, ଆଉ ମୁଁ ଜଣେ ଯୁବ ବୁଣାକାର।
1: ଆଜ୍ଞା, ଏଇ ଯେଉଁ ବୁଣାକାର ଜୀବନଯାତ୍ରା ଆପଣଙ୍କର କେବେଠୁ ଆଜ୍ଞା ଆରମ୍ଭ ହେଲାଣି?
2: ମୁଁ 10 ପରେ ଏଇ କାମ ଆରମ୍ଭ କଲି। ଆଉ ଆଗରୁ ମୁଁ ଛୋଟବେଳୁ ବାପା ଅଜା ସମସ୍ତେ କାମ କରୁଥିଲେ, ମୁଁ ଦେଖୁଥିଲି, ଏବଂ 10 ପରେ ମୁଁ କାମଟା ଆରମ୍ଭ କଲି।
1: ଆଜ୍ଞା, ତାହେଲେ ଏ କ୍ଷେତ୍ରରେ ପରିବାରର କିଏ ମାନେ ସମ୍ପୃକ୍ତ ଥିଲେ କହୁଛନ୍ତି?
2: ହଁ,
1: ମାନେ ଅଜା ବେଳୁ ଅଛନ୍ତି ନା ବାପା ଆରମ୍ଭ କରିଛନ୍ତି?
2: ଅଜା ତାଙ୍କ ବାପା ଏମିତି ବହୁତ ଆଗରୁ କରୁଛନ୍ତି।
1: ଆଜ୍ଞା, ମାନେ ପିଢ଼ି ପରେ ପିଢ଼ି ଓହ୍ଲେଇ ଆସୁଛି ଏଇ କାମ କରିବାରେ ନା? ଆଜ୍ଞା, ଏଇ କଳା ପ୍ରତି ଆପଣଙ୍କର ଆଗ୍ରହଟା କେମିତି ବଢ଼ିଲା? ଦେଖନ୍ତୁ, ଆଜିର ସମାଜରେ ଯେଉଁ ଯୁବପିଢ଼ି ଅଛନ୍ତି ସେମାନେ ଏଇ ବୁଣାକାର ଯାତ୍ରାରେ ଆଗମନ କରିବା ପାଇଁ ଇଚ୍ଛୁକ ନାହାନ୍ତି, ତାହେଲେ ଆପଣଙ୍କର କେମିତି ଇଚ୍ଛା ହେଲା?
2: ମୋ ଅଜାଠୁ ମୁଁ ଇନ୍ସପାୟାର ହେଇଥିଲି, ଆଉ ମୋ ମାର ବାପା, ସେ ମୋ ମାମୁଁ ଅଜା ହେବେ।
1: ଆଜ୍ଞା,
2: ଆଉ ସେ ଛୋଟବେଳୁ ବହୁତ ପରିଶ୍ରମ କରୁଥିଲେ, ଆଉ ଏଇ ବାନ୍ଧ କାମ ପାଇଁ ସେ ବହୁତ ପ୍ରସିଦ୍ଧି ଅର୍ଜନ କରିଥିଲେ। 1988 ମସିହାରେ ସେ ନ୍ୟାସନାଲ ଆୱାର୍ଡ ପାଇଥିଲେ, ଏବଂ 2023 ମସିହାରେ ସେ ସନ୍ତ କବିରୁ ପୁରସ୍କାର ପାଇଥିଲେ, ଏବଂ 2024 ମସିହାରେ ସେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଥିଲେ, ଏବଂ ଆମ ଅଞ୍ଚଳର ଜଣେ ସୁନାମଧନ୍ୟ କଳାକାର ହିସାବରେ ତାଙ୍କୁ ଗଣନା କରାଯାଏ, ଏବଂ ସେ ବହୁତ ଜଣ କାରିଗରଙ୍କୁ ଶିଖେଇଛନ୍ତି ଆମ ବାନ୍ଧ କଲା ଉପରେ। ତାଙ୍କଠୁ ଦେଖିକି ମୁଁ ଇନ୍ସପାୟାର ହେଇଥିଲି, ଆଉ ଏଇ କାମ ଉପରେ ମୋର ଧ୍ୟାନ ଯାଇଥିଲା, ଏବଂ ଏଇ କାମ କରିକି ଗୋଟେ ଭଲ ସଫଳତା ଅର୍ଜନ କରିହେବ ବୋଲି ମୁଁ ଭାବିଲି, ଆଉ ସେଦିନଠୁ ମୁଁ ଏଇ କାମରେ ଧ୍ୟାନ ଦେଇ କାମ କରୁଛି।
1: ଆଜ୍ଞା, ଯେହେତୁ ଆପଣଙ୍କର ଅଜା ମାନେ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ପାଇଛନ୍ତି, କୋଉଠି ପାଇଥିଲେ ସାର୍?
2: ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ଆମର ଭୁବନେଶ୍ୱର ପାଇଥିଲେ, ହ୍ୟାଣ୍ଡଲୁମ୍ ଡେରେ, ଆମର ମୁଖ୍ୟମନ୍ତ୍ରୀଙ୍କଠୁ, ଏବଂ ସେଇଟା ପ୍ରତିବର୍ଷ ଜଣେକୁ ଦିଆଯାଏ, ଆଉ ସେ ପୁରସ୍କାର ପାଇଥିଲେ ମୁଁ ଦେଖି ମୋତେ ବହୁତ ଖୁସି ଲାଗିଥିଲା।
1: ଆଜ୍ଞା,
2: ଏବଂ ସେଥିପାଇଁ ଆଉ ଆଗ୍ରହ ଲାଗିଲା ମୋତେ ଏଇ କାମ କରିବା ପାଇଁ।
1: ଆଜ୍ଞା, ମାନେ ଏଇ ଆପଣଙ୍କର ଯେଉଁ ବଡ଼ ସଫଳତାଟା ଅଛି, ମାନେ ଦେଖନ୍ତୁ ଆପଣଙ୍କର ପିଢ଼ି ପରେ ପିଢ଼ି ଓହ୍ଲେଇ ଆସୁଛନ୍ତି, ବାପାଙ୍କ ସମୟରେ ବି କିଛି ଆୱାର୍ଡ ନିଶ୍ଚିତ ଭାବରେ ବାପା ପାଇଥିଲେ।
2: ବାପା ବି 1992 ମସିହାରେ ନ୍ୟାସନାଲ ଆୱାର୍ଡ ପାଇଥିଲେ, ଏବଂ 2018 ମସିହାରେ ସନ୍ତ କବିରୁ ପୁରସ୍କାର ପାଇଛନ୍ତି, ଏବଂ ଅନେକ ଥର କଳାମଣି, କଳାନିଧି, କଳାଶ୍ରୀ ଅନେକ ପୁରସ୍କାରରେ ସେ ସମ୍ମାନିତ ହୋଇଛନ୍ତି।
1: ଆଜ୍ଞା, ଯେହେତୁ ଆପଣଙ୍କ ପରିବାର ଏତେ ବଡ଼ ସଫଳତାର ସ୍ୱାଦ ଚାଖି ସାରିଛି, ତାହେଲେ ଆପଣଙ୍କ ପାଖରୁ ନିଶ୍ଚିତ ଭାବରେ ଗୋଟେ ବଡ଼ ଏକ୍ସପେକ୍ଟେସନ୍ସ ଥିବ, ତାହେଲେ ବାପା ମା କଣ କହନ୍ତି କି ଆଉ କଣ କରିବାର ଅଛି ବୋଲି?
2: ବାପା ସବୁବେଳେ କହନ୍ତି ଆଉ ଟିକେ କେମିତି ଭଲ କାମ କରିହେବ, ଯାହା କରିଛନ୍ତି ବାପା ଅଜା ତାଠୁ ଆଉ କିଛି ଭଲ କାମ କରିକି ବିଶ୍ୱସ୍ତରରେ କେମିତି ପହଞ୍ଚେଇବ ଆମର କଳା, ଆମର ଯୋଉ ପରମ୍ପରା ସଂସ୍କୃତିକୁ ଆମ ବାନ୍ଧ ମାଧ୍ୟମରେ ତାକୁ ଆମେ କେମିତି ପ୍ରଚାର ପ୍ରସାର କରିପାରିବା, ତାହେଲେ ଆମର ଅଞ୍ଚଳର ଗୋଟେ ଅଲଗା
1: ନାମ ହେବ। ଆଜ୍ଞା, ଆଜ୍ଞା, ଆପଣଙ୍କର ଅଜା, ଆପଣଙ୍କର ବାପା ସବୁ ଆୱାର୍ଡ ପାଇଛନ୍ତି ଆପଣ କହିଲେ, ଆପଣ ଆଜି ପର୍ଯ୍ୟନ୍ତ ଆଜ୍ଞା କୋଉ ସବୁ ଆୱାର୍ଡ ପାଇଛନ୍ତି?
2: ମୁଁ 2020 ମସିହାରେ ଷ୍ଟେଟ୍ ଆୱାର୍ଡ ପାଇଥିଲି, ଗୋଟେ ଚିତ୍ରକଳା ପରଦା ବନେଇଥିଲି, ଯେଉଁଠି ଆମର ମନ୍ଦିର ଚିତ୍ରକଳା ଥାଏ, ହାତୀ ସେଠି ଥିଲା, ଶଙ୍ଖ, ପଦ୍ମ, ଲତା ଥାଇକି ଏମିତି ବକ୍ସ ବକ୍ସ ହେଇଥିଲା, ଯେମିତି ପୁରୁଣା ମନ୍ଦିର ମାନଙ୍କୁ ଥାଏ, ତାପରେ କରିଥିଲି। ମୁଁ ସେଟା ରାଜ୍ୟ ସରକାରଠୁ ପୁରସ୍କୃତ ହେଇଥିଲି।
1: କୋଉ ମନ୍ଦିର ଥିଲା ଆଜ୍ଞା ସେଇଟା?
2: ସେଟା କୋଣାର୍କ ମନ୍ଦିର ଉପରେ ଡିଜାଇନଟା କରାହେଇଥିଲା।
1: ଆଜ୍ଞା, ଆଜ୍ଞା, 2020 ମସିହାରେ ରାଜ୍ୟ ପୁରସ୍କାର ପାଇବାର ସେ ଅନୁଭୂତିଟା ଆପଣଙ୍କର କେମିତି ଥିଲା?
2: ମୁଁ ତ ସେଟା ବହୁତ ପରିଶ୍ରମ କରି ସେ କାମଟା କରିଥିଲି, ଆଉ ବହୁତ ଫାଇନ୍ ହେଇଥିଲା କାମଟା, ଆଉ ମୁଁ ପରେ ଯେତେବେଳେ ସେଟା ଚିଠି ଆସିଲା ମୁଁ ଦେଖିଲି ମୋର ରାଜ୍ୟ ସରକାର ଥ୍ରୁରୁ ମୁଁ ସିଲେକ୍ଟ ହେଇଛି ବୋଲି ମୋତେ ବହୁତ ଖୁସି ଲାଗିଲା।
1: ଆଜ୍ଞା, କୋଉଠିକୁ ଯାଇଥିଲେ?
2: ଭୁବନେଶ୍ୱରରେ ସେଟା ଦିଆହେଇଥିଲା।
1: କିଏ ଦେଇଥିଲେ
2: ସେଟା? ଦେଇଥିଲେ ଆମର ହସ୍ତଶିଳ୍ପ ମନ୍ତ୍ରୀ ଯୋଉ ଥିଲେ,
1: ଆଜ୍ଞା,
2: ରୀତା ସାହୁ ଦେଇଥିଲେ।
1: ଆପଣ ଆଜି ପର୍ଯ୍ୟନ୍ତ ଯୋଉ ଆୱାର୍ଡ ମାନେ ପାଇଛନ୍ତି, ମାନେ ଏମିତି ପ୍ରଦର୍ଶନୀ ମାନେ ବି ତ ଯାଇଥିବେ, କୋଉ କୋଉ ପ୍ରଦର୍ଶନୀ ଯାଇଛନ୍ତି ସାର୍?
2: ମୁମ୍ବାଇ ଯାଇଥିଲି ପାରମ୍ପରିକ କାରିଗର ଥ୍ରୁରୁ, ଏବଂ ଓଡ଼ିଶା କ୍ରାଫ୍ଟ କାଉନସିଲ୍ରେ ଭୁବନେଶ୍ୱରରେ ଏକ୍ଜିବିସନ୍ କରିଛି, ଦିଲ୍ଲୀରେ କରିଛି, ଆଉ ବେଷ୍ଟ ଅଫ୍ ଓଡ଼ିଶା ଚେନ୍ନାଇରେ ହେଇଥିଲା ଗୋଟେ ପ୍ରୋଗ୍ରାମ, ସେଠି ଯାଇଛି, ଏବଂ ଆଉ ଥରେ ପାରମ୍ପରିକ କାରିଗର ମୁମ୍ବାଇ ଯାଇଥିଲି, ସେଠି ଦ୍ୱିତୀୟ ପିଢ଼ିକୁ ସେ ଗୋଟେ ପୁରସ୍କାର ଦିଆଯାଏ ନିଜର ସ୍ୱତନ୍ତ୍ର କାର୍ଯ୍ୟକୁ ଦେଖିକି, ଏବଂ ମୁଁ ସେଠି ଗୋଟେ କରିଥିଲି ପୋଷାକ ହେଲା ଉପରେ ଗୋଟେ ଶାଢ଼ୀ ବନେଇଥିଲି ନ୍ୟାଚୁରାଲ ଡାଏ, ଯେମିତିକି ଆମ ହଡ଼ା, ବାହାଡ଼ା, ଗୁଡ଼, ଆମ ପଲାଶ ଫୁଲ ମଞ୍ଜିଷ୍ଟାରୁ କରାହେଇଥିଲା, ଆଉ ସେ ଶାଢ଼ୀକୁ ସେଠି ମୁଁ ପ୍ରଦର୍ଶନୀରେ ଦେଖେଇଥିଲି,

0: ଏବଂ ସେଇଟା ସିଲେକ୍ଟ ହେଇଥିଲା ଆଉ ମୁଁ ସେଠି ରୋଶନ କଳାପେଶୀ ପୁରସ୍କାର ପାଇଥିଲି।
1: ଆଜ୍ଞା, ଆପଣ ଯେହେତୁ ରୋଶନ କଳାପେଶୀ ପୁରସ୍କାର ପାଇଛନ୍ତି, ତାହେଲେ ସେଇ ପୁରସ୍କାର ଆପଣଙ୍କ ଜୀବନରେ କେତେ ଗୁରୁତ୍ୱପୂର୍ଣ୍ଣ ରହିଛି? ଆଜ୍ଞା,
0: ସେ ପୁରସ୍କାର ତ ମୋ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ, କାହିଁକି ନା ବାପା କରୁଥିଲେ, ଅଜା କରୁଥିଲେ, ଏବେ ଏଇଟା ତୃତୀୟ ପିଢ଼ି ପାଇଁ ଏଇଟା।
1: ଆଜ୍ଞା,
0: ଆଉ ତୃତୀୟ ପିଢ଼ିର ଯେଉଁ ଯୁବ ବୁଣାକାରଙ୍କୁ ସେ ଦିଆଯାଏ, ଆଉ ସେଥିରେ ମୁଁ ସିଲେକ୍ଟ ହେଇଥିବାରୁ ମୋତେ ବହୁତ ଖୁସି ଲାଗିଲା। ସେଟା ଅଲ୍ ଇଣ୍ଡିଆରୁ ସବୁଆଡୁ ଆସିଥିଲେ ଆଉ ମୁଁ ସେଠି ସେକେଣ୍ଡ ହେଇଥିଲି।
1: ଆଜ୍ଞା, ବହୁତ ସୁନ୍ଦର କଥା। ଏବେ ଯୋଉ ଆପଣଙ୍କ ତୃତୀୟ ପିଢ଼ି ଓହ୍ଲେଇ ଆସିଲାଣି, ତାହେଲେ ଡିଜାଇନ୍ ମାନେ ବହୁତ ବାହାରିଲାଣି। ଆଜ୍ଞା, ତାହେଲେ ଆପଣ କୋଉ ପାରମ୍ପରିକ ଡିଜାଇନ୍ ମାନେ ତିଆରି କରିଛନ୍ତି?
0: ମୁଁ ଏବେ ତ ଆମର ଅଞ୍ଚଳର ପୁରୁଣା ପରମ୍ପରା ସଂସ୍କୃତିକୁ ନେଇ କରୁଛି, ଯେମିତି ହେଲା ଆମର ଧାନ ପେଣ୍ଡା ହେଲା।
1: ଆଜ୍ଞା,
0: ଚାଷୀ ଯେତେବେଳେ ଧାନ କାଟିକି ଧାନ ଆଣିକି ଘରେ ଓଲାଏ, ମନ୍ଦିରରେ ଓଲାଏ ଏବଂ ଗେଟ୍ରେ ଓଲାଏ, ଛତର, ପାନିଆ, ନାକଫେଣି, ଏସବୁ ଡିଜାଇନ୍କୁ ନେଇକି ମୁଁ ଶାଢ଼ୀ ମାଧ୍ୟମ କରିଛି। ଏବଂ ଯେଉଁ ପୁରୁଣା କବାଟ ଚିତ୍ର ଅଛି, ଯେଉଁ ଚକ୍ର ଥାଏ ଏବଂ ଅଲଗା ଅଲଗା ପ୍ରକାରର ହାତୀ, ଅଲଗା ଷ୍ଟାଇଲ୍ର ଘୋଡ଼ା ଥାଏ, ତାକୁ ମୁଁ ଶାଢ଼ୀ ଦ୍ୱାରା କରିକି କରିଛି। ଏବଂ ସେଟା ବାହାର ମାର୍କେଟ୍ ବହୁତ ଭଲ ମାର୍କେଟ୍ ନେଉଛି, ସ୍ୱତନ୍ତ୍ର ତାର ପରିଚୟ ଅଛି ବୋଲି ସମସ୍ତେ କହନ୍ତି। ବିଭିନ୍ନ ମ୍ୟୁଜିୟମ୍ ମଧ୍ୟରେ ବି ସେଟା ସେ ଟାଇପ୍ର ଆର୍ଟ ମାନେ ଅଛି, ସେ ଆଣ୍ଟିକ୍ ପିସ୍ ହିସାବରେ ଦେଖନ୍ତି ଲୋକ।
1: ଆଜ୍ଞା, ଗୋଟେ ଗୋଟେ ଥାଏ ସାର୍, ଯୋଉ ଦେଖନ୍ତୁ ମହୁଲ ବେଟା ଶାଢ଼ୀ, ସେଇଟା ଆପଣ କରୁଛନ୍ତି ନା ନାଇଁ?
0: ନାଇଁ, ମହୁଲ ବେଟା ଶାଢ଼ୀ ମୋର ନାହିଁ।
1: ଆପଣଙ୍କର କେବଳ ସେଇ ଧାନ ଗୁଛା?
0: ନାଇଁ, ଏମିତି ଆଉ ଅନେକ ମୁଁ ଝୋଟି ଉପରେ ବହୁତ ଡିଜାଇନ୍ କରିଛି।
1: ଆଜ୍ଞା, କ'ଣ କ'ଣ କରିଛନ୍ତି?
0: ଝୋଟି ଉପରେ କରିଛି, ଚିତ୍ରକାବ୍ୟ ବନ୍ଧୋଦୟ ଉପରେ କାମ କରିଛି।
1: ଆଜ୍ଞା,
0: ଆଉ ଜୟଦେବଙ୍କ ଯେଉଁ ଲେଖା ଉପରେ କରିଛି, ଗଙ୍ଗାଧର ମେହେରଙ୍କ ଲେଖା ଉପରେ କରିଛି, ଆମର ପଦ୍ମଶ୍ରୀ ହଲଦଣ୍ଡାଙ୍କ ଗୋଟେ କବିତା ଉପରେ କରିଥିଲି, ଯେଉଁଟା ହେଉଛି ପଞ୍ଚାମୃତ କବିତା। ଆଉ ସେଟା ମୁଁ ଦିଲ୍ଲୀ ଯାଇଥିଲି ଓଡ଼ିଶା ପର୍ବରେ, ଆଉ ସେ ଶାଢ଼ୀ ଦେଖିକି ମୋତେ ସମସ୍ତେ ବହୁତ ପ୍ରଶଂସା କରିଥିଲେ। ସୁଦର୍ଶନ ସାହୁ, ଯେଉଁ ପଦ୍ମଭୂଷଣ ସୁଦର୍ଶନ ସାହୁ ଦେଖିଥିଲେ ଏବଂ କାମଟା ବହୁତ ବଢ଼ିଆ ହେଇଛି ବୋଲି କହିଥିଲେ। ତାପରେ ଆମର ଏଜୁକେସନ୍ ମିନିଷ୍ଟର ଧର୍ମେନ୍ଦ୍ର ପ୍ରଧାନ ସାର୍ ହେଇଥିଲେ, ମୁଁ ସେ ଶାଢ଼ୀକୁ ବହୁତ ପ୍ରଶଂସା କରିଥିଲେ। ତାପରେ ଦିଲ୍ଲୀର ସିଏମ୍ ରେଖା ଗୁପ୍ତା ମ୍ୟାଡ଼ାମ୍ ବି ଆସିଥିଲେ ଏବଂ ସେ ଶାଢ଼ୀକୁ ମୁଁ ମହାମୁହିଁ ରାଷ୍ଟ୍ରପତିଙ୍କୁ ମଧ୍ୟ ଦେଖିଥିଲି, ଆଉ ମହାମୁହିଁ ରାଷ୍ଟ୍ରପତି ସେ ଶାଢ଼ୀକୁ ବହୁତ ପ୍ରଶଂସା କରିଥିଲେ ଆଉ ନିରୀକ୍ଷଣ ହିସାବରେ ସେ ଦେଖିଥିଲେ, ବହୁତ ପାଖରୁ ଦେଖିଥିଲେ, ଆଉ ମୋତେ କହିଥିଲେ ଏଭଳିଆ କାମ କରିବାର ଉଚିତ, ଆମ କଳା ସଂସ୍କୃତି ପରମ୍ପରା ଆଉ ବଞ୍ଚି ରହିବ ବୋଲି କହିଥିଲେ।
1: ନିଶ୍ଚିତ ଭାବରେ, ଯେହେତୁ ଯୁବପିଢ଼ି ଯଦି ସମ୍ପୃକ୍ତ ନହେଲେ ତାହେଲେ ପିଢ଼ି ତ ଶେଷ ହେଇଯିବ, ଆଉ ଏଇ କାମ ଆଗକୁ ବଢ଼େଇବ। ନିଶ୍ଚିତ ଭାବରେ ସାର୍, ତାହେଲେ ଆପଣ ଏତେ ସବୁ ଶାଢ଼ୀର ନାଁ ଧରିଲେ, ଏଇ ଗୋଟେ ଗୋଟେ ଶାଢ଼ୀ ବୁଣିବା ପାଇଁ କେତେ ସମୟ ଲାଗେ?
0: କାମ ଉପରେ ସେଟା ଟାଇମ୍ ଲାଗେ, ଆମେ କେତେ ଫାଇନ୍ କାମ କରୁଛୁ ଆଉ କେତେ ସୂକ୍ଷ୍ମ କାରୁକାର୍ଯ୍ୟ କରୁଛୁ, ବାନ୍ଧ କାମ କେତେ ଅଛି ତା ଉପରେ। ଗୋଟେ ଶାଢ଼ୀ ପାଇଁ ଏମିତି ନର୍ମାଲ ଶାଢ଼ୀ କଲେ 10-12 ଦିନ ଲାଗେ ଏବଂ ପୁରା ମାଷ୍ଟର ପିସ୍ କଲେ 3-4 ମାସ ଲାଗିଯାଏ।
1: 3-4 ମାସ ଗୋଟେ ଶାଢ଼ୀ ପାଇଁ? ତାହେଲେ ଏହାର ପ୍ରୋସିଜିଓର କ'ଣ ରହେ ସାର୍? ଆପଣ କେମିତି ଏହାକୁ ପ୍ରୋସିଜିଓର ଆରମ୍ଭ କରନ୍ତି, କେମିତି ପୁଣି ଗୋଟେ ଶାଢ଼ୀକୁ ସମ୍ପୂର୍ଣ୍ଣ ଭାବରେ ଶେଷ କରନ୍ତି?
0: ଫାଷ୍ଟ ଗୋଟେ ଡିଜାଇନ୍ କରିବାକୁ ହେଲେ ଗୋଟେ ଶାଢ଼ୀ ବୁଣିବା ପାଇଁ ହେଲେ ଫାଷ୍ଟ ତାର ଗ୍ରାଫ କରାଯାଏ, ଗ୍ରାଫ କଲା ପରେ ତାପରେ ତାକୁ ବାନ୍ଧରେ ବନ୍ଧା ହୁଏ, ତାପରେ ତାକୁ ଗୋଟେ ରଙ୍ଗ କରାଯାଏ, ଗୋଟେ ରଙ୍ଗ କଲେ ଥରେ କଲର୍ରେ ବୁଢ଼ା ହୁଏ, ଦୁଇଥର କଲେ ଦୁଇଥର କଲର୍ରେ ବୁଢ଼ା ହୁଏ, ତାକୁ ଘୁନି କରାଯାଏ, ତାପରେ ବୁଣାଯାଏ। ସେଟା 4 ପ୍ରୋସେସ୍ ଶାଢ଼ୀଟା ବାହାରେ,
1: 4 ପ୍ରୋସେସ୍ରେ ଶାଢ଼ୀଟା ପୁରା କମ୍ପ୍ଲିଟ୍ ହେଇକି ବାହାରେ ନା? ଆଚ୍ଛା, ଏଠି କିଛି ଅଛି, କୋୟଲ ହେଲା, କାକନପର ହେଲା, ଚନ୍ଦନ କୋରା ହେଲା, ଏଇଟା ସବୁ କ'ଣ ଆପଣ ବନେଇଛନ୍ତି?
0: ନା, ଏଇଟା ଆମର ବହୁତ ପୁରୁଣା ଶାଢ଼ୀ, ଏଇଟା ଯେମିତି ହେଲା 300-400 ବର୍ଷ ପୁରୁଣା। ଏଇଟା ଆକ୍ଚୁଆଲି କ'ଣ ହେଇଥିଲା, ମୋ ଅଜା କାମ କରୁଥିଲେ ଆଉ ସେ ଟାଇମ୍ରେ ଦିଲ୍ଲୀ ପ୍ରଗତି ମୈଦାନ ଯାଇଥିଲେ, ଆଉ ସେଠି ପପୁଲ ଜକାର ବୋଲି ଜଣେ ବିଶିଷ୍ଟ ଉଚ୍ଚ ସ୍ତରର ଜଣେ ଅଫିସର, ସେ ଆସିଥିଲେ ଆଉ ସେ କହିଥିଲେ ତୁମର ପରମ୍ପରା କାହିଁ ଗଲା, ତୁମେ କାହିଁକି ତୁମ କଳା ସଂସ୍କୃତିକୁ ଭୁଲି ଯାଉଛ ବୋଲି କହିଥିଲେ। ବୋଲେ ସେ ଟାଇମ୍ରେ ସେ ଜାଣିନଥିଲେ କ'ଣ ଆମର ପରମ୍ପରା, ଏଇଟା ହେଉଛି 1985 କଥା। ଦିଲ୍ଲୀର ଜଣେ ସେ ଆମ ଅଞ୍ଚଳର ଆମର କଳା ସଂସ୍କୃତିର ନାଁ କହିଥିଲେ, ସେ ସେତେବେଳେ କହିଥିଲେ 10 ଶାଢ଼ୀର ନାଁ, ଯେମିତି ହେଲା ଗୋୟଲ, କକନପର, ଚନ୍ଦନକୁରା, ବୋଲମାଲା, ଓଡ଼ିଆ ଲକ୍ଷ୍ନୌ, କଲାପୁତନୀ, ଦାନ୍ତିବୁଟା, ସଚିପର, ବିଚିତ୍ର, ରସାଗର, ଏମିତି 10 ଶାଢ଼ୀର ନାଁ କହିଥିଲେ। ଆଉ ସେ କହିଥିଲେ ତୁମେ ଏଇ ଶାଢ଼ୀ ଉପରେ ଧ୍ୟାନ ଦିଅ, ଏହା ତୁମର ସ୍ୱତନ୍ତ୍ର ପରିଚୟ ଲାଭ କରିପାରିବ ଏ ଶାଢ଼ୀ ଦ୍ୱାରା, ଆଉ ଏହା ହେଉଛି ଆମ ଓଡ଼ିଶାର ଏକ ଗର୍ବର ଶାଢ଼ୀ, ଏହା ଆମର ବହୁତ ପୁରୁଣା ଶାଢ଼ୀ, ଏହି କଳାକୁ ବଞ୍ଚେଇ ରଖିବା ତୁମର କାମ, ଆଉ ତୁମେ ଯେହେତୁ ଜଣେ କଳାକାର ନିଜର ଇତିହାସ ସଂସ୍କୃତି ପରମ୍ପରାକୁ ବଞ୍ଚେଇ ରଖିବା ତୁମର ମୂଳ ଉଦ୍ଦେଶ୍ୟ ହେବାର କଥା ବୋଲି କହିଥିଲେ। ଆଉ ସେଦିନଠୁ ମୁଁ ଅଜା କରିଥିଲେ, 1985 ସେ କହିଥିଲେ ଏବଂ 1988 ନ୍ୟାସନାଲ୍ ଆୱାର୍ଡ଼ ପାଇଥିଲେ। ତାପରେ ମୁଁ ଏବେ ଦାଦାଙ୍କଠୁ ଶିଖିକି ଅଜାଙ୍କଠୁ ଶିଖିକି ସେ ଶାଢ଼ୀକୁ ପୁଣି ଥରେ ରିଭାଇଭ୍ କରୁଛି, ପୁନରୁଦ୍ଧାର କରୁଛି ସେ
1: ଶାଢ଼ୀ।
0: ମୁଁ କିଛି ଶାଢ଼ୀ କରିଛି, ଏବେ କରିଛି, ସଚିପର କରିଛି, ଗୋୟଲ କରିଛି, କକନପର କରିଛି, ଚନ୍ଦନକୁରା କରିଛି।
1: ସେଇ ଶାଢ଼ୀମାନଙ୍କର ଡିମାଣ୍ଡ କେମିତି ଚାଲିଛି ସାର୍ ମାର୍କେଟରେ?
0: ବାହାର ମାର୍କେଟ ଦିଲ୍ଲୀରେ ତ ବହୁତ ଡିମାଣ୍ଡ।
1: ଆଜ୍ଞା,
0: ମୁଁ ଥରେ ଯାଇଥିଲି ଦିଲ୍ଲୀ କ୍ରାଫ୍ଟ କାଉନସିଲ ଗୋଟେ ଏକ୍ଜିବିସନ ହେଇଥିଲା, ସେଥିରେ ଚନ୍ଦନକୁରା ଆଉ ବୋଲମାଲା ଏସବୁ ଶାଢ଼ୀ ନେଇକରି ଯାଇଥିଲି, ବହୁତ ଡିମାଣ୍ଡ ଥିଲା ସେଠି।
1: ଆଜ୍ଞା, ତାହେଲେ ଦେଖନ୍ତୁ ସେଇ ଶାଢ଼ୀମାନଙ୍କର ପ୍ରାଇସ୍ ଏବେ କ'ଣ ରହୁଛି?
0: ସେଟା ଗୋଟେ ମାଷ୍ଟର ପିସ୍ ଭାବେ ବନାଯାଏ ସେଟା।
1: ଆଜ୍ଞା,
0: ଆଉ ତାର ଦାମ ଭଲ ଟିକେ ଅଧିକା ରହେ, ସେଟା ଟସର କାମ ହୁଏ, ତାର ଏକ୍ସଟ୍ରା ଓଟା ଫୁଲଟା ଏବଂ ଦାନ୍ତି, କାଙ୍ଗଲା, ବୁଟା ଏସବୁ କାମ ହୁଏ ଏବଂ ବହୁତ ପରିଶ୍ରମ ଲାଗେ। ସେଟା ଆମର ସିଙ୍ଗଲ ସୂତାରେ ହୁଏ, ଆଉ କିଛି ଖଦି ସୂତାରେ ହୁଏ, ସେଟା ବହୁତ ଟାଇମ୍ ଲାଗେ।
1: ତଥାପି ସାର୍ କେତେ ପ୍ରାଇସ୍ ତ?
0: 20-25 ହଜାର,
1: 20-25 ହଜାର ପାଖାପାଖି ରହିଛି। ଆଜ୍ଞା, ସେଇଥିରେ ଆପଣ ଯେତେବେଳେ ସେଇ ଶାଢ଼ୀ ଗୋଟେ ଗୋଟେ ବୁଣୁଛନ୍ତି, ଆପଣଙ୍କୁ କେତେ କ'ଣ ଲାଭ ହୋଇଥାଏ ସାର୍?

0: ସେଟା ଲାଭ ପାଇଁ କରା ହୁଏନି, ସେଟା ସେଟା ନିଜ ଅଞ୍ଚଳର କଳା ସଂସ୍କୃତିକୁ ବଞ୍ଚାଇ ରଖିବା ପାଇଁ ଗୋଟେ ଚେଷ୍ଟା କରିକି କରାଯାଏ, ଏବଂ ସେଟା ଗୋଟେ ମାଷ୍ଟର ପିସ୍ ବନାଯାଏ। ଆମେ ସମସ୍ତଙ୍କୁ ଦେଖାଇପାରିବା ଏହା ହେଉଛି ଆମର ପଶ୍ଚିମ ଓଡ଼ିଶାର ଗୋଟେ ପୁରୁଣା ଶାଢ଼ୀ, ଶାଢ଼ୀକୁ ଆମେ ପୁନରୁଦ୍ଧାର କରିଛୁ,
1: ପରମ୍ପରା ସଂସ୍କୃତିକୁ ସେଇଠି
0: ହଁ
1: ସ୍ଥାନ ଦେଇଥିଲେ। ଆଜ୍ଞା, ହେଲେ ଆପଣ ଏବେ କେତେ ବୁଣାକାର ମାନେ ବାହାରୁଛନ୍ତି, ହେଲେ ଆପଣ କିଛି ବୁଣାକାର ମାନଙ୍କୁ ପ୍ରଶିକ୍ଷଣ ଦଉଛନ୍ତି ନା କେବଳ ଆପଣଙ୍କର ହିଁ କାମ କରୁଛନ୍ତି?
0: ନାଇଁ ନାଇଁ, ମୁଁ ଅନେକ ଜାଗାରେ ବୁଣାକାରକୁ ଟ୍ରେନିଂ ଦେଇଛି।
1: ଆଜ୍ଞା,
0: ଯେମିତି ହେଲା ବହଲବାହାଲରେ ଟ୍ରେନିଂ ଦେଇଛି, ବିଜେପୁର ବ୍ଲକ ଅନ୍ତର୍ଗତ ବହଲବାହାଲ ଗାଁରେ ଟ୍ରେନିଂ ଦେଇଛି 20 ଜଣ ବୁଣାକାରଙ୍କୁ, ଏବଂ ଫୁଲମତିପୁରରେ 20 ଜଣ ବୁଣାକାରଙ୍କୁ ଦେଇଛି ଟ୍ରେନିଂ, ଆଉ ଡୁମ୍ରିପାଲିରେ 12 ଜଣ ବୁଣାକାରଙ୍କୁ ଟ୍ରେନିଂ ଦେଇଛି, ଏବଂ ଆମ ଗାଁ ଚିଚିନ୍ଦାରେ ଆମର ଗୋଟେ ୱାର୍କସପ୍ ଅଛି, ସେଠି ମୁଁ ଟ୍ରେନିଂ ଦିଏ।
1: ମାନେ ଯୁବ ବୁଣାକାର ଯଦି ବାହାରିବେ ତାହେଲେ ସେମାନଙ୍କର କ'ଣ ଏଥିରେ କିଛି ଲାଭ ଅଛି ନା କିଛି ଲାଭ ନାହିଁ?
0: ଭଲ ଲାଭ ଅଛି ଯଦି ତାକୁ ଭଲ ହିସାବରେ କାମ କରିବେ, ଯଦି ଠିକ୍ ଟାଇମ୍ଲି କରିବେ ଏବଂ ଭଲ କନସେପ୍ଟରେ କରିବେ, ଭଲ ଲାଭ ହେବ।
1: ଆଜ୍ଞା, ଦେଖନ୍ତୁ ଆପଣ ତ ଏତେ ପ୍ରଦର୍ଶନୀ ଯାଇଛନ୍ତି, ଏତେ ଜାଗାରେ ଉପସ୍ଥିତ ରହିଛନ୍ତି, ତାହେଲେ କୌଣସି ମେଳା ଯାଇଛନ୍ତି କି ନାହିଁ ସାର୍?
0: ଯାଇଛି, ସୁରଜକୁଣ୍ଡ ଇଣ୍ଟରନ୍ୟାସନାଲ କ୍ରାଫ୍ଟ ମେଳା ଯାଇଛି।
1: ଆଜ୍ଞା,
0: ତାପରେ ନେଚର ବଜାର ଗୋଟେ ହୁଏ ବେଙ୍ଗାଲୋରରେ, ସେଠି ଯାଇଛି।
1: ଆଜ୍ଞା,
0: ଆଉ ମାଷ୍ଟର କେସନ ପ୍ରୋଗ୍ରାମ ହେଇଛି ବାପାଙ୍କ ସହିତ, ସେଠିକୁ ଯାଇଛି, ଏମିତି ଅନେକ ପ୍ରୋଗ୍ରାମ ଯାଇଛି।
1: ଏଇସବୁ ମେଳାର ଅନୁଭବ କେମିତି ଥାଏ ସାର୍?
0: ସେଥିରେ ଅନୁଭବ ତ ବହୁତ ଅଲଗା। ଆମ ଯେମିତି ସୁରଜକୁଣ୍ଡ ଇଣ୍ଟରନ୍ୟାସନାଲ କ୍ରାଫ୍ଟ ମେଳାରେ, ସେଠି ଭାରତର ସବୁ ରାଜ୍ୟରୁ ଆସିଥାନ୍ତି କାରିଗରମାନେ, ଏବଂ ତାଙ୍କର କାମକୁ ସେଥିରେ ପ୍ରଦର୍ଶିତ କରନ୍ତି, ଏବଂ ସେଠି ଭଲ ଭଲ କଷ୍ଟମର ମଧ୍ୟ ଆସନ୍ତି, ଏବଂ ସେ ଆମ ଯେଉଁ ବୁଣାକାରମାନଙ୍କୁ ଏବଂ ଶିଳ୍ପୀମାନଙ୍କୁ ସେମାନେ ବହୁତ ଉତ୍ସାହିତ କରନ୍ତି, ଆମର କାମକୁ ବହୁତ ପ୍ରଶଂସା କରନ୍ତି ଏବଂ କିଣିକି ନିଅନ୍ତି, ଏବଂ ଏମିତିକି ବିଦେଶରୁ ମଧ୍ୟ ଆସନ୍ତି ସେଠିକୁ ଆଉ ନିଅନ୍ତି।
1: ଆଜ୍ଞା, ଦେଖନ୍ତୁ ଏତେ ଦିନ ଆପଣ କାର୍ଯ୍ୟରତ ହେଲା ପରେ ଜୀବନରେ ଏମିତି କ'ଣ ସାର୍ ରହିଛି ଯେଉଁଟାକି ଜୀବନରେ କେବେ ଭୁଲି ପାରିବେନି?
0: ମୁଁ ଗୋଟେ ଶାଢ଼ୀ ବନେଇଥିଲି ଆମ ପଞ୍ଚାମୃତ ଉପରେ, ପଦ୍ମଶ୍ରୀ ହଲଦନାଙ୍କ ଗୋଟେ କବିତା ପଞ୍ଚାମୃତ କବିତାକୁ ନେଇ ଗୋଟେ ଶାଢ଼ୀ ବନେଇଥିଲି, ଆଉ ସେଟା ମୁଁ ଆମ ରାଷ୍ଟ୍ରପତି ଦେଖିଥିଲେ, ଆଉ ସେ ଶାଢ଼ୀ ମୋତେ ବହୁତ ପ୍ରଶଂସା କରିଥିଲେ, ଆଉ ସେଠି କହିଥିଲେ ତୁମ ବୋଲି ଯୁବପିଢ଼ିମାନେ ଏଇ କାମ ଯଦି କରିବେ ଆମର କଳା ସଂସ୍କୃତି ବଞ୍ଚିକି ରହିବ ବୋଲି କହିଥିଲେ, ଏବଂ ମୋ ସହିତ 15 ମିନିଟ୍ ପର୍ଯ୍ୟନ୍ତ ମହାମୁ ରାଷ୍ଟ୍ରପତି ଆମ କଳା ସଂସ୍କୃତି ପରମ୍ପରା ବିଷୟରେ ଆମେ ଆଲୋଚନା କରିଥିଲୁ, କେମିତି ଭଲ ହେବ ଆଉ କେମିତି ଆଗକୁ ଯାଇପାରିବା, ଆମ ସଂସ୍କୃତି କେମିତି ବଞ୍ଚିକି ରହିବ ତା ଉପରେ କରିଥିଲେ, ସେଟା ମୋ ପାଇଁ ଗୋଟେ ବହୁତ ଅଭୁଲା ସ୍ମୃତି ସେଟା ଗୋଟେ।
1: ତାହେଲେ ଆଜ୍ଞା, ସେ ଶାଢ଼ୀରେ କ'ଣ କ'ଣ ଥିଲା, ମାନେ ପଞ୍ଚାମୃତ ଶାଢ଼ୀ ମାନେ ସେଥିରେ କ'ଣ କ'ଣ ସ୍ଥାନ ପାଇଥିଲା?
0: ହେଉଛି ଯେଉଁ କବିର କଲମ ଗାରୁ, ମହତ ନୀତି ଧାରୁ, ମାର ଥନୁ, ସର୍ଗର ଜହ୍ନୁ, ଏଇଟା ସବୁ ଲେଖା ହେଇଥିଲା। 5ଟା ଅମୃତ, ସେଟା କେବେ ମୃତ ହୁଏନି, ସେଟା ଆମ ହଲଦଣ୍ଡା ସାର୍ଙ୍କ ଲେଖା, ସେଟା ସେଟା ଆମର କୋଶଲି ଭାଷାରେ ଥିଲା, ଆଉ ମୁଁ ସେଟା ସେଠି ଦେଖେଇଥିଲି।
1: ମାନେ ଆପଣଙ୍କର ଜୀବନର ତାହେଲେ ଗୋଟେ ଅବିସ୍ମରଣୀୟ ଦିନ ହେଇଯାଇଥିଲା ସେଇଟା, ଯେହେତୁ ଆମର ରାଷ୍ଟ୍ରପତି ଆପଣଙ୍କ ସହିତ ଦୀର୍ଘ 15 ମିନିଟ୍ ଧରିକି କଥା ହେଇଥିଲେ, ତାହେଲେ ଆପଣଙ୍କର ସାର୍ ଆଗାମୀ ଲକ୍ଷ୍ୟ କ'ଣ ରହିଛି?
0: ଆଗାମୀ ଲକ୍ଷ୍ୟ ମୁଁ ତ ଭାବୁଛି ଆମ ଗାଁରେ ଗୋଟେ ଛୋଟ ଟ୍ରେନିଂ ସେଣ୍ଟର ଖୋଲିବି, ଏବଂ ସମସ୍ତଙ୍କୁ ସବୁବେଳେ ମୁଁ ନୂଆ ପିଢ଼ିର ପିଲାମାନଙ୍କୁ ମୁଁ ସେ ଟ୍ରେନିଂ ଦେବା ମୋର ଗୋଟେ ଲକ୍ଷ୍ୟ ଅଛି।
1: ସାର୍ ଦେଖନ୍ତୁ, ଆମର ଓଡ଼ିଶାର ଯେଉଁ ହସ୍ତଶିଳ୍ପ ଅଛି ସେଇ ଜିନିଷଟି ଆମର ବିଶ୍ୱରେ ସ୍ଥାନ ଦେବାରେ ଆପଣଙ୍କର ଯୋଜନା ମାନେ କ'ଣ ଅଛି?
0: ସେଠି ଯଦି ବିଶ୍ୱସ୍ତରରେ କିଛି ଯଦି ଏମିତି ପ୍ରୋଗ୍ରାମ ହେବ, ଏବଂ ମୁଁ ଆମ ପରମ୍ପରାକୁ ସେଠି ଭଲକି ଦେଖାଇବା ପାଇଁ ଚାହୁଁଛି।
1: ଆଜ୍ଞା,
0: ଆଉ ଏବେ ମଧ୍ୟ ବାହାରୁ ଅନ୍ୟ ଦେଶରୁ ମଧ୍ୟ USରୁ ଆଉ ଅନ୍ୟ ଅନ୍ୟ ଦେଶରୁ ମଧ୍ୟ ମୋଠୁ ଶାଢ଼ୀ ନେଉଛନ୍ତି, ଏବଂ ତାଙ୍କ ସାଙ୍ଗ ତାଙ୍କର ମ୍ୟୁଜିୟମରେ ମଧ୍ୟ କିଛି ଶାଢ଼ୀ ମୋର ଅଛି। ଆମେ ଗୋଟେ ଶାଢ଼ୀ ଗୋଟେ ୱାଲିଙ୍ଗିଙ୍ଗ କରିଥିଲୁ, ସେ ମେଲବର୍ନ ଅଷ୍ଟ୍ରେଲିଆରେ ଲାଗିଥିଲା।
1: ଆଜ୍ଞା ଆଜ୍ଞା, ମାନେ ଏବେ ଆପଣଙ୍କର ଶାଢ଼ୀ ମେଲବର୍ନରେ ଅଛି, ବହୁତ ସୁନ୍ଦର କଥା। ଆଜ୍ଞା, ଖୁସି ଲାଗୁଛି ଜାଣିକି କି ଓଡ଼ିଶାର ଶାଢ଼ୀ କିମ୍ବା ସମ୍ବଲପୁରର ଶାଢ଼ୀ ଯାଇକି ମେଲବର୍ନରେ ଅଛି ବୋଲି। ତାହେଲେ ସାର୍ ଆପଣଙ୍କର ଜୀବନର ମୂଳ ଲକ୍ଷ୍ୟ କ'ଣ ଅଛି?
0: ମୋର ଲକ୍ଷ୍ୟ ତ ହେଉଛି ମୁଁ ଜଣେ ଭଲ କଳାକାର ହେବି, ଆମ ଅଞ୍ଚଳର କଳା ସଂସ୍କୃତି ପରମ୍ପରା କେମିତି ବଞ୍ଚାଇ ରହିବ ସେଟାକୁ ଧ୍ୟାନ ଦେଇକି ମୁଁ କାମ କରିବି, ଏବଂ ଆମ ଅଞ୍ଚଳର ସମସ୍ତେ ବୁଣାକାରମାନେ ଆମ ଏଇ କଳା ସଂସ୍କୃତି ପରମ୍ପରାକୁ ବଞ୍ଚାଇକି ରଖିବେ ଏବଂ ତା ଉପରେ ଭଲ ଧ୍ୟାନ ଦେବେ, ଯେମିତି ଏହା ହିଁ ମୋର ମୂଳ ଲକ୍ଷ୍ୟ। ଏବଂ ମୁଁ ଏଭଳି ଆଉ ଅଲଗା ବୁଣାକାରମାନଙ୍କୁ ମଧ୍ୟ ବହୁତ ଟ୍ରେନିଂ ଦେବି, ଏବଂ ଆମ କଳା ସଂସ୍କୃତି ପରମ୍ପରା ଉପରେ ଆଉ ଟିକେ ରିସର୍ଚ୍ଚ କରିକି ଆଉ ଟିକେ ଭଲ କାମ କରିବାର ମୋର ଲକ୍ଷ୍ୟ।
1: ଆଜ୍ଞା, ଆମେ ମଧ୍ୟ ମା ସମଲେଶ୍ୱରୀଙ୍କ ପାଖରେ ଗୁହାରି କରୁଛୁ, ଆପଣଙ୍କର ଯେଉଁ ଆଗାମୀ ଭବିଷ୍ୟତ ଅଛି ସେଇଟା ଉଜ୍ଜଳମୟ ହେଉ, ଆଉ ଆପଣ ଏମିତି ନୂଆ ନୂଆ ଶାଢ଼ୀ ବୁଣୁଥାନ୍ତୁ, ଆଉ ଆପଣ ଅନେକ ଲୋକଙ୍କୁ ପ୍ରଶିକ୍ଷଣ ଦଉଥାନ୍ତୁ, ଆଉ ଆଗାମୀ ପିଢ଼ି ଯେଉଁ ଅଛନ୍ତି ତାଙ୍କୁ ମଧ୍ୟ ଏହି ରାସ୍ତାରେ ଆଗକୁ ବଢ଼ାନ୍ତୁ। ନମସ୍କାର।
2: ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ ବୁଣାକାର ଶ୍ରୀ ଚନ୍ଦନ ମେହେରଙ୍କ ସହ ଏକ ସାକ୍ଷାତକାର। ଆଶା କରୁଛି ଆପଣମାନେ ଏହି ଯୁବ ପ୍ରତିଭାଙ୍କ ଠାରୁ ଅନେକ କିଛି ଶିଖିବାକୁ ପାଇଥିବେ। ଶ୍ରୋତାବନ୍ଧୁ, ବିବିଧତା ମଧ୍ୟରେ ଏକତାର ଦେଶ ଆମ ଭାରତ। ଏଠାରେ ଅନେକ ଧର୍ମ, ଭାଷା ଓ ସଂସ୍କୃତି ରହିଛି। ଏହି ବିବିଧତା ମଧ୍ୟରେ ସମସ୍ତ ନାଗରିକଙ୍କ ସମାନ ଅଧିକାର ଓ ସୁଯୋଗ ନିଶ୍ଚିତ କରିବା ଆମ ସମ୍ବିଧାନର ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ସାର୍ଥକ କରିବା ପାଇଁ ତଥା ଭାରତରେ ରହିଥିବା ଅଳ୍ପସଂଖ୍ୟକଙ୍କ କଲ୍ୟାଣ ପାଇଁ ପ୍ରଧାନମନ୍ତ୍ରୀ 15 ସୂତ୍ରୀ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।

ଜାତୀୟ ଅଳ୍ପସଂଖ୍ୟକ ଆୟୋଗକୁ ମେ 17, 1993 ଜାତୀୟ ଅଳ୍ପସଂଖ୍ୟକ ଆୟୋଗ ଅଧିନିୟମ 1992 ଅନୁସାରେ ଏକ ଆଇନଗତ ସଂସ୍ଥା ରୂପେ ଗଠନ କରାଯାଇଥିଲା। ଏହାର ଉଦ୍ଦେଶ୍ୟ ହେଉଛି ସରକାରଙ୍କ ଦ୍ୱାରା ଘୋଷିତ ଅଳ୍ପସଂଖ୍ୟକ ସମୁଦାୟଙ୍କ ହିତରକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା। ଏହା ଅନୁଯାୟୀ ପ୍ରଥମେ ଯେଉଁ ସମୁଦାୟଙ୍କୁ ଅଳ୍ପସଂଖ୍ୟକ ଭାବେ ଚିହ୍ନଟ କରାଯାଇଥିଲା ସେମାନେ ହେଲେ ମୁସଲମାନ, ଖ୍ରୀଷ୍ଟିଆନ, ଶିଖ, ବୌଦ୍ଧ ଓ ପାର୍ସୀ। ପରେ 2014 ଜୈନମାନଙ୍କୁ ମଧ୍ୟ ଏହାର ଅନ୍ତର୍ଗତ କରାଯାଇଥିଲା। ଏହି ପ୍ରୋଗ୍ରାମଟି 2006 ଆରମ୍ଭ ହୋଇଥିଲେ ମଧ୍ୟ ସମୟକ୍ରମେ ଏଥିରେ ଅନେକ ନୀତିନିୟମ ଯୋଡ଼ାଯାଇଥିଲା। ତେବେ ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟରେ ଅଳ୍ପସଂଖ୍ୟକଙ୍କ ନିମିତ୍ତ ଯେଉଁ କାର୍ଯ୍ୟକ୍ରମ ବା ଯୋଜନାମାନ ରହିଛି ସେଥି ସମ୍ପର୍କରେ କଥା ହେବା, କିନ୍ତୁ ଆସନ୍ତୁ ତା ପୂର୍ବରୁ ଶୁଣିନେବା ଏକ ସୁନ୍ଦର ଗୀତ। କଥାଚିତ୍ର ଟାଇଗର ଜିନ୍ଦା ହେ, କଣ୍ଠ ଦେଇଛନ୍ତି ଅତିଫ ଅସଲମ, ଗୀତ ଇର୍ଷଦ କାମିଲ ଏବଂ ସଙ୍ଗୀତ ବିଶାଲ ଏବଂ ଶେଖର।

ଶ୍ରୋତା ବନ୍ଧୁ, ଏହି 15 ସୂତ୍ରୀ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଉଛି ଅଳ୍ପ ସଂଖ୍ୟକ ଗୋଷ୍ଠୀଙ୍କ ପାଇଁ ଶିକ୍ଷା, ନିଯୁକ୍ତି, ଆବାସ, ସ୍ୱାସ୍ଥ୍ୟ, ସୁରକ୍ଷା ଓ ସମାନ ଅଧିକାର ସୁନିଶ୍ଚିତ କରିବା। ଅଳ୍ପସଂଖ୍ୟକ ସମୁଦାୟର ଅବହେଳିତ ଓ ଦୁର୍ବଳ ବର୍ଗମାନେ ଯେମିତି ବିଭିନ୍ନ ସରକାରୀ କଲ୍ୟାଣ ଯୋଜନାରେ ନିଜର ଅଂଶଦାନ ଦେଇପାରିବେ ତାହା ଧ୍ୟାନ ଦେବା। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟଗୁଡ଼ିକ ହେଲା ଶିକ୍ଷାର ସୁଯୋଗ ବୃଦ୍ଧି କରିବା, କେହି ଯେମିତି ଶିକ୍ଷାରୁ ବଞ୍ଚିତ ନହେବେ ତାହା ନିଶ୍ଚିତ କରିବା, ଅଳ୍ପସଂଖ୍ୟକଙ୍କୁ ଆର୍ଥିକ କାର୍ଯ୍ୟକଳାପ ଓ ନିଯୁକ୍ତିରେ ସମାନ ଅଂଶୀଦାର କରାଇବା, ଯାହା ମାଧ୍ୟମରେ କି ରୋଜଗାର, ନିଜ ଉଦ୍ୟମ ପାଇଁ ଋଣ ସହାୟତା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରୀ ନିଯୁକ୍ତିରେ ଅଧିକ ସୁଯୋଗ ଦିଆଯାଇପାରିବ, ଅଳ୍ପସଂଖ୍ୟକଙ୍କ ଜୀବନଯାପନ ଅବସ୍ଥାରେ ସୁଧାର ଆଣିବା, ଯାହାପାଇଁ କି ଆଧିକାରିକ ଭାବେ ମୂଳଦୁଆ ସଂରଚନା ତଥା ଉନ୍ନତି ଯୋଜନାରେ ସେମାନଙ୍କ ଅଂଶଦାନ ନିଶ୍ଚିତ କରାଯିବ। ଏହାଛଡ଼ା ସାମ୍ପ୍ରଦାୟିକ ଅଶାନ୍ତି ଓ ହିଂସାକୁ ପ୍ରତିରୋଧ ଓ ନିୟନ୍ତ୍ରଣ କରିବା, ଏହା ଥିଲା ସରକାରଙ୍କ କିଛିଟା ପ୍ରମୁଖ ଉଦ୍ଦେଶ୍ୟ। ଶ୍ରୋତାବନ୍ଧୁ, ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ଅଳ୍ପ ସଂଖ୍ୟକଙ୍କ ନିମିତ୍ତ ଶିକ୍ଷା, କୌଶଳ, ଉନ୍ନତି ଓ ସାମାଜିକ ଆର୍ଥିକ ଉନ୍ନତି ପାଇଁ ପ୍ରମୁଖ ଯୋଜନାଗୁଡ଼ିକ ହେଲା ପ୍ରି ମ୍ୟାଟ୍ରିକ୍ ଛାତ୍ରବୃତ୍ତି ଯୋଜନା, ପୋଷ୍ଟ ମ୍ୟାଟ୍ରିକ୍ ଛାତ୍ରବୃତ୍ତି ଯୋଜନା, ମ୍ୟାରିଟ୍ କମ୍ ମିନ୍ସ ଆଧାରିତ ଛାତ୍ରବୃତ୍ତି ଯୋଜନା, ଜାତୀୟ ଅଳ୍ପସଂଖ୍ୟକ ଉନ୍ନତି ଅର୍ଥ ନିଗମ ଅନ୍ତର୍ଗତ ଋଣ ଯୋଜନା, ଶିକ୍ଷା ମନ୍ତ୍ରଣାଳୟ ଅନ୍ତର୍ଗତ ସମଗ୍ର ଶିକ୍ଷା ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ଦୀନ ଦୟାଳ ଅନ୍ତ୍ୟୋଦୟ ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ଦୀନ ଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ଗ୍ରାମୀଣ ଉନ୍ନତି ମନ୍ତ୍ରଣାଳୟ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଗୃହ ଓ ସହର କାର୍ଯ୍ୟ ବିଭାଗ ଅନ୍ତର୍ଗତ ଦୀନ ଦୟାଳ ଅନ୍ତ୍ୟୋଦୟ ଯୋଜନା, ଯାହାକି ଜାତୀୟ ସହର ଜୀବିକା ମିଶନ ଭାବେ ପରିଚିତ, ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ବ୍ୟାଙ୍କ ଦ୍ୱାରା ପ୍ରାଥମିକ ଋଣ ପ୍ରଦାନ, ଆର୍ଥିକ ସେବା ବିଭାଗ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ଅନ୍ତର୍ଗତ ପୋଷଣ ଅଭିଯାନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଜାତୀୟ ସ୍ୱାସ୍ଥ୍ୟ ମିଶନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅନ୍ତର୍ଗତ ଆୟୁଷ୍ମାନ ଭାରତ, ପାନୀୟ ଜଳ ଓ ସ୍ୱଚ୍ଛତା ବିଭାଗ ଅନ୍ତର୍ଗତ ଜାତୀୟ ଗ୍ରାମୀଣ ପାନୀୟ ଜଳ କାର୍ଯ୍ୟକ୍ରମ ଜଳ ଜୀବନ ମିଶନ। ଶ୍ରୋତାବନ୍ଧୁ, ଏହା ଥିଲା ପ୍ରଧାନମନ୍ତ୍ରୀଙ୍କ 15 ସୂତ୍ରୀ କାର୍ଯ୍ୟକ୍ରମ ସମ୍ପର୍କିତ ଏକ ସଂକ୍ଷେପରେ ଆଲୋଚନା। ସମାଜର ସମସ୍ତ ଶ୍ରେଣୀର ଲୋକଙ୍କ ଉନ୍ନତି ଓ ସମାନ ସୁଯୋଗ ସୁନିଶ୍ଚିତ କରିବାରେ ଏପରି ପଦକ୍ଷେପଗୁଡ଼ିକ ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ। ତେବେ ଆଶା କରୁଛି ଏହି ସୂଚନା ଆପଣଙ୍କୁ ନିଶ୍ଚୟ ଏହି ବିଷୟ ପ୍ରତି ଅବଗତ କରାଇଥିବ। ତାହେଲେ ବର୍ତ୍ତମାନ ଆସନ୍ତୁ ଶୁଣିବା ଆଉ ଏକ ସୁନ୍ଦର ଗୀତ। କଥାଚିତ୍ର କବି ଅଲବିଦା ନା କେହେନା, କଣ୍ଠ ଦେଇଛନ୍ତି ଶଙ୍କର ମହାଦେବନ ଓ ସାଫକତ ଅମନାଥ ଅଲି, ଗୀତ ଜାଭେଦ ଅଖତର ଏବଂ ସଙ୍ଗୀତ ଶଙ୍କର ଏହସାନ ଲୟ।

ଶ୍ରୋତାବନ୍ଧୁ, ଏଥିସହ ଶବ୍ଦମଞ୍ଚର ଆଜିର ଅଧ୍ୟାୟକୁ ମୁଁ ଏଇଠି ଶେଷ କରୁଛି। ଆଶା କରୁଛି ଆଜିର ଉପସ୍ଥାପନାଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଆଜିର ଉପସ୍ଥାପନାରେ ଥିଲି ମୁଁ ଆପଣଙ୍କ ଯୁବସାଥୀ ଜୟାଦେବୀ ବାବୁ। ନମସ୍କାର।

0: समझा और कृषि को कैसे एक सही रूप से आगे बढ़ाया जाए इस चीज को उन्होंने एक रिसर्च के रूप में देखा है। तो निश्चित रूप से ऐसे शख्सियत से मिलना मेरे लिए भी सौभाग्य का विषय है।
1: ब्रिक्स राष्ट्रीय सुरक्षा सलाहकारों की 16वीं बैठक से इतर राष्ट्रीय सुरक्षा सलाहकार अजीत डोभाल ने आज नई दिल्ली में ईरान के सर्वोच्च राष्ट्रीय सुरक्षा परिषद के रक्षा मामलों के उपसचिव गदीर निजामी पुर से मुलाकात की। विदेश मंत्रालय ने बताया कि दोनों पक्षों ने पश्चिम एशिया की मौजूदा स्थिति की समीक्षा की। श्री डोभाल ने इथियोपिया के राष्ट्रीय खुफिया सुरक्षा सेवा के विश्लेषण कार्यकारी निदेशक मिलियन लेमा तेदेसे से भी मुलाकात की। दोनों पक्षों ने भारत इथियोपिया रणनीतिक भागीदारी बढ़ाने और सहयोग के नए क्षेत्रों पर विचार विमर्श किया। फीफा फुटबॉल विश्व कप में आज ग्रुप जे में अर्जेंटीना का मुकाबला ऑस्ट्रिया से होगा। मैच रात 10:30 बजे से शुरू होगा। इससे पहले आज खेले गए मुकाबले में मिस ने न्यूजीलैंड को 3-1 से हराया। इसके साथ ही ये समाचार बुलेटिन समाप्त हुआ।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ
3: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସଙ୍ଗେ ମୁଇଁ ସମ୍ପା ରାୟ। ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନ ପରିଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସହରିଆ ଜନଜାତିର ଚିତା ମିତ୍ରଙ୍କ ସାଙ୍ଗେ ଭାବ ବିନିମୟ କରି ସେମାନଙ୍କର ଚିତା ପ୍ରକଳ୍ପଟି ସକ୍ରିୟ ଯୋଗଦାନ ଆଉ ଭୂମିକାକୁ କଲେ ପ୍ରଶଂସା। ନୂଆଦିଲ୍ଲୀ ନଆଷ୍ଠାନୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କର ଅଧ୍ୟକ୍ଷତାତି ମୂଲ ହୋଇଛେ ଦୁଇଦିନିଆ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ଝାଡ଼ଖଣ୍ଡନ ଗଲା 24 ଘଣ୍ଟା ଭିତରେ ଚଡ଼କ ମାରିକରି 8 ଜଣଙ୍କର ମୃତ୍ୟୁ ହୋଇଥିବାର ବେଳେ 12 ଅତକା ଜଣ ହୋଇଛନ୍ ଆହତ। ବର୍ଷା ଆଉ ଚଡ଼କ ମାରବାର ବେଳେ ଘରୁ ବାହାରକେ ନାଇଁ ଯିବାରକେ ପ୍ରଶାସନ ତରଫରୁ ଦିଆଯାଉଛି ପରାମର୍ଶ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଆଜି ଭୁବନେଶ୍ୱର ଲୋକସଭା ଭବନରେ ଚାଲିଛି ପ୍ରାକ୍ ମୌସୁମୀ ପ୍ରସ୍ତୁତି ବାବଦେ ବୈଠକ। ରାଜ୍ୟର ଓକିଲମାନଙ୍କର ସହାୟତା ଟଙ୍କାକେ 40% ବଢ଼ାଲେ ମୁଖ୍ୟମନ୍ତ୍ରୀ। ଅବସର କି ଦେହାନ୍ତ କ୍ଷେତ୍ରନ ପରିବାରକେ ମିଳିବା ସାହାଯ। ଆମ ଭିତରେ ଜଙ୍ଗଲର ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ରାଜ୍ୟସଭା ନିର୍ବାଚନ ଥି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୁଦ୍ଧରେ ଆସିଥିବାର ଆବେଦନକେ ଖାରଜ କଲେ ବାଚସ୍ପତି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି ଆଇବାକାଲ ପୁରୀ ଟାଉନ୍ ହଲ୍ଠାରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାତି ସକାଳର 11 ବଜେ ବସିବା 2 ସମନ୍ୱୟ ବୈଠକ। ସୁବର୍ଣ୍ଣପୁର ଜିଲ୍ଲା କ୍ଷମାଲୟ ପଞ୍ଚାୟତନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ହୋଇଛେ ଯୁଗ୍ମ ଅଭିଯୋଗ ଶୁଣାଣି ଆଉ ଉପଶମ ଶିବିର। ବରପାଲି ପଞ୍ଚାୟତ ସମିତି କାର୍ଯ୍ୟାଳୟନ ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ମିଳିତ ଅଧ୍ୟକ୍ଷତାତି ହୋଇଯାଇଛେ ଜନ ଅଭିଯୋଗ ଶିବିର। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ହେଉଛେ ମୌସୁମୀ ବର୍ଷା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବଲାଙ୍ଗୀର ଆଉ ସୁନ୍ଦରଗଡ଼ ଭିତରେ ଆଗ୍କେ ବଢ଼ୁଥିବାରୁ ବିଜୁଳି ଘଡ଼ଘଡ଼ି ସାଙ୍ଗେ ରାଜ୍ୟର ବଡ଼ଭାଗି ଜିଲ୍ଲାନ ହେବା ବର୍ଷା। ଏଚ୍ଏନ୍ଏର ମୁଖ୍ୟ ଖବର ଶେଷ ହେଲା। ଇତାର ପରର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
2: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା।

ପ୍ରଥମ ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆଜି ସନ୍ଧ୍ୟା 6:10 ଶୁଣିପାରିବେ ଓଡ଼ିଆ ଲଘୁସଂଗୀତର କାର୍ଯ୍ୟକ୍ରମ। ସନ୍ଧ୍ୟା 6:30 ପ୍ରଚାର କରିବୁ ଯୁବଶକ୍ତି କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 6:55 ଶୁଣିବେ ଆଜିର ପ୍ରସଙ୍ଗ, ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ରାତି 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ରାତି 7:25 ଜିଲ୍ଲା ହାଲଚାଲ, ରିଲେ କରି ପ୍ରସାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆଜି 7:30 ଶୁଣିପାରିବେ କୃଷି ସଂସାର କାର୍ଯ୍ୟକ୍ରମରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଡାଏଲ୍ ନମ୍ବର କୃଷି ସଂସାର। ରାତି 8:02 ପ୍ରଚାର କରିବୁ ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ, ଶିଳ୍ପୀ ମାଳତୀ ପତି ଏବଂ ମହମ୍ମଦ ଇକବାଲ ଖାଁ। ରାତି 8:15 ଶୁଣିବେ ଭକ୍ତି ଗୀତର କାର୍ଯ୍ୟକ୍ରମ, ଶାସ୍ତ୍ରୀୟ ସଂଗୀତ ପ୍ରଚାର କରିବୁ ରାତି 8:30। ଏଥିରେ ଶୁଣିବେ ଲଘୁ ଶାସ୍ତ୍ରୀୟ ସଂଗୀତ କାର୍ଯ୍ୟକ୍ରମରେ ପରିବେଷଣ ଉସ୍ତାଦ ବରକତ ଅଲ୍ଲୀ ଖାଁ। ସ୍ପଟଲାଇଟ୍ ରାତି 9:15। ରାତି 9:30 ପବ୍ଲିକ୍ ସ୍ପିକ୍, ରିଲେ କରି ପ୍ରସାର କରିବ ଆକାଶବାଣୀ ଦିଲ୍ଲୀ କେନ୍ଦ୍ର।

ରାତି 10:02 ଶୁଣିପାରିବେ ନାଟକ ସୁନା ବୋହୁ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ରେଡ଼ିଓ ରୂପାନ୍ତର ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଶ୍ରୀମତୀ ଉର୍ବଶୀ ଯୋଶୀ। ରାତି 10:30 ଶୁଣିପାରିବେ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। ଏ ଥିଲା ଚଳିତ ଅଧିବେଶନ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଏଥର ଶୁଣନ୍ତୁ ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆସନ୍ତାକାଲି 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। 7:10 ସ୍ୱାସ୍ଥ୍ୟ ସୂଚନା, ଏଥିରେ ଶୁଣିବେ କେମିତି ନେବେ ଆଖିର ଯତ୍ନ, ଏ ସମ୍ପର୍କରେ କହିବେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ସମ୍ବଲବାଣୀ 7:35 7:55 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, ସମ୍ବଲପୁରୀ ଗୀତ 8:30 ଏବଂ 8:45 ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଦିନ 1:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରରେ ବଜାବାଲା। ଦିନ 12:30 ପ୍ରଚାର କରିବ NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ। ଦିନ 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମରେ ହେଲୋ ସଖୀ, ଏଥିରେ ଶୁଣିବେ ଲାଇଫ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏହାର ବିଷୟ ରହିଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଏ ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର।

ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ, ଶିଳ୍ପୀ ସୁରେଶ ୱାଡେକର, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ବିକାଶ ଦାସ।

କେତୋଟି ଓଡ଼ିଆ ଲଘୁ ସଙ୍ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ଶିଳ୍ପୀ ସାଧନା ସର୍ଗମ, ଗୀତ ରଚନା ସତ୍ୟରଞ୍ଜନ, ସଙ୍ଗୀତ ପରିଚାଳନା ବିକାଶ ଦାସ।

ଶୁଣନ୍ତୁ କାର୍ଯ୍ୟକ୍ରମର ଶେଷ ଗୀତ। ଶିଳ୍ପୀ ଅରବିନ୍ଦ, ଗୀତ ରଚନା ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

0: ଏଇଠି ଶେଷ ହେଲା ଓଡ଼ିଆ ଲୋକସଙ୍ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ମଧ୍ୟରେ। ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।
2: ନମସ୍କାର, ଆଜିର ଯୁବଶକ୍ତି କାର୍ଯ୍ୟକ୍ରମକୁ ସ୍ୱାଗତ ଆପଣଙ୍କୁ। ଶ୍ରୋତା ବନ୍ଧୁ, ନିଶା ଜଣଙ୍କ ଜୀବନକୁ ଅନ୍ଧକାରମୟ କରିଦିଏ। ନିଶାଖୋର ବ୍ୟକ୍ତିର ବିବେକ ଆଉ ସମ୍ମାନ ହାନି ହୁଏ। ଏବେ କିଛି ଯୁବବର୍ଗ ନିଶା ମାୟାରେ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଭୟାବହତା ଜାଣି ମଧ୍ୟ ଏଥିରୁ ମୁକୁଳି ପାରୁନାହାନ୍ତି। ଏବେ ସମୟ ଆସିଛି ଏଥିରୁ ନିବୃତ୍ତ ରହିବା, ନିଶାକୁ ନା କରିବା, ଅବୈଧ ନିଶା କାରବାର ରୋକିବା ଦିଗରେ ପଦକ୍ଷେପ ନେବା, କୌଣସି ନିଶା ଚୋରା ଚାଲାଣକୁ ପ୍ରଶ୍ରୟ ଦେବା ନାହିଁ। ଆମେ ସଶକ୍ତ ହେବା, ନିଜକୁ ରୋଜଗାରକ୍ଷମ କରିବା, ବିଶେଷ କରି ଆମେ ଯେଉଁ ବିକଶିତ ଭାରତର ସ୍ୱପ୍ନ ଦେଖିଛେ ତାକୁ ସାକାର କରିବା। ଏହି ଅବସରରେ ଆଜି ରହିଛି ଆଲୋଚନା ନିଶା ଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଛନ୍ତି ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୁଇତି ଚନ୍ଦ୍ର ସାହୁ।
3: ଭାରତ ଆଜି ବିଶ୍ୱର ଯୁବ ଦେଶ ଭାବରେ ପରିଚିତ। ଏହି ଯୁବଶକ୍ତି ଆମ ଦେଶର ବଡ ସମ୍ପଦ। ଆପଣମାନେ ଜାଣନ୍ତି ସୁସ୍ଥ ସୁନ୍ଦର ପ୍ରଗତିଶୀଳ ଭାରତ ଗଠନ ପାଇଁ ଯୁବପିଢ଼ିଙ୍କର ଅବଦାନ ଅପରିହାର୍ଯ୍ୟ। କିନ୍ତୁ ଆଜି ଯେଉଁ ସମସ୍ୟା ଆମ ସମାଜ ଓ ରାଷ୍ଟ୍ରର ଭବିଷ୍ୟତ ପାଇଁ ବଡ ଆହ୍ୱାନ ସୃଷ୍ଟି କରିଛି ତାହା ହେଉଛି ନିଶାଦ୍ରବ୍ୟର ବୃଦ୍ଧିଶୀଳ ବ୍ୟବହାର ଆଉ ଏହାର ଚୋରାଚାଲାଣ। ଏହା କେବଳ ଏକ ଆଇନଗତ ସମସ୍ୟା ନୁହେଁ, ଆମର ଏହା ହେଉଛି ଏକ ସାମାଜିକ ଆର୍ଥିକ ସ୍ୱାସ୍ଥ୍ୟଗତ ସମସ୍ୟା। ଏହାର କୌଶଳ ପୂର୍ଣ୍ଣ ଚୋରାଚାଲାଣ ପୋଲିସ ପାଇଁ ସବୁବେଳେ ବଡ ଚ୍ୟାଲେଞ୍ଜ ହେଇକି ଆସିଛି। ଯୁବକର ହାତରେ ପୁସ୍ତକ ଓ କୌଶଳ ଥିଲେ ରାଜ୍ୟ ଓ ଦେଶ ଗଢେ ଏବଂ ବଢେ, ନିଶା ଥିଲେ କିନ୍ତୁ ଭବିଷ୍ୟତ ଭାଙ୍ଗେ। ଆଜିର ସମାଜରେ ନିଶାଦ୍ରବ୍ୟର ବ୍ୟବହାର ଏକ ଗୁରୁତର ସାମାଜିକ ଆଉ ସ୍ୱାସ୍ଥ୍ୟଗତ ସମସ୍ୟା ଭାବେ ଦେଖାଯାଇଛି। ଆପଣମାନେ ଜାଣନ୍ତି ଆମର ନିଶାଦ୍ରବ୍ୟ ଭାବରେ ଗଞ୍ଜେଇ, ବ୍ରାଉନ ସୁଗର, ହେରୋଇନ, ମଦ, ଅଫିମ, ନିକୋଟିନ ଜାତୀୟ ଦ୍ରବ୍ୟ, ସିଗାରେଟ, ତମାଖୁ, ଗୁଟକା, ଭେପିଂ ଯାହା ଆମର ଇ ସିଗାରେଟ, ଏବଂ କିଛି ନିର୍ଦ୍ଦିଷ୍ଟ ଔଷଧର ଅପବ୍ୟବହାର, ସିନ୍ଥେଟିକ୍ ଡ୍ରଗ୍ସ, ଏସବୁ ମାଦକ ଦ୍ରବ୍ୟ ବ୍ୟକ୍ତିର ସ୍ୱାସ୍ଥ୍ୟକୁ କେବଳ ନଷ୍ଟ କରେନି, ତାଙ୍କର ପରିବାର, ସମାଜ, ଜାତିର ଭବିଷ୍ୟତକୁ ମଧ୍ୟ ବିପଦରେ ପକାଉଛି। ଚିନ୍ତାର ବିଷୟ ହେଉଛି ଯେ ଏହାର ଶିକାର ସବୁଠାରୁ ହେଉଛନ୍ତି ଯୁବପିଢ଼ି। ତେଣୁ ଓଡ଼ିଆରେ ଗୋଟେ ଢେଗ ଅଛି, ନିଶାର ନିଆଁ ଧୀରେ ଜଳେ ଜୀବନ ସାରା ପୋଡ଼ିଦିଏ। କୌତୁହଳ, ସାଙ୍ଗସାଥୀଙ୍କର ପ୍ରଭାବ, ମାନସିକ ଚାପ, ବେକାରୀ ସମସ୍ୟା, ଭୁଲ ସଙ୍ଗତି, ଏସବୁ କାରଣରୁ ଆମର ଯୁବକମାନେ ନିଶା ପ୍ରତି ସହଜରେ ଆକର୍ଷିତ ହେଉଛନ୍ତି। ସିଗାରେଟ ଗୁଟକାରୁ ଆରମ୍ଭ ହୋଇକି ଧୀରେ ଧୀରେ ଧୀରେ ମଦ ଓ ଡ୍ରଗ୍ସ ପର୍ଯ୍ୟନ୍ତ ସେମାନେ ଖେପି ଯାଉଛନ୍ତି। ଅର୍ଥାଭାବରୁ ଅନେକ ଯୁବକମାନେ ବିକଳ୍ପ ନିଶା ଭାବରେ ଆମର ବଜାରରେ ମିଳୁଥିବା କଫ୍ ସିରପ ଏବଂ ତରଳ ହ୍ୱାଇଟନର ଭଳି ଭୟଙ୍କର ରାସାୟନିକ ଦ୍ରବ୍ୟକୁ ମଧ୍ୟ ଗ୍ରହଣ କରୁଛନ୍ତି। ନିଶା ଥରେ ଏମିତି ଏକ ଅଭ୍ୟାସ ଯେ ନିଶା ଥରେ ହେଇଗଲେ ଏଥିରୁ ମୁକ୍ତି ପାଇବା ଭାରି କଷ୍ଟ। ନିଶା ମଣିଷର ବିବେକ, ଆତ୍ମବିଶ୍ୱାସ, କାର୍ଯ୍ୟଦକ୍ଷତାକୁ ନଷ୍ଟ କରେ, ଫଳରେ ଶିକ୍ଷା, କ୍ୟାରିୟର ଓ ସାମାଜିକ ମଧ୍ୟ ପ୍ରଭାବିତ ହୁଏ। ସେଇଥିପାଇଁ କଥାରେ ଅଛି, ଖରାପ ସଙ୍ଗ ଯିଏ ମିଶେ ନିଜ ଭବିଷ୍ୟତ ନିଜେ ନାଶେ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଅନେକ ଥର ମନ୍ କି ବାତ୍ରେ ନିଶାମୁକ୍ତ ଭାରତ ଗଠନର ଆହ୍ୱାନ ଦେଇଛନ୍ତି। 2047 ସୁଦ୍ଧା ବିକଶିତ ଭାରତର ଯୋଉ ସ୍ୱପ୍ନ ସାକାର କରିବାକୁ ମାନ୍ୟବର ପ୍ରଧାନମନ୍ତ୍ରୀ ଯୋଉ ଆହ୍ୱାନ ଦେଇଛନ୍ତି ଯୁବଶକ୍ତିକୁ, ତାକୁ ପୂରଣ କରିବାକୁ ହେଲେ ନିଶାମୁକ୍ତ ଭାରତ ଗଠନ ସହ ଆମର ଯୁବଶକ୍ତିମାନେ

ସୃଜନ, କ୍ରୀଡ଼ା, କୌଶଳ ବିକାଶ, ଆମର ସେଥିପାଇଁ ସ୍କିଲ୍ ଇଣ୍ଡିଆ, ଷ୍ଟାର୍ଟଅପ୍ ଓ ରାଷ୍ଟ୍ର ଗଠନ କାର୍ଯ୍ୟରେ ସଚେତନ ଓ ଦାୟିତ୍ୱବାନ ହେବାକୁ ପଡ଼ିବ ବୋଲି ଅନେକ ଥର ଭାରତର ଯୁବପିଢ଼ିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିବେଦନ କରିଆସୁଛନ୍ତି। କାରଣ ଭାରତର ମୋଟ ଜନସଂଖ୍ୟାର ବଡ଼ ସିଂହଭାଗ ହେଉଛନ୍ତି ଯୁବଗୋଷ୍ଠୀ। ବିକଶିତ ଭାରତ, ଉଚ୍ଚ ଅଟ୍ଟାଳିକା, ରାସ୍ତା, ଶିଳ୍ପାୟନ ବା ଭିତ୍ତିଭୂମିର ବିକାଶରେ କେବେ ହେବନି। ଦେଶର ଯଦି ନାଗରିକମାନଙ୍କର ସର୍ବୋପରି ଯୁବପିଢ଼ିଙ୍କର ଚରିତ୍ର ଓ ମୂଲ୍ୟବୋଧର ଉପରେ ଦେଶର ବିକାଶ ନିର୍ଭରଶୀଳ। ତେଣୁ ନିଶାମୁକ୍ତ ଯୁବପିଢ଼ି ଆମର ଦେଶର ସକ୍ଷମ, ସ୍ୱାବଲମ୍ବୀ ଓ ସମୃଦ୍ଧ ଭାରତର ଗୋଟେ ମୂଳଦୁଆ। ସମସ୍ତଙ୍କ ପାଇଁ ଆଜିର ଏଇ ନିଶା ଯୋଉ କାରବାର ଚାଲିଛି, ଏଟା ହଉଛି ଗୋଟେ ସତର୍କ ଘଣ୍ଟି। ସାଇ ବସ୍ତିରେ ଯୋଉ ଦେଶୀ ମାଟି ଗୁଡିକ ଅଛି, ଆଦିବାସୀ ଜନଜୀବନକୁ ବିପନ୍ନ କରୁଛି। ତେଣୁ ଏସବୁ ଦୃଷ୍ଟିରୁ ଆମ ପାଇଁ ଏକ ବଡ଼ ପ୍ରଶ୍ନ ହଉଛି ଯେ ସତରେ ଏ ସମସ୍ୟାର ସମାଧାନ ସମ୍ଭବ ନୁହେଁ କି ନା? ଏଥିରୁ ଯୁବପିଢ଼ି ଭୂମିକା କଣ ହେଇପାରେ? ନିଶ୍ଚିତ ଅଛି ଏହାର ସମାଧାନ। ପ୍ରଥମ କଥା ହେଲା, ଯୁବପିଢ଼ିଙ୍କୁ ନିଜ ଠାରୁ ଆରମ୍ଭ କରିବାକୁ ହେବ। ନିଜେ ପ୍ରଥମେ ଏହାକୁ ନାଁ କହିବାକୁ ହେବ, ଏଥିପାଇଁ ସାହସ ଦେଖାଇବାକୁ ହେବ। ସାଙ୍ଗସାଥୀଙ୍କ ଚାପ, କୌତୁହଳ, ଆଧୁନିକତାର ଭ୍ରାନ୍ତ ଧାରଣାରୁ ନ ପଡି ସେମାନେ ଏକ ସ୍ୱଚ୍ଛଟ ଭାବରେ ସେଥିପ୍ରତି ଆକୃଷ୍ଟ ନହୋଇ ଏକ ସ୍ୱାଭାବିକ ଜୀବନ ବଞ୍ଚାଇବାକୁ ପଡିବ। ସେହିପରି ଯୁବକ ଯୁବତୀ ମାନେ ନିଜ ଅଞ୍ଚଳରେ ନିଶା ବିରୋଧର ସଚେତନର ଦୂତ ହେଇପାରିବେ। ବିଦ୍ୟାଳୟ, ମହାବିଦ୍ୟାଳୟ, ଯୁବ ସଂଗଠକ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗ୍ରାମ ଯୁବକ ସଂଘ ମଧ୍ୟରେ ନିଶା ବିରୋଧୀ ଅଭିଯାନ କରିପାରିବେ। ପଥପ୍ରାନ୍ତ, ନାଟକ, ଚିତ୍ରାଙ୍କନ, ରାଲି, ସାଇକେଲ ଯାତ୍ରା, ସୋସିଆଲ ମିଡିଆ କ୍ୟାମ୍ପେନ୍ ଭଳି କାର୍ଯ୍ୟକ୍ରମ ମଧ୍ୟ କରିପାରିବା। ଏବଂ ବିଶେଷ କରି ଆମର ବିଦ୍ୟାଳୟ, ମହାବିଦ୍ୟାଳୟରେ କ୍ରୀଡ଼ାକୁ ଅଧିକ ପ୍ରାଧାନ୍ୟ ଦେବାକୁ ହେବ। ସେଥିପାଇଁ ଭାରତ ସରକାର ଖେଲୋ ଇଣ୍ଡିଆ ସ୍ଲୋଗାନ ରଖିଛନ୍ତି, ଯୋଉଥିରେ ଗ୍ରାମାଞ୍ଚଳର ଯୁବକମାନଙ୍କୁ, ଯୋଉ ରୁରାଲ ଟ୍ୟାଲେଣ୍ଟ ଗୁଡାକୁ ଦେଶରେ ସର୍ବୋଚ୍ଚ ଖେଳରେ ଅଂଶଗ୍ରହଣ ପାଇଁ ସୁଯୋଗ ଦିଆଯାଇଛି। ତେଣୁ ନିଶାଦ୍ରବ୍ୟର ଚୋରାଚାଳନ ରୋକିବାରେ ମଧ୍ୟ ଯୁବପିଢ଼ିଙ୍କର ସହଯୋଗ ନିହାତି ଭାବରେ ବଡ଼ ଗୁରୁତ୍ୱପୂର୍ଣ୍ଣ। ନିଜ ଅଞ୍ଚଳର ଯୋଉ ସନ୍ଦେହଜନକ କାର୍ଯ୍ୟକଳାପ ହଉଛି, ଅବୈଧ ନିଶା କାରବାର ହଉଛି, ଚୋରାଚାଲାଣ ହଉଛି, ସେ ସମ୍ପୃକ୍ତରେ ଆମେ ପ୍ରଶାସନ, ପୁଲିସ, ନାର୍କୋଟିକ୍ସ ବିଭାଗକୁ ଅବଗତ କରାଇବାକୁ ପଡିବ। ନାଗରିକ ସଚେତନତା ଓ ସହଯୋଗ ବିନା କୌଣସି କାର୍ଯ୍ୟ ସମ୍ଭବ ନାହିଁ, ସରକାର ଏକାକୀ କରିପାରିବେ। ତେଣୁ ଏ ଦିଗରେ ଯୁବପିଢ଼ି ଅଗ୍ରସର ହେବା ଆବଶ୍ୟକ। ଓଡ଼ିଶାର ଯୁବପିଢ଼ି ନିଜ ଶକ୍ତିକୁ ସକାରାତ୍ମକ ଦିଗରେ ମଧ୍ୟ ବିନିଯୋଗ କରିବା ଆବଶ୍ୟକ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଉଦ୍ୟୋଗ, ଷ୍ଟାର୍ଟଅପ୍, ସ୍ୱେଚ୍ଛାସେବା, ସାମାଜିକ କାର୍ଯ୍ୟରେ ସକ୍ରିୟ ରହିଲେ ନିଶା ପ୍ରତି ଆଉ ଧୀରେ ଧୀରେ ଆକର୍ଷଣ କମିଯିବ। ଖାଲି ସମୟ ଓ ଦିଗହୀନତା ହିଁ ଏହା ଅନେକ କ୍ଷେତ୍ରରେ ଯୁବକମାନଙ୍କୁ ଭୁଲ ପଥକୁ ନେଇଥାଏ। ବେକାରରେ ନ ବସି ବିକଳ୍ପ ଉପାର୍ଜନ ପାଇଁ ଗୁରୁତ୍ୱ ଦେବା। ସବୁଠାରୁ ବଡ କଥା ହେଲା, ଆଜିକା ଯୁଗ ହଉଛି ଡିଜିଟାଲର ଯୁଗ। ତେଣୁ ଡିଜିଟାଲ ଯୁଗରେ ଯୁବପିଢ଼ିମାନେ ସୋସିଆଲ ମିଡିଆ ପ୍ରତି ବେଶ ଆକୃଷ୍ଟ ହୋଇଥାନ୍ତି। ତେଣୁ ସୋସିଆଲ ମିଡିଆକୁ ଏକ ଆନ୍ଦୋଳନର ମାଧ୍ୟମ ବୋଲିକି ଆମେ କରିପାରିବା, ଯୋଉଠି ନିଶା ବିରୋଧୀ ଭିଡିଓ, ପୋଡକାଷ୍ଟ, ସଫଳତାର କାହାଣୀ ପ୍ରସାର କରି ଆମେ ହଜାର ହଜାର ଯୁବକ ଯୁବତୀଙ୍କୁ ପ୍ରଭାବିତ କରିପାରିବା। ଏବଂ ବିଶେଷ କରି ଓଡ଼ିଆ ଭାଷାରେ ଏସବୁ କଲେ ଆମ ଓଡ଼ିଶାର ଯୋଉ ନିଶା ନିବାରଣର ଦିଗରେ ବହୁତ ସହାୟକ ହବ। ଆଉ ଗୋଟେ କଥା ହେଲା ଯେ ଆମେ ଯେତେବେଳେ ଗୋଟେ ନିଶାଡିକୁ ଦେଖୁଛୁ ବା ନିଶାଗ୍ରସ୍ତ ଯୁବକୁ ଦେଖୁଛୁ, ସାଧାରଣତଃ ଆମର ଘୃଣା ଭାବ ପଳେଇ ଆସୁଛି। ତେଣୁ ନିଶା ବ୍ୟକ୍ତିଙ୍କୁ ଘୃଣା କରିବା ଆବଶ୍ୟକ ନାହିଁ, ତାକୁ ସ୍ୱାଭାବିକ ଜୀବନକୁ ଫେରାଇବା ଆଣିବା ପାଇଁ ଆମର ପରିବେଶ, ଆମ ଚାରିପାଖର ମଣିଷମାନେ ବହୁତ ଗୁରୁତ୍ୱପୂର୍ଣ୍ଣ। ତେଣୁ ସେଭଳି ଲୋକଙ୍କୁ ନିଶାମୁକ୍ତି କେନ୍ଦ୍ର, ପରାମର୍ଶଦାତା ଏବଂ ପରିବାରଙ୍କର ସ୍ନେହ, ଶ୍ରଦ୍ଧା ଏବଂ ସମସ୍ତଙ୍କର ସହଯୋଗ ରହିବା ଆବଶ୍ୟକ। ତାଙ୍କୁ ପୁନର୍ବାସ ଯୋଉ ଆଶ୍ରୟସ୍ଥଳୀରେ ନେଇ ଯୁବପିଢ଼ିମାନଙ୍କୁ ତାଙ୍କର ମାନସିକ ପରିବର୍ତ୍ତନ କରିବା ଆବଶ୍ୟକ। ତେଣୁ ଦେଶର ଉନ୍ନତି, ଶାନ୍ତି, ସମୃଦ୍ଧି ପାଇଁ ନିଶାମୁକ୍ତ ଯୁବ ସମାଜ ଗୋଟିଏ ବଡ଼ ଜରୁରୀ। ଆମର ଯୁବପିଢ଼ି ଏ ଦିଗରେ ସଚେତନ, ଦାୟିତ୍ୱବାନ ଓ ସଂକଳ୍ପବଦ୍ଧ ଯଦି ହୁଅନ୍ତି, ତେବେ ନିଶାଦ୍ରବ୍ୟର ସେବନ କମିବ, ଚୋରାଚାଲାଣ ବିରୋଧରେ ଏକ ବଡ଼ ସାମାଜିକ ଆନ୍ଦୋଳନ ଠିଆ ହେଇପାରିବ। ତେଣୁ ଆମେ ମୁଖ୍ୟତଃ ମନେ ରଖିବାକୁ ହେବ ଯେ ନିଶା ପ୍ରଥମେ ସାଙ୍ଗ ହେଇକି ଆସେ, ପରେ ଆମର ମାଲିକ ହେଇଯାଏ ଏବଂ ଶେଷରେ ମଣିଷକୁ ଦାସ କରିଦିଏ ଏବଂ ମଣିଷକୁ ନିଶେଷ କରିଦିଏ। ସବୁଠାରୁ ବଡ କଥା ହେଲା ଯେ ଆମର ଅବକାରୀ ବିଭାଗର ସକ୍ରିୟତା ରହିବା ଆବଶ୍ୟକ, ବାରମ୍ବାର ଚଢ଼ାଉ ହେବା ଆବଶ୍ୟକ ଏବଂ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବା ଆବଶ୍ୟକ। ଏହାଦ୍ୱାରା ଯୁବପିଢ଼ିମାନେ ଦେଖିବେ ଯେ ନିଶାଗ୍ରସ୍ତ ଲୋକମାନେ ଏବଂ ନିଶା କାରବାରରେ ସଂଶ୍ଲିଷ୍ଟ ଲୋକମାନେ କିଭଳି ଆଇନତଃ ଦଣ୍ଡ ପାଆନ୍ତି। ତା ସହିତ ସବୁଠାରୁ ବଡ କଥା ହେଲା, ଆମେ ସବୁବେଳେ ସରକାରୀ ଚାକିରି ପ୍ରତି ଆମେ ଆକର୍ଷିତ ହୋଇକି ଥାଉ। ଭାରତର ଯୁବପିଢ଼ି ବହୁତ ଶିକ୍ଷିତ ଏବଂ ସେମାନଙ୍କର କୌଶଳ ଅଧିକ ଉନ୍ନତ। ସେଥିପାଇଁ ଆମେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଯୋଉ ଆହ୍ୱାନ ରହିଛି ଯେ ଷ୍ଟାର୍ଟଅପ୍ ଇଣ୍ଡିଆ ଯୋଉ ଆରମ୍ଭ ହୋଇଛି, ସେ ଷ୍ଟାର୍ଟଅପ୍ ଇଣ୍ଡିଆରେ ଆମେ ସହଯୋଗ କରିବା ଏବଂ ଏମିତି ଅନେକ ଷ୍ଟାର୍ଟଅପ୍ ଇଣ୍ଡିଆ ବିଶ୍ୱର ଅନ୍ୟ ଦେଶମାନଙ୍କର କମ୍ପାନୀମାନଙ୍କୁ ମଧ୍ୟ ଚକିତ କରିଦେଇଛି। ତେଣୁ ଆମର ଭାରତର ଯୁବପିଢ଼ିମାନେ ମଧ୍ୟ ନିଜ ବଳରେ ଆମେ ନିଜେ ଚାକିରି ଖୋଜିବା ଅପେକ୍ଷା ଅନ୍ୟକୁ ଚାକିରି ଦେବାରେ ସହାୟକ ହେବା ଏବଂ ଏଥିପାଇଁ ଆସନ୍ତୁ ଆମେ ସଂକଳ୍ପ କରିବା, ନିଶାକୁ ନା କରିବା ଆଉ ସୁସ୍ଥ ସମାଜ ଗଠନ କରିବା। ତା ସହିତ ଘରେ ଘରେ ଆମେ ବାର୍ତ୍ତା ପହଞ୍ଚାଇବା ଯେ ନିଶାମୁକ୍ତ ଭାରତ ଗଠନରେ

0: ଜଣେ ସିପାହୀ ହେବା। ବିକଶିତ ଭାରତ ଆଉ ସୁସ୍ଥ ଭାରତ ଗଠନରେ ଆମର ଯୁବପିଢ଼ି ମାନଙ୍କର ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କେବଳ ନିଶା ଛାଡ଼ିଲେ ହେବ ନାହିଁ, ନିଶା କାରବାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଆମେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ଆମେ ସକ୍ରିୟ ଅଂଶଗ୍ରହଣ କରିବା। ଆମ ଅଞ୍ଚଳର ଆମ ଚାରିପାଖରେ ହେଉଥିବା ନିଶା କାରବାରକୁ ବନ୍ଦ କରିବାରେ ଆମେ ସଜାଗ ରହିବା ଏବଂ ଆମେ ସମ୍ପୃକ୍ତ ବିଭାଗକୁ ପୋଲିସକୁ ଏ ସମ୍ପର୍କରେ ଖବର ଦେବା ଏବଂ ଏହାଦ୍ୱାରା ଆମେ ସୁସ୍ଥ ସମାଜ ଗଠନରେ ଜଣେ ଦକ୍ଷ ସିପାହୀ ହୋଇପାରିବା ଏବଂ ବିକଶିତ ଭାରତ ଗଠନରେ ଆମର ପ୍ରମୁଖ ଭୂମିକା ଗ୍ରହଣ କରିବା। ତେଣୁ ଆସନ୍ତୁ ସମସ୍ତେ ମିଳିମିଶିକି ସଂକଳ୍ପ ନେବା ଯେ ନିଶା ଦ୍ରବ୍ୟର ବ୍ୟବହାରକୁ ରୋକିବା ଏବଂ ଚୋରାଚାଳନ ପ୍ରତିହତ କରିବାରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା।
1: ଶୁଣୁଥିଲେ ଆଲୋଚନା ନିଶାଦ୍ରବ୍ୟର ବ୍ୟବହାର ଏବଂ ଚୋରା ଚାଲାଣ ପ୍ରତିହତ କରିବାରେ ଯୁବପିଢ଼ିଙ୍କ ଭୂମିକା। ଏ ସମ୍ପର୍କରେ ଆଲୋଚନା କରୁଥିଲେ ଲେଖକ ତଥା ସ୍ତମ୍ଭକାର ଡକ୍ଟର ଦୈତିଚନ୍ଦ୍ର ସାହୁ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।
2: ଶୁଣିଲେ କାର୍ଯ୍ୟକ୍ରମ ଯୁବଶକ୍ତି, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଅପା ଦେଖ,
2: ହାପି ବର୍ଥଡେ ଭାଇ।
1: ଦେଖ ବା, ମୋର ଫେଭରେଟ୍ କଲର
2: ସବୁବେଳେ ସପିଂ।
1: ଆଇ ନୋ ମା, ଖର୍ଚ୍ଚ କରିବାର ବୟସ ଏଇଟା, ରାଇଟ?
3: ସେଭିଂ କରିବାର ବି ବୟସ ଏଇଟା।
4: ଆଇ ନୋ ବାପା, ସେଭ୍ କର, ଉଚିତ ଜାଗାରେ ନିବେଶ କର, ମୂଳଧନ ଉପରେ ସୁଧ ମିଳିବ, ଯାହାକୁ ପୁଣି ଥରେ ବିନିଯୋଗ କଲେ ସୁଧ ମିଳି ଚାଲିଥିବ। ଆଇ ନୋ ନା। RBI କହେ,
5: କର ସଠିକ ଆରମ୍ଭ, ହୁଅ ଫାଇନାନ୍ସିଆଲି ସ୍ମାର୍ଟ।
6: यार, कोई ऐसी लाइफ इंश्योरेंस पॉलिसी बताओ जिसमें कम प्रीमियम हो, बोनस भी अच्छा मिले और भरोसे वाला भी हो।
5: TLI है ना।
7: सरकारी कर्मचारी के साथ साथ सभी प्रोफेशनल, ग्रेजुएट और डिप्लोमा होल्डर्स ले सकते हैं PLI पॉलिसी का फायदा, और साथ में पोस्टल डिपार्टमेंट का भरोसा भी। अपने नजदीकी पोस्ट ऑफिस से आज ही संपर्क।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10ଟି ବିଦ୍ୟାଳୟ ମନୋନୀତ। ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ନୂଆଦିଲ୍ଲୀରେ ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ। ଏହି ପର୍ଯ୍ୟାୟରେ 3 ଜଣଙ୍କୁ ପଦ୍ମବିଭୂଷଣ, 8 ଜଣଙ୍କୁ ପଦ୍ମଭୂଷଣ ଏବଂ 55 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯିବ। ପୂର୍ବରୁ ରାଷ୍ଟ୍ରପତି 58 ଜଣଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ। ଏଥିରେ ଓଡ଼ିଶାର ଡକ୍ଟର ମହେନ୍ଦ୍ର ମିଶ୍ର ସମ୍ମାନିତ ହୋଇଥିଲେ। ଚଳିତ ବର୍ଷ ରାଜ୍ୟରୁ ଡକ୍ଟର ମିଶ୍ରଙ୍କ ସହିତ ସୀମାଞ୍ଚଳ ପାତ୍ର, ଶରତ କୁମାର ପାତ୍ର ଏବଂ ଚରଣ ହେମ୍ରମ ପଦ୍ମଶ୍ରୀ ପାଇଁ ମନୋନୀତ ହୋଇଛନ୍ତି। ରାଜ୍ୟରେ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇ ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଜାରି ରହିଛି। ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ, ସାଂସଦ ଓ ବିଧାୟକମାନେ ବୈଠକରେ ଉପସ୍ଥିତ ରହି ବାର୍ଷିକ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରୁଛନ୍ତି। ପରେ ଜିଲ୍ଲାସ୍ତରରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ପୂର୍ବରୁ ଜଳସମ୍ପଦ ବିଭାଗର ସହଯୋଗରେ ଜଳ ସଂରକ୍ଷଣ ସମ୍ପର୍କିତ ଆଲୋଚନା ଶେଷ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ତାମିଲନାଡୁର ତିରୁଭଲ୍ଲୁଠାରେ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା 5କୁ ବୃଦ୍ଧି ପାଇଥିବା ନେଇ ଶ୍ରମମନ୍ତ୍ରୀ ଗଣେଶ ରାମ ସିଂ କୁଣ୍ଟିଆ କହିଛନ୍ତି। ଦୁର୍ଘଟଣାରେ 70ରୁ ଉର୍ଦ୍ଧ ଅସୁସ୍ଥ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ ମୃତ ଶ୍ରମିକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4,00,000 ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ 3 ଜଣ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରୁଛନ୍ତି। ତାମିଲନାଡୁର ପ୍ରଶାସନ ସହ ସମନ୍ୱୟ ମାଧ୍ୟମରେ ଘଟଣାରେ ପ୍ରଭାବିତ ଓଡ଼ିଆ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ କୁହାଯାଇଛି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦୁର୍ଘଟଣାଗ୍ରସ୍ତ ଶ୍ରମିକଙ୍କ ସହାୟତା ପାଇଁ ଓଡ଼ିଶା ସରକାର ତାମିଲନାଡୁ ପ୍ରଶାସନ ସହ ନିରନ୍ତର ଯୋଗାଯୋଗରେ ରହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ତାମିଲନାଡୁର ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ପୁରସ୍କାର ନିମନ୍ତେ ରାଜ୍ୟର 10ଟି ସରକାରୀ ବିଦ୍ୟାଳୟକୁ ଚୟନ କରାଯାଇଛି। ପରିମଳ ଏବଂ ପରିଚ୍ଛନ୍ନତା, ନିରାପଦ ପାନୀୟ ଜଳର ଉପଲବ୍ଧତା, ସବୁ ଜିମା ଏବଂ ଜୈବ ବିବିଧତା ବର୍ଜ୍ୟବସ୍ତୁ ପରିଚାଳନା ଅଭ୍ୟାସ ଭଳି ପ୍ରମୁଖ ମାନଦଣ୍ଡକୁ ଭିତ୍ତି କରି ମୂଲ୍ୟାଙ୍କନ କରାଯାଇଥିଲା। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକୁ ଛାତ୍ରଛାତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟକୁ ସୁନିଶ୍ଚିତ କରିବା ସହ ପରିବେଶ ସୁରକ୍ଷା ଦିଗରେ ଦାୟିତ୍ୱପୂର୍ଣ୍ଣ ଅଭ୍ୟାସଗୁଡ଼ିକୁ ଗ୍ରହଣ କରିବାକୁ ଉତ୍ସାହିତ କରିଥାଏ। ସୂଚନା ଅନୁସାରେ ଜାତୀୟ ସ୍ତରରେ 29ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ 191ଟି ବିଦ୍ୟାଳୟକୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରତ୍ୟେକ ବିଜେତା ବିଦ୍ୟାଳୟକୁ 1,00,000 ଟଙ୍କା ନଗଦ ରାଶି, ସ୍ୱୀକୃତି ପ୍ରମାଣପତ୍ର ପ୍ରଦାନ ସହ 3 ଦିନିଆ ଭ୍ରମଣର ସୁଯୋଗ ମିଳିବ। ରାଜ୍ୟର ବିଭିନ୍ନ ସ୍ଥାନର ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶିତ

ବିଜ୍ଞପ୍ତିରେ କଟକ, ଅନୁଗୁଳ, ପାଲଲହଡ଼ା, ତାଳଚେର, ବଲାଙ୍ଗୀର, ବାଲେଶ୍ୱର, ବରଗଡ଼, ବ୍ରହ୍ମପୁର, ଆସିକା ସମେତ 64 ସ୍ଥାନର ଇଂରାଜୀ ବନାନକୁ ପରିବର୍ତ୍ତନ କରାଯାଇଛି। ସମସ୍ତ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମକୁ ଏହାର ସଠିକ୍ ପ୍ରସାର ନିମନ୍ତେ ଅନୁରୋଧ କରାଯାଇଛି। ଇଂରାଜୀ ବନାନ ସଂଶୋଧନ ନେଇ ପୂର୍ବରୁ କ୍ୟାବିନେଟ୍ରେ ନିଷ୍ପତ୍ତି ହୋଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇଛି। ରେଭେନ୍ସା ବିଶ୍ୱବିଦ୍ୟାଳୟରେ ରାଜନୀତି ବିଜ୍ଞାନ ପାଠ୍ୟକ୍ରମ ପାଇଁ 94.5% କଟ୍ ଅଫ୍ ରହିଥିବା ବେଳେ ପଦାର୍ଥ ବିଜ୍ଞାନରେ 96.5%, ପ୍ରାଣୀ ବିଜ୍ଞାନରେ 94.83% କଟ୍ ଅଫ୍ ରହିଛି। ସେହିପରି ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟରେ କମ୍ପ୍ୟୁଟର ସାଇନ୍ସରେ କଟ୍ଅଫ୍ 92% ରହିଛି। ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟରେ ସମନ୍ୱିତ ସ୍ନାତକ ଆଇନ ବିଭାଗରେ କଟ୍ଅଫ୍ 99.4% ରହିଛି। ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ସ୍ନାତକ ପାଠ୍ୟକ୍ରମ ପାଇଁ ମୋଟ 287,327 ଆସନ ରହିଛି। ଏଥିପାଇଁ 237,200 ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ସେଥିମଧ୍ୟରୁ ପ୍ରଥମ ମେଧା ତାଲିକାରେ 187,782 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି। UGC ନେଟ୍ 2026 ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ପକ୍ଷରୁ ହେଉଥିବା ଏହି କମ୍ପ୍ୟୁଟର ଆଧାରିତ ପରୀକ୍ଷା ଆସନ୍ତା 30 ପର୍ଯ୍ୟନ୍ତ ଜାରି ରହିବ। ପ୍ରତ୍ୟେକ ଦିନ 2 ସିଫ୍ଟରେ ଏହି ପରୀକ୍ଷା କରାଯିବ। କନିଷ୍ଠ ଗବେଷକ, ଫେଲୋସିପ୍, JRF, ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଏବଂ PhD ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। NTA ୱେବସାଇଟ୍ରେ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଉପଲବ୍ଧ ରହିଛି। ତେବେ ପରୀକ୍ଷା ପୂର୍ବରୁ ପ୍ରଦତ୍ତ ସମସ୍ତ ବିବରଣୀକୁ ସମ୍ପୂର୍ଣ୍ଣ ଭାବେ ପଢ଼ି ଅବଗତ ହେବାକୁ NTA ପରାମର୍ଶ ଦେଇଛି। ନିଟ୍ ପୁନଃ ପରୀକ୍ଷା ପାଇଁ RI ଅମିନ ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଆସନ୍ତା 28 OSSSC ପକ୍ଷରୁ ଏହି ପରୀକ୍ଷା କରାଯିବ। ତେବେ ଆବେଦନକାରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପୁନର୍ବାର ତାରିଖ ପରିବର୍ତ୍ତନ ହୋଇପାରେ। ଏହାର ପୁନଃବିଚାର ପାଇଁ ଆଜି OSSSC ସହ ଆଲୋଚନା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ, ନଗର ଯୋଜନା ଏବଂ ଜମି ପରିଚାଳନା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଅଧିନିୟମ 2023 ସଫଳ କାର୍ଯ୍ୟକାରିତା ପାଇଁ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି, ଯାହା ଆପାର୍ଟମେଣ୍ଟ ମାଲିକ, ଡେଭଲପର ଏବଂ ନିୟାମକ କର୍ତ୍ତୃପକ୍ଷଙ୍କ ସମସ୍ୟାକୁ ସମାଧାନ କରିବାରେ ସହାୟକ ହେବ। ବିଭାଗ ପକ୍ଷରୁ ଆପାର୍ଟମେଣ୍ଟ ପଞ୍ଜୀକରଣ ନିମନ୍ତେ ଏକ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରାଯାଇଛି, ଯେଉଁଥିରେ ଆବାସିକ, ବ୍ୟବସାୟିକ ଏବଂ ମିଶ୍ରିତ ବ୍ୟବହାର ଭିତ୍ତିକ ଆପାର୍ଟମେଣ୍ଟ ପ୍ରକଳ୍ପଗୁଡ଼ିକର ପଞ୍ଜୀକରଣ ବ୍ୟବସ୍ଥା ସରଳ ହୋଇଛି। ପାରିବାରିକ ଭାଗବଣ୍ଟା ଜନିତ ସବ୍ଡିଭିଜନ ପାଇଁ ଲେଆଉଟ୍ ଅନୁମୋଦନ ପାଇଁ ଆବେଦନର ଆବଶ୍ୟକତାକୁ ଉଚ୍ଛେଦ କରାଯାଇଛି ଏବଂ 500 ବର୍ଗମିଟରରୁ କମ୍ ଥିବା ପ୍ଲଟ୍ଗୁଡ଼ିକର ସବ୍ଡିଭିଜନ ପାଇଁ କେତେକ ସର୍ତ୍ତ ସାପେକ୍ଷ ଏକକାଳୀନ ରିହାତି ପ୍ରଦାନ କରାଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତିଙ୍କ ବିଦ୍ୟୁତ୍ ଆଘାତ ଓ ଅନ୍ୟ ଜଣଙ୍କର ଦୁର୍ଘଟଣାରେ ପ୍ରାଣହାନୀ ଘଟିଛି। ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟଙ୍କ ପାଇଁ ରିଲିଫ୍ ପାଣ୍ଠିରୁ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏଥିପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହା ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ। ଏହି ଜଙ୍ଗଲାଞ୍ଚଳଗୁଡ଼ିକୁ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରିଥାନ୍ତି। ତେଣୁ ବର୍ଷାବଣକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ରେ ଅନୁଷ୍ଠିତ ଶିବିରରେ 62 ମାମଲାର ତୁରନ୍ତ ସମାଧାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ର ଖେମଲାହେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଶିବିରରେ 71 ଅଭିଯୋଗର ଶୁଣାଣି କରାଯାଇ ତୁରନ୍ତ ସମାଧାନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍ କାର୍ଯ୍ୟାଳୟରେ ଆୟୋଜିତ ଶିବିରରେ 18 ମାମଲାର ତୁରନ୍ତ ସମାଧାନ କରାଯାଇଥିବା ବେଳେ 4 ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାୟଗଡ଼ା ଜିଲ୍ଲା କଲନରା ବ୍ଲକ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଶିବିରରେ 4 ରେଡ୍କ୍ରସ୍ ପାଣ୍ଠି

0: ରୁ 28,000 ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ପାଣିପାଗ। ଉତ୍ତର ବଙ୍ଗୋପସାଗରରେ ଆସନ୍ତା 15 ଦିନ ମଧ୍ୟରେ 2 ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ବଲାଙ୍ଗୀର ଓ ସୁନ୍ଦରଗଡ଼ ମଧ୍ୟ ଦେଇ ଅଗ୍ରସର ହୋଇଛି। ଆଗାମୀ ଦିନରେ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଆସନ୍ତା 24 ଘଣ୍ଟା ମଧ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 23 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୌସୁମୀର ଅଗ୍ରଗତି ଓ ବର୍ଷା ସମ୍ପର୍କରେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି,
1: ମନସୁନ ଆହୁରି ପ୍ରୋଗ୍ରେସ ହେଇଛି। ଓଡ଼ିଶାର ମ୍ୟାକ୍ସିମମ୍ ପାର୍ଟ କଭର ହେଇଛି ଆଉ ମନସୁନ ଲାଇନ ଟି ଆମର ପାସ୍ କରୁଛି। ନବରଙ୍ଗପୁର, ବଲାଙ୍ଗୀର, ଝାରସୁଗୁଡା ଆଉ ସୁନ୍ଦରଗଡ଼ର ମ୍ୟାକ୍ସିମମ୍ ପାର୍ଟ କଭର ହେଇଯାଇଛି ଆଜି ମନସୁନ। ଆଉ କିଛି ଅଂଶ ରହିଛି ଫର୍ଦର ପ୍ରୋଗ୍ରେସ ପାଇଁ, ସ୍ଥିତି ଅନୁକୂଳ ରହିଛି। ଆଗାମୀ 7 ଦିନ ପାଇଁ ଯଦି ଆମେ ଫୋରକାଷ୍ଟ ଦେଖିବା ଆଗାମୀ 24 ଘଣ୍ଟା।
0: ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟରେ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। କେନ୍ଦ୍ର ସ୍ୱଚ୍ଛ ଏବଂ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ପାଇଁ ରାଜ୍ୟର 10 ବିଦ୍ୟାଳୟ ମନୋନୀତ ଏବଂ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ପାଇଁ ପ୍ରକାଶ ପାଇଲା ମେଧା ତାଲିକା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ, ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବୁଣ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। ବିଶ୍ୱର ପରିବେଶ ସନ୍ତୁଳନ ରକ୍ଷା କରିବାରେ ଜଙ୍ଗଲଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଜଙ୍ଗଲଗୁଡ଼ିକ ମଧ୍ୟରେ ସବୁଠାରୁ ଜୀବନ୍ତ ଏବଂ ଅତ୍ୟନ୍ତ ଉପାଦେୟ ବାସସ୍ଥଳୀ ଭାବେ ବର୍ଷାବଣକୁ ଗ୍ରହଣ କରାଯାଇଥାଏ। ଏହି ଅମୂଲ୍ୟ ପ୍ରାକୃତିକ ସମ୍ପଦର ସୁରକ୍ଷା, ପୁନରୁଦ୍ଧାର ଏବଂ ଏହା ପ୍ରତି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ ବର୍ଷାବଣ ଦିବସ ପାଳନ କରାଯାଉଛି। 2017 ରେନ୍ ଫରେଷ୍ଟ ପାର୍ଟନରସିପ୍ ନାମକ ଏକ ଅନ୍ତର୍ଜାତୀୟ ସଂଗଠନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନର ଶୁଭାରମ୍ଭ ହୋଇଥିଲା। ଏହିଠାରୁ ପ୍ରତ୍ୟେକ ବର୍ଷ ଜୁନ୍ 22 ତାରିଖକୁ ବିଶ୍ୱ ବର୍ଷାବଣ ଦିବସ ଭାବେ ପାଳନ କରାଯାଇ ଆସୁଛି। ଏହି ବଣଜଙ୍ଗଲଗୁଡ଼ିକ ଯୋଗୁଁ ପ୍ରଚୁର ବୃଷ୍ଟିପାତ ହେବା ସହ ବିଶ୍ୱର ପ୍ରାୟ ଅଧାରୁ ଅଧିକ ଜୀବ ଏବଂ ଉଦ୍ଭିଦ ଜଗତ ଆଶ୍ରିତ ହୋଇଥାନ୍ତି। ବର୍ଷାବଣ ହେଉଛି ଏଭଳି ଏକ ସବୁଜ ବଳୟ ଯେଉଁଠାରେ ବର୍ଷସାରା ଅତ୍ୟଧିକ ବୃଷ୍ଟିପାତ ହୋଇଥାଏ, ଅର୍ଥାତ୍ ସେଠାରେ ପ୍ରାୟ 2000 ମିଲିମିଟରରୁ ଅଧିକ ବର୍ଷା ହୁଏ, ଫଳରେ ସେଠାରେ ବୃକ୍ଷଲତା ସର୍ବଦା ଚିରହରିତ ରହିଥାନ୍ତି। ବିଶ୍ୱ ପାଇଁ ଏହା ମହତ୍ତ୍ୱପୂର୍ଣ୍ଣ ଅବଦାନ ପ୍ରଦାନ କରିଥାଏ। ବର୍ଷାବନକୁ ପୃଥିବୀର ଫୁସ୍ଫୁସ୍ କୁହାଯାଏ, କାରଣ ଏହି ଜଙ୍ଗଲାଞ୍ଚଳ ବାୟୁମଣ୍ଡଳରୁ ବିପୁଳ ପରିମାଣର ଅଙ୍ଗାରକାମ୍ଳ ଶୋଷଣ କରି ପ୍ରଚୁର ଅମ୍ଳଜାନ ପରିତ୍ୟାଗ କରନ୍ତି। ପୃଥିବୀରେ ସବୁଠାରୁ ବେଶି ପରିଚିତ ଆମାଜନ ବର୍ଷା ଜଙ୍ଗଲ ଏକାକୀ ବିଶ୍ୱର ପ୍ରାୟ 20% ଅମ୍ଳଜାନ ପ୍ରଦାନ କରିଥାଏ। ଏହା ପ୍ରତିବଦଳରେ ଏହି ଜଙ୍ଗଲ 7.6 ବିଲିୟନ୍ ଟନ୍ ଅଙ୍ଗାରକାମ୍ଳ ଶୋଷଣ କରନ୍ତି। ଏହା ବିଶ୍ୱ ତାପାୟନ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ। ବର୍ଷାବଣକୁ ଜୈବ ବିବିଧତାର ଗନ୍ତାଘର ବୋଲି ମଧ୍ୟ ଗ୍ରହଣ କରାଯାଇଛି। ବିଶ୍ୱର ମାତ୍ର 6% ସ୍ଥଳଭାଗରେ ବର୍ଷାବଣ ରହିଥିଲେ ମଧ୍ୟ ଏହା ମଧ୍ୟରେ 50%ରୁ ଅଧିକ ସ୍ଥଳଭାଗର ଜୀବଜନ୍ତୁ ଏବଂ ଉଦ୍ଭିଦ ପ୍ରଜାତି ରହିଥାନ୍ତି। ଏପରିକି ଆମେ ବ୍ୟବହାର କରୁଥିବା ଆଧୁନିକ ଔଷଧର ପ୍ରାୟ 25%ରୁ ଅଧିକ ଉପାଦାନ ଏହି ବର୍ଷାବଣରୁ ସଂଗୃହୀତ ହୋଇଥାଏ। କର୍କଟ ଭଳି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଆବଶ୍ୟକୀୟ ଉଦ୍ଭିଦ ମଧ୍ୟ ଏହି ଜଙ୍ଗଲଗୁଡ଼ିକରେ ଉପଲବ୍ଧ ହୋଇଥାଏ, ତେଣୁ ଏହାକୁ ପ୍ରାକୃତିକ ଔଷଧାଳୟ ବୋଲି କୁହାଯାଇଥାଏ। ବର୍ଷାବଣଗୁଡ଼ିକ ବିଶ୍ୱର ଜଳଚକ୍ରକୁ ନିୟନ୍ତ୍ରଣ କରିଥାନ୍ତି। ସେଠାରେ ଥିବା ବୃକ୍ଷରାଜିଗୁଡ଼ିକର ଅଙ୍ଗାରକାମ୍ଳ ଗ୍ରହଣ ଏବଂ ଅମ୍ଳଜାନ ଛାଡ଼ିବା ଏହି ପ୍ରକ୍ରିୟା ମଧ୍ୟରେ ମେଘ ସୃଷ୍ଟି ପାଇଁ ମଧ୍ୟ ପରିସ୍ଥିତି ଉପୁଜିଥାଏ, ଫଳରେ ଦୂରଦୂରାନ୍ତ ଅଞ୍ଚଳରେ ଏହାର ପ୍ରଭାବରେ ବୃଷ୍ଟିପାତ ହୋଇଥାଏ। ତେଣୁ ଜଳଚକ୍ର ନିୟନ୍ତ୍ରଣ ଏବଂ ଜଳବାୟୁ ସ୍ଥିରତା କ୍ଷେତ୍ରରେ ଏହା ଉଲ୍ଲେଖନୀୟ ସାବ୍ୟସ୍ତ ହୁଏ। ଚଳିତ ବର୍ଷ ଆମ ଭିତରେ ଜଙ୍ଗଲ ପ୍ରସଙ୍ଗ ଆଧାରରେ ଏହି ଦିବସ ପାଳନ କରାଯାଉଛି। ମନୁଷ୍ୟ ସହିତ ପ୍ରକୃତି ଏବଂ ବର୍ଷାବଣର ନିବିଡ଼ ସମ୍ପର୍କକୁ ଏହି ପ୍ରସଙ୍ଗ ପ୍ରତିଫଳନ କରୁଛି, କାରଣ ଆମେ ଗ୍ରହଣ କରୁଥିବା ଅମ୍ଳଜାନ, ପିଉଥିବା ପାଣି, ଖାଦ୍ୟ ଏବଂ ଆମ ସଂସ୍କୃତି ସହ ଏହି ପ୍ରକୃତିଗତ ଜଙ୍ଗଲ ଓତପ୍ରୋତ ଭାବରେ ଜଡ଼ିତ। ତେଣୁ ଅନ୍ୟ ପ୍ରକାରେ କହିଲେ ଏହି ଜଙ୍ଗଲର ଉପାଦାନ ଆମ ଦୈନନ୍ଦିନ ଜୀବନର ଏକ ପ୍ରମୁଖ ଅଂଶ। ଭାରତରେ ବର୍ଷାବଣର ବ୍ୟାପକତା ଏତେ ଅଧିକ ନଥିଲେ ମଧ୍ୟ 3 ପ୍ରମୁଖ ଅଞ୍ଚଳରେ ଏହାର ସ୍ଥିତି ରହିଛି। ସେଗୁଡ଼ିକ ହେଉଛି ପଶ୍ଚିମଘାଟ ପର୍ବତମାଳା, ଉତ୍ତର ପୂର୍ବ ଭାରତ ଏବଂ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ। ଏହି କ୍ରାନ୍ତୀୟ ଚିରହରିତ

0: ପ୍ରସ୍ତାବନଗୁଡ଼ିକ ଭାରତରେ ଜଳବାୟୁ କ୍ଷେତ୍ରରେ ବ୍ୟାପକ ପ୍ରଭାବ ପକାଇଥାନ୍ତି। ତେଣୁ ଏହି ଅଞ୍ଚଳଗୁଡ଼ିକର ସୁରକ୍ଷା ତଥା ଦେଶରେ ଅନ୍ୟାନ୍ୟ ଜଙ୍ଗଲ ସୁରକ୍ଷା ଓ ସୃଷ୍ଟି ପାଇଁ ସରକାର ବହୁବିଧ ପଦକ୍ଷେପ ହାତକୁ ନେଇଛନ୍ତି। ସେଗୁଡ଼ିକ ମଧ୍ୟରେ କାମ୍ପା, ଗ୍ରୀନ୍ ଇଣ୍ଡିଆ ମିଶନ, ଜାତୀୟ ବାଉଁଶ ମିଶନ, ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଭିଯାନ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି। କାମ୍ପା ପାଣ୍ଠି ଉପଯୋଗ ମାଧ୍ୟମରେ ଶିଳ୍ପାୟନ ପାଇଁ ନଷ୍ଟ ହେଉଯାଉଥିବା ଜଙ୍ଗଲ ବଦଳରେ ବ୍ୟାପକ ବୃକ୍ଷରୋପଣ ଏବଂ ପ୍ରାକୃତିକ ଜଙ୍ଗଲ ପୁନରୁଦ୍ଧାରକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଏହା ମାଧ୍ୟମରେ ବର୍ଷାବନ ଅଞ୍ଚଳଗୁଡ଼ିକରେ ସ୍ଥାୟୀ ଚିରହରିତ ପ୍ରଜାତିର ଚାରାରୋପଣ କରାଯାଉଛି। ଜଳବାୟୁ ପରିବର୍ତ୍ତନ ଆହ୍ୱାନର ମୁକାବିଲା ଦିଗରେ ଗ୍ରୀନ୍ ଇଣ୍ଡିଆ ମିଶନ ଜାତୀୟ କାର୍ଯ୍ୟ ଯୋଜନାର ଏକ ପ୍ରମୁଖ ଅଂଶ ପାଲଟିଛି। ଏହା ମାଧ୍ୟମରେ ଦେଶରେ ଜଙ୍ଗଲ ଆଚ୍ଛାଦିତ ଅଞ୍ଚଳ ପରିସୀମା ବୃଦ୍ଧି ଏବଂ ଅବକ୍ଷୟମୁଖୀ ଜଙ୍ଗଲ ପୁନରୁଦ୍ଧାର ପାଇଁ ପ୍ରୟାସ ଜାରି ରହିଛି। ବର୍ଷାବଣ ଏବଂ ଏହା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ବାଉଁଶ ଚାଷକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଜାତୀୟ ବାଉଁଶ ମିଶନ କାର୍ଯ୍ୟକାରୀ ହେଉଛି, ଫଳରେ ମୃତ୍ତିକା କ୍ଷୟକୁ ରୋକାଯିବା ସହ ସ୍ଥାନୀୟ ଜୈବ ବିବିଧତା ବଜାୟ ରଖିବାରେ ଏହା ସହାୟକ ହେଉଛି। ସେହିଭଳି ମିୟାୱାକି ପଦ୍ଧତି ଏବଂ ଏକ ପେଡ଼ ମା କେ ନାମ ଅଧୀନରେ କୃତ୍ରିମ ଭାବେ ବର୍ଷାବଣ ତଥା ଚାରାରୋପଣକୁ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ପରିଶେଷରେ ଏତିକି କୁହାଯାଇପାରିବ ଯେ ବର୍ଷାବନ ସୁରକ୍ଷିତ ରହିଲେ ପୃଥିବୀର ପ୍ରତିଟି ଜୀବ ସୁରକ୍ଷିତ ରହିବ।
1: ଆଜିର ପ୍ରସଙ୍ଗରେ ଶୁଣିଲେ ପୃଥିବୀର ସବୁଜ ପ୍ରାଣକେନ୍ଦ୍ର ବର୍ଷାବଣ, ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ସତ୍ୟରଞ୍ଜନ ମହାପାତ୍ର।
2: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକରୁ ପ୍ରସାର କଲୁ ଆକାଶବାଣୀ କଟକ କ୍ଷେତ୍ରରୁ ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।

ସଦସ୍ୟ ସଚିବ ଆଉ ଜନସଂଖ୍ୟା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ରହିଛନ୍। ଆମୋନିଆ ଗ୍ୟାସ୍ ଲିକ୍ର ତଦନ୍ତ କରିକରି 24 ଘଣ୍ଟା ଭିତରେ ଅନ୍ତରୀଣ ରିପୋର୍ଟ ଆଉ 3 ଦିନ ଭିତରେ ଚୂଡ଼ାନ୍ତ ରିପୋର୍ଟ ଦେବାରକେ କୁହାଯାଇଛି। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଅଭିଯୋଗକେ ନେଇକରି ସମ୍ପୃକ୍ତ ବିଧାୟକଙ୍କର ବିରୋଧୀ ଆଗତ ଆବେଦନକେ ବାଚସ୍ପତି ସୁରମା ପାଢ଼ୀ ଖାରଜ କରିଦେଇଛନ୍। ଗଲା ମାର୍ଚ୍ଚ ମାସ ହେଇଥିବା ନିର୍ବାଚନଟି ବିଜେଡ଼ି ଆଉ କଂଗ୍ରେସ ତରଫ କ୍ରସ୍ ଭୋଟିଂକେ ନେଇକରି ବାଚସ୍ପତିଙ୍କର ପାଶେ ଆବେଦନ ପ୍ରକ୍ରିୟା ଦାଖଲ ହୋଇଥିଲା। ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍, ଆବେଦନପତ୍ରମାନଙ୍କେ ପ୍ରକ୍ରିୟାଗତ ଭୁଲ ଆଉ ଦଲ ପରିବର୍ତ୍ତନ ବିରୋଧୀ ଆଇନ ଅନୁସାରେ ଜରୁରୀ ପ୍ରମାଣର ଅଭାବ ରହିଛି। ଯେନ୍ ତଥ୍ୟ ଆଧାରତୀ ଆବେଦନ ସବୁ ଦାଖଲ ହୋଇଥିଲା ସେ ତାର କେନ୍ସି ପ୍ରମାଣ ଦାଖଲ ନାଇଁ କରି ବିଜେଡ଼ି ତରଫୁ 8 ଜଣ ଆଉ କଂଗ୍ରେସ ତରଫୁ 3 ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ଆବେଦନପତ୍ର ଦାଖଲ ହୋଇଥିଲା। ରାଜ୍ୟସଭା ନିର୍ବାଚନଟି କ୍ରସ୍ ଭୋଟିଂ ଲାଗି ବିଜେଡ଼ି ଆଉ କଂଗ୍ରେସ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ହାରି ଯାଇଥିଲେ। ରାଜ୍ୟ କାମ କରୁଥିବାର ଓକିଲମାନଙ୍କର ସାହାଯ୍ୟ ଲାଗି କାର୍ଯ୍ୟକାରୀ ହେଉଥିବାର କଲ୍ୟାଣ ପାଣ୍ଠିରୁ ମିଳୁଥିବା ଟଙ୍କାକେ 40% ବଢ଼ାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇ ବାବଦ ପ୍ରସ୍ତାବକେ ମଞ୍ଜୁରୀ ଦେଇଛନ୍। ବଢ଼ିଥିବା ଟଙ୍କା ଆଧାରତୀ 5 ବର୍ଷର କି ତାନୁ କମ୍ ସମୟ ଲାଗି କାମ କରିଥିବା ଓକିଲମାନଙ୍କର ପରଲୋକ କ୍ଷେତ୍ରତି ତାଙ୍କର ପରିବାର ଲୋକକୁ 1,05,000 ଟଙ୍କା ସାହାଯ୍ୟ ମିଳିବା। ତାର ଉତ୍ତରୁ ଫି ବଛରର ଅଭିଜ୍ଞତା ଆଧାରତୀ ସାହାଯ୍ୟ ଟଙ୍କାର ପରିମାଣ ଭି ମିଳିବା। 30 ବର୍ଷର କାମ କରିଥିବାର ଓକିଲମାନଙ୍କୁ ଅବସର କି ପରଲୋକ କ୍ଷେତ୍ରତି ସବୁନୁ ଅତକା 6,30,000 ଟଙ୍କା ସାହାଯ୍ୟ ଦେବାର ବ୍ୟବସ୍ଥା ରହିଛି। 2021 ଏହି ସାହାଯ୍ୟ ଟଙ୍କାକେ ବଢ଼ାଯାଇଥିଲା। କେନ୍ଦ୍ର ସରକାରଙ୍କର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି ମନୋନୀତ ହୋଇଛନ୍। ରାଇଜୁ ମୋଟ 20 ବିଦ୍ୟାଳୟକେ ଜାତୀୟ ସ୍ତରୀୟ ମୂଲ୍ୟାଙ୍କନ ଲାଗି ମନୋନୀତ କରାଯାଇଥିଲା। ସେଥିର୍ ଭିତରୁ 10 ବିଦ୍ୟାଳୟ ଇ ମାନ୍ୟତା ପାଇଛନ୍। SHVR ପରିମଳ, ସଫା ପିଇବାର ପାଏନ, ସବୁଜିମା, ଜୈବ ବିବିଧତା, ବର୍ଜ୍ୟବସ୍ତୁ ପରିଚାଳନା ବାଗିର୍ ଭିନ୍ ଭିନ୍ ମାନଦଣ୍ଡଥି ବିଦ୍ୟାଳୟମାନଙ୍କୁ ମୂଲ୍ୟାଙ୍କନ କରାଯାଏସି। ଦେଶର 29 ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳନୁ ମୋଟ 191 ସ୍କୁଲ୍କେ ଇ ପୁରସ୍କାର ଲାଗି ବଛାଯାଇଛେ। ବିଜେତା ବିଦ୍ୟାଳୟକେ 1,00,000 ଟଙ୍କା ନଗଦ ପୁରସ୍କାର, ପ୍ରମାଣପତ୍ର ଆଉ 3 ଦିନିଆ ଏକ୍ସପୋଜର ପରିଦର୍ଶନର ସୁଯୋଗ ମିଳିବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଥି ନାଁ ଲେଖାର ପହିଲା ମେଧା ତାଲିକା ଆଜି ବାହାରିଛି। ଏଥି ରାଜ୍ୟର 1,78,782 ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍। ରାଇଜେ ମୋଟ 287,327 ସ୍ନାତକ ସିଟ୍ ଲାଗି 237,200 ଜଣ ଆବେଦନ କରିଥିଲେ। ଫ୍ରିଜ୍ ବିକଳ୍ପ ବାଛିଥିବାର ଛାତ୍ରଛାତ୍ରୀ ଆଇବାକାଲିଠାନୁ 25 ଭିତରେ ନାଁ ଲେଖା ସାରବେ। ସ୍ଲାଇଟ୍ କି ଫ୍ଲୋଟ୍ ବାଛିଥିବାର ଛାତ୍ରଛାତ୍ରୀ ଫିସ୍ ଦେଇକରି 2 ତାଲିକାକେ ଅପେକ୍ଷା କରିବେ। ନୂଆ ଅଲ୍ଟର ବିକଳ୍ପଟି OTP ଜରିଏ ପସନ୍ଦ ବଦଳେଇ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ତରଫ କୁହାଯାଇଛି। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଥି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA ଖଣ୍ଡନ କରିଛେ। ପରୀକ୍ଷା ଆଗନୁ ଟେଲିଗ୍ରାମଥି ଏନ୍ତା ଖବର ପ୍ରସାରଣ କରାଯାଇଥିଲା। ସାମାଜିକ ଗଣମାଧ୍ୟମ ପୋଷ୍ଟଥି NTA କହିଛେ, ବ୍ୟାପକ ସୁରକ୍ଷା ଆଉ ସୁବ୍ୟବସ୍ଥିତ ପରିଚାଳନା ଜରିଏ ସଫଳତାର ସହିତ ପରୀକ୍ଷା କରାଯାଇଛେ। ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର ଆଉ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥାମାନେ ମିଶିକରି ଏନ୍ତା ଖବର ପ୍ରସାରଣ କରିଥିବା ଲୋକର ବିରୋଧୀ କାର୍ଯ୍ୟାନୁଷ୍ଠାନ ନେଇକରି ପଦକ୍ଷେପ ନିଆଯାଇଥିବାର ବାବଦ NTA ତରଫୁ କୁହାଯାଇଛି। ପରୀକ୍ଷା ବାବଦ ସବୁ ତଥ୍ୟ NTA ୱେବସାଇଟ୍ ନ ମିଳୁଛି ବୋଲି ଛାତ୍ରଛାତ୍ରୀ ଆଉ ଅଭିଭାବକମାନଙ୍କୁ NTA ସୂଚନା ଦେଇଛି। UGC ନେଟ୍ 2026 ପରୀକ୍ଷା ଆଜିଠାନୁ ମୂଲ ହୋଇଛି। ଜାତୀୟ ପରୀକ୍ଷଣ ସଂସ୍ଥା NTA ତରଫୁ ହେଉଥିବାର କମ୍ପ୍ୟୁଟର ଆଧାରିତ CBT ମୋଡ୍ ପରୀକ୍ଷା ଆଇବା 30 ତକ୍ ଚାଲବା। ଫି ଦିନ 2 ସିଫ୍ଟଥି ପରୀକ୍ଷା କରାଯିବା। କନିଷ୍ଠ ଗବେଷକ, ଫେଲୋସିପ, GRF ଆଉ ଆସିଷ୍ଟାଣ୍ଟ ପ୍ରଫେସର ଆଉ PhD ପାଠ୍ୟକ୍ରମଟି ନାଁ ଲେଖା ଲାଗି ଏ ପରୀକ୍ଷା ହେବା। NTA ୱେବସାଇଟ୍ଥି ପରୀକ୍ଷାର ଆଡ୍ମିଟ୍ କାର୍ଡ଼ ମିଳୁଛି। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବାକାଲି ପୁରୀ ଟାଉନ୍ ହଲ୍ ସମ୍ମିଳନୀ କକ୍ଷନ ସକାଳର 11 2 ସମନ୍ୱୟ ବୈଠକ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କର ଅଧ୍ୟକ୍ଷତାତି ହେବା। ବୈଠକଟି ରଥଯାତ୍ରା ବେଲ୍କେ ମହାପ୍ରଭୁମାନଙ୍କର ନୀତିକାନ୍ତି, ପରିମଳ ବ୍ୟବସ୍ଥା, ସ୍ୱାସ୍ଥ୍ୟ, ଆଲୋକୀକରଣ, ରାସ୍ତାଘାଟ ମରାମତି, ପିଇବାର ପାଇଁ ଯୋଗାଣ, ଯାଆସ ସୁବିଧା, ସୁରକ୍ଷା ଆଉ ଟ୍ରାଫିକ୍ ନିୟନ୍ତ୍ରଣ ବାବଦେ ଆଲୋଚନା କରାଯିବା। ରଥଯାତ୍ରା ଆଗନୁ ରାଜ୍ୟ ସରକାରଙ୍କର ସବୁ ବିଭାଗର କାମର ଅଗ୍ରଗତି ବାବଦେ ଆଇନ ମନ୍ତ୍ରୀ ସମୀକ୍ଷା କରିବେ। ଭିନ୍ ଭିନ୍ ବିଭାଗର ଅଧିକାରୀ, ସେବାୟତ ଆଉ ବୁଦ୍ଧିଜୀବୀମାନେ ବୈଠକଟି ଉପସ୍ଥିତ ରହିବେ ବୋଲି ଆମର ସମ୍ବାଦଦାତା ଜଣାଇଛନ୍।
জঙ্গলবাগের প্রাক

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିଲେ ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆକାଶବାଣୀ ସମ୍ବାଦ ପଢ଼ୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶର ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ଜନସାଧାରଣଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମତବ୍ୟକ୍ତ କରିଛନ୍ତି। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲଙ୍କର ଏକ ଲେଖାକୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସେୟାର କରି ଶ୍ରୀ ମୋଦି କହିଛନ୍ତି, ଗତ 12 ବର୍ଷ ଧରି କେନ୍ଦ୍ର ସରକାରଙ୍କ ଦ୍ୱାରା ବିଭିନ୍ନ କ୍ଷେତ୍ରରେ ନିଆଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ଶାସନ ଓ ପ୍ରଶାସନ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ଅଧିକ ସୁଦୃଢ଼ ହୋଇପାରିଛି। ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ମାଧ୍ୟମରେ ଲକ୍ଷ ଲକ୍ଷ ନାଗରିକଙ୍କର ଜୀବନ ଅଧିକ ସୁଗମ, ସୁରକ୍ଷିତ ତଥା ସମ୍ମାନଜନକ ସ୍ଥିତିରେ ପହଞ୍ଚି ପାରିଛି ବୋଲି ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନେତୃତ୍ୱରେ ଗତ 12 ବର୍ଷ ଧରି ଦେଶର ଜନସାଧାରଣ, ବିଶେଷ କରି ଗରିବ ବର୍ଗ ଲୋକଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବାରେ ସରକାରଙ୍କ ସଫଳତା, ସୁଶାସନ ତଥା ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ଏହି ଲେଖାଟି ଶ୍ରୀ ଗୋଏଲ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଥିଲେ। ନୂଆଦିଲ୍ଲୀରେ ଆଜିଠାରୁ 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଦୁଇଦିନିଆ ସମ୍ମିଳନୀ ଆରମ୍ଭ ହୋଇଛି। ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଥିବା ଏହି ସମ୍ମିଳନୀରେ 11 ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତାମାନେ ଯୋଗ ଦେଇଛନ୍ତି। ସେହି ଦେଶଗୁଡ଼ିକ ହେଉଛି ବ୍ରାଜିଲ, ଚୀନ, ଇଜିପ୍ଟ, ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା ଏବଂ ସଂଯୁକ୍ତ ଆରବ ଏମିରେଟ୍ସ। ସମ୍ମିଳନୀରେ ଆଜିର ବିଶ୍ୱରେ ଦେଖାଦେଉଥିବା ଅଣପାରମ୍ପରିକ ସୁରକ୍ଷା ଆହ୍ୱାନଗୁଡ଼ିକ ବିଷୟରେ ଆଲୋଚନା କରାଯାଇ ଏହାକୁ ପ୍ରତିହତ କରିବା ଦିଗରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ସମ୍ପର୍କରେ ଆଲୋକପାତ କରାଯିବ। ବିଭିନ୍ନ ଦେଶର ପ୍ରତିନିଧିମାନେ ସାଇବର ସୁରକ୍ଷା, ଡିଜିଟାଲ ଆହ୍ୱାନ ଏବଂ କୃତ୍ରିମ ବୁଦ୍ଧିମତା ପରିଚାଳିତ ଆହ୍ୱାନଗୁଡ଼ିକ ଉପରେ ବିସ୍ତୃତ ଭାବେ ମତ ବିନିମୟ କରିବେ। କିଛିଦିନ ପୂର୍ବରୁ ବ୍ରିକ୍ସ ଯୁଗ୍ମ କାର୍ଯ୍ୟକାରୀ ଗୋଷ୍ଠୀ ପକ୍ଷରୁ ଆତଙ୍କବାଦ ବିରୋଧୀ ଓ ସୁରକ୍ଷା ସମ୍ପର୍କିତ ଆଲୋଚନା ପୃଷ୍ଠଭୂମିରେ ଗ୍ରହଣ କରାଯାଇଥିବା ପ୍ରସଙ୍ଗଗୁଡ଼ିକ ନେଇ ମତ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ଏହି ବ୍ରିକ୍ ସମ୍ମିଳନୀ ଅବସରରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଶ୍ରୀ ଡୋଭାଲ ଆଜି ନୂଆଦିଲ୍ଲୀଠାରେ ଇରାନର ପ୍ରତିରକ୍ଷା ବ୍ୟାପାର ଉପସଚିବ ଘାଦେ ନେଜାମିପୋରଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ପଶ୍ଚିମ ଏସିଆର ସାମ୍ପ୍ରତିକ ସ୍ଥିତିର ଅଗ୍ରଗତି ସମ୍ପର୍କରେ ଉଭୟ ପକ୍ଷ ଏହି ଅବସରରେ ସମୀକ୍ଷା କରିବା ସହିତ ବ୍ରିକ୍ସ ମଞ୍ଚ ଏବଂ ଦୁଇ ଦେଶ ମଧ୍ୟରେ ଜାରି ରହିଥିବା ଦ୍ୱିପକ୍ଷୀୟ ସମ୍ପର୍କ ଅଧୀନରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାଛଡ଼ା ଶ୍ରୀ ଡୋଭାଲ ଇଥିଓପିଆର ଜାତୀୟ ଗୁଇନ୍ଦା ଓ ସୁରକ୍ଷା ସେବାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମିଲିୟନ ଲେମା ଟାଡ୍ସେଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ବିଶେଷ କରି ଭାରତ ଇଥିଓପିଆ ରଣନୀତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ ସଶକ୍ତ କରିବା ଉପରେ ଉଭୟ ପକ୍ଷ ସମ୍ମତି ପ୍ରଦାନ କରିଛନ୍ତି। କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବାହିନୀ ସିଆଇଏସ୍ଏଫ୍ କର୍ମଚାରୀମାନେ ଦେଶର ଅର୍ଥନୈତିକ ସୈନିକ ବୋଲି ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାର ମତବ୍ୟକ୍ତ କରିଛନ୍ତି। ଆଜି ନୂଆଦିଲ୍ଲୀସ୍ଥିତ ସିଆଇଏସ୍ଏଫ୍ର ନୂତନ ମୁଖ୍ୟାଳୟ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ଶ୍ରୀ କୁମାର ଦେଶର ବିକାଶ ଦିଗରେ ଏହି ସୁରକ୍ଷା ସଂସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରି କହିଛନ୍ତି, ଦେଶର ଅଭିବୃଦ୍ଧି ସୁରକ୍ଷିତ ରଖିବା ଦିଗରେ ସିଆଇଏସ୍ଏଫ୍ ଯବାନମାନଙ୍କ ଅବଦାନ ଅତୁଳନୀୟ। କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀର କଲ୍ୟାଣ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅନେକ ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ଏହି ଅବସରରେ ଶ୍ରୀ କୁମାର ସିଆଇଏସ୍ଏଫ୍ ଲାଗି 130 କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପର ଶିଳାନ୍ୟାସ ତଥା ଲୋକାର୍ପଣ କରିଛନ୍ତି। ସିଆଇଏସ୍ଏଫ୍

ର ଏହି ନୂତନ ମୁଖ୍ୟାଳୟଟି 75 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ କରାଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀଠାରେ ଇସ୍ରାଏଲ୍ ପ୍ରତିରକ୍ଷା ମନ୍ତ୍ରଣାଳୟର ମହାନିର୍ଦ୍ଦେଶକ ମେଜର ଜେନେରାଲ ଅମିର ବାରାମଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଏହି ଆଲୋଚନା ସମୟରେ ଭାରତ ଇସ୍ରାଏଲ୍ ପ୍ରତିରକ୍ଷା ସହଯୋଗକୁ ଅଧିକ ସମ୍ପ୍ରସାରିତ କରିବା ଦିଗରେ ଇସ୍ରାଏଲ୍ର ପ୍ରତିବଦ୍ଧତା ସମ୍ପର୍କରେ ଶ୍ରୀ ବାରାମ ସୂଚନା ଦେଇଛନ୍ତି। ଦୁଇ ଦେଶ ମଧ୍ୟରେ ଥିବା ସ୍ୱତନ୍ତ୍ର ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ଉଭୟ ପକ୍ଷ ଆବଶ୍ୟକ ପଦକ୍ଷେପ ନେବେ ବୋଲି ଏହି ବୈଠକରେ ସୂଚନା ମିଳିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଉତ୍ତରପ୍ରଦେଶର ଲକ୍ଷ୍ନୌ ସହର ଅନ୍ତର୍ଗତ ଆଲିଆଗଞ୍ଜର ପୁରାନିଆ ଅଞ୍ଚଳରେ ଥିବା ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ ପ୍ରାୟ 14 ଜଣ ଶିକ୍ଷାର୍ଥୀଙ୍କର ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ କହିଛନ୍ତି, ମୃତ ଛାତ୍ରଛାତ୍ରୀମାନଙ୍କର ବୟସ 16 ବର୍ଷ ମଧ୍ୟରେ ହେବ। ସେଠାରେ ଜିଲ୍ଲା ପ୍ରଶାସନର ଅଧିକାରୀ ତଥା ପୁଲିସ କର୍ମଚାରୀ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏ ସମ୍ପର୍କରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସହିତ ଆଲୋଚନା କରିଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତଦାରଖ କରିବା ସହିତ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାର ଦୋଷୀମାନଙ୍କୁ କଦାପି ଛଡ଼ାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜର ଆଲିଗଡ଼ ଓ ଫିରୋଜାବାଦ ଜିଲ୍ଲା ଗସ୍ତକୁ ଅଧାରୁ ବନ୍ଦ ରଖି ମୁଖ୍ୟମନ୍ତ୍ରୀ ଅଗ୍ନିକାଣ୍ଡ ସମ୍ପର୍କରେ ତଦାରଖ କରିବା ଲାଗି ତୁରନ୍ତ ଲକ୍ଷ୍ନୌ ପ୍ରତ୍ୟାବର୍ତ୍ତନ କରିଥିବା ଜଣାଯାଇଛି। ଏହି ଅଗ୍ନିକାଣ୍ଡ ଯୋଗୁଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଗଭୀର ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିଲାଗି ଶୋକ ପ୍ରକାଶ କରିଛନ୍ତି। ଏଥିସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କ ଚିକିତ୍ସା ଲାଗି 50,000 ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବାକୁ ଶ୍ରୀ ମୋଦି ଘୋଷଣା କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ଉଲାନବାତାରଠାରେ ତାଙ୍କର ମଙ୍ଗୋଲିଆ ପ୍ରତିପକ୍ଷ ବତ୍ସେତ୍ ସେଗ୍ ବାଟମୁଙ୍କ ସହିତ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ ତଥା ପ୍ରତିଜ୍ଞାବଦ୍ଧ କରିବା ଦିଗରେ ତାଙ୍କର ଏହି ଆଲୋଚନା ସହାୟକ ହେବ। ଏହି ଅବସରରେ ଉଭୟ ନେତା କ୍ଷମତା ନିର୍ମାଣ, ସଂସ୍କୃତି, ଶିକ୍ଷା, ସୁରକ୍ଷା, ବିଭିନ୍ନ ବିକାଶମୂଳକ ପ୍ରକଳ୍ପ କ୍ଷେତ୍ରରେ ଦ୍ୱିପକ୍ଷ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏତଦ୍ବ୍ୟତୀତ ଖଣି ଖନନ, ସ୍ୱଚ୍ଛ ଶକ୍ତି ଏବଂ କୃଷିଭିତ୍ତିକ ପ୍ରକ୍ରିୟାକରଣ ଭଳି କେତେକ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବୈଦେଶିକ ମନ୍ତ୍ରୀ ମତ ବିନିମୟ କରିଛନ୍ତି। ଡକ୍ଟର ଜୟଶଙ୍କର ମଙ୍ଗୋଲିଆ ଗସ୍ତ ଶେଷ କରି ଦକ୍ଷିଣ କୋରିଆ ଯିବେ। ସେଠାରେ ସେ ଜେଜୁଠାରେ ଆସନ୍ତା ଗୁରୁବାର ଦିନ ଅନୁଷ୍ଠିତ ହେବାକୁ ଥିବା ଶାନ୍ତି ଓ ସମୃଦ୍ଧି ଲାଗି ସମ୍ମିଳନୀରେ ନିଜର ଅଭିଭାଷଣ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ର ସମବାୟ ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ନୂଆଦିଲ୍ଲୀଠାରେ ଭାରତର ଜାତୀୟ କୃଷି ସମବାୟ ବିପଣନ ସଂଘ ନାଫେଡ୍ର ନିଲାମ ପୋର୍ଟାଲର ଶୁଭାରମ୍ଭ କରିବେ। ନିଲାମ ପ୍ରକ୍ରିୟାକୁ ଅଧିକ ସଶକ୍ତ ଏବଂ ସ୍ୱଚ୍ଛ ତଥା ଏଥିରେ ପାରଦର୍ଶିତା ଆଣିବାରେ ଏହି ପୋର୍ଟାଲର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ବିଶେଷକରି କୃଷକ, ସଦସ୍ୟ ସଂଗଠନ ତଥା ଅଂଶୀଦାରମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଡିଜିଟାଲ ପ୍ଲାଟଫର୍ମ ନିଲାମ ସମ୍ପର୍କିତ କାର୍ଯ୍ୟକଳାପ ତଥା ନାଫେଡ୍ର ସାମଗ୍ରିକ କାର୍ଯ୍ୟଶୈଳୀକୁ ସୁସଂହତ କରିପାରିବ। ଆକାଶବାଣୀର ଦ୍ୱିଭାଷିକ ଫୋନ୍ ଇନ୍ କାର୍ଯ୍ୟକ୍ରମ ପବ୍ଲିକ୍ ସ୍ପିକ୍ ଆଜି ରାତି 9:30 ପ୍ରଚାର କରାଯିବ। ଆଜିର ବିଷୟବସ୍ତୁ ରହିଛି, ଯୁବପିଢ଼ି ପାଇଁ ନିଯୁକ୍ତି ସୁଯୋଗ, ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା, କର୍ମଚାରୀ ଭବିଷ୍ୟନୀତି ପାଣ୍ଠିର ଅତିରିକ୍ତ କେନ୍ଦ୍ରୀୟ କମିଶନର ପୂର୍ଣ୍ଣେନ୍ଦୁ ଭୂଷଣ ବର୍ମା ଏବଂ ଆଞ୍ଚଳିକ କମିଶନର ପ୍ରନୀତ ଯୋଶୀ ଏହି ଆଲୋଚନାରେ ଅଂଶଗ୍ରହଣ କରି ଶ୍ରୋତାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ। କାର୍ଯ୍ୟକ୍ରମ ସମୟରେ ଶ୍ରୋତାମାନଙ୍କୁ 011-2371-7117, 233-1444, 233-10481 ଏବଂ 237-171-06 ନମ୍ବରକୁ ଡାଏଲ କରିବାକୁ ହେବ। ଏତଦ୍ବ୍ୟତୀତ ଶ୍ରୋତାମାନେ 9289094044 ନମ୍ବରକୁ ହ୍ୱାଟ୍ସଆପ୍ ଏବଂ ସାମାଜିକ ଗଣମାଧ୍ୟମ ଏକ୍ସରେ ହାସ୍ଟ୍ୟାଗ୍ ଆସ୍କ ଏଆର୍ ମାଧ୍ୟମରେ ପ୍ରଶ୍ନ ପଚାରିପାରିବେ। ବ୍ରିଟେନ୍ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏଥିସହିତ ସେ ଲେବର ପାର୍ଟିର ନେତା ପଦରୁ ମଧ୍ୟ ଇସ୍ତଫା ଦେବେ ବୋଲି କହିଛନ୍ତି। ନିଜର ଇସ୍ତଫା ପ୍ରଦାନ ସମ୍ପର୍କିତ ବିବୃତ୍ତି ଜାରି କରିବା ପୂର୍ବରୁ ଷ୍ଟାର୍ମର୍ ଦମ୍ପତି 10 ଡାଉନିଂ ଷ୍ଟ୍ରିଟ୍ରେ ଥିବା ନିଜର ସରକାରୀ ବାସଭବନରୁ ବିଦାୟ ନେଇଥିବା ଜଣାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଜନସାଧାରଣ

0: ଲୋକଙ୍କ ବିଶ୍ୱାସ ହିଁ ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ଷୋଡ଼ଶ ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଲା ନୂଆଦିଲ୍ଲୀରେ। ଉତ୍ତରପ୍ରଦେଶର ଏକ କୋଚିଂ ସେଣ୍ଟରରେ ଅଗ୍ନିକାଣ୍ଡ ଯୋଗୁଁ 14 ଶିକ୍ଷାର୍ଥୀଙ୍କର ମୃତ୍ୟୁ। ଭାରତ ମଙ୍ଗୋଲିଆ ରଣନୈତିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଲାଗି ସେମାନଙ୍କର ପ୍ରତିବଦ୍ଧତା ଦୋହରାଇଲେ ଉଭୟ ଦେଶ ବୈଦେଶିକ ମନ୍ତ୍ରୀ, ଏବଂ ନିଜ ପଦବୀରୁ ଇସ୍ତଫା ଦେବା ପାଇଁ ଘୋଷଣା କଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଲହରିକା ପଟ୍ଟନାୟକ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଭଦ୍ରକ ଶହୀଦ ସ୍ମୃତି ଭବନ ଟାଉନ୍ହଲ୍ରେ ଆୟୋଜିତ ବିକାଶର ଧାରା ଓଡ଼ିଶା ସାରା ପ୍ରଦର୍ଶନୀ ଓ ସୁଶାସନ କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇଥିଲେ। ସେ ପ୍ରଦର୍ଶନୀର ବିଭିନ୍ନ ମଣ୍ଡପ ପରିଦର୍ଶନ କରି ସରକାରଙ୍କ ଜନକଲ୍ୟାଣମୂଳକ ଯୋଜନାର ସଫଳତା ଉପରେ ଆଲୋକପାତ କରିଥିଲେ।
3: ଓଡ଼ିଶା ସରକାରର 2 ବର୍ଷର ପୂର୍ତ୍ତି, ମୋଦି ସରକାରଙ୍କର 12 ବର୍ଷର ପୂର୍ତ୍ତିରେ ଭଦ୍ରକ ଜିଲ୍ଲା ମିଡିଆ ବନ୍ଧୁମାନଙ୍କ ସହିତ କଥାବାର୍ତ୍ତା ଏବଂ ପରାମର୍ଶ ପାଇଁ ଆସିଛି। ଇଏ ଓଡ଼ିଶାର ବିକାଶ ଡବଲ ଇଞ୍ଜିନ୍ର ସାହାଯ୍ୟରେ ଯେଉଁଭଳି ଦ୍ରୁତ ଗତିରେ ବିକାଶ ହେଉଛି, ସେ ବିକାଶ ଓଡ଼ିଶାର ସାଧାରଣ ଲୋକଙ୍କ ପାଖେ ଏବଂ ଭଦ୍ରକ ବାସୀଙ୍କ ପାଖେ ଘରେ ଘରେ ପହଞ୍ଚୁ, ତା ପାଇଁ ଆମେ ବିକାଶର ଧାରା ଓଡ଼ିଶା ସାରା ବୋଲି କରିଛେ। ଆମେ ମହିଳା ସଶକ୍ତିକରଣ, ଗରିବ କଲ୍ୟାଣ, କୃଷକ ସଶକ୍ତିକରଣ ଏବଂ ଯୁବକମାନଙ୍କର ନିଯୁକ୍ତି ଏବଂ ବିକାଶ ପ୍ରାଥମିକତା ଦେଉଛେ। ଶିଳ୍ପାନୟନ ସହିତ କୃଷି ସଶକ୍ତିକରଣକୁ ବି ଆମେ ଧ୍ୟାନ ଦେଉଛେ, ଏବଂ ଆମେ ସାମଗ୍ରିକ ଭାବେ ଏକ ବିକଶିତ ଓଡ଼ିଶା 2036ରେ ଆମ ରାଜ୍ୟର ଅର୍ଥନୀତିକୁ $500 ବିଲିୟନ୍ ପହଞ୍ଚାଇବାକୁ ଏ ସରକାର ଲଗାତାର ଭାବେ ପ୍ରୟାସ ଜାରି ରଖିଛି, ଏବଂ ଦେଶର ପ୍ରଧାନମନ୍ତ୍ରୀ ଯେଉଁ ଐତିହାସିକ ରେକର୍ଡର ଅଧିକାରୀ ହେଲେ 4404 ଦିନର ଲଗାତାର ଲଙ୍ଗେଷ୍ଟ ଇଲେକ୍ଟେଡ୍ ପ୍ରାଇମ୍ ମିନିଷ୍ଟର ହେବାର ସୌଭାଗ୍ୟ ପାଇଲେ ଆମେ ସମସ୍ତେ ଜନକଲ୍ୟାଣ, ଜନବିଶ୍ୱାସ ଏବଂ ଜନଭାଗିଦାରୀର ଏ 12 ବର୍ଷ ସହିତ ଏ 2 ବର୍ଷକୁ ମିଶାଇ ସାଧାରଣ ଜନତାଙ୍କର ଜୀବନ ସହଜ ସରଳ ସୁଖଦ କରିବା ପାଇଁ ପ୍ରୟାସ କରିବା।
2: ଭଦ୍ରକ ସଂସ୍କୃତି ଭବନରେ ପିଏମ୍ କିଷାନ ଉତ୍ସବ ଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର 34 ଲକ୍ଷରୁ ଅଧିକ ଚାଷୀଙ୍କୁ 693 କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଭଦ୍ରକ ଜିଲ୍ଲାର 1,69,317 ଜଣ ଚାଷୀଙ୍କ ଖାତାକୁ 31,86,00,000 ଟଙ୍କା ଜମା ହୋଇଥିବା ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି। ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନ୍ତର୍ଗତ ରାଣୀତାଲ କୃଷି ବିଜ୍ଞାନ କେନ୍ଦ୍ରରେ ପ୍ରାକୃତିକ ଓ ଜୈବିକ କୃଷି ବିଷୟରେ ଜିଲ୍ଲାସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ଯୋଗଦେଇ କୃଷକଙ୍କ ଆୟ ବୃଦ୍ଧି, ମୃତ୍ତିକା ସୁରକ୍ଷା ଓ ପରିବେଶ ଅନୁକୂଳ କୃଷି ଉପରେ ଗୁରୁତ୍ୱାରୋପ କରିଥିଲେ। କେନ୍ଦ୍ର ସରକାରଙ୍କ 12 ବର୍ଷର ବିକାଶ ଯାତ୍ରା ଉପରେ ଭଦ୍ରକରେ ପତ୍ର ସୂଚନା କାର୍ଯ୍ୟାଳୟ ପକ୍ଷରୁ ଏକ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଡକ୍ଟର ଦିଲ୍ଲୀପ ରାଉତରାୟ ବିଭିନ୍ନ ଉନ୍ନୟନମୂଳକ ଯୋଜନା ଓ 2047 ସୁଦ୍ଧା ବିକଶିତ ଭାରତ ଗଠନ ଲକ୍ଷ୍ୟ ଉପରେ ମତ ପ୍ରକାଶ କରିଥିଲେ। ଭଦ୍ରକରେ ଆୟୋଜିତ ଅନ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ସୀତାଂଶୁ ଶେଖର ମହାପାତ୍ର କେନ୍ଦ୍ର ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷର ସଫଳତା ସମ୍ପର୍କରେ ଆଲୋକପାତ କରିଥିଲେ। ସେମାନେ ଭଦ୍ରକରେ ଶୀଘ୍ର ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ହେବ ବୋଲି ସୂଚନା ଦେଇଥିଲେ। ଶୀତଳଷଷ୍ଠୀ ଉପଲକ୍ଷେ ଆରଡ଼ିସ୍ଥିତ ବାବା ଆଖଣ୍ଡଳମଣିଙ୍କ ପୀଠରେ ଶିବ ବିବାହ ଉତ୍ସବ ଧୁମ୍ଧାମ୍ରେ ପାଳିତ ହେଉଛି। ବୈଦିକ ରୀତିନୀତି ଅନୁସାରେ ହରଗୌରୀଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବା ବେଳେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଭଦ୍ରକ ଶହୀଦ ସ୍ମୃତି ଭବନରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ସୂଚନା ଦେଇଛନ୍ତି, ଜିଲ୍ଲାର 11,25,000ରୁ ଅଧିକ ହିତାଧିକାରୀଙ୍କୁ ମୁଣ୍ଡ ପିଛା 10 କିଲୋଗ୍ରାମ ଚାଉଳ ମାଗଣାରେ ଯୋଗାଇ ଦିଆଯିବ। ଭଦ୍ରକ ନେହେରୁ ଷ୍ଟାଡିୟମର ଉନ୍ନତିକରଣ ପାଇଁ 23,50,00,000 ଟଙ୍କା ବ୍ୟୟରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ ଜିଲ୍ଲାରେ କ୍ରୀଡ଼ା

ଭିଭିଭୂମି ବିକାଶ ପାଇଁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଥିଲେ। ଧାମନଗର ନିର୍ବାଚନ ମଣ୍ଡଳୀର ସୋହଡ଼ା ପଞ୍ଚାୟତରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ 78 ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ପ୍ରାୟ 2,50,00,000 ଟଙ୍କା ବ୍ୟୟରେ ରାସ୍ତା, ସ୍ୱାସ୍ଥ୍ୟକେନ୍ଦ୍ର, ଗ୍ରନ୍ଥାଗାର, ମାର୍କେଟ କମ୍ପ୍ଲେକ୍ସ ଓ ଅନ୍ୟାନ୍ୟ ଭିତ୍ତିଭୂମି ପ୍ରକଳ୍ପ ଉଦ୍ଘାଟିତ ହୋଇଛି। ଧାମନଗର ବ୍ଲକ କୋଠାରଠାରେ ଆୟୋଜିତ ସମୀକ୍ଷା ବୈଠକରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ସେ ଜନସାଧାରଣଙ୍କ ପାଖରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଅଧିକାରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୁରି ପ୍ରସାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର ପ୍ରଚାର କରୁଛୁ କୃଷି ସଂସାର କାର୍ଯ୍ୟକ୍ରମ।

0: ଆମର୍ ସବୁ ଅରନ୍ଦାତା ଚାଷୀ ଭୟନ ଭାଇ ଭଉଣୀମାନଙ୍କୁ ଜୁହାର କରିକିରି ମୂଲ କରୁଛୁଁ। ଆଜିର୍ ଡାଏଲ ନମ୍ବର କୃଷି ସଂସାର କାର୍ଯ୍ୟକ୍ରମ ଆପଣମାନଙ୍କୁ ଆମର କାର୍ଯ୍ୟକ୍ରମକେ ସ୍ୱାଗତ କରୁଛୁଁ। ଆପଣମାନଙ୍କର ପାଖେ ତ ଆମର ସବୁ ନମ୍ବରମାନେ ଅଛେ, 0663 24 11 240 ଆର 0663 24 11 231। ତ ଆମମାନଙ୍କେ ଫୋନ୍ମାନେ ଆସି ବସରାନ, ଆସୁନ୍ କଥା ଲାଗମା। ହ୍ୟାଲୋ,
1: ହ୍ୟାଲୋ,
0: ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା,
0: ଆଉ କେନ୍ତା ଅଛନ୍? କହୁନ୍। ଆପଣ ନାଁ ଟା ନାଇଁ କହିଲେ? ଲକ୍ଷ୍ମୀ ନାରାୟଣ। ଆଜ୍ଞା, କେନ୍ତା ଅଛନ୍? ଆଜ୍ଞା, ଭଲ ଅଛନ୍? ଚାଷବାସ କେନ୍ତା ଚାଲିଛେ? ଡାଲୁଆ ତ ବନେଇ ସରି ଯିବାନ ନାଇଁ, 15-20 ଦିନ ଆଗରୁ ତ ସରି ଯାଇଥିବାନ। ଆର୍ ପନିପରିବା? ଯା ହଉ, ଖରା ତ ଟିକେ କମିଛେ, ଇଛେନ୍ ଗରମ ବି ଟିକେ କମିଛେ, ବର୍ଷା ବି ହେଇଛେ। ହଁ, ଆଜି ଦ୍ୱିପହରେ କେନ୍ତା ଚଡ଼କ ଚୁଡ଼କା ମାଇଲା? ଆମର ଆଡ଼େ ତ ଫୁଟକା ଫୁଟାଲା ଲେଖେନ୍ ବାଜୁ ଥାଏ। ଆର କାଣା କହୁନ୍, କାର୍ଯ୍ୟକ୍ରମ ମାନେ ଶୁଣୁଛନ୍? ଯା ହଉ, ଆଉ କିଛି କହିବାର ଅଛେ କାର୍ଯ୍ୟକ୍ରମ ମାନଙ୍କ ବିଷୟରେ? ଚିଠି ପତ୍ର ଆପଣ ଚିଠି ତ ଲେଖିପାରିବେ ଆମକୁ? ଚିଠି ତ ନାଇଁ, ଚିଠି ପତ୍ର ତ ଆପଣମାନେ ଲେଖିପାରିବେ, ଆମର ଏଇ ଆଡ୍ରେସ୍ ଥି ଚିଠି ପତ୍ର ଲେଖିପାରିବେ। ଫୋନ୍ ଥିବି ଆପଣମାନେ ଯାହା ଜଣାବାର ଥିବା, କିଛି ଆମର ଉପରେ ଅଭିଯୋଗ ଥିବା କି କାଣା ଭଲ ଲାଗୁଥିବା କହିପାରିବେ। ଠିକ ଠିକ ଠିକ ଠିକ ଅଛି ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା, ହଉ ହଉ, ଠିକ ଅଛି ଆଜ୍ଞା, ଧନ୍ୟବାଦ, ନମସ୍କାର। ହ୍ୟାଲୋ, ହ୍ୟାଲୋ, ହ୍ୟାଲୋ, ଆଜ୍ଞା ନମସ୍କାର। ହଁ ହଁ ହଁ, ଟିକେ ଅଟକି ଦେଲେ ବେଲେ କାଣା କୋଟି ଗୁଟା ଗଲା କାଁ ବୋଇଲି? ଆପଣଙ୍କର ନାଁଟା କାଣା କହିଲେ କି? ସ୍ୱର୍ଣ୍ଣପ୍ରଭା। ଆଜ୍ଞା ନମସ୍କାର, ଆଉ କେନ୍ତା ଅଛନ୍?
2: ଆଜ୍ଞା ଭଲ ଅଛେ, ଭଲ ଅଛେ ତ, ଆଉ ବର୍ଷା ବର୍ଷି ହେଲା ତ ଭଲ ଲାଗୁଛି ଆଜ୍ଞା। ଆଜି ବି ବଢିଆ ବର୍ଷା ହେଲା, ବହୁତ ବର୍ଷା ହେଲା।
0: ଯା ହଉ, ବହୁତ ସୁନ୍ଦର କଥା।

0: ବହୁତ ଦିନ ଖରା ହେଲା ଉତରୁ, ଗରମ ହେଲା ଉତରୁ, ଏଇ ଟିକେ ଭଲ ଲାଗୁଛେ। ଚାଷ ବାସ କେନ୍ତା ଚାଲିଛେ?
1: ବାସ ଆମର ତ ଆଜ୍ଞା ଏଇଟା ଏଖେଡ଼ିଆ ଚାଷ ଆମର ଏକ ଫସଲିଆ, ତ ଏଇଟା ଏଥର ଚାଷ ବାସ ଆରମ୍ଭ ହେବା ଆଜ୍ଞା। ଏଇଟା ବର୍ଷା
0: ଏସନ୍ତ କର୍ମା। ଆଉ ପନିପରିବା କି ଅଲଗା କିଛି ଚାଷ ନାଇଁ କର୍ବାର୍?
1: ନାଇଁ ଆଜ୍ଞା, ସତ କହିଲେ ପନିପରିବା ତ ନାଇଁ କର୍ବାର୍, ହେନ୍ତା ଜାଗା ନାଇଁ ନ। ଆଉ ତାପରେ ହେନ୍ତା ଭାଇ ମାନେ ବି ଘରେ ନାଇଁ ରହିବାର, ବାହାରେ ଚାକିରି ମାନେ କରୁଛନ୍, ତ ପନିପରିବା ଆମେ ହେନ୍ତା ନାଇଁ କର୍ବାର ଆଜ୍ଞା।
0: ଆଉ ସବୁ ଘରେ ଭଲ ଅଛନ୍ ତ?
1: ଘରେ ତ ଭଲ ଅଛନ୍ ଆଜ୍ଞା। ଆଉ ମୁଇଁ ତ ନିୟମିତ ସୁତା ସେ ମତାମତ ଦେବାର୍ ଲାଗି କଲି, ଚାଷବାସ ତ କରୁଛୁଁ ଯେ ଆଜ୍ଞା, ଯାହା ବି ଆମ କୃଷି ସଂସ୍ଥା କାର୍ଯ୍ୟକ୍ରମ ତ ମୁଇଁ ପୁରା ନିୟମିତ ସହିତ ସବୁଦିନ ଶୁଣୁଛି।
0: କାର୍ଯ୍ୟକ୍ରମ ମାନେ କେନ୍ତା ଭଲ ଲାଗୁଛେ?
1: ହଁ ଆଜ୍ଞା, ସବୁ କାର୍ଯ୍ୟକ୍ରମ ବହୁତ ବଢ଼ିଆ ଲାଗୁଛି। ତାପରେ ଯାହା ବି ଦଉଛନ୍ ଆମର ଯାହା ବି ବିଶେଷଜ୍ଞ ଆଜ୍ଞା ମାନଙ୍କୁ, ଯେନ୍ ଡାକିକରି ବି ରୋଗ ପୋକ ନିୟନ୍ତ୍ରଣ, କେନ୍ କୁକୁଡ଼ା ଚାଷ ଛେଳି ଚାଷ ଯାହା ବି ଦଉଛନ୍, ସବୁ ପୁରା ଶିକ୍ଷଣୀୟ ହଉଛେ। ତାପରେ ଯାହା ବି ଆମର ସଙ୍ଗୀତ,
0: ଆଉ କାଣା ଭଲେ ଭଲ ହେତା ବାକି ଲାଗୁଛେ କେଁ?
1: ହଁ ବର୍ତ୍ତମାନ ତ ସବୁ ଠିକ ଅଛି,
0: ଠିକ୍ ଅଛେ ତ? ହଉ ଠିକ୍ ଅଛେ ଆଜ୍ଞା, ନମସ୍କାର, ଫିର୍ କଥା ଲାଗ୍ମା। ଆଜ୍ଞା ଆଜ୍ଞା, ହ୍ୟାଲୋ ହ୍ୟାଲୋ,
2: ହ୍ୟାଲୋ,
0: ହଁ ନମସ୍କାର ଆଜ୍ଞା,
2: ଜୁହାର ଆଜ୍ଞା।
0: ଆଉ ଆପଣଙ୍କ ନାଁଟା ନାଇଁ କହିଲେ?
2: ବାମରାର ଦେବେନ୍ଦ୍ର ସାହୁ।
0: ଦେବେନ୍ଦ୍ର ଆଜ୍ଞା ନମସ୍କାର, କେନ୍ତା ଭଲ ଅଛନ୍?
2: ଭଲ ଅଛନ୍।
0: ଚାଷବାସ କେନ୍ତା ଚାଲିଛେ କହୁନ୍? କାଣା କାଟୁଛନ୍? ପଲ୍ହା ପୁଲି ପକା ପକେ, ପଲ୍ହା ମୂଲ କଲେ ନ ପକାବାରଟା? ଜୁତା ଜୁତି କରୁଛୁ ପଲ୍ହା ଲାଗି ନା? କେତେ ଏକର ଚାଷ କରୁଛନ୍? ଏଟା କାଁ କାଁ ଧାନ ମାନେ କରୁଛନ୍? ହଁ କାଁ କାଁ ଧାନ ମାନେ କରୁଛନ୍ ବୋଲଛେ? ଆଚ୍ଛା ଆଚ୍ଛା ଆଚ୍ଛା, ଯାହା ହେବ ପନିପରିବା କାଣା କରୁଛନ୍ କି ଅଲଗା କିଛି ଚାଷ? ନାଇଁ ମଝିରେ ତ ଆମର କାର୍ଯ୍ୟକ୍ରମ ମାନେ ଦିଆହେଉଛେ ବହୁତ ପ୍ରକାରର ଚାଷ ମାନଙ୍କର ବିଷୟରେ, ମାଛ ଚାଷ ହେଲା, ମହୁ ଚାଷ ହେଲା, ଛତି ଚାଷ ହେଲା, ଏଇଟା ମାନେ ତ ଯାହାର ଯେନ୍ତା ସୁବିଧା ଅଛେ ଦେଖିକିରି ଆଉ ଉପାୟ ଲଗେଇକିରି କରବାର କଥା ନାଇଁ କେଁ? ଆଉ ଘରେ କେନ୍ତା ଅଛନ୍ ସବେ? କାର୍ଯ୍ୟକ୍ରମ ମାନେ ଶୁଣୁଛନ୍? ଯା ହଉ ଯା ହଉ, ଆଚ୍ଛା କିଛି କହିବାର ଅଛି କି ତାର ମାନେ କାର୍ଯ୍ୟକ୍ରମ ଆଉ କାଣା କଲେ ଭଲ ହେତା? ଠିକ ଠିକ ଠିକ ଅଛେ, ହଉ ଆଜ୍ଞା ନମସ୍କାର, ଧନ୍ୟବାଦ ଆଜ୍ଞା। ହ୍ୟାଲୋ ହ୍ୟାଲୋ, ନମସ୍କାର ଆଜ୍ଞା, ଆଜ୍ଞା କେନ୍ତା ଅଛନ୍ ଆଜ୍ଞା କହୁନ୍? ଆମେ ମାନେ ସବୁ ବଢ଼ିଆ, ଇନର୍ ସମସ୍ତେ ବଢ଼ିଆ ଅଛୁଁ। ଆପଣ ମାନେ ଯଦି ଭଲ ନାଇଁ ଲାଗୁଥିସି ଯେ ଦେଖୁନ୍, ଇଚ୍ଛା ଆପଣ ଇଆଡ଼େ କଥା ଲାଗୁଛନ୍, ଆରଥି ବି ରିଙ୍ଗ ହଉଛେ କରୁଛନ୍, ତ ସମୟ ତ ଆମର ସୀମିତ ଥିସି, ସେଥିର୍ ଭିତରେ ଫେର୍ ଇଏ ଥିସି, ଆଉ କାଁ କର୍ବାର ଆଗ ନାଇଁ ହେବେ ଆଜ୍ଞା। ଟପିକ ଉପରେ ଦେଖୁନ୍, ଆମର କାଣା ଅଛି ଆମର ଅଲ୍ ଇଣ୍ଡିଆ ରେଡ଼ିଓ ସମ୍ବଲପୁର ହଉ କି କେନ୍ସିନ୍ ବି ହଉ, ସବୁନ ଗୋଟେ ଅଲଗା ଅଲଗା ବିଭାଗ ଥିସି ବୁଝିଲେ। ଆଉ ଯେନ୍ତା କି ଆମର କୃଷି ସଂସାର ଥି, ଆମେ ଚାଷବାସର କଥା କହୁଛୁଁ, ସେ ତାଙ୍କ ଛୁଆମାନଙ୍କର ଲାଗି ଅଛି, ମହିଳାମାନଙ୍କର ଲାଗି ଅଛି, ଘର ସଂସାର କାର୍ଯ୍ୟ ଅଲଗା ଅଲଗା ଆମର ବିଭାଗ ମାନେ ଅଛି, ଯେନ୍ତା ଯୁବବାଣୀ ବିଭାଗ ଯେନ୍ତା ଅଛେ, ତ ସବୁତି ଅଲଗା ଅଲଗା କାର୍ଯ୍ୟକ୍ରମ ମାନେ ବାସି। ଆଉ କୃଷି ସଂସାର ଥି ଆମେ ଯେହେତୁ ଖାଲି ଇଟା ଇଟା ଖାଲି ଆମର ଚାଷବାସର ଲାଗି ହେସି, ହେଲା? ହଁ, ସେଥି ଚାଷବାସର ଥି, ତାପରେ ଏଇ ଯେନ୍ ଆପଣ ବିଭିନ୍ନ ବିଷୟ ଉପରେ କହୁଛନ୍, ଯେନ୍ତା ଟପିକ ମାନେ କରିବେ ସବୁ ବିଷୟରେ ତ ଯାଏସି, ଯେନ୍ତାକି ଆମର ଆରମ୍ଭରୁ କୁହାଯାଏସି, ଉପସ୍ଥାପକ ମାନେ ଉପସ୍ଥାପନ କରସନ୍, ଆରମ୍ଭ କରସନ୍, ସେଥି ପଝିରେ ବି କହିସନ୍, ସେ ବାବଦ ମାନେ

0: ସବୁ ବିଷୟରେ କହେସନ୍। ଆଉ ଏଠି
1: ମଜା
0: ଆମେ ଖାଲି ଚାଷବାସରେ କରୁଛୁ, ଆମର ଯେନ୍ ହୁନେନ୍ ବି ଯାଏ ଚାଷବାସ ବିଷୟରେ ଖାଲି। ମୁଁ ତ ଆଗ ମୁଇଁ ବି ଆଗ ଯୁବବାଣୀ କରୁଥିଲି, ଶୁଣିଥିବେ ବି। ତ ଆପଣ ଜାଣୁଛନ୍, ସବୁ ଶୁଣୁଛନ୍, କହୁଛନ୍। ଯା ହଉ, ଆମର କୃଷି ସଂସ୍କାର କାର୍ଯ୍ୟକ୍ରମ ବାବଦରେ କାଣା ଭଲ ମନ୍ଦ ଭଲ ବି ଆପଣ ମାନେ କହିବାର କଥା? ଆଗତ ଗଦାଗଦା ଗଦାଗଦା ଆପଣ ଚିଠି ମାନେ ଇଏ କରନ୍ତି, ଆମକୁ 2 ଦିନ ଲାଗେ ସେଟା ମାନଙ୍କ ସେକେଣ୍ଡ କର। ଚାଲୁନ୍, ଆଉ କଣ ନୂଆ ଖବର କହୁନ୍। ନାଇଁ ନାଇଁ ନାଇଁ ନାଇଁ, ଠିକ୍ ଅଛେ। ଚାଷବାସ କେନ୍ତା ଚାଲିଛେ କହୁନ୍। ହଉ ଶୁଣୁନ୍ ତ, ଫେର ପଛେ କଥା ଲାଗ୍ମା ଫେର ଆଜ୍ଞା ମାନେ ଫେର। ହଉ ନମସ୍କାର ଆଜ୍ଞା। ହ୍ୟାଲୋ ହ୍ୟାଲୋ ନମସ୍କାର ଆଜ୍ଞା। ହଁ ରାଜେନ୍ଦ୍ର ଆଜ୍ଞା, କେନ୍ତା ଅଛନ୍ କହୁନ୍। ମୁଇଁ ବି ବଢ଼ିଆ ଅଛେ, କଥାର ନାଇଁ ଜାନି ପାରବାର। ବର୍ଷା ପାଣି ବି ଟିକେ ହେଇଛେ, ଭଲ ଲାଗୁଛେ, ଥଣ୍ଡା ଥଣ୍ଡା ଲାଗୁଛେ ଆପଣଙ୍କର ଆଡ଼େ ଯେ। ପାକଟା ବି ଟିକେ ଭଲ ହେଇଛେ, ଚଡ଼କ ଚୁଡ଼କା ଟିକେ ମାଇଲା। ଏଛିନ୍ ଚାଷ କରବାର ଆମର ସମୟ ଆଇଲା, ଯେନ୍ ମାନେ କି 2 ଫସଲି ବାଲା ତ କରୁଛନ୍, 1 ଫସଲି ମାନଙ୍କର ଜାଗା ମାନଙ୍କୁ ଏଛନ୍ ଫଲ ହୁଲା ଧରାଧରି ମୂଲ କର୍ମା। ଆପଣଙ୍କର ଯେ ଚାଷବାସ କେନ୍ତା ଚାଲିଛେ? ଆଉ କଣ ନୂଆ ଖବର କହୁନ୍। ଯା ହଉ, ଆଉ ଘରେ ଭଲ ଅଛନ୍ ସବେ? ଆମର କୃଷି ସଂସାର କାର୍ଯ୍ୟକ୍ରମ ବିଷୟରେ କିଛି କହିବାର କି ଚାହିଁବେ? ଚାଲୁନ୍ ଆସୁନ୍, ଏଇ ବାହାନାତି ଆମେ ଗୀତ ପଦେ ଶୁଣୁ। ଆର୍ ଏଟାକେ ଲେଖିଛନ୍ ଅରୁଣ ରାଜହଂସ, ଗାଇଛନ୍ ଅରୁଣ ରାଜହଂସ, ଆର୍ ଲେଖିଛନ୍ ପ୍ରମୋଦ କୁମାର ମିଶ୍ର। ରଖୁଛି ଆଜ୍ଞା, ନମସ୍କାର।

0: हेलो,
1: हेलो भाई, नमस्कार।
0: नमस्कार नमस्कार दादा। नाडा नाइक
1: मोड़
0: बाबू,
1: ला मोड़ लांचलो भाई कहुचे, ग्राम तलगा जिला बलांगीर रो।
0: जिला बलांगीर रू। केंदा अछन?
1: मुई भलो अछे, आपन केनता अछन?
0: मुई भी बढ़िया अछे। आउ
1: मैं
0: आपन
1: बरसा पन केनता होचे?
0: वर्षा पानी आई तो हला, चड़क चुड़का माला दी परे वर्षा टिके भी हला, ढो ढा के ना फुटका फुटला लेखन हला। आओ भल के थंडा
1: आमर आर भी ठीक है, बरसा पान ठीक होते हैं। आमर आमर गांव तो बड़भागी तो इतना रहनी बुना थान कुछ रुआ एक लाइन नहीं करवा जैसे इधर इधर इधर क्यों ऐसा क्यों लेना उस चीज वैसे तो लगी थी कि जब पानी चले थी कि छोटी जब लोग जब रुआ रे कर देना मस्त रहा यार समस्त बड़भागी लोग इतना धान बुनी दो चान।
0: ଆଉ ଆମର ତ ଅଛନ୍ ଏଇ ପଶ୍ଚିମ ଓଡ଼ିଶା ଦେଇ ପ୍ରାୟ ବୋଧେ ସବୁଆଡ଼େ ବନିଆଡ଼େ ଆଇଥିବ, ଆଜି ବର୍ଷା ହେଇଛି।
1: ନାଇଁ ଏଇଟା ନ୍ୟୁଜ୍ରେ ବି ଦେଖଉଛେ ଯେ ଏଇଟା 30ଟା ଜିଲ୍ଲା ଅଧା ଜିଲ୍ଲା ୟେଲୋ ୱାର୍ଣ୍ଣିଂ ଜାରି କରିଛି, ଅଧା ଜିଲ୍ଲା ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଏଇଟା 25 ତାରିଖ ତକ ତ ଏଇଟା ପ୍ରାୟ ସବୁଆଡ଼େ ବର୍ଷା ବୋଲିକି ତ ଆଜି
0: ଠିକ୍ ଆଜ୍ଞା, ହେଲା ଶୀତ ବି ହେଲା, ଖରା ବି ଟିକେ ଭଲ ହେଲା, ଏଇ ବର୍ଷା ଟିକେ ହେଉଛି, ବର୍ଷାର ମଜା ନମା, ଚାଷବାସ ଫେର୍ କର୍ମା।
1: ଆରାମରେ ଚାଷବାସ କର୍ମା ଆର ଠିକ ଆମେ ହଉଛେ ହଉଛେ ଏତିକି କର୍ମା, ଠିକ ସମୟରେ ବର୍ଷା ହଉ, ଠିକ ସମୟରେ ବର୍ଷା ଛାଡ଼ୁ, ଆର ଲୋକମାନେ ଦୁଇ ପଇସା ଆଶା କରିଛନ୍ ସେ ଦୁଇ ପଇସା ବିଟା ହେଇଯିବ। ଆଉ ଗୋଟେ ଦୁଃଖର କଥା ଯେ ଯେନ୍ ମାନେ ରବି ଧାନ କରିଥିଲେ ସମଗ୍ର ତ ପ୍ରାୟତଃ ଧାନ ବିକ୍ରି ନେଇ ଥା, ସମ ଧାନ ତ କୁଇ ପାସି ଯାଉଛେ। ଯଦି ନି ଗମେଣ୍ଟ ଯଦି ଆଗ୍ତା ଟିକେ ଶୁଣିକି ଯଦି ସେ ଧାନ ଗୁଡାକ ସବୁ ଯଦି ଉଠେ ଉଠା ଦେଲା ଟିକେ ନି ଆମକୁ ବି ଟିକେ
0: ହେଟା ଜଲ୍ଦି ଟିକେ କାମଟା ହେଇଗଲେ ଭଲ୍ ହେତା, ନାଇଁ କେଁ?
1: ହଏ ହଏ
0: ଫେର୍
1: ହଏ
0: ଧାନ ଧୁନା ରଖିଥିବେ, ସେବେ ବର୍ଷା ବର୍ଷିତି ଭିଜି ଭୁଇ ଯାଇଯିବା ବୋଲେ ସେଟା ବି ଗୋଟେ ଅସୁବିଧା,
1: ହଏ
0: ନାଇଁ?
1: ପ୍ରାୟତଃ ହଏ ହଏ ପ୍ରାୟତଃ ସମସ୍ତେ ଇଟା ଇଟା ଡାଲୁଆ ଧାନ ଯେତେ ବି କରିଥିଲେ ସମସ୍ତେ ସେ ଚାଷ୍ କେ ୱେଟିଂ କରିଛନ୍। ତାପରେ ଯେନ୍ ଟାଇମ୍ରେ ଫେର୍ ସେ କାମ ଆସନ୍ ପୁଷ୍ ମାଘ ଆସ୍ବା ସେ ଟାଇମ୍ରେ ଧାନ ହେଇଯିବା
0: ଇଟା
1: ଅଟୋମେଟିକ୍।
0: ହଲ୍ ହେଲା କେବେ ମୁଲ୍ କରିବେ ଯେ ଆପଣ
1: କାଁ ବୋଇଲେ
0: ଜୁତା ଜୁତି କେବେ ମୁଲ୍ କରିବେ ବୋଲଛେଁ?
1: ନାଇଁ ଆମଟା ଜୁତା ଯେତେନା ଏଥର ବଡ଼ବାଗି ଟାଣି ବୁନା ବୁନି ସବୁ ଅଲରେଡି ସରିଗଲା, ଖାଲି ଯଦି କାଲକେ ପରଦିନ କେ ଟିକେ ଏନ୍ତା ବୁରା ଟିକେ ଆସିଗଲେ ନିଆ ଧାନ ଆରାମରେ ଗଜା ହେଇକି ଧାନ ଏଇଟା ହେବା।
0: ବୁନା ବୁନି ସାରି ଦେଲେ ନ?
1: ହଁ ସବୁ ବୁନା ବୁନି ସରିଗଲା, ଅଲ୍ ଟୋଟାଲ୍ ବୁନା ବୁନି ଧାନ ସରିଗଲା ନା।
0: ଆମରଟା ନୁହେଁ କରୁଁ। ହଉ ଠିକ୍
1: ଆମର
0: ଅଛେ,
1: ଘରେ ବି ଖୁବ୍ ଶୀଘ୍ର ଧାନ ହେବା।
0: ହଉ ହଉ ହଉ ଠିକ୍ ଅଛେ। ଆମର କାର୍ଯ୍ୟକ୍ରମ ମାନେ ଶୁଣୁଥିବେ, ଆଉ କାଣା ଭଲ ଲାଗୁଛେ ଖରାପ ଲାଗୁଛେ କହିବେ, ଆଉ ନାଇଁ କେଁ?
1: ଓକେ ଠିକ
0: ହଉ
1: ଅଛେ ଠିକ
0: ଠିକ୍
1: ଅଛେ।
0: ଅଛେ ଆଜ୍ଞା, ନମସ୍କାର। ହ୍ୟାଲୋ,
1: ନମସ୍କାର ଆଜ୍ଞା।
0: ନମସ୍କାର ନମସ୍କାର ଆଜ୍ଞା,
1: ଆଉ କେନ୍ତା ଅଛନ୍ ଆଜ୍ଞା?
0: ମୁଇଁ ତ ବଢ଼ିଆ ଅଛେ ଆଜ୍ଞା, ଆପଣ କେନ୍ତା ଅଛନ୍ କହୁନ୍?
1: ମୁଇଁ ପ୍ରାୟ ଭଲ ଆଜ୍ଞା, ଚାଷୀ ଲୋକ ଏକଦମ ତୁଚ୍ଛ ଆଜ୍ଞା।
0: ଏଁ
1: ଚାଷୀ ଲୋକ ବର୍ତ୍ତମାନ ବର୍ଷାରେ କିଛି ହେଲା ନା,
0: ହଁ ହଁ
1: ଆମର
0: ହଁ
1: ପୁରା ଆର୍ ଖାଇବା ହୋଇ ଆଜ୍ଞା।
0: ଆମର ଯେନ୍ଟା ଟିକେ ଆଠ ଜାଗା ମାନଙ୍କୁ ତ ଆମେ ଚାକି ଦେସୁଁ ବର୍ଷା କେବେ ହେବା ବୋଲିକିରି, ଚୁତା ଉତି ମୂଲ କର୍ମା ବୋଲିକିରି। ଏଁ
1: ଆମର ତ କେତେ ଅଞ୍ଚଳ ଆଜି କାଁ କରିବି ଆଜ୍ଞା, ହାଇଲ ସ୍ଥାନ ନା ସେ କେତେ ବ୍ୟାନ ବେଲେ ବର୍ଷା ବୋଲି ହେଲେ ଟିକେ ପଲା ବୋଲି କର୍ମା ଆଜ୍ଞା।
0: ବେଲେ ଖାଲି ଧାନ କରୁଛନ୍ କି ଆର୍ କାଣା କାଣା ବି କରୁଛନ୍?
1: ଧାନ କରୁଛୁ ଆଜ୍ଞା, ଆରୁ ପରିବାର କରୁଛୁ, ଗାଈ ରଖିଛ
0: ଗାଈ କେତେ ପଟ ରଖିଛନ୍?
1: ଦୁଇ ପଟ ଆଜ୍ଞା,
0: ଦୁଇ ପଟ। ଗୁରସ ଗୁରସା ହେଉଛି ଭଲ?
1: ହଁ ହେଉଛି ଆଜ୍ଞା।
0: ଦେଶୀ କି ଜର୍ସି? ଜର୍ସି ରଖିଥିବେ ନାଇଁ କେଁ?

0: ଦେଶୀ ଥି ତାର ମାନେ କେନୁ 2 ପଇସା ନାଇଁ ହେଇପାରେ, ନିଜର ଲାଗି ରଖିବେ ବୋଲେ ରଖିଯିବେ। ଗାଈ ମାନେ କେତେ କେତେ ଦଉଛନ୍ ଯେ ଗୁରସ? ହଁ, ଠିକ ବିକ୍ରି ବଟା ଠିକ ହଉଛି? ଗାଁ ନେଇ ଯାଇସି। ଯା ହଉ, ଆଉ କଣ କହୁନ? ହଁ, ହେନ୍ତା ଫୋନ୍ ଗୁଣା କରୁଥିବେ, କାର୍ଯ୍ୟକ୍ରମ ମାନେ ଶୁଣୁଥିବେ। ଆମର ତ କାଣା କି ଆପଣଙ୍କର ଆଉ ଆମର ମାନଙ୍କର ଭିତରେ ଏଇଟା ହିଁ ହେଉଛି ସଂଯୋଗ, ନାଇଁ କେଁ? ତ ଏଇ ହିସାବରେ ଚାଲୁଥାଉ। ଆଉ କାର୍ଯ୍ୟକ୍ରମ କ'ଣ ଭଲ ଲାଗୁଛି ଖରାପ ଲାଗୁଛି କହୁଥିବେ। ଠିକ୍ ଅଛି ଆଜ୍ଞା, ନମସ୍କାର। ହ୍ୟାଲୋ ହ୍ୟାଲୋ ହଁ ନମସ୍କାର ଆଜ୍ଞା। ଜୁହାର ଜୁହାର, କେନ୍ତା ଅଛନ୍? ମୁଇଁ ବଢ଼ିଆ ବଢ଼ିଆ ଅଛେ ଆଜ୍ଞା। କେନୁ କହୁଥିଲେ ଏଟା? ହଁ ଯଶୋବନ୍ତ। ସବୁ ଠିକ? ଆପଣ ମାନେ କେନ୍ତା ଅଛନ୍, ଘରେ କେନ୍ତା ଅଛନ୍, ଚାଷ ବାସ କେନ୍ତା ଚାଲୁଛେ କହୁନ୍। ହଁ, ସମ୍ବଲପୁରରେ ତ ସହର ଆଜି ହେଇଛି, ପାଖାପାଖି ସବୁଆଡ଼େ ହେଇଛେ ବି ଅଞ୍ଚଳ ମାନଙ୍କୁ, ଆମର ସମ୍ବଲପୁର ଆଡ଼େ ପଦମପୁର ଆଡ଼େ ବର୍ଷା ବୃଷ୍ଟି ହେଇଛେ, ପ୍ରାୟ ପାଖାପାଖି ପଶ୍ଚିମ ଓଡ଼ିଶା ସବୁଆଡ଼େ ତ ବର୍ଷା ହେଇଛେ। ବାକି ଚଡ଼କ ମାରୁଥିଲା ଯେ ବହୁତ ଡର ଲାଗିଲା ମୋତେ। ଦେଖିଥିବା ଜାଣିଥିବା ଲୋକ ତ ବେଶୀ ଡର ଲାଗ୍ବା, ତାପରେ ସେତିକି କାଣା କି ଆମର ଆୟତ ବି ନାଇଁ ଥାଏ ନା, ତ ସେଇ ହିସାବେ ଆମ ରେଡ଼ିଓ ଟିଭି ନହେଲା ଖବର ଶୁଣିକିରି ଆମେ ରହିବାର କଥା ଟିକେ ଆଉ। ଆର କାଣା କାର୍ଯ୍ୟକ୍ରମ ମାନେ ଶୁଣୁଛନ୍?
1: ସବୁ କାର୍ଯ୍ୟକ୍ରମ ଶୁଣୁଛେ, କେନିଟା ତାମାନେ ବାକି ନି ରହିବାର ଆଜ୍ଞା।
0: ସବୁ କାର୍ଯ୍ୟକ୍ରମ ଶୁଣୁଛନ୍? କାମ ଦାମ କେତେବେଳେ କରୁଛନ୍? ସେ
1: ମୋର ତ କପଡ଼ା ବୁନା ଆଜ୍ଞା, ମୁଇଁ ଘରେ ଥିସି।
0: ହଁ ନାଇଁ, ଆମ ରେଡ଼ିଓଟା କାଣା ହେସି କି ଜନେ ନିଜର ଯାହା ବି କାମ କରୁଥାଉ, ରେଡ଼ିଓର ଖାସିୟତ କାଁ, ରେଡ଼ିଓ ଶୁଣି ଶୁଣି କାମ କରିହେବା, ଯେନ୍ତାକି ଆପଣ ଟିଭି ଦେଖୁଥିବେ କାଣା କରୁଥିବେ, ସେଠି ଆପଣ କାନ ଦୁଇଟା ଲାଗ୍ବା, ଏତେ କାନେ ଶୁଣୁଥିବେ ଆର ଆରାମସେ ନିଜର କାମ ବି କରୁଥିବେ। କପଡ଼ା ବୁଣିବା କ'ଣ ବୁନା ବୁନି କରୁଛନ୍ ନା? ହଁ, ପଠେଇ ଦେବେ ଗୋଟେ ଅଧିକ ତ
1: ଠିକ ଅଛି ଆଜ୍ଞା।
0: ସତେ ପଠାବି, ଖାଲି ପଠାମା ବୋଲବି?
1: ନାଇଁ ନାଇଁ, ସତା ପଠାମା ଆଜ୍ଞା, ବଡ଼ କଥା ନାଇଁ ସେ ଆଜ୍ଞା।
0: ଠିକ ଅଛି ଠିକ ଅଛି, ଫୋନ କରିବେ ଜିମା, ମୁଁ ଜିମି ନା ହେଲେ।
1: ଏଇଟା ଆଉ ଗୋଟେ କଥା ଆଜ୍ଞା, ଆପଣ ମାନେ ଯଦି ଆମ ଠାନୁ ତାମାନେ ନେଲେ ବୋଲେ ଆହୁରି ବିଲ୍ ଯେନ୍ ଆଜ୍ଞା ମାନେ ଅଛନ୍ ତାମାନେ ନେବେ ଆମ ଠାନୁ ବୋଲେ ଆମର ବିଲ୍ ବେପାର ହେବା, ଆଉ ରେଡ଼ିଓ ଶୁଣା ବିଲ୍
0: ହେବା। ହଁ ହଁ ହଁ ହଁ, ସବୁଆଡ଼େ ଆଉ ସମ୍ପର୍କଟା ବି ଥିବା ସବୁଆଡ଼େ, ନାଇଁ କେଁ? ସିଧା ଗୋଟେ ଜାଗାନୁ ଯେନ୍ ଜାଗାରେ ପ୍ରାୟ ଜାଗାରେ କାଣା ସେ ଆମେ ଯେନ୍ତା ଚାଷୀ ହିସାବରେ ଦେଖୁନ୍, ଟିକେ ଲମ୍ବା ହେଇଯିବା କଥା, ବୁଆ ହଜାର ଜମିମାନେ ଆମର ଅଛି, ସେଠି ଆମେ ଚାଷ କରୁଛୁ, ହଲ୍ ଦେଉଛୁ, ସାର ଦେଉଛୁ, ଉଷ କରୁଛୁ, ବାଇଗନ ଯଦି ଆମେ 10 ଟଙ୍କା ଲେଖାନ୍ ବିକିମା, ସେ ବେପାରୀ ସେଠି 5 ଟଙ୍କା ଏକଲା କି ସେ ଏକଲା 10 ଟଙ୍କା କମେଇ ଦେବା, ଏତିକି ଆମେ ମେହନତ କଲା ଉଥରୁ ବି ସେଟା ମାନେ ହେସି। ତ ଠିକ୍ ଜାଗା ମାନେ ଜିନିଷ ମାନେ ଠିକ୍ ଜାଗାକେ ପହଞ୍ଚେଇ ପାରବାର କଥା। ଆଉ ସବୁ ଭଲ ତ ଆଜ୍ଞା?
1: ହଁ ସବୁ ବଢ଼ିଆ ଅଛି ଆଜ୍ଞା।
0: ହଉ ହଉ ହଉ ହଉ, ଆଉ ବୋଲେ ଠିକ୍ ଅଛି ଆଜ୍ଞା,
1: ଫେର ଆଜ୍ଞା ଅନ୍ୟ ଶ୍ରୋତାକେ ଚାନ୍ସ ଦେବା ଆଜ୍ଞା। ନମସ୍କାର ଆଜ୍ଞା।
0: ହଉ ନମସ୍କାର, ନମସ୍କାର ଆଜ୍ଞା। ହ୍ୟାଲୋ
2: ହ୍ୟାଲୋ ଆଜ୍ଞା, ଜୁହାର।
0: ଜୁହାର ଆଜ୍ଞା, କେନ୍ତା ଅଛନ୍?
2: ଭଲ।
0: ଆଉ କାଣା ନୂଆ ଖବର କାଣା କହୁନ୍? ଥଣ୍ଡା ଠିକ ବର୍ଷା ହେଲା ବୋଲି କହିଛି। ହଁ, ଅଦା ଉତରି ତୁଳସୀ ପତ୍ର ଟିକେ ଦେଇକିରି ଫୁକି ଫୁକି ଚାହା ଟିକେ ଭଲସେ ପିଉନ୍। ଚାଷ ବାସ ଭଲ ଚାଲିଛି ତ? ଚାଲୁନ୍ ଠିକ ଅଛେ। ଆଉ ବେଲେ ଫେର୍ ଆଉ ଗୀତ ପଦେ ଶୁଣୁ ଆଜ୍ଞା। ନମସ୍କାର।

0: ହ୍ୟାଲୋ, ନମସ୍କାର ଆଜ୍ଞା।
1: ନମସ୍କାର ଆଜ୍ଞା।
0: ଆଉ କେନ୍ତା ଅଛନ୍?
1: ଭଲ ଅଛନ୍?
0: ନାଁଟା ଟିକେ କହୁନ୍, କିଏ କହୁଥିଲେ ନାଇଁ ଜାଣିପାରିଲି।
1: ନାଗେନ୍ ତ ମୁଁ ଗୋଲାମରେ ସେ କହୁଛନ୍।
0: ହଁ ହଁ ହଁ କେନ୍ତା ଅଛନ୍ ଆଜ୍ଞା?
1: ବଢ଼ିଆ।
0: ଯା ହଉ, ଆଉ ଚାଷବାସ କେନ୍ତା ଚାଲିଛେ?
1: ଚାଷବାସ ଚାଲିଛେ ବି।
0: ଆପଣଙ୍କ ଆଡ଼େ ବର୍ଷା ବର୍ଷି ହେଲା ତ?
1: ହଁ, ଆଜି ବର୍ଷା ହେଇଛେ, ବଢ଼ିଆ ବର୍ଷା ହେଇଛେ।
0: ଯା ହଉ ଯା ହଉ, ବୋଲେ ଏଥର ଜୁତା ଉତି କର୍ମା,
1: ଆପଣଙ୍କର
0: ଜୁତା ଉତି
1: ନାଗେନ୍
0: ମୁଁ।
1: ଫେର୍ ବରଗଡ଼ ଯା ବଢ଼ିଆ ବର୍ଷା ବୋଲି କହିଲେ ସମ୍ପାର ରେ।
0: ହଁ ହଁ ହଁ ଶୁଣୁଥିଲେ କେଁ ଆମର ସମ୍ବଲପୁରୀ
1: ସମ୍ବଲପୁରୀ
0: ନ୍ୟୁଜ୍?
1: ଶୁଣିଲ ନେ
0: ନାଇଁ ଶୁଣିଲେ ଗୋଟେ ହେବା, ଆମର ଅଞ୍ଚଳର ଲୋକମାନେ ଆମେ ଯଦି ନାଇଁ ଶୁଣମା ବୋଲେ ହେବା କେଁ?
1: କେନ୍ଦେ ନେ ଶୁଣମା।
0: ଆଉ କ'ଣ ନୂଆ ଖବର କହୁନ୍।
1: ନୂଆ ଖବର ଶୁଣନ୍ତ, ଏ ଯେନ୍ ଶନିବାର ଦିନ, ପ୍ରତି ଶନିବାର ଦିନ 4 ବଜେ ଏମାନେ 4 ନମ୍ବର ଶନିବାରଟା ଯେନ୍ ଅନୁରୋଧଟା ଯେନ୍ ବନ୍ଦ କରି ନଉଛନ୍, ଆର୍ ସକାଳେ ଯେନ୍ ହେଲୋ ଅନୁରୋଧଟା ବାରମ୍ବାର ଯେନ୍ ଦଉଛନ୍ ଦୁନିଆ ଭର, ସେଟା ତାମାନେ ଯେନ୍ ଦଉଛନ୍ ନାଇଁ ବୁଝିଲେ କେଁ ସବୁ ଶ୍ରୋତା ମାନଙ୍କ, ସେଟା 4 ବଜେ ଦେଉନ, 4:30 4 ବଜେ ସେ ଅନୁରୋଧଟା ଯେନ୍ 12:30 ବଜେ ଶନିବାର ଦିନ ଯାଉଛନ୍ ସମ୍ବଲପୁରୀ ଅନୁରୋଧଟା।
0: ଠିକ୍ ଅଛେ, କଥା ଲାଗ୍ମା ଆଜ୍ଞାଙ୍କୁ ଜଣାମା ଆମେ।
1: ସେ ଟାଇମ୍ରେ ଦେଲେ ସେ ବଢ଼ିଆ ହେଉନା ଆଜ୍ଞା, ମାନେ କାଣା କି ସମସ୍ତଙ୍କୁ ଚାହୁଁଛନ୍।
0: ବୁଝିଲି ବୁଝିଲି ବୁଝିଲି ଯେ ଆଜ୍ଞା ଆଜ୍ଞା ହଉ, ଆଉ ସବୁ ଠିକ୍ ତ ଆଜ୍ଞା?
1: ହଁ, ସବୁ ବଢ଼ିଆ ଏକଦମ୍।
0: ହଉ ହଉ ହଉ, ନମସ୍କାର ଆଜ୍ଞା। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ ଆଜ୍ଞା, ଜୁହାର।
0: ଜୁହାର ଜୁହାର ଆଜ୍ଞା, କେନ୍ତା ଅଛନ୍?
1: ବଢ଼ିଆ ଅଛେ ଆଜ୍ଞା। ଆର୍ ଆପଣ ଆଜି କାର୍ଯ୍ୟକ୍ରମ ଆରୁ ଆପଣଙ୍କର ପରିଚୟ ଟିକେ ନେଇଦେଲେ ଯେ ଆଜ୍ଞା।
0: ହଉ ଭୁଲି ଗଲି ଆଜ୍ଞା।
1: ଆଜ୍ଞା ପହେଲା ମୋର ପରିଚୟ ଦେବି ଆଜ୍ଞା।
0: ହଁ ହଁ ହଁ ହଁ କହୁନ୍।
1: ମୁଇଁ ସୁବଲ କୁମାର ସାହୁ କହୁଥିନି, ବରଗଡ଼ ଜିଲ୍ଲା ବିଜେପୁର ପହଣ୍ଡିରୁ ଆଜ୍ଞା।
0: ହଁ ହଁ
1: ଆଉ ଆପଣ କେନ୍ତା ଅଛନ୍ ଆଜ୍ଞା?
0: ମୁଇଁ ବଢ଼ିଆ ବଢ଼ିଆ ଅଛେ, ବଢ଼ିଆ ଅଛେ। ଆଉ ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ ଆଏ କହିଲି ଲାଗେ। ହଁ ହଁ ଆମେ କଥା ଲାଗିଛୁ। ଆଉ ଚାଷବାସ କେନ୍ତା ଭଲ ଚାଲିଛି ଆଜ୍ଞା?
1: ଚାଷବାସ ତ ଭଲ ଚାଲିଛି, ଆରୁ ବର୍ଷା ତ ଆଜି ଆରୁ ଖିଆଲି ଇଟା ଆଜ୍ଞା, ଦିନର ବିଲିଟା ଆଜି 2:30 ବଜେ ଆଉ ଖିଆଲ 2:30 ବଜେ ବହୁତ ବର୍ଷା ହେଲା ଆଜ୍ଞା। ଆଉ ଡେଇଁ ପୋଖରା ମାନେ ବି ଭାଙ୍ଗି ଯାଇଛି ଆଜ୍ଞା, ପୁରା ଗଛ ଖୁର ମାନେ ସବୁ।
0: ଠିକ୍ ଅଛେ ଆଜ୍ଞା, ଶୁଣନ୍ତୁ, ସମୟ ହେଇ ବସଲାନ, ହେଇ ବସଲାନ କ'ଣ ହେଇଗଲାନ, ଆଉ ଫେର୍ କଥା ଲାଗ୍ମା ଫେର୍।
1: ହଁ କଥା ଲାଗ୍ମା ଆଜ୍ଞା, ସମୟ ତ ବହୁତ ହଉଛେ।
0: ନାଇଁ ଆଜିର୍ ଲାଗି କହୁଛେ।
1: ହଁ ଆଜିର ଲାଗି କର।
0: ହଉ ନମସ୍କାର ଆଜ୍ଞା। ତ ଏଛେନ୍ ତ ଆପଣମାନେ ଶୁଣୁଥିଲେ ଡାଇଲ୍ ନମ୍ବର କୃଷି ସଂସାର, ଆଉ ମୁଇଁ ଉପସ୍ଥାପକ ବିଭୂତି ଭୂଷଣ ବିଶ୍ୱାଳ, ସହଯୋଗିତା କରିଥିଲେ ମାନସ ରଞ୍ଜନ ମିଶ୍ର, ଆଉ ବୈଷୟିକ ସହଯୋଗିତା କରିଥିଲେ ଜ୍ୟୋତିପ୍ରକାଶ ମିଶ୍ର ଆଉ ଆଶିଷ କୁମାର ସାହୁ। ବେଲେ ରହୁଛେ ଆଜ୍ଞା, ନମସ୍କାର, ଫିର୍ ଭେଟ ହେମା, ଜୁହାର।
2: ଶୁଣନ୍ତୁ, ଦୈନିକ ବଜାର ଦର। ମୋଟା ଚାଉଳ ପାଇକାରୀ ମୂଲ୍ୟ କ୍ୱିଣ୍ଟାଲ ପ୍ରତି 3,000 ଟଙ୍କାରୁ 3,600 ଟଙ୍କା, ଖୁଚୁରା ମୂଲ୍ୟ କିଲୋଗ୍ରାମ ପ୍ରତି 35 ଟଙ୍କାରୁ 40 ଟଙ୍କା, ସରୁ ଚାଉଳ 4,800 ଟଙ୍କାରୁ 5,500 ଟଙ୍କା କ୍ୱିଣ୍ଟାଲ ପ୍ରତି ଏବଂ 53 ଟଙ୍କାରୁ 60 ଟଙ୍କା କିଲୋ।

କିଲୋଗ୍ରାମ ପ୍ରତି, ଅଟା 33 ଟଙ୍କାରୁ 48 ଟଙ୍କା କିଲୋଗ୍ରାମ ପ୍ରତି, ମୁଗ ଡାଲି 95 ଟଙ୍କାରୁ 108 ଟଙ୍କା କିଲୋଗ୍ରାମ ପ୍ରତି, ଚିନି 44 ଟଙ୍କାରୁ 50 ଟଙ୍କା କିଲୋଗ୍ରାମ ପ୍ରତି।

0: ଶେଷ ହେଲା କୃଷି ସଂସାର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚ୍ନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ନୂଆଦିଲ୍ଲୀନ ଆଇବା କାଲି 2 ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ଜନସାଧାରଣଙ୍କର ବିଶ୍ୱାସ ହେଉଛେ ସୁଶାସନର ସର୍ବୋତ୍ତମ ସମ୍ପତ୍ତି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଆଷ୍ଟାନୋମୁଲ୍ ହେଲା 16 ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। ଉତ୍ତରପ୍ରଦେଶର ଗୋଟିଏ କୋଚିଂ ସେଣ୍ଟରନ ନିଆଁ ଲାଗିକରି 14 ଶିକ୍ଷାର୍ଥୀଙ୍କର ଗଲା ଜୀବନ। କେନ୍ଦ୍ର ସ୍ୱଚ୍ଛ ଆଉ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ ପୁରସ୍କାର ଲାଗି ରାଜ୍ୟର 10 ବିଦ୍ୟାଳୟ ହୋଇଛି ମନୋନୀତ। ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଘଟଣାଟି ଓଡ଼ିଆ ଶ୍ରମିକଙ୍କର ସଂଖ୍ୟା ବଢ଼ିଲା 5। ତିରୁଭଲ୍ଲୁର୍ନ ପରିସ୍ଥିତିର ଅନୁଧ୍ୟାନ କରୁଛନ୍ 3 ବରିଷ୍ଠ ଅଧିକାରୀ। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବା ସାହାଯ୍ୟ ଟଙ୍କାକେ 40% ବଢ଼ାଇଲେ ରାଜ୍ୟ ସରକାର। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖାର ବାହାରିଲା ପହେଲା ମେଧା ତାଲିକା। ରାଜ୍ୟର ଭିନ୍ ଭିନ୍ ଜାଗାନ ବାହାରିଲା ସଂଶୋଧିତ ଇଂରାଜୀ ବନାନ ସଂକଳିତ ବିଜ୍ଞପ୍ତି। ରାଜ୍ୟ ପ୍ରାକ୍ ମୌସୁମୀ ପ୍ରସ୍ତୁତି ନେଇକରି ଭୁବନେଶ୍ୱର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଜାରି ରହିଛେ ବୈଠକ। ରାଜ୍ୟର ସହରାଞ୍ଚଳ ଗୃହ ନିର୍ମାଣ ନଗର ଯୋଜନା ଆଉ ଜମି ପରିଚାଳନା ବ୍ୟବସ୍ଥାକେ ଅତ୍କା ବର୍କସ୍ କରିବାର ଲାଗି ସରକାରଙ୍କ ତରଫୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି କହିଛନ୍ ଗୃହ ନିର୍ମାଣ ଆଉ ନଗର ଉନ୍ନୟନ ମନ୍ତ୍ରୀ। ଜଙ୍ଗଲବାଗୀର ପ୍ରାକୃତିକ ସମ୍ପଦର ସୁରକ୍ଷା ପୁନରୁଦ୍ଧାର ଆଉ ଇଥିର୍ଲାଗି ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷାବଣ ଦିବସ। ରାଜ୍ୟର ଭିନ୍ ଭିନ୍ ଜାଗାନ ଆଜି ଅନୁଷ୍ଠିତ ହୋଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ମିଳିତ ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଏସ୍ଟିପିଆଇ ଭୁବନେଶ୍ୱର ତରଫୁ ରାଉରକେଲା ଇସ୍ପାତ କାରଖାନାନ ଅନୁଷ୍ଠିତ ହୋଇଛି ଷ୍ଟାର୍ଟଅପ୍ ଶିଳ୍ପ ଆଲୋଚନାଚକ୍ର କାର୍ଯ୍ୟକ୍ରମ। UGC ନେଟ୍ 2026 ପରୀକ୍ଷା ଆଷ୍ଟାନୁ ହୋଇଛି ମୂଲ। ଆଉର୍ ଆଇବା 24 ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ନେଇକରି 23 ଜିଲ୍ଲାକେ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ। ଏଥିନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତିର 10।
0: ଶୁଣିଲେ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କେତୋଟି ସମ୍ବଲପୁରୀ ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶୁଣନ୍ତୁ ଶିଳ୍ପୀ ମହମ୍ମଦ ଇକବାଲ ଖାଁ, ଗୀତ ରଚନା ପ୍ରମୋଦ କୁମାର ମିଶ୍ର।

ଶେଷ ହେଲା ସମ୍ବଲପୁର ଗୀତର କାର୍ଯ୍ୟକ୍ରମ। ଆଜିର ଶିଳ୍ପୀମାନେ ଥିଲେ ମହମ୍ମଦ ଇକବାଲ ଖାଁ ଏବଂ ମାଳତୀ ପତି। ଗୀତଗୁଡ଼ିକୁ ରଚନା କରିଥିଲେ ପ୍ରମୋଦ କୁମାର ମିଶ୍ର। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ରାଜଲକ୍ଷ୍ମୀ ସଞ୍ଜୟ, ଗୀତ ରଚନା ସୁରେଶ ତିୱାରୀ ୟଶ, ସଙ୍ଗୀତ ପରିଚାଳନା ଶୈଳେଶ ତାନି। ଶୁଣନ୍ତୁ ହିନ୍ଦୀ ଭକ୍ତି ଗୀତର କାର୍ଯ୍ୟକ୍ରମ।

ଶେଷ ହେଲା ହିନ୍ଦୀ ଭକ୍ତିଗୀତର କାର୍ଯ୍ୟକ୍ରମ। ଶିଳ୍ପୀ ରାଜଲକ୍ଷ୍ମୀ ସଞ୍ଚେ, ରଚନା ସୁରେଶ ତିୱାରୀ ୟଶ, ସଙ୍ଗୀତ ପରିଚାଳନା ଶୈଳେଶ ଦାନୀ। ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ ସମ୍ବଲପୁର କେନ୍ଦ୍ରରେ ଆବଶ୍ୟକ ଥିବା କିଷାନ ଉପଭାଷାର କାର୍ଯ୍ୟକ୍ରମ ଉପସ୍ଥାପନା ପାଇଁ ଆଗ୍ରହୀ ଯୁବକ ଯୁବତୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଉଛି। ଏଥିପାଇଁ ଯୋଗ୍ୟତା ହେଲା କିଷାନ ସାହିତ୍ୟ ଏବଂ ସଂସ୍କୃତି ସମ୍ପର୍କରେ ପର୍ଯ୍ୟାପ୍ତ ଜ୍ଞାନ ଥିବା ଆବଶ୍ୟକ, କିଷାନ ଉପଭାଷାରେ ପରିଷ୍କାର ଭାବେ ଶୁଦ୍ଧ ଉଚ୍ଚାରଣ କରିପାରୁଥିବେ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ବା ତତୁର୍ଦ୍ଧ ହୋଇଥିବା ଆବଶ୍ୟକ, ପ୍ରାର୍ଥୀ ବା ପ୍ରାର୍ଥିନୀ କଣ୍ଠସ୍ୱର ବେତାର ଉପଯୋଗୀ ହୋଇଥିବ, ପ୍ରାର୍ଥୀ ବା ପ୍ରାର୍ଥିନୀଙ୍କ ବୟସ ଜୁନ୍ ମାସ 16 ତାରିଖ 2026 ସୁଦ୍ଧା 20 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ, କମ୍ପ୍ୟୁଟର ସମ୍ପର୍କିତ ବ୍ୟବହାରିକ ଜ୍ଞାନ ରଖିଥିବେ, ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ସୀମା ଭିତରେ ବସବାସ କରୁଥିବେ। ଆଗ୍ରହ ପ୍ରାର୍ଥୀ ବା ପ୍ରାର୍ଥିନୀ ସାଦା କାଗଜରେ ନିଜର ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ବୟସ, ଜାତି, ଫୋନ୍ ନମ୍ବର ଏବଂ ମୋବାଇଲ ନମ୍ବର ଓ ଆଧାର ନମ୍ବର ଆଦି ବିବରଣୀ ଦେଇ ଇମେଲ୍ ID sambalpur.co@gmail.com ଆବେଦନ କରିପାରିବେ।

କିମ୍ବା ଡାକ ଯୋଗେ ପଠାଇ ପାରିବେ। ସୂଚନାଟି ଏତିକିରେ ଶେଷ ହେଲା। ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଆସନ୍ତୁ ଶୁଣିବା ଉସ୍ତାଦ ବରକତ ଅଲ୍ଲୀ ଖାଁଙ୍କ କଣ୍ଠରେ ଠୁମରି। ଶିଳ୍ପୀଙ୍କ କଣ୍ଠରେ ପ୍ରଥମେ ଶୁଣନ୍ତୁ ବୋଲ ଅବନା ମାନୁ ତୋରି ବାତିଆଁ।

ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ଉସ୍ତାଦ ବରକତ ଅଲି ଖାନଙ୍କ କଣ୍ଠରେ ଶୁଣିଲେ ଠୁମ୍ରି। ଆକାଶବାଣୀ ସମ୍ବଲପୁର। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ, ରିଲେ କରି ପ୍ରସାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ନ୍ୟୁଜ୍ ହେଡ୍‌ଲାଇନ୍ସ।
1: ଆକାଶବାଣୀ ସମ୍ବଲପୁର ଏଚନର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ଜନସାଧାରଣଙ୍କର ବିଶ୍ୱାସ ହେଉଛି ସୁଶାସନର ସର୍ବୋତ୍ତମ ସମ୍ପତ୍ତି, କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀନ ଆଇବାକାଲ ଦୁଇ ନମ୍ବର ଖେପ୍ ପଦ୍ମ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଇବାକାଲ ନୂଆଦିଲ୍ଲୀନ ଜାତୀୟ କୃଷି ସମବାୟ ବିପଣନ ମହାସଂଘ ନାଫେଡ୍ର ନିଲାମ ପୋର୍ଟାଲ୍କେ କରିବେ ଲୋକାର୍ପଣ। ନୂଆଦିଲ୍ଲୀନ ଆଷ୍ଟାନୁ ମୂଲ ହେଲା 16 ନମ୍ବର ବ୍ରିକ୍ସ ଜାତୀୟ ସୁରକ୍ଷା ପରାମର୍ଶଦାତା ସମ୍ମିଳନୀ। କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଓ ହରିତ ବିଦ୍ୟାଳୟ ମୂଲ୍ୟାଙ୍କନ SHVR 2025-26 ଓଡ଼ିଶାର 10 ବିଦ୍ୟାଳୟ ଜାତୀୟ ପୁରସ୍କାର ଲାଗି

0: ମନୋନୀତ। ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାନ ଘଟିଥିବା ଆମୋନିଆ ଗ୍ୟାସ୍ ଲିକ୍ ଦୁର୍ଘଟଣାଟି ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଲାଗି ତାଙ୍କର ପରିବାର ଲୋକକୁ 4 ଲକ୍ଷ ଟଙ୍କା ସାହାଯ୍ୟ ଦିଆଯିବା ବୋଲି ଘୋଷଣା କରିଛନ୍ ମୁଖ୍ୟମନ୍ତ୍ରୀ। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାଟି ଆୟୋଜିତ ହୋଇଥିଲା ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ। ଦେଶର ଗୁରୁତ୍ୱପୂର୍ଣ୍ଣ ଜାତୀୟ ରାଜପଥ ପାଖେ ଗାଡ଼ି ମରାମତି ଆଉ ଟାୟାର ପଙ୍କ୍ଚର ମରାମତି ସୁବିଧା କରିବା ଲାଗି NHAI ତରଫ ମୁଲେଇଛେ ପ୍ରକ୍ରିୟା। ଭୁବନେଶ୍ୱରରେ ଆଷ୍ଠାନୁ ମୁଲେଇଛେ ଦୁଇଦିନିଆ ସଷ୍ଟେନେବୁଲ ମାଇନିଂ ସମିଟ 2026। ଓକିଲମାନଙ୍କର କଲ୍ୟାଣ ପାଣ୍ଠିନୁ ମିଳୁଥିବାର ସାହାଯ୍ୟ ଟଙ୍କାକେ 40% ବଢ଼ାଇଲେ ରାଜ୍ୟ ସରକାର। 2026-27 ଶିକ୍ଷାବର୍ଷ ଲାଗି ସ୍ନାତକ ପାଠ୍ୟକ୍ରମଟି ନାଁ ଲେଖା ବାହାରିଲା ପହିଲା ମେଧା ତାଲିକା। ରାଜ୍ୟସଭା ନିର୍ବାଚନ କ୍ରସ୍ ଭୋଟିଂ ଅଭିଯୋଗକୁ ନେଇକରି ସମ୍ପୃକ୍ତ ବିଧାୟକଙ୍କ ବିରୋଧରେ ଆଗତ ଆବେଦନକେ ବାଚସ୍ପତି କରିଛନ୍ ଖାରଜ। ନିଟ୍ UG 2026 ପୁନଃ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବାବଦ ସାମାଜିକ ଗଣମାଧ୍ୟମ ଟେଲିଗ୍ରାମଟି ପ୍ରସାରିତ ଖବରକେ ଜାତୀୟ ପରୀକ୍ଷଣ ସଂସ୍ଥା NTA କରିଛେ ଖଣ୍ଡନ। ଶ୍ରୀକ୍ଷେତ୍ର ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଆଇବା କାଲେବା 2 ନମ୍ବର ସମନ୍ୱୟ ବୈଠକ। ଆମର ଭିତରେ ଜଙ୍ଗଲ ବାର୍ତ୍ତା ନେଇକରି ଆଜି ପାଳନ କରାଯାଉଛି ବିଶ୍ୱ ବର୍ଷା ବଣ ଦିବସ। ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ଜିଲ୍ଲାନ ଆଜି ହୋଇଯାଇଛି ଜିଲ୍ଲାପାଳ ଆଉ ଆରକ୍ଷୀ ଅଧୀକ୍ଷକଙ୍କର ଯୁଗ୍ମ ଜନ ଅଭିଯୋଗ ଶୁଣାଣି। ଆଉର୍ ଦକ୍ଷିଣ ପଶ୍ଚିମ ମୌସୁମୀ ଆଜି ବଲାଙ୍ଗୀର ଆର୍ ସୁନ୍ଦରଗଡ଼ ଦେଇକରି ଆଗ୍କେ ବଢ଼ୁଛେ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛେ ସୂଚନା। ଏଥିନିର୍ ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତିର 11:05।
1: ଶୁଣିଲେ ସମ୍ବଲପୁର ନ୍ୟୁଜ୍ ହେଡ୍‌ଲାଇନ୍ସ ଆକାଶବାଣୀ ସମ୍ବଲପୁର। ପ୍ରଚାର କରୁଛୁ ନାଟକ ସୁନା ବୋହୁ। ମୂଳ ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଶ୍ରୀମତୀ ଉର୍ବଶୀ ଯୋଶୀ, ସହଯୋଗିତା ଗୋପା ଦାସ। ଶୁଣନ୍ତୁ ନାଟକ ସୁନା ବୋହୁ।

0: ଆଉ ଏ କାମ ଧନ୍ଦାକୁ ମୁଁ ପାରିବି ନାହିଁ ଲୋପା, ଏ ବୁଢ଼ୀ ଦିନେ କେତେ ଆଉ ଖଟିବି? ଟୋକାଟାକୁ କେତେ ବୁଝେଇଲିଣି, ହେଲେ ମୋ କଥାକୁ କଣ କାନରେ ପୁରଉଛି? ଏ କାନରେ ପୁରେଇ ସେ କାନରେ ବାହାର କରିଦେଉଛି। ନା, ଆଜି ଯାଉଛି, ତାକୁ ଶେଷ ଥରକୁ ପଚାରିଦେବି। ମୋ କଥାକୁ ରଖିଲେ ରଖୁ, ନ ରଖିଲେ ନ ରଖୁ। ଶିବୁ, ଶିବୁ, ଆରେ ଶିବୁ, ତୁ ଶୁଣୁଛୁ କି ମୋ କଥା? ଶିବୁ, ଆରେ ବାପା, ଏ ଶିବୁ!
1: ଓହୋ, ଶିବୁ ଶିବୁ ଶିବୁ, ମଣିଷକୁ ଏମାନେ କଣ ଟିକେ ଶାନ୍ତିରେ ବସେଇ ଉଠେଇ ଦେବେ? ଏ ସୁନ୍ଦର ରବିବାରଟା ଆଜି ମାଟି ହେଲା ଜାଣ, ଭାବିଥିଲେ ଏ ଉପନ୍ୟାସଟାକୁ ଆଜି ଶେଷ କରିଦେଇ ଆଉ ଖଣ୍ଡେ ଆଣିଥାନ୍ତି। ହଁ ହଁ, ଶୁଭୁଛି ମା, ଶୁଭୁଛି ଏକଦମ ପରିଷ୍କାର ଭାବେ, ମାନେ କ୍ଲିଅରଲି ତୋ କଥା ମତେ ଶୁଭୁଛି। କହିବୁଟି ମା, କଣ କହିବାକୁ ଚାହୁଁଛୁ କହ।
0: ବାପାରେ, ତୁ କାହିଁକି ଅମାନିଆ ହଉଛୁ କହିଲୁ? ବାପ, କେତେ ଥର କହିଲେଣି, କହି କହି ପାଟି ମୋର ବଥେଇଲାଣି, ହେଲେ ତୁ କଣ ଶୁଣି ଯାଉଛୁ ମୋ କଥା?
1: କଣ ଯେ ତୁ କହିବାକୁ ଚାହୁଁଛୁ ମା, ତୋ କଥା ତ ମୁଁ ମୋଟେ ବୁଝିପାରୁନି।
0: ହଇରେ, କୋଉ କଥା ମୁଁ ତତେ କହୁଛି ତୁ ମୋଟେ ବୁଝିପାରୁନୁ? ଆଜି ଏ 5 ବର୍ଷ ହେଲାଣି ପରା ତତେ ମୁଁ ସେଇ ଗୋଟାଏ କଥା କହି କହି ଥକି ଗଲିଣି।
1: ବୁଝିଗଲି ମା, ଏଥରକ ବୁଝିଗଲି, ପରିଷ୍କାର ଭାବେ ବୁଝିଗଲିଣି କଣ ତୁ ମତେ କହିବାକୁ ଚାହୁଁଛୁ, ଆଉ ତୋର ଆଗକୁ କହିବା ଦରକାର ନାହିଁ, ମୁଁ ବେଶ ବୁଝିଗଲିଣି।
0: ବୁଝିଲି ଆଉ କୋଉଥିରେ ପୁଅ, ବୁଝିଥିଲେ ମୁଁ ମିଛଟାରେ କିଏ ଏତେ ବକର ବକର ହୁଅନ୍ତି ଯେ? କେତେ ଥର କହିଲେଣି ଏ ଘରକୁ ବହୁଟିଏ ହାର୍ଡ ବୋଲି, କଣ ଶୁଣିଲୁ ମୋ କଥା?
1: ଆଚ୍ଛା ଆଚ୍ଛା, ବୁଝିବା ତୋ କଥା, ଏଇନି ତୁ ମତେ ଡିଷ୍ଟର୍ବ କରନି, ଏ ନୋଭେଲଟାକୁ ମୁଁ ଟିକେ ଆଗ ଶେଷ କରିଦିଏ, ବୁଝିଲୁ?
0: କଣ କରିବି ନାହିଁ କହିଲୁ ପୁଅ?
1: ଡିଷ୍ଟର୍ବ ମାନେ ଗୋଳମାଳ କର ନାହିଁ, ଏ ନୋଭେଲଟାକୁ ମାନେ ଏ ଉପନ୍ୟାସ କିତାବଟାକୁ ମୁଁ ଟିକେ ପଢ଼ିସାରେ, ତାପରେ ତୁ ଯାହା କହିବା କଥା କହିବୁ, ବୁଝିଲୁ? ଯା।
0: ଆରେ କେତେ ବର୍ଷ ତୁ ଆଉ ବହି କିତାବ ପଢ଼ିବୁ କିରେ ଶିବୁ? ପହିଲୁ ପହିଲୁ କହିଲୁ କ'ଣ ନା, ପାଠ ପଢ଼ି ସାରିଲେ ବାହା ହବୁ, ପଢ଼ା ସରିଲା ଫେର ଧରି ବସିଲୁ କ'ଣ ନା, ଚାକିରି କଲେ ଯାଇ ବାହା ହବୁ, କଚେରୀରେ ଚାକିରି କଲୁ, ହେଲେ କାହିଁ ତୋର କ'ଣ ବାହାଘରର ନାଁ ଚର୍ଚ୍ଚା ବି ତ ନାହିଁ ରେ ଶିବୁ, କ'ଣ ତୋ ମନରେ ଅଛି କହିଲୁ? ହେଲା, ଏ ବୁଢ଼ୀ ଦିନେ ମୁଁ ଆଉ କେତେ କାମ ପାଇଟି କରିବି କହିଲୁ?
1: ଆଚ୍ଛା ମା, ଏ କାମ ପାଇଟି ଏତେ କରିବୁ ତତେ?

0: କିଏ କହୁଛୁ ବୋଲା କହିଲୁ? କାମ ପାଇଟି କରିବାକୁ ପରା ବିଦାମା ପ୍ରତିଦିନ ଆସୁଛି।
1: ବିଦାମା ଆସୁଛି? ଆରେ ବିଦାମା ସିନା ବାହାର କାମ ପାଇଟି କରିଦେଇ ଯାଉଛି, ହେଲେ ଭିତର ପାଇଟି ରନ୍ଧାବଢ଼ା କରୁଛି କି? ଏଣିକି ସଞ୍ଜ ହେଲା କ୍ଷଣି ଆଖିକି କିଛି ବୋଲି କିଛି ଦିଶୁନି, ପାଶ ଜାଗା ହାବୁଡ଼ି ପଡ଼େ।

0: ସେତେବେଳେ ଡାକିଲେ ଓ କରୁଛି?
1: ଆରେ ଯେତେ ହେଲେ ଚମ୍ପା ପରଘରୀ, ସବୁଦିନ କ'ଣ ସିଏ ଏମିତି ଆସୁଥିବ? ତା ତ ଫେରେ ଘର କରଣା ଅଛି, ସେଥିରେ ପୁଣି ସିଏ ଘରକୁ ତାର ଏକୁଟିଆ, ଶାଶୁ ନଣ ତ କେହି ତାର ନାହାନ୍ତି ବୋଲି ସିନା ଯେତେବେଳେ ପାରେ ଧାଇଁ ଆସୁଛି, ନହେଲେ କ'ଣ ଆସିପାରନ୍ତା?
0: ଶାଶୁ ନଣନ୍ଦ ନାହିଁ ବୋଲି ତ ବିଲେଇ କପାଳକୁ ଶିକା ଛିଣ୍ଡିଛି।
1: ହଉ, ଯାହା ତୋର ଇଚ୍ଛା, ହେଲେ ମୁଁ ଆଉ ଏ କାମଧନ୍ଦାକୁ ପାରୁନି। ଶିବୁ, ତୁ ତାହେଲେ କ'ଣ ବାହା ହବୁନି?
0: ନା, ମୁଁ ବାହାହେବି ନାହିଁ। ମୋର ସେ କାଦୁରେ ପଶିବ କିଏ, ଗୋଡ଼ ଧୋଇବ କିଏ କହିଲୁ?
1: କହିବୁନି କିଆ, ମୋର ତ ପୋଡ଼ା କପାଳରେ ପୁଅ, ତୁ ନହେଲେ କିଆ ଏକଥା କହନ୍ତୁ, କ'ଣ ଥିଲା ଏ ଘର, କ'ଣ ହେଲା? ସେ ଛୁଟି ଆଜି ନାହାନ୍ତି ବୋଲି ସିନା, ନହେଲେ ତୁ କ'ଣ ଆଜି ଯାଏ ଅଭଡ଼ା ହେଇ ବସିଥାନ୍ତୁ?
0: ମୁଁ ଜାଣେ ପରା ମା, କିଛି ନହେଲେ ଶେଷକୁ ତୁ ବାହୁନି ବସିବୁ, ଏଥିରେ କାନ୍ଦିବାର କ'ଣ ଅଛି ଯେ?
1: ମୋତେ ଟିକେ ଅନାରେ ଶିବୁ, ମୁଁ ଆଉ ବେଶୀ ଦିନ ବଞ୍ଚିବି ନାହିଁ ରେ। ଏଡ଼େ ବଡ଼ ତିନି ପ୍ରସ୍ତ ଘର, ତୁ ନିହାତି ପ୍ରତି କଚେରୀକୁ ବାହାରି ଗଲେ ଏ ଘର ଗୁଡ଼ାକ ମୋତେ କେମିତି ଖା ଖା ଗୋଡ଼ଉଛନ୍ତି। ଚାରିଆଡ଼େ ନିଶବ୍ଦ, କେହି କେଉଁଠି ନାହିଁ, କାନ୍ଦିବିନି ଆଉ କ'ଣ ହସିବି କହ।
2: କୁଆଡ଼ିକି ଗଲେ ବା ସବୁ, କେହି କ'ଣ ଶୁଣୁନାହାନ୍ତି? ମଲା ମଲା ମଲା, ଏ ମା ପୁଅ ଦିଟା ଯାକ ଏଇଠି ବସିଛ, ମତେ ଜବାବ ଦଉନ। ଆରେ ହେ ନାତି, କ'ଣ ହେଇଛି କି ତମର, ଏମିତି କାହିଁକି ଗୁମ ହେଇ ମା ପୁଅ ବସିଛ, କଥା କ'ଣ? ଆଲୁ ଆଲୁ ଆଲୁ, ତୁ କାନ୍ଦୁଛୁ କି ଆମ ବିମଳି? ଆରେ ହେ ଶିବୁ, ମୋ ଝିଆରୀ କାନ୍ଦୁଛି କି ଆମ, କ'ଣ କହିଲୁ କି ତାକୁ? ବିମଳା, ଏ ବିମଳି, କ'ଣ ହେଇଛି ମ?
1: ବୁଢ଼ୀ ହେଲିଣି ଅପା, କେତେ ଆଉ ଧନ୍ଦା ପାଇଟି କରିବି କହିଲୁ?
0: ବୁଝିଲୁ ଆଇ, ଚମ୍ପା ବାହାଘର ଏଇ ମାସ କେଇଟା ହେଲା ସରୁ ସରୁ, ମା ଏକା ଜିଦ ଧରି ବସିଛି ଯେ ଘରକୁ ଗୋଟାଏ ବୋହୂ ଆଣିବା ପାଇଁ।
2: ତୁ କ'ଣ କହିଲୁ?
0: ସଫା ସଫା ମନା କରିଦେଲି। ଆଚ୍ଛା ତୁ କହିଲୁ ଆଇ, ମୁଁ କ'ଣ ନାକରା କଥା କହିଲି?
2: ଏତେବେଳେ ଖାସା କଥାଟିଏ କହିଛୁ ଯେ ସେଇଥିପାଇଁ ବୁଢ଼ୀ ବାହାଟା ତୋର ଆଖିରୁ ଲୁହ ଝରଉଛି।
1: ସେଇ କଥା ତୁ ଟିକେ ବୁଝେଇବୁ ଟି ଅପା।
2: ହଇରେ, ତୁ ବାବା ମାକୁ ଏମିତି କାହିଁକି କର ଛଡ଼ା ଦଉଛୁ? ଶୁଣେ, ତୋ ସାଙ୍ଗର ଭେଣ୍ଡିଆ ମାନଙ୍କର ପରା ପୁଞ୍ଜା ଏଇନା କାଛୁଆ ପିଲା ହେଲାଣି, ଆଉ ତୁ କ'ଣ ବୁଢା ହେଲା ବେଳକୁ ବାହା ହବୁ?
0: ବୁଝିଲୁ ଭାଇ, ମୋର ସେ କାଦରେ ପଶିବ କିଏ କହିଲୁ? ବାହାଘର ଭାରି ଦିଗଦାରିଆ କଥା, ଭାରି ଅଡୁଆ, ବୁଝିଲୁ?
2: ସତେ, ମୁଁ ମରି ଯାଉଥାଏ ରାତି, କଥା ପଦେ ଏକା ଶୁଣେଇଲୁ। ଏ କହନ୍ତିନି ଲୁଚୁଛି ନା ଗୋଡ଼ ଦିଟା ଦିଶୁଛି? ହଇରେ ନାତି, ତୋ ପାଇଁ ଗୋଟିଏ ଖାସା କନିଆ ଠିକଣା କରିଦବା ନା କି? ମତେ ତୁ କହିନଥିଲୁ ଏଇନେ ମୋଟି କଣ ତୁଳସୀ ବାଲିଟି ଯାଉଛୁ ଯେ?
0: କଣ କହିଲୁ କଣ କହିଲୁ ଭାଇ?
2: ମୁଁ
0: ତତେ କହିଥିଲି ମୋ ପାଇଁ କନିଆ ଠିକଣା କରିଦେବୁ,
2: କହିନଥିଲୁ?
0: ମିଛ କଥା, କେତେବେଳେ କେତେବେଳେ ତତେ ମୁଁ କହିଥିଲି ମୋ ପାଇଁ ଗୋଟେ କନିଆ ଠିକଣା କରିଦେବୁ କହିଲୁ?
2: ସତେ, ମୁଁ ମିଛରେ କହୁଛି ଆଉ ତୁ ଏଡ଼େ ସତିଆ ପୁରୁଷ କୋଉଦିନଠୁ ହେଲୁ? ଆ ଟୋକା ଖଣ୍ଡକ ତ ପକା ନବରଙ୍ଗିଆ। ହଇରେ, ସେଦିନ ପୋଖରୀ ହୁଡ଼ା ନଡ଼ିଆ ଗଛ ପାଖରେ କହିନଥିଲୁ ମୋ ପାଇଁ ଗୋଟିଏ ସୁନ୍ଦରୀ କନିଆ ଠିକଣା କରିଦବାକୁ?
0: କେତେବେଳେ କହିଥିଲି? କାଇଁ ମୋର ତ ମୋଟେ ମନେ ପଡ଼ୁନି।
2: ଏମିତିକା ଛେନାଖିଆ ମନ ତୋର, ଆଉ ମନେ ପକେଇଲୁ କହୁନଥିଲୁ ସେଦିନ? କନିଆଟି ଭଲ ଲୋକ ଘର ଝିଅ ହେଇଥିବ, ପାଠ ଦି ଅକ୍ଷର ପଢ଼ିଥିବ, ସୁନ୍ଦରୀ ହେଇଥିବ, ଏମିତିକା କନିଆଟିଏ ମିଳିଲେ ତେବେ ଯାଇ ତୁ ବାହା ହବୁ
0: କହିଥିଲି।
2: ଦେଖିଲୁ ଦେଖିଲୁ ଲୋ ବିମଳି, ତୋ ପୁଅ କେମିତି ଲାଜରେ ଏଠୁ ପଳେଇଲା, କହୁଥିଲା ପରା ବା ହବନି, କାଦୁଅରେ କୁଆଡେ ପଶିବନି।
1: ଠାକୁରେ, ତୁମେ ଭରସା ପ୍ରଭୁ, ମୋ ଶିବକୁ କଲ୍ୟାଣ କର ପ୍ରଭୁ, ଭଲରେ ଭଲରେ ତା ମୁଣ୍ଡରେ କେମିତି ଦୋଳ ମୁକୁଟ ଚଢ଼ିବ।
2: ମଲା ହଇଲ, ତୋ ପୁଅ ମୁଣ୍ଡରେ ଦୋଳ ମୁକୁଟ ଚଢ଼ିବ ନାହିଁ, କ'ଣ ରହିବ? ତୋର ଏ ଅନି ପିଇସି ବଞ୍ଚିଥାଉ ତ, କୋଉ କଥା ଅଟକି ଯିବ ଭଲା କହିଲୁ? ତୁ ଖାଲି ଦେଖେ ଏ ଦିନ 15ଟା ଭିତରେ ମୁଁ କ'ଣ କରୁଛି। ଥା, ମୁଁ ଯାଉଛି, ଗାଳି ଦବୁନି।
1: ଯାପା, ଗଲାବେଳେ ଟିକେ ଚମ୍ପାକୁ ଖବରଟା ଦେଇଯିବୁ, ମୁଁ ତ ଜୁଆଇଁ ବାବୁଙ୍କୁ ଏକଥା କହିପାରିବି ନାହିଁ, ଚମ୍ପା ତାଙ୍କୁ କହିବ, ସିଏ ବି ପାଞ୍ଚ ଜାଗା ଖୋଜା ଲଡ଼ା କରି ଘଟଣା କରିବ।
2: ହଉ ହଉ, କହିଦେବି ଲୋ ବିମଳି, କହିଦେବି।

0: பாட்டி சுகுண்டாயி
1: கே அப்பா அச அசமா ঘরக்கு அசுனா அப்பா அச சக்கால் சக்கால் கெம்தி மனே படிகலா ம
0: ஆலோ இ சஜனா சாக டிக்கே খাইவாக்கு மனே ஹேனா ஜெ மாபிலி தோரி கச்சுரு கேராய் தோளி நெய் ஜிவி
1: ஹௌ பச சம்பாக்கு கஹுசி நகியாணி தோளி தப சம்பா ஏ சம்பா
2: கோன மா
1: ଆଲୋ ସେଠୁ ନଗିଟା ଆଣି ତ ଅନିଆ ପାଇଁ କେରେ ସଜନା ଶାଗ ତୋଳିଦବୁ
2: ଟିକିଏ ରହ ଏ ବାସନ ଦୀପଟା ମାଜି ଦେଇ ଯାଉଛି
0: ହଇଲ ବିମଳି
1: କଣ
0: ଆଲୋ ଚମ୍ପା କଣ ବାସନ ବାଜୁଛି କଥା କଣ ତୋ ବୋଉ କୁଆଡେ ଗଲା କି
1: ଠିକ କଥା ଯେ ତମେ କୁହ ବାପା ପିଲା ବୋହୁଟା ମୋର ଦିନ କେଇଟା ହେଲା ଘରେ କୋଡ଼ ଦେଇଛି ସିଏ କଣ କାମଧନ୍ଦା କରିବ ବା ଚମ୍ପାଟା ଏ ଘରର ଛୁଅ କରୁ କ୍ଷତି କଣ
3: ତତେ ଦିନ କେଇଟା ଲାଗିଛି ମା ବାହାଘର ଆସି ଦୁଇ ମାସ ପରେ ତିନି ମାସ ଚାଲିଲାଣି କହୁଛୁ କଣ ନା ପିଲା ବୋହୁଟା ମୁଁ କଣ ଆସି ସବୁଦିନେ କାମ ପାଇଟି କରୁଥିବି କି ସବୁଦିନେ କଣ ତୋ ବୋହୁକୁ ଗାଧୋଇ ଆଣିବି ତୁ ରାନ୍ଧି ବାଡ଼ି ପରଶିବୁ ଆଉ ତୋ ବୋହୁ ବସି ବସି ଖାଇବ ଏମିତି ହେଲେ ତ ସିଏ ମାଦଳ ହେଇଯିବ ଲୋ ମା ଜମାରୁ ଉଠି ବସି ପାରିବନି
0: କଥା ପଦେ ଏକା କହିଲୁ ଲୋ ଚମ୍ପା ଏମିତିକା ଅଲାଜୁକ କଥା ମୋ କାନ ଉଠିଲା ଦିନଠୁ ଶୁଣିନଥିଲି ହେଲେ ଇଏ କୁଆଡ଼ିକା କଥା ବା ନଣନ୍ଦ ବାସି ପାଇଟି କରୁଛି ଶାଶୁ ରାନ୍ଧି ବାଡ଼ି ପରଶୁଛି ଆଉ ବୋହୁ ସାନ୍ତାଣୀ ବସି ବସି ଆରାମରେ ଗିଳୁଛି ରାଧା ମାଧବ ହେ ରାଧା ମାଧବ
1: କାହିଁକି ତୁ ମିଛଟାରେ ଏମିତି ଭଟର ଭଟର ହଉଛୁ କହିଲୁ ବାପା ପିଲା ବୋହୁଟା ତା ମାଆକୁ ଛାଡ଼ି ଆସିଛି ବାପ ଘର କଥା ମନେ ପକାଇ କେତେ ମନ ଦୁଃଖ କରୁଥିବ ହେ କାମ ପାଇଟି ସବୁ ତା ମନକୁ ବଳେ କରିବ ନେଇ ଯେ ଯିବ କୁଆଡ଼େ ଢୋଲ କାନ୍ଧରେ ପଡ଼ିଲେ ଆପେ ବଜେଇ ଶିଖିବ
3: ଢୋଲ କ'ଣ ଲୋ ମା ତୋ ବୋଉ କାନ୍ଧରେ ଢିଙ୍କି ପଡ଼ିଲେ ବି ସେ ହଲ୍ ହବା ଜନ୍ତୁ ନୁହେଁ କି ଚଲ୍ ହବା ଜନ୍ତୁ ନୁହେଁ ବାହାଘର ହବା ଦୁଇ ମାସ ଗଲାଣି ଦିନେ ହେଲେ ତ ଗମ୍ଭୀର ଭିତରୁ ପଦାକୁ ବାହାରୁ ନେଇ କି କଥା ପଚାରିଲେ ଉଁ କହୁନି କି ଚୁଁ କହୁନି ସିଏ କଣ କରିବ ବା ରହ ରହ ମୁଁ ଯାଇ ଦେଖା କଣ କହୁଛି
1: ଆଲୋ ଶୁଣୁ ଚମ୍ପା ଚମ୍ପା ଏ ଚମ୍ପା ନା ଯାଏ ମୁଁ କଣ ନେଇ କଣ ଯେ କରିବ ଏ ଟୁକି ଚମ୍ପା
4: ଏ ଚମ୍ପା ଚମ୍ପା
0: ମୁଁ ଯାଉଛି ଲୋ ବିମଳା ଅନ୍ନ କେତେବେଳେ ଆସିବି ଯାଉଛି ଗାଳି ଦବୁନି
3: ନୂଆ ବୋଉ ନୂଆ ବୋଉ ଏ ନୂଆ ବୋଉ
1: ବୋହୁ ବୋହୁ ଚମ୍ପା ପରା ତତେ ଡାକୁଛି ବୋହୁ ଏ ବୋହୁ
3: ନୂଆ ବୋଉ ନୂଆ ବୋଉ ମଲା ଶୁଭୁ ନାହିଁ ମୋ କଥା
5: କ'ଣ କାହିଁକି ଡାକୁଛୁ
3: ଉଠୁନା କାମ ପାଇଟି କରିବ ଯାଉନା
1: ଯା ବୋହୁ କାମ ଧନ୍ଦା ଶିଖ ରନ୍ଧାବଢ଼ା ଶିଖ
3: ଗମ୍ଭୀରଟା ଭିତରେ ସବୁବେଳେ ପଶିଛ କାହିଁକି ବା ଉଠୁନା
5: କାହିଁକି କାହିଁକି ଉଠିବି ବା କାହିଁକି ତମେ ସବୁ ମୋତେ ଏମିତି ବିରକ୍ତ କରୁଛୁ ଶୁଣି
3: ଏ କାହିଁକି ବିରକ୍ତ କରୁଛୁ କିଏ କାମ ପାଇଟି କରିବ ଯାଉନା
1: ଯା ବୋହୁ ଇଏ ତୋ ଘର ତୁ କରିବୁ ନାହିଁ ତ ତୋ ପାଇଁ କଣ ସବୁଦିନ ଆଉ କିଏ କରିଦେବ
5: କିଆଁ କରିବି ନାହିଁ ମ ମୁଁ କିଆଁ ଏଠି କାମ ପାଇଟି କରିବି କରିବି ଆଉ କଣ ଲୋକ ନାହାନ୍ତି କି ମୁଁ କିଆଁ ଏତେ ଗତରେ କଟେଇବି ବା ମୁଁ କାମ ପାଇଟି କରିବିନି
3: କଣ କହିଲ ନୂଆ ବୋହୁ
5: ଶୁଣିପାରିଲୁନି କଣ କହିଲି କେତେ ଥର ଆଉ କହିବି
3: ତମେ ଏମିତି କଥା କହିପାରୁଛ ନୂଆ ବୋହୁ
1: ଝି ବୋହୁ ଚମ୍ପା ଏ ଘରର ଝିଅ ଏମିତି କଥା କଣ କହନ୍ତି
5: କିଆଁ କହିବି ନାହିଁ ମ ମୁଁ କଣ କାହାକୁ ଡରିଛି କି
3: ତମର ତ ଭାରି ମୁହଁ ବଢିଗଲାଣି ନୂଆ ବୋହୁ ବାହାଘର ତିନି ମାସ ପୁରିନି ତମେ କଣ ମା ମୁହଁରେ ଜବାବ ଦେଲଣି କାମ ପାଇଟି ଶିଖିବନି ଏ ଘରେ କଣ ତମର କିଏ ଦାସୀ ପଇଲେ ଅଛନ୍ତି ଯେ ତମ ପାଇଁ ଗତର ଖଟେଇବେ
5: କିଆଁ ଖଟେଇବି ନାହିଁ ମ ମୁଁ କିଆଁ ଘରେ କାମ ପାଇଟି କରିବି ମୁଁ କରିବିନି
3: ବାହାରି ଆସିଲା ବେଳେ ମୋ ମା ତ ମତେ କହିଛି
5: ମୋ ଗେରସ୍ତ ରୋଜଗାରିଆ ମୁଁ ଏ ଘରର ସାନ୍ତାଣୀ ମୋ ଘରେ ଯିଏ ଖାଇବେ ସେଇମାନେ କାମ ପାଇଟି କରିବେ ସିନା ହେଲେ ମୁଁ କିଆଁ କାମ ପାଇଟି କରିବି ମୁଁ କିଆଁ ଗତର ଖଟେଇବି ବା
3: ଶୁଣୁଛୁ ଶୁଣୁଛୁ ଟି ମା ଶୁଣୁଛୁ ତୋ ବୋହୁର ଗୁଣ
1: ବୋହୁ ତୋ ମା ତତେ ଏଇ ଉପଦେଶ ଦେଇଛି
3: କାହିଁକି ସେଇଟା ସେଥିରେ ବଟର ବଟର ମିଶ୍ର ହଉଛି ବା ମା ଭାଇ ଆଜି ଆସନ୍ତୁ ଭାଇଙ୍କ ସାମ୍ନାରେ ନିଆଁ ଲାଗି ପୋଇଲି ମୁଣ୍ଡରେ ମୁଁ ଛାଞ୍ଚୁଡ଼ିରେ ଗଣି ଗଣି ଯେବେ ଦଶ ପାର ନ ପକେଇବି ମତେ କହିବୁ ଆରେ କିଛି ନ କହିବାର
5: କଣ କହିଲୁ କଣ କହିଲୁ ପୋଇଲି ମୋ ମୁଣ୍ଡରେ ତୁ ଦଶ ପାର ପକେଇବୁ ନାଇଁ ନାଇଁ ମୋ ମୁଣ୍ଡରେ ତୁ ଦଶ ପାର ପକେଇବୁ
3: ଖାଲି କଣ ତୋ ମୁଣ୍ଡରେ ତୋ ନିଆଁ ଲଗା ଭାଇକୁ ଧରି ଆଣି ତା ମୁଣ୍ଡରେ ବି ଗଣି ଗଣି ଛାଞ୍ଚୁଡ଼ିରେ ଗୋଟିଏ ପାର ଦେବି ଯେ ତେବେ ଯାଇ ତୁ ମତେ ଚିହ୍ନିବୁ ଆସି ଯା ତୁ ଖାଲି ଟିକେ ଭାଇ ଆରେ ମତେ କଣ କରି ପାଇଲୁନି କି ତୁ ଆଲୋ ଚିହ୍ନିନୁ ମତେ ମୁଁ ପରା ଏଗାର ଜୁଆ ଆଉ ଏଗାର ବୋହୁ
1: ଆରେ ନାଇଁ ରେ ମା ନାଇଁ ଲୋ ଚମ୍ପା ତାକୁ ତୁ ଗାଳି ଦେ ନା ତା ମା ତା କତିରେ ନାହିଁ ଶୁଣିଲେ କେତେ କାନ୍ଦିବ
3: କାନ୍ଦୁ ଆଚ୍ଛା କରି କାନ୍ଦୁ ଭଲ କରି କାନ୍ଦୁ ତାକୁ ନ ମାରି କିଆଁ ଏଠିକି ପଠେଇଛି ଭାଇ ଟିକେ ଆଜି ଆସି ଯାଆନ୍ତୁ ସବୁ କଥା ଏଠି ପଡିଛି
6: କଣ ହେଇଛି କଣ ହେଇଛି ଚମ୍ପା
1: ଶିବୁ କିଛି ନାହିଁ କିଛି ନାହିଁ ବାପା ତୁ ଏଠି ଯା ପରା କହୁଛି
3: ନୂଆ ବୋହୁ କିଛି କାମ ପାଇଁ କରୁନାହାନ୍ତି କି ରୋଷେଇବାସ ଶିଖୁନାହାନ୍ତି ଭାଇ ମା କଣ ଏମିତି ବୁଢ଼ୀ ଦିନ ସବୁ କରୁଥିବ

0: କଣ ତୁ ଏତେ ଭାବୁଛୁ କିରେ ନାତି?
1: ନାଇଁ କିଛି ନାହିଁ।
0: କିଛି ନାହିଁ କଣ? ଶିବୁ ମୁଁ କହୁଛି ତାକୁ ତା ବାପ ଘରକୁ କିଛି ଦିନ ପାଇଁ ପଠେଇଦେ, ସବୁ ଠିକ ହେଇଯିବ ନା? କଣ କହୁଛୁ ଚମ୍ପା?
1: ଚମ୍ପା କଣ କହିବ ମୁଁ ଆଈ, ମୁଁ ଭାବୁଛି ସିଏ ଚମ୍ପାକୁ ଯେମିତି ଅପମାନ ଦେଇଛି ସେମିତି ସବୁଦିନ ପାଇଁ ତାଙ୍କ ଘରକୁ ଚାଲିଯାଉ।
2: କଣ କହିଲ ଭାଇ, ତମ ମୁଣ୍ଡ କଣ ବିଗିଡ଼ିଗଲାଣି କି?
0: ହଇରେ ଶିବୁ, ତୁ କଣ ବାୟା ହେଲୁ କି ରେ? ବୋଉଟାକୁ ଘରୁ ବାହାର କରିଦବୁ।
2: ନୂଆବୁଙ୍କୁ ତମେ ଘରୁ ବାହାର କରିଦବ ଭାଇ,
1: ଆଉ କଣ କରିବି ଯେ? ଚାଲିଯାଉ, ତତେ ଏମିତି ଅପମାନ ଦବାରେ ବି ତୁ ତୋ ନୂଆବୋଉ ପାଇଁ ଓକିଲତି କରୁଛୁ?
2: କିଆ କରିବିନି, ଯେତେବେଳେ ସିଏ ମୋ ସୁନା ନୂଆ ବୋଉଟି, ତାର କଣ ସବୁଦିନ ଏମିତି ବୁଦ୍ଧି ରହିଥିବ?
1: ଚମ୍ପା,
2: ତମେ ମୋତେ ବ୍ୟସ୍ତ ହୁଅନି ଭାଇ, ମୁଁ ତାକୁ ଠିକ ବାଟକୁ ନେଇ ଆସିବି।
0: ହଁ ରେ ଶିବୁ, ବୋହୁର ପିଲା ବୁଦ୍ଧି, ଘର ସଂସାର କଣ ଜାଣିନି।
1: ତମେ ତେବେ କଣ ସବୁ କହିବାକୁ ଚାହୁଁଛ ଯେ?
2: ମୁଁ ଗୋଟାଏ ବଢିଆ ଉପାୟ ଚିନ୍ତା କରିଛି ଭାଇ।
0: କି ଉପାୟ? କି ଉପାୟ ରେ ଚମ୍ପା?
1: ସେ କଣ ସେ ଉପାୟ କିଲୁ?
2: ଶୁଣ, ମୋ ମୁଁ ପାଖକୁ କାମ ଆଣ।
0: ଆଣ,
2: ଦେଖ ଆମ ତିନିଙ୍କ ଛଡା ଏକଥା ଯେମିତି ଆଉ କେହି ଜାଣିପାରିବେ, ନୂଆ ବୋଉ କି ମା ଏକଥା ଯେମିତି ଟିକିଏ ହେଲେ ଗନ୍ଧ ବି ପାଇବେ।
1: ହେଲେ ଉପାୟଟା କଣ କହ?
2: ଶୁଣ, ଆସନ୍ତା ରବିବାର ଦିନ ତମର ଅଫିସ ବନ୍ଦ ରହିବ।
1: ହଁ ରହିବ।
2: ବେସ୍, ସେଇଦିନ ଜାଣିବ ଏ ଚମ୍ପାର ବୁଦ୍ଧି କେତେ। ଏମିତି ଗୋଟାଏ କୌଶଳ ପାଞ୍ଚିଛି ଯେ ନା ଏଇନେ କହିବିନି, ଆସନ୍ତା ରବିବାର ଦିନ। ମନେ ରହିଲା ମୋ କଥା? କଣ ମନ ରଖିଲୁଟି ଆଇ?
0: ହଁ ହଁ, ମୁଁ ତ ଯାଉଥିଲ ଚମ୍ପା।
2: ମନେ ରହିଲା କି ତ ରବିବାର ଦିନ?
0: ହଁ ହଁ।

0: କାହିଁକି ଏମିତି ରଡି କରୁଛୁ କହିଲୁ?
1: ରଡି କରିବିନି, ସେତେବେଳେ ସେ ବାରିକ ପୁଅଟାକୁ କହିଲିନି ସେ ବଡ କଥାକୁ ଟିକେ ଝାଡ଼ିଦେଉ ଯାଇ ଆସନ ପକେଇବାକୁ, ହେଲେ କଣ ଶୁଣିଲା ମୋ କଥା? ପାଣି ପୁଣାଣି ରଖିଥାନ୍ତା, ଆଉ କଣ ବେଳ ମାଡ଼ି ଆସୁଛି? ଓହୋ, ହଠାତ୍ ଯଦି ସାନ୍ତ ମାନେ ଆସି ପହଞ୍ଚି ଯିବେ? ଆରେ ଏ ଶଙ୍କୁଆ, କାହିଁକି ବସିଲୁ ବା?
0: ଘଡ଼ି
1: ହେଲାଣି ଫୁଲ ପାଇଁ ଯାଇଛି, ସଞ୍ଜ ହେଲାଣି, ମନେକର

0: ଚିନ୍ତା କରି କହିଥିଲି ଟିକେ ଆସିବାକୁ ଯେ ଦେଖା ଦର୍ଶନ ଅଛି। ସଞ୍ଜ ବୁଢ଼ିଲାରୁ ଆସିକି ଦେଖା ଦଉଛୁ।
1: ହ୍ୟାଲୋ, ମୁଁ କଣ ଆଉ ଡେରି କରିଛି କି? ଶଙ୍ଖ ବାଜିବା ସାଙ୍ଗେ ସାଙ୍ଗେ ଶୁଣି ଲକ୍ଷ୍ମଣୀ ପଡି ଉଠିକି ଧାଇଛି। ହ୍ୟାଲୋ, ତମର କଣ ହଉଛି କିଲୋ ଚମ୍ପା? ଇଏ ମିଠେଇ ଥାଳି, ଚନ୍ଦନ ସିନ୍ଦୁର, ଦୁବର କଳି ପତର, ଫୁଲ ମାଳ, ଏସବୁ କଣ ହବ ବା?
0: ବୁଝିଲୁ ଭାଇ, ସାତ ଖଣ୍ଡ ରାମାୟଣ ସରିଲାଣି, ତୁ ପଚାରୁଛୁ କଣ ସୀତା ମାଇକି ମନ୍ଦିରା?
1: କିଏ ଶୁଣୁଛି ଲୋ ଚମ୍ପା? ମୁଁ କିଛି ଜାଣିନି।
0: ଶିବୁ ଭାଇ ପରା ଆଉ ଗୋଟେ ବାହା ହେବେ ଯେ, ଆଜି ମହାପ୍ରସାଦ ଉଠା ହଉଛି, ଏଥରକ ବୁଝିଲୁ ଟି?
1: ଆଲୋ, ଇଏ କି ଅପୂର୍ବ କଥା! ଗୋଟିଏ ବାର୍ଯ୍ୟ ଥଣ ଥଣ ଶିବୁ ପୁଣି ଥରେ ବାହା ହଉଛି। ରାଧା ମାଧବ ହେ ରାଧା ମାଧବ! ଆଲୋ, ତୁ ସତ କହୁଛୁ ଚମ୍ପା?
0: ମଲା, ଆଉ କଣ ମିଛ କହୁଛି? ଏ ମିଠେଇ ଥାଳି, ଚନ୍ଦନ ସିନ୍ଦୁର, ଦୁବ ବରକୋଳି ପତ୍ର, ସବୁ କଣ ମିଛ? ସାନ୍ତେ ମାନେ ପରା ଆସୁଥିବେ କି କଣ? ଦେଖିବୁ ରହିଲୁ ଆଇ, ପୁଣି
2: ଆସିବ ଆଉ ଗୋଟେ ଭାବେ ମୋ ତୋ ସାଥେ ବି କଣ ହବ? ନା ନା ନା ନା,
0: ଏଇଟା ଗୋଟାଏ କି ବୋଉ ବା, ଆଉ ଗୋଟାଏ ନୂଆ ବୋଉ ଆସିଲେ, ଏ ବୋଉଟା ଘର ଦ୍ଵାର ପାଲଟି ସବୁ କରିବ।
1: ସତରେ? ଆଉ ଖାଇବ କଣ ବା?
0: ନୂଆ ବୋଉ ଯାହା ଛାଡିଯିବ, ଯାହା ବଳିବ, ଏ ବୋଉଟା ସେଇ ଅଇଁଠାକୁ ଖାଇକି ପଡିବ।
2: ମୁଁ ତା ଅଇଁଠା ଖାଇବି, ବାସନ ମାଜିବି,
1: କେତେ ଦୁଃଖ ପାଇବ! କୁଆଡେ ଗଲା ସିଏ? ଦେଖି ଆସେ ଟିକେ ତାକୁ, ବିଚାରି।
0: ମଲା, କାହିଁକି ବା ସେଇଟା ପାଖକୁ ଯାଉଛୁ? କିମ୍ଭୀର ଭଳିଆ ଶୋଇଥିବେ କି କଣ? ସେମିତି ଶୋଇଥାଉ। ଆରେ ଶଙ୍ଖୁଆ, ତୁ ବସିଲୁ କାହିଁକି ବା?
1: ସବୁ କଥାରେ କଳି କଲୁ, ସେଇଥିପାଇଁ ଶିବୁ ଆଉ ଗୋଟିଏ ବାହା ହଉଛି। ତା ମନ ଯଦି ହଉଛି, ହଉ ମନା କରି।
2: ନାଇଁ ନାଇଁ, ମୁଁ ଆଣିକି ସବୁ କରିବି,
1: ସବୁ କହିବିନି। ତୁ ନିଜେ ଯାଇକିରି ସେ କଥା ଶିବୁକୁ କହୁନୁ।
2: ତମେ ତମେ ଟିକେ କୁହ, ମୁଁ ସବୁ କରିବି।
1: ଆରେ ଶିବୁ, ଟିକେ ଶୁଣି ଗଲୁ ନାତି?
3: ମୁଁ ବର୍ତ୍ତମାନ ଯାଇପାରିବିନି ଭାଇ, ସେମାନେ ମନ କଲେ ଆସୁନେ କି କଣ? ତୋର ଏତିକି ବେଳେ ସେଠି ଫାସ୍ ଚାଲିଛି।
1: ମୋ ନାତୁଣୀ ବୋଉଟା କଣ କହୁଛି ଟିକେ ଶୁଣୁ।
3: କଣ କହୁଛି?
1: କହୁଛି ତୁ ଆଉ ଥରେ ବାହନି। ହଁ,
3: ଆଉ କଣ କୋଉ ପିନ୍ଧି ପିନ୍ଧି ମାଳତି ରଖିନି ବାବା ଝିଅବି, ମୁଣ୍ଡରେ ଜଟା ରଖି କାଶୀ ବୃନ୍ଦାବନ ଚାଲିଛି। ଟିକେ ପରେ ଆଜି ମହାପ୍ରସାଦ ଉଠାଯିବ, କହିଲା କଣ ନା ବାହା ନା?
1: ବୋଉ ପରା କହିଲାଣି ଆଣିକି ସବୁ ପାଇଟି କରିବ।
3: ଏକଥା ବୋଉ କହୁଛି ନା ତୁ କହୁଛୁ?
1: କହୁନୁ, ଏତେବେଳକୁ ତୋ ପାଟିଟା କଥା ବାହାରୁନି।
2: ସବୁ ସବୁ କରିବି।
3: ମୁଁ ଏ ହଁ ହଁ ମୁଁ କିଛି ବୁଝେ ନାହିଁ, ଯାହା କହିବା କଥା ସଫା ସଫା କହୁଛି।
0: ଆଈ ଆଉ ଭାଇ ଏଇଠି ଅଛନ୍ତି, ଆଉ ତୁ କଣ ତଟା ଖୋଜୁଥିଲୁ ବା?
4: ଶିବୁ ଅପା, କଣ ଏସବୁ ହଉଛି? ମତେ କିଛି ଟିକେ ତମେ ଜଣେଇ ଦେଲ ବୋଉଟାକୁ ମୋର।
3: ଏ ମା, ତୁ ଆମ କଥାରେ ପାଟି ପିଟିବାକୁ ନେଇ ବୋଲି କହିଛୁ?
4: ହଉ, ଯାହା ତମ ଇଚ୍ଛା।
1: ଆଲୋ କହୁନ ଉଠିଲା ବା, ସବୁ ବାଇଟି କରିବୁ ବୋଲି କହୁନ।
3: ହଁ ମାନେ?
2: ଘରର ବାହାରର ସବୁ ବାଇଟି କରିବି।
3: ଆଉ ରୋଷେଇ ବାସ, ରନ୍ଧା ବଢା
2: ସବୁ ସବୁ କରିବି।
3: ଗମ୍ଭୀର ଭିତରେ କୁମ୍ଭୀର ଭଳି ଶୋଇବୁ?
2: ଆଉ ଆଉ ଶୋଇବିନି।
3: ବେଶ, ଚମ୍ପା ସାଙ୍ଗରେ କିଆଁ କଳି ଲଗେଇଲା? ଘସୁ ଭୂଇରେ ନାକ, ଘସୁ
2: ନାକ, ନାକ ଘସି ହଉଛି ଚମ୍ପା ସାଙ୍ଗରେ, ଆଉ କଣ କରିବିନି।
3: ବାସ, ଏଥରକ ମା ଆଗରେ ସେପରି କହୁ।
4: ଆରେ ଥାଉ ରେ, ଥାଉ ରେ ଶିବୁ, ହେଲା ହେଲାଣି। ଆରେ ଶିବୁ ଥାଉ, ବୋହୁଆଣୀକୁ ସବୁ କରେ, ଯା ମା
3: ଯିବ କୁଆଡେ, ବୁଝିଲୁ ମା ଯିବ କୁଆଡେ, ଏଥରକ ଚମ୍ପା ଗୋଡ ଧରୁ।
4: କଣ କହିଲୁ?
0: ତମ ମୁଣ୍ଡ କଣ ବିଗିଡି ଗଲାଣି କି ଭାଇ? ନୂଆ ବୋଉଙ୍କୁ ତମେ ମୋ ଗୋଡ଼ ଧରିବାକୁ କହୁଛ? ଯେତେବେଳେ ସେ ମୋ ବଡ଼ ଭାଉଜ ମା ପରି, ମୁଁ ସିନା ତାଙ୍କ ଗୋଡ଼ ତଳେ ପଡ଼ିବି। ନୂଆ ବୋଉ
2: ଚମ୍ପା, ଚମ୍ପା
0: ମୋତେ କ୍ଷମା କର, ନୂଆ ବୋଉ ମୋତେ କ୍ଷମା କର, ଯାହା ସବୁ ତମକୁ ମୁଁ କହିଛି ମୋର ଭୁଲ ହେଇଛି, ମୋତେ କ୍ଷମା ଦେବନି।
2: ଉଠ ଚମ୍ପା, ଉଠ।

0: କଣ ଦେଖିଲା ଏ ନେତ୍ର, ଦେଖୁଛୁ ଦେଖୁଛୁ ଲୋ ବିମଳି, ବୋହୁ ପରି ବୋହୁ ଖଣ୍ଡେ ତୁ ଏକା ପାଇଥିଲୁ ବିମଳି। ହଁ ସାକ୍ଷାତ ଲକ୍ଷ୍ମୀ ଲୋ ଲକ୍ଷ୍ମୀ।
1: ମା ମୋର ସବୁ ଭୁଲ ହେଇଛି ମା, ମତେ କ୍ଷମା କରିବୁନି।
2: ଆରେ ଆରେ ଉଠ ମା, ଉଠ। ମୋ ଭାଇଆଣୀ ତାକୁ କାନ୍ଦୁଛୁ କାହିଁକି? ତୁ ପରା ମୋର ସୁନା ବୋହୁ।
3: ସତେ ଏକା ବେଳକେ ସୁନା ବୋହୁ?
2: ତମେ ସବୁ ତାକୁ ଚିହ୍ନି ପାରିନଥିଲ, ଇଏ ମୋର ସୁନା ବୋହୁ।

ଶୁଣିଲେ ନାଟକ ସୁନା ବୋହୂ, ରଚନା ବ୍ୟାସକବି ଫକୀରମୋହନ ସେନାପତି, ବେତାର ରୂପାନ୍ତର ଶରତଚନ୍ଦ୍ର ମୂଳିଆ, ପ୍ରଯୋଜନା ଶ୍ରୀମତୀ ଉର୍ବଶୀ ଯୋଶୀ, ସହଯୋଗିତା ଗୋପାଳ ଦାସ। ନାଟକର ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିଥିଲେ ବିମଳା ତନୁଜା ନାୟକ, ଶିବୁ ବିନୟ କୁମାର ମହାନ୍ତି, ଅଲି ଆଇ ପାରୁଲବାଳ ଦେବୀ, ଦିବାକର ନାରାୟଣପତି, ଚମ୍ପା ସୌଦାମିନୀ ପଣ୍ଡା ଏବଂ ନିମା ଜୟନ୍ତୀ ବଳ। ସୌଦାମିନୀ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ଲୋକନାଥ ସାହୁ, କରମସାନି ଗୋବିନ୍ଦ ଏବଂ ରାଧାକାନ୍ତ ଭାଲୁବାହାଲ, ବିଜେପୁର ଜିଲ୍ଲା ବରଗଡ଼ରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ଜାଇଫୁଲର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି ଏବଂ ହେମକାନ୍ତି ଶୁକ୍ଳା। ଗୀତ ରଚନା ଶେଷାନନ୍ଦ ଦାସକାନନଙ୍କୁ, ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ସମ୍ବଲପୁର ଜିଲ୍ଲା ଚାଉରପୁରରୁ କ୍ଷୀରେଶ୍ୱର, ପଦ୍ମିନୀ, ବବ୍ଲୁ, ବିଶ୍ୱ, ଡଲି, ଚିଣ୍ଟୁ, ଶୋକଦେବ, ଅଷ୍ଟମୀ, ବାଗବତିଆ ଏବଂ ତାଙ୍କ ନାତୁଣୀ ଚୁନବୁନ ତଥା ରଶ୍ମି ସେଠ, ରଙ୍କମଣି ସେଠ ଏବଂ ଚାଉରପୁର ହସ୍ପିଟାଲ ଡୁଙ୍ଗରିପଡ଼ାରୁ ମଲ୍ଲିକ ଦା। ତତ୍ସହିତ ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିଛନ୍ତି ପଞ୍ଚାନନ ପଞ୍ଚବିହାର, ବିପିନ, ଉପେନ୍ଦ୍ର, ଅଶୋକ, ଭଗବାନ, ଭାଗୀରଥୀ, ଲୈସିରା, ଭେଡ଼େନ ବରଗଡ଼ ଜିଲ୍ଲାରୁ ଏବଂ ବୁଢ଼ାରଜା ସମ୍ବଲପୁରରୁ ପଙ୍କଜ, କମଳିନୀ, ମାନସ, ପୂଜା, ବୈଭବୀ ଏବଂ ବୈଭବ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର କାବେରୀର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଚିତ୍ତ ଜେନା ଏବଂ ଭୁବନେଶ୍ୱରୀ ମିଶ୍ର। ସଙ୍ଗୀତ ପରିଚାଳନା ବାସୁଦେବ ରଥ, ଗୀତ ରଚନା କଳ୍ପରତ୍ରୁ ବାଳା। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

ଆପଣମାନଙ୍କ ଅନୁରୋଧରେ କେତୋଟି ଓଡ଼ିଆ କଥାଚିତ୍ର ଗୀତ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ହରେଶ କୁମାର ପରୁଆ, ଓମ୍ ପ୍ରକାଶ ପଟେଲ, ସୁଜିତ କୁମାର ଗୁରୁ ଏବଂ ଆକାଶ କୁମାର ବାଗ ଝାରସୁଗୁଡ଼ାରୁ। ତତ୍ସହିତ ଏହି ଗୀତଟି ଶୁଣିବା ପାଇଁ ଆମ ପାଖକୁ ଅନୁରୋଧ କରି ଲେଖି ପଠାଇଛନ୍ତି ବରଗଡ଼ ଜିଲ୍ଲା ସାରସପାଲିରୁ ଶୁଭେନ୍ଦୁ ଡଞ୍ଚେନା, ରାଜକୁମାରୀ ଡଞ୍ଚେନା, ଜୟନ୍ତୀ ବେହେରା, ପତିତ ବେହେରା, ସୁଧୀର ବେହେରା ଏବଂ ତାଙ୍କ ପତ୍ନୀ ଜ୍ୟୋତି ବେହେରା, ତତ୍ସହିତ ଗଣେଶ ପୁରୋହିତ ଏବଂ ଟେଲର ମାଷ୍ଟର ସନ୍ନ୍ୟାସୀ ସେଠ। ଏବଂ ଏହି ଗୀତଟି ଶୁଣିବା ପାଇଁ ଆହୁରି ମଧ୍ୟ ଅନୁରୋଧ କରିଛନ୍ତି ମାଧବ ସାଧ, ଛୟା ନାନୀ, ବବି ଏବଂ କବଲି ଜାମଟିକରା ଅତାବିରା ବରଗଡ଼ ଜିଲ୍ଲାରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ସ୍ୱପ୍ନ ସାଗରର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି, ଗୀତ ରଚନା ତଥା ସଙ୍ଗୀତ ପରିଚାଳନା ଅକ୍ଷୟ ମହାନ୍ତି। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପସନ୍ଦ ଆପଣମାନଙ୍କର। ଆପଣମାନେ ହେଲେ ମୋନିକା, ବିକି, ନବୀନ ଏବଂ ତାଙ୍କ ବାପା ମା, ଡୁଙ୍ଗୁରୀ, ଅମ୍ବାବନା ଜିଲ୍ଲା ବରଗଡ଼ରୁ। ଆପଣମାନେ ପସନ୍ଦ କରିଛନ୍ତି କଥାଚିତ୍ର ଅସ୍ତରାଗର ଏହି ଗୀତଟି। ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ବାଣୀ ଜୟରାମ, ସଙ୍ଗୀତ ପ୍ରଫୁଲ୍ଲକର ତଥା ଗୀତ ରଚନା ପ୍ରଫୁଲ୍ଲକର। ଶୁଣନ୍ତୁ ଆପଣମାନଙ୍କ ପସନ୍ଦର ଏହି ଗୀତଟି।

ପାଖାପାଖି ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଶୁଣନ୍ତୁ। ଆସନ୍ତାକାଲି ସକାଳ 6:30 ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ସ୍ୱାସ୍ଥ୍ୟ ସୂଚନା ପ୍ରଚାର କରିବେ ସକାଳ 7:10। ଏଥିରେ ଶୁଣିବେ କେମିତି ନେବେ ଆଖିର ଯତ୍ନ, ଏ ସମ୍ପର୍କରେ କହିବେ ଡାକ୍ତର ଜ୍ୟୋତ୍ସ୍ନାମୟୀ ମହାରଣା। ସକାଳ 7:35 ଶୁଣିପାରିବେ ସମ୍ବଳବାଣୀ କାର୍ଯ୍ୟକ୍ରମ। ସକାଳ 7:55 ସୁଗମ ସୁନ୍ଦର କାର୍ଯ୍ୟକ୍ରମ ଶିଳ୍ପୀ ଗୋପାଳ ମହାକୁଡ଼। ସମ୍ବଲପୁରୀ ଗୀତ ପ୍ରଚାର କରିବ ସକାଳ 8:30 ଶିଳ୍ପୀ ମୋତିଲାଲ ଦୋରା ଏବଂ ବିଜୟ ଲକ୍ଷ୍ମୀ ଦାସ। ସକାଳ 8:45 ଶୁଣିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶିଳ୍ପୀ ସର୍ବେଶ୍ୱର ବେହେରା, ସୁଶାନ୍ତ କୁମାର ପଣ୍ଡା ଏବଂ କାଳିଚରଣ ପାଢ଼ୀ। ଦିନ 11:05 ସମ୍ବଲପୁରୀ ଗୀତର କାର୍ଯ୍ୟକ୍ରମ ବଜାରରେ ବଜାବାଲା। ଦିନ 12:30 NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ସମ୍ବଲପୁରୀ ଗୀତ ଦିନ 1:05। ଦିନ 1:20 ଶୁଣିପାରିବେ ଘର ସଂସାର କାର୍ଯ୍ୟକ୍ରମରେ ହେଲୋ ସଖୀ। ହେଲୋ ସଖୀରେ ପ୍ରଚାର କରିବ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଏହାର ବିଷୟ ରହିଛି ଦକ୍ଷ ପ୍ରଶାସନ ଏବଂ ସଚେତନ ନାଗରିକ। ଅପରାହ୍ନ 2:45 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି ଥିଲା ଆସନ୍ତାକାଲି ପ୍ରଚାର ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ରାତି 11:08:40। ଚଳିତ ଅଧିବେଶନ ଏଠି ଶେଷ ହେଲା, ଆସନ୍ତାକାଲିର ଅଧିବେଶନ ଆରମ୍ଭ କରିବୁ ସକାଳ 5:53। ବର୍ତ୍ତମାନ ପାଇଁ ବିଦାୟ ନେଉଛୁ। ଜୟ ହିନ୍ଦ୍।